ଆକାଶବାଣୀ ଜୟପୁର, ଆଜି ମଙ୍ଗଳବାର 1948 ଶତାବ୍ଦୀ, ଭାଦ୍ରପଦ ପଞ୍ଚମ ଦିନ, 2026 ମସିହା ଅଗଷ୍ଟ ମାସର 18 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ ସକାଳ 5:57 ମଙ୍ଗଳବାର।

ଗୀତିକାର ଭ୍ରମରବର ଛାଟୁଇଙ୍କ ରଚନାର ଶୁଣିବା ପରବର୍ତ୍ତୀ ଭକ୍ତି ଅର୍ଘ୍ୟ। କଣ୍ଠଦାନ କରିଛନ୍ତି ସାଧନା ଦାସ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କାହ୍ନୁ ଚରଣ ଦାସ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ବୀରେନ୍ଦ୍ର କୁମାର ଭୂୟାଙ୍କ ଏକ ସୁନ୍ଦର ରଚନା।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 111ତମ ଭାଗ।
1: ଏପିସୋଡ୍ ନମ୍ବର 111।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 111ତମ ଭାଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ତ୍ରୟୋଦଶ ଶତାବ୍ଦୀର ପ୍ରସିଦ୍ଧ ପାର୍ସି କବି ସୁଫି ସନ୍ଥ ଜଲାଲୁଦ୍ଦିନ ରୁମି କହିଥିଲେ, ମୁଁ ଈଶ୍ୱରଙ୍କ ଅନୁସନ୍ଧାନ କଲି ଏବଂ ନିଜକୁ ହିଁ ପାଇଲି, ମୁଁ ନିଜକୁ ଖୋଜିଲି ଏବଂ ଈଶ୍ୱରଙ୍କୁ ହିଁ ପାଇଲି। ପୁଣି ଅନ୍ୟ ଏକ ସ୍ଥାନରେ ସେ ଲେଖିଛନ୍ତି, ମୁଁ ମନ୍ଦିର ମସଜିଦ ଗୀର୍ଜା ସବୁ ଜାଗାରେ ଖୋଜିଲି, ମାତ୍ର ଦିବ୍ୟସତ୍ତାର ସନ୍ଧାନ କେବଳ ମୋ ହୃଦୟ ଭିତରେ ହିଁ ପାଇଲି। ମଣିଷର ଇତିହାସ ଯେତେ ପ୍ରାଚୀନ ସେତେ ପ୍ରାଚୀନ ତାର ଆଧ୍ୟାତ୍ମିକ ପିପାସା ଓ ଯାତ୍ରା। ସୃଷ୍ଟିର ରହସ୍ୟକୁ ବୁଝିବା ପାଇଁ ଏବଂ ଏହାର ସ୍ରଷ୍ଟାକୁ ଖୋଜିବା ପାଇଁ ଜନ୍ମ ନେଇଥିଲା ବିଜ୍ଞାନ, ଦର୍ଶନ ଏବଂ ଧର୍ମ। ମଣିଷ ପାଖରେ ଉପଲବ୍ଧ ବିଭିନ୍ନ ସମୟର ସଭ୍ୟତାର ଇତିହାସକୁ ତର୍ଜମା କଲେ ଜାଣିହୁଏ, ଦୃଶ୍ୟମାନ ଜଗତର ଅଦୃଶ୍ୟ ନିର୍ମାତାଙ୍କୁ ଜାଣିବା ପାଇଁ ମଣିଷର ଜିଜ୍ଞାସାର ଅନନ୍ତ ଯାତ୍ରାର କଥା। ଭୌତିକ ଜଗତର ଅନେକ ଅସମାଧିତ ରହସ୍ୟର ସମାଧାନ କଲା ବିଜ୍ଞାନ, ମାତ୍ର ବିଜ୍ଞାନର ପରିସର ବାହାରେ ରହିଯାଉଥିବା ବିଷୟମାନଙ୍କ ସଂଖ୍ୟା କିଛି କମ୍ ନଥିଲା। ସେସବୁକୁ ବୁଝିବା ପାଇଁ ଧର୍ମ, ଦର୍ଶନ, ବିଭିନ୍ନ ବିଚାରଧାରା ପୃଥିବୀର ବିଭିନ୍ନ ସ୍ଥାନରେ କାର୍ଯ୍ୟ କଲା। ଜନ୍ମ ମୃତ୍ୟୁର ରହସ୍ୟ, ମହାକାଶରେ ଗ୍ରହ ନକ୍ଷତ୍ରଙ୍କ ଶୃଙ୍ଖଳିତ ଯାତ୍ରା, ମଣିଷ ଜୀବନର ଅଳିକତା, ଏମିତି ଆହୁରି ଅଗଣିତ ବିସ୍ମୟ ମଣିଷକୁ ଦିନେ ବାଧ୍ୟ କରିଥିଲା ଭୌତିକ ଜଗତର ବାହାରେ ଥିବା ଅଦୃଶ୍ୟ ସତ୍ତାର ଅନୁସନ୍ଧାନ କରିବାକୁ। ସେହି ଅନ୍ୱେଷଣରୁ ମଣିଷର ଆଧ୍ୟାତ୍ମିକ ଯାତ୍ରା ଓ ଈଶ୍ୱର ଖୋଜାର ଦୀର୍ଘ ଯାତ୍ରା। ତେବେ ବାହ୍ୟ ଜଗତରେ ଈଶ୍ୱର ଅନୁସନ୍ଧାନ ମୂଲ୍ୟହୀନ ଏବଂ ଅନ୍ତର୍ଜଗତ ହିଁ ତାଙ୍କ ଆବାସସ୍ଥଳୀ ବୋଲି ଅନେକ ସିଦ୍ଧପୁରୁଷ, ଦାର୍ଶନିକ, ଯୋଗୀ ବର୍ଣ୍ଣନା କରିଛନ୍ତି। ସନ୍ଥ କବୀର ଲେଖିଲେ, ଜେସେ ତିଲ୍ ମେ ତେଲ ହେ ଜିଉଁ ଚକମକ ମେ ହେ ଆଗ ତେରା ସାଇ ତୁଜ୍ମେ ହେ ତୁ ଜାଗ ସକେ ତୁ ଜାଗ। ଅର୍ଥାତ୍ ତେଳ ଭିତରେ ଯେମିତି ରହିଛି ତେଲ, ଚକମକି ପଥର ଭିତରେ ରହିଛି ନିଆଁ, ଠିକ୍ ସେମିତି ତମରି ଭିତରେ ହିଁ ତମର ପ୍ରଭୁ ଅଛନ୍ତି, ଜାଗି ଉଠିପାରିବ ଯଦି ଉଠ। କସ୍ତୁରୀ ମୃଗ ନିଜ ଭିତରେ ଥିବା ବାସ୍ନା ନ ଖୋଜି ବାହାରେ ସୁଗନ୍ଧ ଖୋଜିବା ପରି ମଣିଷର ସ୍ଥିତି ବୋଲି ବହୁ ଜ୍ଞାନୀଜନ ମତ ଦେଇଛନ୍ତି। ପ୍ରାଚୀନ ଚୀନର ପ୍ରସିଦ୍ଧ ଦାର୍ଶନିକ ଲାଓ ସୁ ଏକଦା କହିଥିଲେ, ଅନ୍ୟକୁ ଜାଣିବା ହେଉଛି ଜ୍ଞାନ, ମାତ୍ର ନିଜକୁ ନିଜେ ଜାଣିବା ହେଉଛି ନିର୍ବାଣ। ସୃଷ୍ଟି ଆରମ୍ଭ ବେଳର କଥା, ସମଗ୍ର ସଂସାରଟା ଥିଲା ଆନନ୍ଦମୟ, ମଣିଷ ଭିତରକୁ କୌଣସି

ଅଶ୍ଳୀଳତା ପ୍ରବେଶ କରିନଥିଲା, ସବୁ ମଣିଷ ଥିଲେ ନିଷ୍ପାପ ଶିଶୁ ପରି ପବିତ୍ର। ସେତେବେଳେ ଈଶ୍ୱର ମଣିଷମାନଙ୍କ ସହିତ ରହୁଥିଲେ, କ୍ଷେତଖଳା ଘର ବଜାର ସବୁ ଜାଗାରେ ମଣିଷ ସହ ଅତି ସହଜରେ ସହାବସ୍ଥାନ କରୁଥିଲେ ଈଶ୍ୱର। ଅମୃତର ସନ୍ତାନ ମଣିଷ ବଞ୍ଚୁଥିଲା ଏକ ସହଜ ସରଳ ନୈସର୍ଗିକ ଜୀବନ। ଈଶ୍ୱରଙ୍କୁ କେବେ ବି କିଛି ମାଗୁନଥିଲା, ମାଗିବା କଥା ଚିନ୍ତା ବି କରୁନଥିଲା। ଫଳରେ ପୂଜା ପ୍ରାର୍ଥନା ଭଜନ କୀର୍ତ୍ତନ କ୍ରିୟାକାଣ୍ଡ ଇତ୍ୟାଦି କିଛି ହିଁ ନଥିଲା। ମଣିଷ ପକ୍ଷରୁ କୌଣସି ଉପଦ୍ରବ ନଥିବାରୁ ଈଶ୍ୱର ବି ପରମ ଶାନ୍ତିରେ ମଣିଷ ସହ ସହାବସ୍ଥାନ କରୁଥିଲେ। ମାତ୍ର ଧୀରେ ଧୀରେ ସମୟ ବଦଳିଗଲା, ମଣିଷର ପ୍ରକୃତି ଚରିତ୍ର ଆଚରଣ ବ୍ୟବହାର ବଦଳିଗଲା। ଈଶ୍ୱରଙ୍କୁ ମଣିଷ ମାଗି ବସିଲା ନାନାଦି ଜିନିଷ। ନିଜ ସ୍ୱାର୍ଥ ସାଧନ ପାଇଁ ମଣିଷମାନେ ସର୍ବଦା ଈଶ୍ୱରଙ୍କ ପାଖରେ ଭିଡ଼ ଲଗାଇଲେ, ତାଙ୍କୁ ତୋଷାମଦ କଲେ, ମିଛ ପ୍ରଶଂସା କଲେ। କ୍ରମଶଃ ମଣିଷର ଉପଦ୍ରବ ଅସହ୍ୟ ହେବାରୁ ଅତିଷ୍ଠ ହୋଇ ଈଶ୍ୱର ଚାହିଁଲେ କୌଣସି ଗୋପନୀୟ ସ୍ଥାନରେ ବାସ କରିବାକୁ, ଖୋଜିବାକୁ ଲାଗିଲେ ଗୋଟିଏ ନିରୁପଦ୍ରବ ସ୍ଥାନ। ଶୁଭେଚ୍ଛୁଗଣ ହିତୈଷୀମାନେ ନାନାଦି ପରାମର୍ଶ ଦେଲେ, କିଏ କହିଲା ଗଭୀର ସମୁଦ୍ର ଭିତରକୁ ଚାଲିଯିବା ପାଇଁ, କିଏ କହିଲା ବରଫାବୃତ ହିମାଳୟର ନିଭୃତ ସ୍ଥାନରେ ରହିବା ପାଇଁ, କେହି ପ୍ରସ୍ତାବ ଦେଲା ମାଟି ଭିତରକୁ ଚାଲିଯିବାକୁ, ପୁଣି କେହି ଅନ୍ୟ ଗ୍ରହକୁ ଉଡ଼ିଯିବା ଉତ୍ତମ ହେବ ବୋଲି ଉପଦେଶ ଦେଲା। ମାତ୍ର କାହାରି କଥା ଈଶ୍ୱରଙ୍କ ହୃଦୟକୁ ଛୁଇଁପାରିଲା ନାହିଁ। ତାଙ୍କ ଆଗରେ ଥିଲା ଅନନ୍ତ ସମୟ, ସିଏ ଦେଖିପାରୁଥିଲେ ମଣିଷର ଭବିଷ୍ୟତ। ବିଜ୍ଞାନର ବିସ୍ମୟଜନକ ଜୟଯାତ୍ରାର କଥା ତାଙ୍କୁ ସ୍ପଷ୍ଟ ଦେଖାଯାଉଥିଲା। ତେଣୁ ଏସବୁ ପରାମର୍ଶ ଯେଦିନେ ମୂଲ୍ୟହୀନ ହୋଇଯିବ ସିଏ ବୁଝିପାରୁଥିଲେ। ନିଜେ ଏ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରୁଥିଲେ, ମାତ୍ର ବୁଝିପାରୁନଥିଲେ ଯିବେ କୁଆଡ଼େ। ଏ ସମୟରେ ଜଣେ ବିଜ୍ଞ ବୃଦ୍ଧ ଈଶ୍ୱରଙ୍କ ପାଖକୁ ଯାଇ ତାଙ୍କ କାନ ପାଖରେ ଚୁପଚାପ କିଛି କହିଲେ। ତାଙ୍କ କଥା ଶୁଣି ଈଶ୍ୱରଙ୍କ ମୁହଁରେ ଆଶ୍ୱସ୍ତି ଓ ଆନନ୍ଦର ଝଲକ ଫୁଟି ଉଠିଲା, ତାଙ୍କ ସମସ୍ୟାର ସମାଧାନ ମିଳିଗଲା। ହଠାତ୍ ଦିନେ ଦେଖାଗଲା ଈଶ୍ୱର ଜନବସତି ଛାଡ଼ି ନିରୁଦ୍ଦିଷ୍ଟ ହୋଇଗଲେ, ଯେତେ ଖୋଜାଖୋଜି କଲେ ବି ଆଉ ମିଳିଲାନି ତାଙ୍କ ପତ୍ତା। ତେବେ ସେହି ବିଜ୍ଞ ବୃଦ୍ଧ କେଉଁ ସ୍ଥାନରେ ଲୁଚିଯିବା ପାଇଁ ଈଶ୍ୱରଙ୍କୁ ପରାମର୍ଶ ଦେଲେ ତାହା ଦୀର୍ଘ ବର୍ଷ ଧରି ଏକ ରହସ୍ୟ ହୋଇ ରହିଗଲା। ମୃତ୍ୟୁ ପୂର୍ବରୁ ବୃଦ୍ଧ ଜଣକ ସେହି ରହସ୍ୟ ଫିଟେଇ କହିଥିଲେ ତାଙ୍କର ଜଣେ ପ୍ରିୟ ଶିଷ୍ୟକୁ। ଏଣୁ ଏଣିକି ଈଶ୍ୱର ମଣିଷର ହୃଦୟ ଭିତରେ ହିଁ ଅବସ୍ଥାନ କରିବେ, କାରଣ ତାହା ହିଁ ସବୁଠାରୁ ନିରୁପଦ୍ରବ ସ୍ଥାନ। ମଣିଷ ବାହାର ଦୁନିଆରେ ସବୁ ସ୍ଥାନରେ ଖୋଜିବ ଈଶ୍ୱରଙ୍କୁ, ମାତ୍ର ନିଜର ଅନ୍ତର୍ଜଗତକୁ ଯିବ ନାହିଁ ଖୋଜିବାକୁ। ହଁ, କିଛି ଅସାଧାରଣ ମଣିଷ ଅବଶ୍ୟ ଯିବେ, ସେମାନେ ଧ୍ୟାନୀ ଯୋଗୀ ପ୍ରେମୀ ଭକ୍ତ, ସେମାନେ ଈଶ୍ୱରଙ୍କ ସନ୍ଧାନ ପାଇବେ। ମାତ୍ର ସେମାନେ ଈଶ୍ୱରଙ୍କ ପାଖରେ କୌଣସି ଉପଦ୍ରବ ସୃଷ୍ଟି କରିବେ ନାହିଁ, ସେମାନଙ୍କୁ ଭେଟି ଈଶ୍ୱର ନିଜେ ବି ଆନନ୍ଦିତ ହେବେ। ସେଥିପାଇଁ ଅନନ୍ତ କାଳ ପର୍ଯ୍ୟନ୍ତ ଈଶ୍ୱର ମଣିଷର ହୃଦୟରେ ବାସ କରିବେ, ଏହା ହିଁ ତାଙ୍କରି ଇଚ୍ଛା।

0: ଇଏ ଥିଲା ଆଜିର ଅନୁଚିତା। ରଚନା ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିବା ଉନ୍ନତ ସପୁରୀ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ଅରୁଣ ସିଂ।
1: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଉନ୍ନତ ସପୁରୀ ଚାଷ ସମ୍ପର୍କରେ। ସପୁରୀ ଏକ ଗ୍ରୀଷ୍ମମଣ୍ଡଳୀୟ ଫଳ ଗଛ। ସପୁରୀ ଚାଷ 20-36 ଡିଗ୍ରୀ ସେଲସିୟସ୍ ଉତ୍ତାପ ଏବଂ ସାମାନ୍ୟ ଛାୟାଯୁକ୍ତ ସୂର୍ଯ୍ୟକିରଣରେ ଭଲ ହୋଇଥାଏ। ସମୁଦ୍ରପତନଠାରୁ 1100 ମିଟର ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ଏହି ଚାଷ ଲାଭଜନକ ଭାବରେ କରାଯାଇପାରିବ। ସପୁରୀ ଗଛ ସାଧାରଣତଃ ଉର୍ବର, ନିଗିଡ଼ା, ଦରସା ଆଉ 45-60 ସେଣ୍ଟିମିଟର ଗଭୀରତା ଥିବା ମାଟିରେ ଭଲ ଭାବରେ ବଢ଼ିପାରେ। ମାଟିର ଅମ୍ଳତା ବା ପିଏଚ୍ 5.0-6.0 ମଧ୍ୟରେ ରହିବା ଦରକାର। ବାଲି ଦରସା ଓ ବାଲିଆ ମାଟିରେ ସପୁରୀ ଅଧିକ ବାସ୍ନାଯୁକ୍ତ ହୋଇଥାଏ। ତେବେ ଆମ ରାଜ୍ୟରେ ମୁଖ୍ୟତଃ ଦୁଇ ପ୍ରକାର ସପୁରୀ ଚାଷ ବ୍ୟବସାୟୀ ଭିତରେ କରାଯାଇଥାଏ। ସେଗୁଡ଼ିକ ହେଲା କ୍ୟୁ ଆଉ କ୍ୱିନ୍। ଏହି କିସମଗୁଡ଼ିକ ଆମ ରାଜ୍ୟରେ ସମସ୍ତ ଅଞ୍ଚଳରେ ଚାଷ କରାଯାଇପାରିବ। ସାଧାରଣତଃ ସପୁରୀର ବଂଶ ବିସ୍ତାର ମୂଳପୁଆ, କନ୍ଦାପୁଆ ବା ମୁକୁଟପୁଆ ଦ୍ୱାରା କରାଯାଇଥାଏ। ଏହା ବ୍ୟତୀତ ଗଛର ମୁକୁଟ, କାଣ୍ଡଖଣ୍ଡ

0: କୁଟଖଣ୍ଡ ଇତ୍ୟାଦି ମଧ୍ୟ ବଂଶ ବିସ୍ତାର ପାଇଁ ବ୍ୟବହାର କରାଯାଇଥାଏ। କନ୍ଦା ପୁଆ ସବୁଠୁ ଭଲ, କାରଣ ଏହା ଶୀଘ୍ର ଅମଳ ଦେଇଥାଏ। ପୁଆଗୁଡ଼ିକର ଓଜନ ହାରାହାରି 300 ଗ୍ରାମ ହେବା ଦରକାର। ମୁକୁଟ ପୁଆ କାଣ୍ଡରୁ ଓ ଫଳ ତଳୁ ବାହାରିଥିବା ଛୋଟ ଛୋଟ ପୁଆଗୁଡ଼ିକୁ ନର୍ସରୀରେ ରଖି 8-10 ମାସ ପରେ ଲଗାଇବା ଭଲ ହୋଇଥାଏ। ସପୁରି ଚାଷରେ ସାଧାରଣତଃ ଫଳ ଅମଳର 15-18 ମାସ ପୂର୍ବରୁ ଚାରାକୁ ଲଗାଯାଇଥାଏ। ସେପ୍ଟେମ୍ବର, ଅକ୍ଟୋବର, ଫେବୃଆରୀ, ମାର୍ଚ୍ଚ ଆଉ ଜୁନ୍ ଜୁଲାଇ ହେଉଛି ସପୁରି ଲଗାଇବାର ଉପଯୁକ୍ତ ସମୟ। ଆଉ ଜଳସେଚନର ସୁବିଧା ଥିଲେ ବର୍ଷର ଅନ୍ୟ ସମୟରେ ମଧ୍ୟ ଆପଣ ଲଗାଇପାରିବେ। ତେବେ କେମିତି ଲଗାଇବାକୁ ହୋଇଥାଏ ତା ବିଷୟରେ ଆସନ୍ତୁ ଜାଣି ରଖିବା। ଜମିକୁ 3-4 ଓଡ଼ ଚାଷ କରି ସମସ୍ତ ଅନାବନା ଗଛ ନଷ୍ଟ କରିଦେବେ। ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8-10 ଟନ୍ ସଢ଼ା କମ୍ପୋଷ୍ଟ ସହିତ 10 କିଲୋଗ୍ରାମ 1.5% କ୍ଲୋରୋପାଇରିଫସ୍ ଗୁଣ୍ଡକୁ ପ୍ରୟୋଗ କରିବେ। ଚାରାଗୁଡ଼ିକୁ 30 ସେଣ୍ଟିମିଟର ଚଉଡ଼ା ଓ 15 ସେଣ୍ଟିମିଟର ଗଭୀରର ନାଳି କରି ଲଗାଇବେ। ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଆଉ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖିକି ଲଗାଇବେ। ଦୁଇ ଧାଡ଼ିକୁ ଦୁଇ ଧାଡ଼ିର ବ୍ୟବଧାନ 90 ସେଣ୍ଟିମିଟର ରହିବା ଦରକାର। ଚାରା ଲଗାଇବା ସମୟରେ ଧ୍ୟାନ ଦେବେ ସଜ ପୁଆ ନ ଲଗାଇ 5-7 ଦିନ ଛାଇରେ ଶୁଖାଇ ଲଗାଇବା ଭଲ ହୋଇଥାଏ। ପୁଆର ମୂଳରୁ ଶୁଖିଲା ପତ୍ରଗୁଡ଼ିକ ସଫା କରି ମିଥାଇଲ୍ ପାରାଥିଅନ୍ ଲିଟର ପ୍ରତି 2 ମିଲିଲିଟର କିମ୍ବା ଡାଇଫୋଲ୍ଟାନ୍ ଲିଟର ପ୍ରତି 5 ଗ୍ରାମ ଦ୍ରବଣରେ ବୁଡ଼ାଇ ଲଗାଇଲେ କବକଜନିତ ରୋଗ ଆଉ କୀଟ ଆକ୍ରମଣରୁ ପୁଆକୁ ରକ୍ଷା କରାଯାଇପାରିବ। ତେବେ ଖତସାର ବାବଦକୁ ଗଛ ପ୍ରତି କେତେ କ'ଣ ଦେବାକୁ ହୋଇଥାଏ ଜାଣି ରଖନ୍ତୁ। ଲଗାଇବା ସମୟରେ ଗୋବର ଖତ 5 ଝୁଡ଼ି ଦେବେ, ତା ସହିତ ସିଙ୍ଗଲ ସୁପର ଫସ୍ଫେଟ୍ 25 ଗ୍ରାମ ଆଉ ମ୍ୟୁରେଟ୍ ଅଫ୍ ପଟାସ 10 ଗ୍ରାମ ଦେବେ ଗୋଟିଏ ଗଛ ପିଛା। ସେହିଭଳି ଯେତେବେଳେ ଗଛଟି 2 ମାସ ରହିଯିବ ସେହି ସମୟରେ ଆମୋନିୟମ୍ ସଲ୍ଫେଟ୍ 10 ଗ୍ରାମ, ପୁଣି 4 ମାସ ବେଳକୁ ଆଉ ଥରେ 10 ଗ୍ରାମ, ପୁଣି 6 ମାସ ବେଳକୁ 10 ଗ୍ରାମ ଆମୋନିୟମ୍ ସଲ୍ଫେଟ୍ ସହିତ ମ୍ୟୁରେଟ୍ ଅଫ୍ ପଟାସ ମଧ୍ୟ 10 ଗ୍ରାମ ଦେବାକୁ ହୋଇଥାଏ। ଆଉ ତାପରେ 8 ମାସ ବେଳକୁ 10 ଗ୍ରାମ ପୁଣି ଥରେ ଆମୋନିୟମ୍ ସଲ୍ଫେଟ୍ ଦେବେ, ପୁଣି 10 ମାସ ବେଳକୁ ଆଉ ଥରେ 10 ଗ୍ରାମ ଦେବେ, ଆଉ 12 ମାସ ବେଳକୁ ପୁଣି ଥରେ 10 ଗ୍ରାମ ଆମୋନିୟମ୍ ସଲ୍ଫେଟ୍ ଦେବେ। ଅଣଜଳସେଚିତ ଅଞ୍ଚଳରେ ସମସ୍ତ ସାରକୁ 2 ଭାଗ କରି ଜୁନ୍ ଜୁଲାଇ ଆଉ ସେପ୍ଟେମ୍ବର ଅକ୍ଟୋବର ମାସରେ ପ୍ରୟୋଗ କରି ହୁଡ଼ା ଟେକିଦେବେ।
1: ଇଏ ଥିଲା ଆଜି ସକାଳର ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଆଜି ଏଥିରେ ଶୁଣିବା ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ସାନିଆ ମଣ୍ଡ୍ରା ଏବଂ ସାଥୀ।

ಇವರಿಗೆ ತಲಿಯೋ ತಲಿವರು ನಡೆ.

Yeah, I'm loving you. I'm loving you. I'm loving you.

ବଣ୍ଡାମାନଙ୍କର ଚୈତ ପର୍ବର ଗୀତ ଶୁଣିବା ପରେ ପରେ ଏଥର ଶୁଣନ୍ତୁ ସେମାନଙ୍କର ପୌଷ ପର୍ବର ଗୀତ। ବଣ୍ଡା ସମ୍ପ୍ରଦାୟ ଯେତେବେଳେ ପ୍ରଥମ କରି ଜମିରୁ ଆଣିଥିବା ଫସଲକୁ ବ୍ୟବହାର କରନ୍ତି ସେହି ଦିନଟିକୁ ସେମାନେ ପାଳନ୍ତି ନୂଆଖିଆ ପର୍ବ। ନୂଆଖିଆରେ ବ୍ୟବହାର କରିଥାନ୍ତି ନୂଆ ଚାଉଳ, ନୂଆ ମାଣ୍ଡିଆ, ନୂଆ ସୁଆଁ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ। ଆସନ୍ତୁ ଶୁଣିବା ସେମାନଙ୍କର ନୂଆଖିଆ ଗୀତ।

0: उपेक्ष्य ओडिशा पश्चिमोत्तर प्रदेशानां च विभिन्नेषु भागेषु अतिवृष्टेः संभावना पूर्वानुमानिता। बैडमिंटन क्रीडायां भारतस्य आयुष शेट्टी नवदिल्ल्यां आयोजितायां BWF बैडमिंटन विश्वस्पर्धायां पुरुषाणाम् एकल वर्गस्य प्रथमचरणे विश्वस्य प्रथम क्रमांकितं वर्तमान विजेतारं च चीन देशीयं शी यू क्यूई इत्येनं पराजित्य विजयम् अवाप्तवान्। तत्रैव पीवी सिंधु तथा महिलानां युगल वर्गस्य भारतीय युगलं त्रिसा जौली गायत्री गोपी चंद अपि द्वितीय चरणे प्रविष्टे। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ବର୍ଣ୍ଣାଳୀ କ୍ରମରେ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ ନବରଙ୍ଗପୁର ଜିଲ୍ଲାର ସେମେଳା ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ଭୂମିକା କ'ଣ ରହିଥିଲା। ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ଲଘୁ ସଙ୍ଗୀତ ଆପଣଙ୍କୁ ଶୁଣାଇବୁ 8:35। ଶିଳ୍ପୀ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ପ୍ରୀତି ପଣ୍ଡା। 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00, ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ ଆପଣଙ୍କ ପାଇଁ ରହିଛି ଦିନ 11:00। ହିନ୍ଦୀ ଲଘୁ ସଙ୍ଗୀତ ଶୁଣିବେ ଦିନ 1:05। ଶିଳ୍ପୀମାନେ ହେଲେ ଯୋଗରାଜ ଖୁସ୍ଲା ଏବଂ ଶଙ୍କର ମହାଦେବନ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ନାରୀମାନେ କାର୍ଯ୍ୟକ୍ଷେତ୍ରରେ ପୁରୁଷଙ୍କ ସମାନ କ୍ଷମତାଶାଳ କି ଏବଂ ଅନ୍ୟ ଏକ କଥାବାର୍ତ୍ତାର ବିଷୟ ରହିଛି ଆଖି ଥିଲେ ସବୁ ସୁନ୍ଦର। ଯୁବ ଶ୍ରୋତାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ କ୍ୟାରିୟର ଗାଇଡାନ୍ସ ବିଜ୍ଞାନ ବିଚିତ୍ରାରେ ରହିଛି ଆଇଜାକ୍ ନ୍ୟୁଟନ୍ଙ୍କ ଉଦ୍ଭାବନ ଏବଂ ନିଯୁକ୍ତି ସୂଚନା। ହ୍ୟାଲୋ ଚୈତି ଜହ୍ନ ଶୁଣିବେ ଅପରାହ୍ନ 5:30। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:30 ଶୁଣିବେ ଉଦୟ ଭାରତ ରାତି 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ। 7:25 ଜିଲ୍ଲା ହାଲଚାଲ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ରାତି 7:05। ସଂସଦ ସମୀକ୍ଷା ଶୁଣିବେ ରାତି 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ ଶୁଣିବେ ରାତି 8:15। ଏଥିରେ ଶୁଣିବେ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ କ'ଣ ଏ ସମ୍ପର୍କରେ ଏକ ସାକ୍ଷାତକାର। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ରାତି 9:30। ଏଥିରେ କବି ସବ୍ୟସାଚୀ ବିଷୋଇଙ୍କ ସହିତ ଆଳାପ ଏବଂ କବିତା ଆବୃତ୍ତି ଶୁଣିବେ। ତା ସହିତ ସ୍ଥାନ ପାଇଛି ରାଧାମୋହନ ପାଣିଗ୍ରାହୀଙ୍କ କ୍ଷୁଦ୍ରକଳ୍ପ ଅଦୃଷ୍ଟ ବନ୍ଧନ। ରାତି 9:30 ଶୁଣିବେ ବନମଲ୍ଲିକା। ଏଥିରେ ସ୍ଥାନ ପାଇଛି କ୍ଷମା କରିବେ ସକାଳ 9:30 ଶୁଣିବେ ବନମଲ୍ଲିକା। ଏଥିରେ ସ୍ଥାନ ପାଇଛି ନାଟଗୁରୁ ଚନ୍ଦ୍ରଶେଖର ମହାପାତ୍ରଙ୍କ ସହିତ କଥାବାର୍ତ୍ତା। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00। ରିଲି କରିବୁ

0: ଶୁଣିଥିଲି। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:04 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସକାଳ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ସର୍ବାଧିକ 217 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯାଜପୁର ଓ ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ବନ୍ୟା ଯୋଗୁଁ 6ଟି ଜିଲ୍ଲାର 66ଟି ବ୍ଲକର 7,85,000ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱରରେ ସର୍ବାଧିକ 2,03,000ରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟାରେ 6ଟି ବ୍ଲକର 65ଟି ଗ୍ରାମପଞ୍ଚାୟତର 137ଟି ଗ୍ରାମ ଏବଂ ପଟାମୁଣ୍ଡାଇ ପୌରପାଳିକାର 11ଟି ୱାର୍ଡର 1,48,315 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା 2,77,000ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବନ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 6ଟି ବ୍ଲକର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଯାଜପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ଘୋଷଣା କରାଯାଇଛି। ହୀରାକୁଦ ଜଳଭଣ୍ଡାରର 7ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 619.75 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,91,333 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 1,43,669 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ନେଇ ଆଗତ ଜନସ୍ୱାର୍ଥ ମାମଲାର ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବ। ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗ ଶୁଣାଣି ସମୟରେ ନିଜ ନିଜ ପକ୍ଷ ରଖିବେ। ତିନିଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ ବୋଲି ଜଣାପଡ଼ିଛି। ଦେଶର ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ଓଡ଼ିଶା ଉଭା ହୋଇଛି ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। କୋଲକାତାଠାରେ ଆଞ୍ଚଳିକ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ମିଳନୀ କୌଶଳ ମନ୍ଥନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଲାଗି ଆଇଟିଆଇଗୁଡ଼ିକର ଆଧୁନିକୀକରଣ, ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ପ୍ରସାରଣ ଏବଂ ଶିଳ୍ପଭିତ୍ତିକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 934 ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି। ଚଳିତ ବର୍ଷ ରାଜ୍ୟର 21ଟି ବିଶ୍ୱବିଦ୍ୟାଳୟ ଏବଂ 114ଟି ମହାବିଦ୍ୟାଳୟରେ ମୋଟ 32,563ଟି ଆସନ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ରାସାୟନିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜରୁରୀକାଳୀନ ସଂସ୍ଥା ଏବଂ ବିପଜ୍ଜନକ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ବିଭାଗ ମଧ୍ୟରେ ସୂଚନା ଆଦାନ ପ୍ରଦାନ ଓ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ

0: ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ରୁଫ୍ଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି କେନ୍ଦ୍ରାପଡ଼ା ଜିଲ୍ଲାରେ ସୂର୍ଯ୍ୟରଥର ଶୁଭାରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସୂର୍ଯ୍ୟରଥ ସରକାରୀ ସହାୟତା ଏବଂ ସଂଯୋଗୀକରଣ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିବ। ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଦାବି ଓ ଆପତ୍ତି ପ୍ରକ୍ରିୟାର ବିଚାର ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ପାଇଁ ବାତିଲ କରାଯାଇଛି। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଲିଙ୍କ୍ ଟ୍ରେନ୍ ବିଳମ୍ବ ଥିବା ଯୋଗୁଁ ଏହି ନିଷ୍ପଭି ନିଆଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳିପୁର ଓ ଖାଳିସାହିରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରଠାରେ ଆସନ୍ତା ମାସ 3-6 ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଖେଳାଳିମାନେ ଅଂଶଗ୍ରହଣ କରିବେ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଅପସ୍ମାର ବାତରୋଗର ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୌମ୍ୟକାନ୍ତ ପଣ୍ଡା।
2: ଅପସ୍ମାରର ଆକ୍ଷରିକ ଅର୍ଥ ହେଲା ସାମୟିକ ଭାବରେ ସ୍ମରଣ ଶକ୍ତି ଲୋପ ପାଇବା। ପୃଥିବୀର ସବୁଠାରୁ ପୁରୁଣା ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ମତରେ ଦୁଃଖ, ଭୟ, କ୍ରୋଧ, ମାନସିକ ଉଦ୍ବେଗ, ହଠାତ୍ ଶୋକ ସମ୍ବାଦ ପାଇଲେ, ଆକସ୍ମିକ ବିପଦର ସମ୍ମୁଖୀନ ହେଲେ, ଶିଶୁ ଜନ୍ମ ସମୟରେ ମସ୍ତିଷ୍କ ଆଘାତପ୍ରାପ୍ତ ହେଲେ, ଗଛ ବା ଉଚ୍ଚସ୍ଥାନରୁ ପଡ଼ି ମୁଣ୍ଡରେ ଆଘାତ ଲାଗିଲେ ଏହି ରୋଗ ହୋଇଥାଏ। ପୁରୁଷ ଓ ସ୍ତ୍ରୀ ଉଭୟ ଏ ରୋଗରେ ପୀଡ଼ିତ ହୋଇଥାନ୍ତି। ସ୍ତ୍ରୀ ଲୋକମାନଙ୍କର ଜରାୟୁ ଦୋଷ, ସ୍ୱାମୀ ସୁଖର ଅଭାବ, ପ୍ରେମରେ ପ୍ରତାରଣା, ଋତୁ ବୈଷମ୍ୟ, ହଠାତ୍ ମାସିକ ସ୍ରାବ ବନ୍ଦ ହୋଇଗଲେ, ସନ୍ତାନ ପ୍ରସବ ପରେ କୌଣସି ଉଦ୍ବେଗ ଦେଖାଦେଲେ ତଥା ବିଭିନ୍ନ ମାନସିକ ଦୁଶ୍ଚିନ୍ତା କାରଣରୁ ଏହି ରୋଗ ହୋଇପାରେ। ଏଥିରେ ମହିଳାମାନଙ୍କର ଅସ୍ୱାଭାବିକ ଋତୁସ୍ରାବ, ଛାତି ପେଟ ଥରିଥାଏ, ମୁଣ୍ଡ ବୁଲାଏ, ପରିସ୍ରା ପୋଡ଼ା, ପାଦରେ ଛୁଞ୍ଚି ଫୋଡ଼ିଲା ପରି ବେଦନା, ଆଖିକୁ ଝାପ୍ସା ଦିଶିଥାଏ। ବେଳେବେଳେ ରୋଗିଣୀ ହଠାତ୍ ହସିଥାଏ ବା କାନ୍ଦିଥାଏ ଏବଂ ଅଯଥାରେ ଅନ୍ୟମାନଙ୍କୁ ବିଭିନ୍ନ ଦୋଷାରୋପ କରିଥାଏ। ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନେ ବହୁ ସଂଖ୍ୟାରେ ଏହି ରୋଗରେ ପୀଡ଼ିତ ହୁଅନ୍ତି। ଯୌବନ ସମୟରେ ସାଧାରଣତଃ ଏହି ରୋଗ ଦେଖାଯାଏ। ସ୍ତ୍ରୀ ଲୋକମାନେ ପୀଡ଼ିତ ହେଉଥିବା ଏହି ରୋଗକୁ ଯୋଷାପସ୍ମାର ରୋଗ ବୋଲି ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣନା କରାଯାଇଛି। ରଜସ୍ୱଳା ସ୍ତ୍ରୀ ସହ ସହବାସ, ଅତିରିକ୍ତ ସ୍ତ୍ରୀ ସମ୍ଭୋଗ, ଅସ୍ୱାଭାବିକ ଶୁକ୍ରକ୍ଷୟ, ହସ୍ତମୈଥୁନ, ଅତ୍ୟଧିକ ମଦ୍ୟପାନ, କୃମିଜନିତ କାରଣରୁ ପୁରୁଷମାନଙ୍କୁ ଏହି ରୋଗ ହୋଇଥାଏ। ଏହି ରୋଗର ଲକ୍ଷଣ ଆରମ୍ଭ ହେବା ମାତ୍ରେ ବାତ ମାରିବା ବା ଫିଟ୍ସ ହୋଇଥାଏ, ଗୋଡ଼ ହାତ ଛଟଛଟ ହୁଏ, ଥରିଥାଏ, ପାଟିରୁ ଲାଳସ୍ରାବ ହୋଇଥାଏ, ଜିଭ କାମୁଡ଼ି ହୋଇ କ୍ଷତ ହେବାର ସମ୍ଭାବନା ଥାଏ, ଆଖି ତରାଟି ହୋଇଯାଏ, ହାତ ଗୋଡ଼ ମୁଠାମୁଠା କରିଥାଏ ରୋଗୀ, ବେହୋସ ହୋଇଯିବାର ସମ୍ଭାବନା ଥାଏ। ଚେତାଶୂନ୍ୟ ଅବସ୍ଥାରେ ରୋଗୀର ଦାନ୍ତ ପାଟି ବନ୍ଦ ହୋଇଯାଇଥିବାରୁ ପାଟି ବାଟେ କିଛି ଔଷଧ ଦେବା ସମ୍ଭବ ହୁଏ ନାହିଁ। ଶ୍ୱାସ ପ୍ରଶ୍ୱାସ ପ୍ରଖର ହୋଇଥାଏ, ନିଶ୍ୱାସରେ ଘଡ଼ଘଡ଼ ଶବ୍ଦ ଶୁଣାଯାଏ। କେତେକ ଘରୋଇ ଚିକିତ୍ସା ଏଥିପାଇଁ ବହୁତ ଲାଭକାରୀ ହୋଇଥାଏ। ଚେତନା ଶୀଘ୍ର ଫେରାଇ ଆଣିବା ପାଇଁ ଦୁଇ ବୁନ୍ଦା ରସୁଣ ରସ ବା ବେଗୁନିଆ ରସରେ ଅଫିମ ଟିକେ ମିଶାଇ ନାକରେ ଦୁଇ ବୁନ୍ଦା ଲେଖାଏଁ ପକାଇବେ କିମ୍ବା ସାଇନୋଭିନ୍ ନାଜାଲ୍ ଡ୍ରପ୍ ପକାଇଲେ ରୋଗୀର ଚେତା ଫେରିଆସେ। ଜଷ୍ଟିମୁଧୁ ପାଣି କଖାରୁ ରସରେ ମିଶାଇ ପିଇବେ। ଅପମାର୍ଗ ଚେର ବା ପତ୍ର 5 ଗ୍ରାମ, ପାନମଧୁରୀ 5 ଗ୍ରାମ ଲେଖାଏଁ ନେଇ 10ଟି ଗୋଲମରିଚ ସହ ବାଟି ପ୍ରତିଦିନ ସକାଳେ ସନ୍ଧ୍ୟାରେ 2 ଥର ଖାଇବେ। ବ୍ରାହ୍ମୀର ପଞ୍ଚାଙ୍ଗ ଯେପରିକି ଫଳ, ଫୁଲ, ପତ୍ର, ପୁଷ୍ପ ଏବଂ ଚେର ଏବଂ ଜଟାମାଂସୀ ଚୂର୍ଣ୍ଣ ମିଶାଇକି ଖାଇବେ। ଶ୍ୱେତ, ଅରଖ ଫୁଲ ଏବଂ ଗୋଲମରିଚ ସମାନ ଭାଗରେ ନେଇ ଚୂର୍ଣ୍ଣ କରି 1 ଗ୍ରାମ ଲେଖାଏଁ 5 ବୁନ୍ଦା ମହୁ ସହ ଖାଇଲେ ଏହି ରୋଗ ଆରୋଗ୍ୟ ହୋଇଥାଏ। ଗୋଲାପ ଫୁଲ 50 ଗ୍ରାମ, ଡାଳିମ୍ବ ପତ୍ର 100 ଗ୍ରାମ ଏକତ୍ର ସିଝାଇବେ। 2 ଲିଟର ପାଣି ଦେଇ ଏଇଟା ସିଝାଇ 50 ଭାଗରୁ 1 ଭାଗ ଅର୍ଥାତ୍ 40 ମିଲିଲିଟର ରହିଲେ ଗାଈ ଘିଅ 10 ମିଲିଲିଟର ମିଶାଇ 4 ଭାଗରୁ 1 ଭାଗ ଲେଖାଏଁ ସକାଳେ ସନ୍ଧ୍ୟାରେ ଖାଲି ପେଟରେ ପିଇଲେ ଏହି ରୋଗ ଆରୋଗ୍ୟ ହୋଇଥାଏ। ଏହାଛଡ଼ା ଆୟୁର୍ବେଦୀୟ ଔଷଧ ହିସାବରେ ଚତୁର୍ମୁଖ ରସ, ଅପସ୍ମାର ଭଞ୍ଜନ ବଟିକା, ବାତ କୁଳାନ୍ତକ ରସ, ଉନ୍ମାଦ ଗଜକେଶରୀ ରସ, ବ୍ରାହ୍ମୀ ବଟିକା, ଛାଗଳାଦି ଘୃତ, ଶିବା ଘୃତ, ପଞ୍ଚଗବ୍ୟ ଘୃତ ଆଦି ଔଷଧ ବିଭିନ୍ନ ଅନୁପାନରେ ଦିଆଯାଏ। ମୁଣ୍ଡରେ ମାଲିସ କରିବା ପାଇଁ ମହାନାରାୟଣ ତୈଳ, ଗୁଡ଼ୁଚ୍ୟାଦି ତୈଳ ଆଦି ଦିଆଯାଇଥାଏ।

0: ରୋଗୀକୁ ଏହି ରୋଗରେ ଏକୁଟିଆ ଛାଡ଼ିବା ଉଚିତ ନୁହେଁ, କାରଣ ରୋଗୀ ଯଦି ନଦୀ ପୋଖରୀରେ ଗାଧୋଉଥିବ ଏବଂ ସେହି ସମୟରେ ତାକୁ ରୋଗର ଆକ୍ରମଣ ହୋଇଥାଏ ବା ଫିଟ୍ସ ମାରିଥାଏ, ତେବେ ରୋଗୀର ପ୍ରାଣହାନି ହେବାର ସମ୍ଭାବନା ଥାଏ। ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କଲେ ଏହି ରୋଗ ସହଜରେ ଆରୋଗ୍ୟ ହୋଇଥାଏ।
1: ଆମର ଶ୍ରୋତାମାନେ ଶୁଣିଲେ ଅପସ୍ମାର ବାତ ରୋଗର ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସୌମ୍ୟକାନ୍ତ ପଣ୍ଡା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନିର୍ବାଚନ ସମୟରେ ଜବତ କଳାଟଙ୍କା ସହ ଜଡ଼ିତ ଅପରାଧିକ ମାମଲାର ସମୟସୀମାବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଆରମ୍ଭ ହେବ ସପ୍ତଧାର ଶକ୍ତି ସଂକଳ୍ପ ଅଭିଯାନ। 2024 ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷା ସହ ଟିଡିପିଏଲ୍ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କଲେ ଝାଡ଼ଖଣ୍ଡ ସରକାର। ଓଡ଼ିଶାର ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଏବଂ ଗାଲେ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ସ୍ଥିତି ଦୃଢ଼। ନିର୍ବାଚନ ସମୟରେ ଜବତ ହେଉଥିବା ସନ୍ଦେହଜନକ କଳାଟଙ୍କା ସହିତ ଜଡ଼ିତ ଅପରାଧିକ ମାମଲାର ସମୟସୀମାବଦ୍ଧ ତଦନ୍ତକୁ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍କେ ସିଂଙ୍କ ଖଣ୍ଡପୀଠ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆଗତ ଏକ ଆବେଦନ ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ଅବୈଧ ଆର୍ଥିକ କାରବାର ଗଣତନ୍ତ୍ର ତଥା ନିର୍ବାଚନ ପ୍ରକ୍ରିୟା ପାଇଁ ଏକ ଆହ୍ୱାନ। ନିର୍ବାଚନ ସମ୍ବନ୍ଧୀୟ ନଗଦ କିମ୍ବା ସମ୍ପତ୍ତି ଜବତକୁ ସନ୍ଦିଗ୍ଧ ନିର୍ବାଚନୀ ଅପରାଧ ଭାବେ ଗ୍ରହଣ କରିବାକୁ ଖଣ୍ଡପୀଠ କହିଛନ୍ତି। 24 ଘଣ୍ଟା ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଥବା ଏ ସଂକ୍ରାନ୍ତ କୋର୍ଟକୁ ରିପୋର୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜବତର ବର୍ଷକ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। କୌଣସି ବିଳମ୍ବ କ୍ଷେତ୍ରରେ ଏ ସଂକ୍ରାନ୍ତ ରିପୋର୍ଟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ। ଏଭଳି ତଦନ୍ତର ତ୍ରୈମାସିକ ସ୍ଥିତି ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 10 ଲକ୍ଷ ଟଙ୍କାର ଅଧିକ ନଗଦ ଜବତ କ୍ଷେତ୍ରରେ ଆୟକର କର୍ତ୍ତୃପକ୍ଷଙ୍କୁ ସୂଚନା ପ୍ରଦାନ କରିବାକୁ କୋର୍ଟ କହିଛନ୍ତି। 2014 ଲୋକସଭା ନିର୍ବାଚନ ସମୟରେ ବେଲାରୀରେ ବ୍ୟାପକ କଳାଧନ ଜବତ ସମ୍ପର୍କିତ ଏକ ଆବେଦନ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଉଥିବା ପ୍ରାର୍ଥୀ, ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଆଗତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ କୋର୍ଟ ବ୍ୟବସ୍ଥା କରିବାକୁ ଖଣ୍ଡପୀଠ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସପ୍ତଧାର ଶକ୍ତି ସଂକଳ୍ପ ଅଭିଯାନ ଆଜିଠାରୁ ଆରମ୍ଭ ହେବ। ନୂଆଦିଲ୍ଲୀର ପୁସା କ୍ୟାମ୍ପସ୍ରେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ। ଏହାର ଅବ୍ୟବହିତ ପୂର୍ବରୁ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତଧାର ଶକ୍ତି ଉପରେ ଆଲୋକପାତ କରିଥିଲେ। କୃଷି ଏବଂ ଗ୍ରାମୀଣ ଭାରତ ପାଇଁ ଏହି ଦୃଷ୍ଟିକୋଣ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରଦାନ କରିବ। ସରକାରଙ୍କ ଜନକୈନ୍ଦ୍ରିକ କାର୍ଯ୍ୟକ୍ରମ, ସ୍ୱଚ୍ଛ ତଦାରଖ ବ୍ୟବସ୍ଥା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଏହି ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସପ୍ତଧାର ଶକ୍ତି ଦୃଷ୍ଟିକୋଣରେ କୃଷି ଏବଂ ଖାଦ୍ୟ ଉତ୍ପାଦନକୁ ମଜବୁତ କରିବା, ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋହାହନ ପ୍ରଦାନ ଏବଂ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ଅଧିକ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସାମ୍ପ୍ରତିକ ବୈଶ୍ୱିକ ସଂକଟ ମଧ୍ୟରେ କୃଷକଙ୍କୁ ରିହାତି ମୂଲ୍ୟରେ ସାର ଯୋଗାଇବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ସିଂ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମାର୍ଗଦର୍ଶିକା, ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ଗ୍ରାମାଞ୍ଚଳ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଝାଡ଼ଖଣ୍ଡର ଜେଏସ୍ଏସ୍ସି ସିଜିଏଲ୍ 2024

ପରୀକ୍ଷା ଏବଂ ଟିଡିପିଏଲ୍ ସଂସ୍ଥା ଦ୍ୱାରା ପରିଚାଳିତ ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଏଥିସହ 2014 ମସିହାରୁ ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ସମସ୍ତ ନିଯୁକ୍ତି ପରୀକ୍ଷାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଛାତ୍ର ପ୍ରତିବାଦ 24 ଦିନ ଅତିକ୍ରମ କରିଛି। ସମସ୍ତ ଦାବି ଉପରେ ଆଲୋଚନା ପାଇଁ ସରକାରଙ୍କୁ ଛାତ୍ର ପ୍ରତିବାଦକାରୀ ଗୋଷ୍ଠୀ ପ୍ରସ୍ତାବ ଦେଇଛନ୍ତି। ଗୁଜରାଟର ଗାନ୍ଧୀନଗରଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ଯୁବ ପରିଷଦ ବୈଠକ ଏବଂ ସମ୍ମିଳନୀ ଆୟୋଜିତ ହେବ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ଦେଶଗୁଡ଼ିକର ପ୍ରତିନିଧି ଏଥିରେ ଯୋଗଦେଇ ଯୁବବର୍ଗଙ୍କ ମଧ୍ୟରେ ବ୍ରିକ୍ସ ସଂଗଠନର ଗୁରୁତ୍ୱ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ। ଆସନ୍ତା 22 ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ଦେଶଗୁଡ଼ିକର ଯୁବମନ୍ତ୍ରୀ ଓ ପ୍ରତିନିଧି ମଣ୍ଡଳୀ ଯୋଗଦେବେ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସମ୍ଭଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସକାଳ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ଭୋଗରାଇଠାରେ ସର୍ବାଧିକ 270 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଏବଂ ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ବନ୍ୟା ଯୋଗୁଁ 6 ଜିଲ୍ଲାର 66 ବ୍ଲକର 7,85,000 ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱରରେ ସର୍ବାଧିକ 2,03,000 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 2,77,000 ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ସମନ୍ୱିତ ତଥା ନିବେଶ ଅନୁକୂଳ ଜମି ଆବଣ୍ଟନ ବ୍ୟବସ୍ଥାର ନିରନ୍ତର କାର୍ଯ୍ୟକାରିତା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଶିଳ୍ପ କରିଡର ବିକାଶ ଏବଂ କାର୍ଯ୍ୟାନ୍ୱୟନ ଟ୍ରଷ୍ଟର ଉଚ୍ଚସ୍ତରୀୟ ତଦନ୍ତ କର୍ତ୍ତୃପକ୍ଷଙ୍କ ତୃତୀୟ ବୈଠକରେ ଅଧ୍ୟକ୍ଷତା କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଟିମ୍ ଇଣ୍ଡିଆର ଭାବନା ସହ ଶିଳ୍ପ ବିକାଶ ଅଗ୍ରସର ହେବା ଉଚିତ। ପ୍ରକଳ୍ପ ଅନୁମୋଦନଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଉଚିତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ଯୋଗଦେଇ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଭବ୍ୟ ଏବଂ ଭବିଷ୍ୟତର ଶିଳ୍ପ ବିକାଶ ପଦକ୍ଷେପ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ସହ ସମନ୍ୱିତ ହେବା ଉଚିତ। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସୃଷ୍ଟି ହୋଇଥିବା ସୁଯୋଗର ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ଉଦ୍ୟୋଗ କ୍ଷେତ୍ରରେ ନିବେଶ ଏବଂ ସଶକ୍ତ ବଜାର କ୍ଷେତ୍ର ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେଇ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜାତୀୟ ଜଳପଥ ପଦକ୍ଷେପକୁ ଶିଳ୍ପ କରିଡର ସହ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଦୃଢ଼ ଯୋଗାଯୋଗ, ଜମି ଉପଲବ୍ଧତା, ସ୍ଥାନୀୟ ସମ୍ଭଳ ସୁବିଧା ଏବଂ ବଜାର ସମ୍ଭାବନା ପ୍ରଦାନ କରୁଥିବା କ୍ଷେତ୍ର ଆଧାରିତ ଶିଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ସୋନୱାଲ ପରାମର୍ଶ ଦେଇଛନ୍ତି। କେରଳର ଭିଞ୍ଜିଞ୍ଜାମ ସାମୁଦ୍ରିକ ବନ୍ଦରରୁ ଆଜିଠାରୁ ପ୍ରତ୍ୟକ୍ଷ ରପ୍ତାନୀ ଏବଂ ଆମଦାନୀ କାର୍ଯ୍ୟ ଆରମ୍ଭ ହେବ। ବନ୍ଦର, ଜାହାଜ ଚଳାଚଳ, ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ପୂର୍ବାହ୍ନରେ ଏହି ସେବାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ରପ୍ତାନୀ ଏବଂ ଆମଦାନୀ କ୍ଷେତ୍ର ପାଇଁ ଏହା କାର୍ଯ୍ୟକାରୀ ହେବା ପରେ ଏହି ସାମୁଦ୍ରିକ ବନ୍ଦରର କାର୍ଯ୍ୟକାରିତା ଅଧିକ ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ କହିଛି। ଗତବର୍ଷ ମେ ମାସ 2 ତାରିଖରେ ଏହି ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ବିରୁଦ୍ଧରେ ଭାରତର ଦୃଢ଼ ସ୍ଥିତିରେ ରହିଛି। ଗତକାଲି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ ରନ୍ ବ୍ୟବଧାନରେ ଶ୍ରୀଲଙ୍କାଠାରୁ 178 ରନ୍ ଆଗୁଆ ରହିଛି। ଶ୍ରୀଲଙ୍କା ପ୍ରଥମ ଇନିଂସ

0: 284 ରନ୍ରେ ସୀମିତ ରହିଥିଲା। ଭାରତର ପ୍ରଥମ ଇନିଂସ 462 ରନ୍ରେ ସମାପ୍ତ ହୋଇଥିଲା। ଆଜି ଭାରତ ତା'ର ଦ୍ୱିତୀୟ ଇନିଂସର ବ୍ୟାଟିଂ ଆରମ୍ଭ କରିବ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ନେଦରଲ୍ୟାଣ୍ଡସର ଆମଷ୍ଟେଲଭେନ୍ଠାରେ ଏହି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତ ଗତକାଲିର ମ୍ୟାଚ୍ରେ ଇଂଲଣ୍ଡଠାରୁ 2-4 ଗୋଲ୍ରେ ପରାସ୍ତ ହୋଇଛି। ଡୁରାଣ୍ଡ କପ୍ ଫୁଟବଲ ପ୍ରତିଯୋଗିତାର ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି 5-2 ଗୋଲ୍ରେ ସିଙ୍ଗ୍ଲାଜୋଙ୍ଗ ଦଳକୁ ପରାସ୍ତ କରିଛି। ଏଥିସହ ନର୍ଥ ଇଷ୍ଟ ୟୁନାଇଟେଡ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ନିର୍ବାଚନ ସମୟରେ ଜବତ କଳାଟଙ୍କା ସହିତ ଜଡ଼ିତ ଅପରାଧିକ ମାମଲାର ସମୟ ସୀମାବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଆରମ୍ଭ ହେବ ସପ୍ତଧାରା ଶକ୍ତି ସଂକଳ୍ପ ଅଭିଯାନ। 2024 ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷା ସହ ଟିଡିପିଏଲ୍ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କଲେ ଝାଡ଼ଖଣ୍ଡ ସରକାର ଏବଂ ଓଡ଼ିଶାର ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଏତିକିରେ ଶେଷ ହେଲା।
1: ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ମହ୍ଲାର କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ।

0: ପଦଭକ୍ତ କୋରାପୁଟ ଜିଲ୍ଲା ହେଉଛି ଗ୍ରାମ ବହୁଳ ଜିଲ୍ଲା।
1: ପ୍ରତ୍ୟେକ ଗାଁର ସଂସ୍କୃତି, ପରମ୍ପରା, ଚିତ୍ରକଳା, ଶିକ୍ଷା, ସ୍ୱାସ୍ଥ୍ୟ ଏମିତି ଅନେକ କଥା ଗାଁ କାହାଣୀ ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଛି ଆକାଶବାଣୀ ଜୟପୁର କେନ୍ଦ୍ର।
0: ଆଜି ମଧ୍ୟ ଏମିତି ଏକ ଆଦର୍ଶ ଗାଁକୁ ବୁଲିଯିବା ଆଉ ସେହି ଗାଁର ସଭ୍ୟତା, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିଭା ଏବଂ ସେହି ଗାଁର ଚାଷବାସ ଆଉ ବ୍ୟବସାୟ ବିଷୟରେ ଅଧିକ କିଛି ଜାଣିବା।

0: ନବରଙ୍ଗପୁର ସହରଠାରୁ ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ପ୍ରାୟତଃ ସରକାରଙ୍କ ସବୁ ପ୍ରକାର ଯୋଜନା ଗାଁକୁ ପହଞ୍ଚିପାରିଛି
1: ଏବଂ ଗାଁର ରୂପରେଖ ସମ୍ପର୍କରେ ଗାଁର ଜଣେ ସଚେତନ ମହିଳା ଯିଏକି ଜଣେ ଶିକ୍ଷୟିତ୍ରୀ କୁମାରୀ ପୁଷ୍ପାଞ୍ଜଳି କ'ଣ କୁହନ୍ତି ଆସନ୍ତୁ ଜାଣିବା।
2: ମୋ ନାଁ କୁମାରୀ ପୁଷ୍ପାଞ୍ଜଳି, ମୋ ଗାଁ ହଉଛି ସେମଳା, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ। ମୁଁ ଜଣେ ଶିକ୍ଷୟିତ୍ରୀ, ସେମଳା ଗ୍ରାମ ଠୁ 8 କିଲୋମିଟର ଦୂରରେ ଅବସ୍ଥିତ ଖୁସିଗାଁ ଅପର ପ୍ରାଇମେରୀ ସ୍କୁଲରେ ମୁଁ ପ୍ରଧାନ ଶିକ୍ଷୟିତ୍ରୀ ଅଛି। ନବରଙ୍ଗପୁରର ବହୁ ସତ, କିନ୍ତୁ ସେମଳାର ଝିଅ। ଏତିକି ମୁଁ ଗର୍ବ କରିବି ଯେ ସେମଳାର ଝିଅ ବୋଲି ମୁଁ ବହୁତ ଗର୍ବିତ ସେମଳା ଗ୍ରାମର, ଯେହେତୁ ସେମଳା ଗ୍ରାମଟା ହଉଛି ଅତି ନିଆରା ପଞ୍ଚାୟତ, କହିଲେ ଅତ୍ୟୁକ୍ତି ହବ ନାହିଁ। ଏଇ ଗାଁରେ ଭଗବାନ ମା ଠାକୁରାଣୀ ହେଉଛନ୍ତି ଅଧିଷ୍ଠାତା ଦେବୀ। ତାଙ୍କ ପାଇଁ ଚୈତ୍ର ମାସରେ ଗେଟ୍ ଟୁଗେଦର ହୁଏ ତାଙ୍କର, ଯୋଉଟାକି ଆମର ଘଟ ଯାତ୍ରା କହନ୍ତି, ଘଟ ଯାତ୍ରା ହୁଏ। ଏମିତିକି ସବୁ ଜାତିର ଲୋକ, ସବୁ ଜାତି ବର୍ଗର ଲୋକ ସେଠି ଏକତ୍ରିତ ହୋଇକି ସେ ମାଙ୍କର ଠାକୁରାଣୀ ଘଟ ବାହାର କରନ୍ତି ଏବଂ ଗାଁରେ ସିଏ ପରିକ୍ରମା କରନ୍ତି, ପୁଣି ଗ୍ରାମ ପାଖାପାଖି ଗୁଡାକ ବସ୍ତି ଗୁଡାକରେ ପରିକ୍ରମା କରନ୍ତି କରିକି ଏଭଳିଆ ଲାଗେ ତାଙ୍କର ଯାତ୍ରା। 10-15 ଦିନ ଏଭଳିଆ ଯାତ୍ରା ତାଙ୍କର ଲାଗେ। ତାପରେ ଶେଷ ଦିନରେ ମହାସମ୍ମିଳନୀ ଗୁଡି ହୁଏ ଏବଂ ଗ୍ରାମରେ ଯୋଉ କି ନାଟକ, ଗୋଟେ ସାମାଜିକ ନାଟକ ହୁଏ ଏଇକି ବଜାର, ସେଠି ସମସ୍ତଙ୍କ ଏକତ୍ରିତ ହେଇକିରି ଶେଷ ଦିନ ଏଭଳିଆ ପର୍ବ ପାଳିତ ପାରମ୍ପରିକ ରୀତିରେ ପାଳିତ ହେଇ ଆସିଲା। ଏଠି ସବୁ ପ୍ରକାର ବ୍ୟବସ୍ଥା ଅଛି, ସୁନ୍ଦର ପରିବେଶ ଅଛି, ତା ସହିତ ବିଭିନ୍ନ ପ୍ରକାର ଚାଷବାସ ପଶୁପାଳନ ଠୁ ଆରମ୍ଭ କରିକିରି ଆପଣଙ୍କର ମକା ଚାଷ ଠୁ ପରିବା ଚାଷ ଠୁ ଆରମ୍ଭ କରିକି ଧାନ ଚାଷ ଠୁ ଆରମ୍ଭ କରିକିରି ମାନେ କଣ ନାହିଁ ମୁଁ ସେଟା କଳ୍ପନା ବି କରିପାରିବିନି। ସବୁକିଛି ଏଇ ଗାଁରେ ଅଛି, ସବୁ ପ୍ରକାର ଲୋକ ଏଇ ଗାଁରେ ଅନ୍ତର୍ଭୁକ୍ତ ଅଛନ୍ତି, ଯୋଉଟାକି ହିନ୍ଦୁ ଖ୍ରୀଷ୍ଟିଆନ ସବୁ ପରିବେଶର ଲୋକ ଏଠି ଅଛନ୍ତି, ଆଉ ସମସ୍ତେ ଭାଇଚାରାରେ ନେଇକିରି ଏଠି ଅବସ୍ଥାପିତ କରୁଛନ୍ତି। ତା ସହିତ ଏଇ ଗ୍ରାମରେ ସୁନ୍ଦର ବିଦ୍ୟାଳୟଟି ଅଛି, ଯୋଉଟାକି ବାଲବାଟିକା ଠାରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟ ସ୍କୁଲ ଅଛି, ଆଉ ତା ସହିତ ଆମର ଅଙ୍ଗନବାଡ଼ି କେନ୍ଦ୍ର ବି ଏଠି ରହିଛି। ଏଇ ଯୋଉ ସେମଳା ଗାଁ ବିଦ୍ୟାଳୟରେ ବାଲବାଟିକା ଠାରୁ 10ମ ପର୍ଯ୍ୟନ୍ତ ପାଖାପାଖି 600-700 ଜଣ ପିଲା ଏଠି ପାଠ ପଢା କରୁଛନ୍ତି ଏବଂ ଯୋଉ ପିଲାମାନେ 10ମ ଶ୍ରେଣୀ ପାସ୍ କରୁଛନ୍ତି ସେମଳା ଠାରୁ 2 କିଲୋମିଟର ଦୂରରେ କଲେଜ ଅବସ୍ଥାପନ ଅଛି, ସେଇ କଲେଜରେ ଯାଇକି ସେମାନେ ପାଠ ପଢ଼ନ୍ତି। ଆଉ ସୁନ୍ଦର କୁନି କୁନି ପିଲାଙ୍କ ପାଇଁ ସରକାର ଯେଉଁ ଅଙ୍ଗନବାଡ଼ି କରିଛନ୍ତି ସେଇ ଅଙ୍ଗନବାଡ଼ି କେନ୍ଦ୍ର ବି ରହିଛି, ସେଇଠି ବି ପିଲା ଅତି ସୁନ୍ଦର ଢଙ୍ଗରେ ଅଙ୍ଗନବାଡ଼ି ଦିଦି କାର୍ଯ୍ୟକ୍ରମ ସବୁ ଯାହା ସରକାରଙ୍କର ନିୟମ ଅନୁଯାୟୀ ସବୁ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି।

ସମ୍ମେଳନରେ ଏସ୍ଏଚ୍ଜି ମା ମାନଙ୍କର ମହାସଂଘ ରହିଛି। ଏଇ ମହାସଂଘର ଯେହେତୁ ସଭାପତି ଅଛନ୍ତି, ସେ ସୁନ୍ଦର ଗୋଟିଏ ତାଙ୍କର ଛୋଟ ଫ୍ୟାକ୍ଟରୀ କରିଛନ୍ତି, ଯୋଉଠି କି ପିଲାଙ୍କର ଖାଦ୍ୟ ପାପଡ଼ାହାଣ୍ଡି ବ୍ଲକ ସାରା ସିଏ ବଣ୍ଟନ କରୁଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ଯୋଉ ଖାଦ୍ୟ ଦିଆହଉଛି, ଖାଦ୍ୟ ଲଡ଼ୁ ମୁଢି ବା ତାଙ୍କର ଅଛତୁଆ, ଏଗୁଡ଼ାକ ସବୁ ଗୁଡାକ ସେଠି ଛୋଟ ଫ୍ୟାକ୍ଟରୀରେ ସେଠି ତିଆରି ହଉଛି। ଏମାନେ ସରକାରଙ୍କର ସ୍ୱୀକୃତି ପ୍ରାପ୍ତ ମହାସଂଘ, ସ୍ୱୀକୃତି କରିକି କଲେକ୍ଟର ଠାରୁ ସେମାନଙ୍କର ସ୍ୱୀକୃତି ହେଇଛି, କରିକି ଏମାନେ ଏ ଫ୍ୟାକ୍ଟରୀଟା କରିଛନ୍ତି। ଏଇଟା ପାପଡ଼ାହାଣ୍ଡି ବ୍ଲକ ସାରା ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟନ ହେଉଛି। ପ୍ରତିଟି ସମୟରେ ଉପରିସ୍ଥ ଅଫିସର ମାନେ ସେଠି

ପରିଦର୍ଶନ କରିବାକୁ ଆସିଛନ୍ତି। ଆଉ ଏଠିକାର ଯାହା ଆମର କୁନି କୁନି ଛାତ୍ରଛାତ୍ରୀ ଅଛନ୍ତି, ପାଠ ପଢ଼ାରେ ବି ଏମାନେ ବହୁତ ଅଗ୍ରାଧିକାର ଲାଭ କରିଛନ୍ତି ଏରିଆର ପିଲାମାନେ। ସ୍ୱାସ୍ଥ୍ୟ କଥା କହିବି, ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁଟା ଆଶାକର୍ମୀ ଅଛନ୍ତି, ମୈଦଲପୁରରେ ଅଛି ଗୋଟେ କେନ୍ଦ୍ର, ଆମର ସ୍ୱାସ୍ଥ୍ୟ କେନ୍ଦ୍ର ଅଛି। ତାପରେ ଏଇ ପାଖରେ ଆମର ପାପଡ଼ାହାଣ୍ଡି, ଏଠୁ 11 କିଲୋମିଟର ଦୂର, ଏଠି ପାପଡ଼ାହାଣ୍ଡି ବି ଅଛି ଗୋଟେ କେନ୍ଦ୍ର। ତା ସତ୍ତ୍ୱେ ଜିଲ୍ଲାରେ ଆମର ବଡ଼ ମେଡିକାଲ ଅଛି, ସ୍ୱାସ୍ଥ୍ୟ କର୍ମୀମାନେ ସମସ୍ତେ ଉପଲବ୍ଧି ରହିଛନ୍ତି, ଡାକ୍ତର ଅଛନ୍ତି ମୈଦଲପୁରରେ। ଏଭଳିଆ ଭାବରେ ସ୍ୱାସ୍ଥ୍ୟ ଏଇଟା ଚାଲିଛି। ତା ସାଙ୍ଗକୁ ମୁଁ କହିବି ପରିବେଶ କଥା କହିବି। ପରିବେଶ ତ ଅତି ସୁନ୍ଦର, ଯାହାକି ପର୍ବପର୍ବାଣି ଗୁଡାକ ଏଠି ପ୍ରାୟ ହିନ୍ଦୁ ମାନଙ୍କର ପାଳିତ ହେଉଛି, ଖ୍ରୀଷ୍ଟିଆନ ମାନଙ୍କର ପାଳିତ ହେଉଛି। ଏଠି ଗୋଟେ ଭାଇଚାରା, ଖ୍ରୀଷ୍ଟିଆନଙ୍କର ପର୍ବ ହେଲେ ବି ହିନ୍ଦୁମାନେ ଯାଇକି ସେଠି ଚର୍ଚ୍ଚରେ ସେମାନେ ବି ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ମିଶିକି ସବୁ ତାଙ୍କର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। କି ବି ଯାହା ଆମର ହିନ୍ଦୁମାନଙ୍କର ଯୋଉ ପର୍ବପର୍ବାଣି ହଉଛି, 12 ମାସକୁ 13 ପର୍ବପର୍ବାଣି ହଉଛି, ସେମାନେ ବି ଆସିକି ଯୋଗଦାନ କରନ୍ତି। ଅତି ଶୃଙ୍ଖଳିତ ଭାବରେ ଆମର ସେମାଳା ଗ୍ରାମରେ ପର୍ବ ଗୁଡାକ ପାଳିତ ହଉଛି, ଆଉ କୌଣସି ସମୟରେ ବି ଏଠି ବିଶୃଙ୍ଖଳା ନାହିଁ। ସମସ୍ତଙ୍କ ଭିତରେ ଭାଇଚାରାର ସମ୍ପର୍କ ନେଇକି ସମସ୍ତେ ଅତି ଶୃଙ୍ଖଳିତ ଭାବରେ ଜୀବନଯାପନ କରୁଛନ୍ତି। ପଞ୍ଚାୟତରେ ଯାହାକି ପଞ୍ଚାୟତରେ ଆମର ବିଭିନ୍ନ ପ୍ରକାର ଲୋକମାନଙ୍କ ପାଇଁ ସରକାର ତାଙ୍କର ଅନୁଦାନ ଗୁଡାକ ରହିଛି, ଯୋଉଟାକି କହିଲେ ଆମର ବିଧବା ଭତ୍ତା ପାଉଛନ୍ତି, ତାପରେ ବୁଢ଼ାବୁଢ଼ୀ ମାନଙ୍କ ପାଇଁ ଯାହା ଭତ୍ତା ଆସୁଛି, ପୁଣି 60 ବର୍ଷର ଉର୍ଦ୍ଧ ଲୋକଙ୍କୁ ସେମାନଙ୍କ ଭତ୍ତା ଆସୁଛି, ତାପରେ ଆପଣଙ୍କର ରାସନ କାର୍ଡ ତାଙ୍କର ଉପଲବ୍ଧି କରିକି ତାଙ୍କୁ ରାଇସ ବଣ୍ଟନ ହଉଛି ପ୍ରତି ମାସରେ। ତା ସତ୍ତ୍ୱେ ଯାହାର ଗରିବ ଲୋକଙ୍କର ଏନ୍ଆର୍ଜିଏସ୍ କାର୍ଡ କରିକି ସେମାନଙ୍କୁ ଘର ବି ଦିଆହଉଛି ବିପିଏଲ୍ କାର୍ଡରେ ସେମାନଙ୍କୁ, ଆଉ ରାସ୍ତାଘାଟ ଉନ୍ନତି ସକାଶେ, ସ୍କୁଲ ଗୁଡାକ ନିର୍ମାଣ ସକାଶେ, ଆପଣଙ୍କର ମନ୍ଦିର ନିର୍ମାଣ ସକାଶେ, ଅନ୍ୟାନ୍ୟ ଡେଭଲପମେଣ୍ଟ କାର୍ଯ୍ୟ ସକାଶେ ବି ସରକାର ପଞ୍ଚାୟତ ମାଧ୍ୟମରେ ସବୁ ଅନୁଦାନ ଯୋଗାଉଛନ୍ତି। ମୁଁ ତ ଯାହା କହିବି, ଆମ ଗ୍ରାମର ଅଧିକାଂଶ ଲୋକ ଅଛନ୍ତି ଏସ୍ଟି ଧରଣର ଲୋକ ଅଛନ୍ତି, ସେମାନେ ବି ଅଧିକାଂଶ ପିଲା ଏଠି ଶିକ୍ଷିତ, ଆଉ ଖାଲି ପୁଅ ଶିକ୍ଷିତ ନୁହନ୍ତି, ଝିଅମାନେ ବି ଶିକ୍ଷିତ ଅଛନ୍ତି, ଝିଅମାନେ ବି ଏଠି ଚାକିରି କରିଛନ୍ତି। ଏମିତି ଅନେକ ଲୋକ ୟା ଭିତରେ ପାଠ ପଢିକିରି ସୁନ୍ଦର ପରିବେଶ ଭିତରେ ପାଠ ପଢିକିରି ପାଖ ତଡ଼ ନବରଙ୍ଗପୁର ଯାଇକି ବା ଏପଟେ ଭବାନପାଟଣା ଯାଇକି ବା ଭୁବନେଶ୍ୱର ଯାଇକି ସମସ୍ତେ ପାଠ ପଢିକିରି ଶିକ୍ଷିତ ଧରଣର ହେଇଛନ୍ତି। ତା ସତ୍ତ୍ୱେ ଏଇ ଯୋଉ ଗାଁଟା ଆମର NH-26 ଉପରେ ଅବସ୍ଥିତ, ଯୋଉଦ୍ୱାରା କି ଆମର ଯିବା ଆସିବା କୌଣସି ଜାଗାକୁ ଯିବା ଆସିବାର କୌଣସି ଅସୁବିଧା ନାହିଁ, ଆଉ ଅତି ସୁନ୍ଦର ଭାବରେ ଆମେ ଯୋଉଠିକି ବି ଆମେ ଯାଇପାରୁଛୁ, ଆଉ ଗାଡି ମଟରର ସବୁ ସୁବିଧା ଅଛି, ଯୋଉ ସମୟରେ ଯୋଉ ଇଏରେ ବି ଗଲେ ଆମେ ପହଞ୍ଚି ପାରୁଛୁ। ଆମେ ଏଠି ଗ୍ରାମରେ ରହିଲୁ, ଆଉ ଗ୍ରାମରେ ସମସ୍ତେ ଲୋକ କହନ୍ତି ପାଠ ପଢିବାଟା ଗ୍ରାମରେ ଟିକେ ସହର ଅପେକ୍ଷା କମ ବୋଲି କହନ୍ତି, କିନ୍ତୁ ମୁଁ ସେୟା କହିବି ନାହିଁ, କିନ୍ତୁ ଏଇ ଗ୍ରାମରେ ଅଧିକାଂଶ ଲୋକ ଶିକ୍ଷିତ ଅଛନ୍ତି। ଆଉ ମୋର ଯିଏକି ମୋ ବାପା ବା ବଡ଼ବାପା, ମୋ ବଡ଼ବାପା ଜଣେ ବେଷ୍ଟ ଟିଚର, ଏଇ ଯୋଉ ପାପଡ଼ାହାଣ୍ଡି ବ୍ଲକରେ ସେ ବେଷ୍ଟ ଟିଚର ହିସାବରେ ପରିଗଣିତ ଥିଲେ, ଆଉ ଆଜି ପର୍ଯ୍ୟନ୍ତ ବି ଲୋକ ତାଙ୍କୁ ମନେ ପକାଉଛନ୍ତି। ତାଙ୍କର ତାଙ୍କୁ ଆମେ ଅନୁପ୍ରାଣିତ କରି ଆମର ବଂଶଧର ସବୁ ସୁନ୍ଦର ଭାବରେ ପାଠ ପଢ଼ାକୁ ଆମେ ପ୍ରୟାସ ଜାରି ରଖିଲୁ, ଆଉ ନିଶ୍ଚିତ ଭାବରେ ବଡ଼ବାପା ଯେମିତି ଆମର ଗୋଟେ ବେଷ୍ଟ ଟିଚର ହେଲେ, ତାଙ୍କୁ ଆମେ ଅନୁସରଣ କରି ଆମେ ବି ଗୋଟେ ଭଲ ଉଚ୍ଚ ଧରଣରେ ଶିକ୍ଷିତ ହେଇକିରି ଭଲ କାର୍ଯ୍ୟ କରିବୁ, ଆଜି ବହୁତ ପିଲା କେମିତି ଆମ ଭଳିଆ ଶିକ୍ଷିତ କରି ବାହାର କରିବ ବୋଲି ଆମର ପ୍ରୟାସ ଜାରି ରହିଲା। ମୋର ପ୍ରୟାସ ସେତିକି ରହିଲା, ସେଇ ଲକ୍ଷ୍ୟ ସେ ଉଦ୍ଦେଶ୍ୟ ସେଇ ପାଖରେ ମୁଁ ଅଛି। ଆଗାମୀ ଦିନରେ ଯେତେ ଦିନ ପର୍ଯ୍ୟନ୍ତ ସରକାରଙ୍କର ଚାକିରି, ମୁଁ 60 ବର୍ଷ ଚାକିରି କରିବି, କିଛି ନା କିଛି ମୁଁ ସମସ୍ତଙ୍କୁ ଶିକ୍ଷା ଦାନ କରିବି ଏବଂ ସେମାନଙ୍କୁ ତାଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚେ ବୋଲି ମୋର ପ୍ରୟାସ ଜାରି ରହିଛି। ମୋର ସେମାନଟା ହଉଛି ଅତି ପରିଷ୍କାର ପରିଚ୍ଛନ୍ନ, ଶୃଙ୍ଖଳା ଆଉ ହେଲ୍ଦି ପରିବେଶରେ ଦେଖିବାକୁ ଗଲେ, ସ୍ୱଚ୍ଛତା ଦେଖିବାକୁ ଗଲେ ଏବଂ ଶାନ୍ତି ଶୃଙ୍ଖଳା ଦେଖିବାକୁ ଗଲେ ସବୁ କ୍ଷେତ୍ରରେ ନିଆରା। ତେଣୁ ମୁଁ ସେମାଳା ଗ୍ରାମକୁ, ନବରଙ୍ଗପୁର ଅପେକ୍ଷା ସେମାଳା ଗ୍ରାମକୁ ମୁଁ ଭୁଲି ପାରିବିନି। ସହରରେ ସବୁ ଗୁଡାକ ଅଛି, ପାଠ ପଢିବାର ବ୍ୟବସ୍ଥା ଅଛି,

ମେଡିକାଲ ଅଛି, ସବୁ ଅଛି, କିନ୍ତୁ ମୁଖ୍ୟତଃ ଜିନିଷ ଯାହା କହିବି ସଫା ସୁତରା, ଯାହା କହିବି ଶୃଙ୍ଖଳା, ଯାହା କହିବି ଶାନ୍ତି, ଏଇଟା ହଉଛି ମଣିଷର ମୁଖ୍ୟ ଜିନିଷ। ଆମକୁ ଧନର ଆବଶ୍ୟକତା ନାହିଁ, କିନ୍ତୁ ମୁଖ୍ୟ ଜିନିଷ ଶାନ୍ତି, ସଫା ସୁତରା, ଯୋଉଠି ନୈତିକତା ଅଛି, ଆଦର୍ଶ ଅଛି, ଯଦି ସେ ପାଖକୁ ଆମେ ଯିବା, ନିଶ୍ଚିନ୍ତ ଭାବରେ ଆମେ ସେ ଜାଗାରେ ଉଚିତ ଜାଗା ବୋଲି ମନେ କରିବା। ଏବଂ ସମସ୍ତେ ବି ଗାଁକୁ, ଗାଁର ମାଟିକୁ ନିଆରା ବୋଲି ଭାବନ୍ତୁ, ସମସ୍ତେ ଗାଁ ମାଟିକୁ ଆପଣାର କରନ୍ତୁ, ଗ୍ରାମକୁ କେବେ ବି ଛାଡ଼ିବେ ନାହିଁ। ଗ୍ରାମ ହଉଛି ଅତି ନିଆରା, ଗ୍ରାମ ହଉଛି ଆମର ଅତି, ଗାଁ ହଉଛି ଆମର ସର୍ବସ୍ଵ। ମୁଁ ସହରକୁ ବି ମାନେ କହୁନି ଯେ ସହରଟା ଉଚିତ ନାହିଁ ବୋଲି, କିନ୍ତୁ ସହର ବି ଉଚିତ, ତା ସତ୍ତ୍ୱେ ଗ୍ରାମଟା ହଉଛି ଆମର, ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଗ୍ରାମଟା ବି ବହୁତ ଆମ ପାଇଁ ପ୍ରଯୁଜ୍ୟ ଏବଂ ଫଳପ୍ରଦ।

0: ବର୍ତ୍ତମାନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ସେମେଳା ଗ୍ରାମ ସମ୍ପର୍କରେ ଆମେ କୁମାରୀ ପୁଷ୍ପାଞ୍ଜଳି ମ୍ୟାଡାମଙ୍କଠାରୁ ବହୁତ କଥା ଜାଣିପାରିଲେ।
1: ସେ ଆମକୁ ଜଣାଇ ପାରିଲେ ପ୍ରକୃତିରେ ଗୋଟିଏ ଗାଁର ପରିବେଶ ଏବଂ ଗାଁର ଜଳବାୟୁ କେତେ ସ୍ୱାସ୍ଥ୍ୟପ୍ରଦ।
0: ସେ ଏହି କଥା ବି ବୁଝାଇ ପାରିଲେ ଆମେ ସମସ୍ତେ ଗାଁକୁ ଭଲ ପାଇବା ଆଉ ତା ସହିତ ପ୍ରତ୍ୟେକ ଗାଁର ପ୍ରଗତି ଚାହିଁବା।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ପୁଷ୍ପାଞ୍ଜଳି ମ୍ୟାଡାମଙ୍କୁ ସାଧୁବାଦ ଜଣାଉଛୁ।

0: ଅବିଭକ୍ତ କୋରାପୁଟ ଜିଲ୍ଲା ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା।
1: ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀମାନେ ସୌନ୍ଦର୍ଯ୍ୟ ପ୍ରିୟ।
0: ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ବଣ ଜଙ୍ଗଲରୁ ଯାହା ମିଳେ ସେସବୁକୁ ନେଇ ନୀତିଦିନିଆ ଜୀବନରେ ବ୍ୟବହାର କରିଥାନ୍ତି।
1: ନିଜର ଖାଦ୍ୟଠାରୁ ଆରମ୍ଭ କରି ପୋଷାକ ପତ୍ର ପର୍ଯ୍ୟନ୍ତ ଏମିତିକି ଗୀତ ଗାଇ ନୃତ୍ୟ କରିବା ସମୟରେ ମଧ୍ୟ ମୁଣ୍ଡରେ ଫୁଲ ପତ୍ର ଆଉ ପକ୍ଷୀର ପରକୁ ପିନ୍ଧିଥାନ୍ତି।
0: କହିବାକୁ ଗଲେ ଆଦିବାସୀଙ୍କ ଜୀବନଶୈଳୀ ସତରେ ନିଆରା।
1: ଗତ ସପ୍ତାହରେ ପାଳନ ହୋଇଯାଇଛି ବିଶ୍ୱ ଆଦିବାସୀ ଦିବସ। ତେବେ ଏହି ଆଦିବାସୀ ଦିବସର ତାତ୍ପର୍ଯ୍ୟ କ'ଣ ଏବଂ ଏହାର ଗୁରୁତ୍ୱ କ'ଣ, ଏ ବିଷୟରେ ଆଜି ଜାଣିବା ଜଣେ ଆଦିବାସୀ।

0: ଗବେଷକଙ୍କ ଠାରୁ।
1: ନମସ୍କାର, ମୋ ନାଁ ଗଣେଶ ବୁରୁଡି, ଆଉ ମୁଁ ଗୋଟେ ଛୋଟ କଳାକାର, ନାଟଗୁରୁ, ଆଉ ଟିକେ ଲେଖକ। ବହୁତ ତ ଏମିତି କହିବି ନାହିଁ ଆଜ୍ଞା, ମୁଁ ଗୋଟେ ଲେଖକ ଆଉ ଗୋଟେ ଛୋଟ ନାଟଗୁରୁ। ଗଣେଶ ଗୁରୁ ବୋଲେ ସମସ୍ତେ ଜାଣନ୍ତି, ଆମର ମାଲକାନଗିରି ଜିଲ୍ଲା ସାତଟି ବ୍ଲକ ଭିତରେ। ବିଶ୍ୱରେ 1982 ମସିହାରେ ଅଗଷ୍ଟ 9 ତାରିଖରେ ବିଶ୍ୱ ଆଦିବାସୀ ସଂଘ ଆରମ୍ଭ ହେଇଥିଲେ। 9/8/2026 ଆମର ବିଶ୍ୱ ଆଦିବାସୀ ସଂଘ ହେଇଛି ଏଥର। ବିଶ୍ୱ ଆଦିବାସୀ ସଂଘର ମହାନତା, ଆଦିବାସୀ କଳା ସଂସ୍କୃତି, ତାର ଇତିହାସ, ପରମ୍ପରା, ଝଲକ ସମଗ୍ର ସମାଜକୁ ସୁନ୍ଦର ମାଧ୍ୟମରେ ତଥା ସୁନ୍ଦର ଦିବସ ଭାବରେ ଆମେ ଏଇ 9 ତାରିଖରେ ଆମର ମାଲକାନଗିରି ଜିଲ୍ଲାରେ ବହୁତ ଆଡମ୍ବର ସହିତ, ହୃଦୟର ସ୍ପର୍ଶ ସହିତ ଏହି ବିଶ୍ୱ ଆଦିବାସୀ ସଂଘ ପାଳନ କରୁ। ବିଶ୍ୱ ଆଦିବାସୀ ସଂଘର ମହାନତା, କଳା ସଂସ୍କୃତି, ଇତିହାସ ସବୁର ଝଲକ ମାଲକାନଗିରି ଜିଲ୍ଲାରେ ଦେଖେଇଲୁ। ଏବେ 2026 ଏ ବର୍ଷ ଆମର ମାଲକାନଗିରି ଜିଲ୍ଲାରେ ହିଁ ସବୁ ଆମର ବିଶ୍ୱ ଆଦିବାସୀ ସଂଘ ସମସ୍ତେ ଯାଇଥିଲୁ। ସବୁ ପ୍ରକାର ଲୋକ, କୟା, ରାଣା, ଗଦବା, ପର୍ଜା, ହରିଜନ, ଗଦବା, ଗୌଡ଼, ଭୂମିଆ ସବୁ ପ୍ରକାର ଲୋକ ଯାଇକିନା ସେଇଠି ଏକତ୍ରିତ ହୋଇ ଆମର ଜମି ମାନଙ୍କୁ କିଛି ନଷ୍ଟ ନ କରନ୍ତୁ ବୋଲିକିନା ଏଇଟା ଗୋଟେ ସମସ୍ତେ ସେଠି ମତବ୍ୟକ୍ତ ରଖିଥିଲେ। ବଡ ବଡ଼ ଯୋଉ ଅଛନ୍ତି ଆମର ସେ ଆମର ଯୋଉ ସଂଘ ଜାଗାରେ ଏ ଗୋଟେ କଥା କହିଲେ କି ଆମର ଜଙ୍ଗଲ ଜମି ମାଟି ପ୍ରକୃତିକୁ କିଛି ନଷ୍ଟ ନ କରନ୍ତୁ, ଆମର ସରକାରକୁ ଆମକୁ ଏତିକି ନିବେଦନ ବୋଲି ଏଇଟା ଗୋଟେ ସ୍ୱର ଉଠେଇଥିଲୁ। ମାନେ କିଏ ରାଜନୀତିରେ ନା କିଛି ନାହିଁ, ଏବେ ଆମର ଗୋଟେ ଗୋଟେ ଆଦିବାସୀର ଗୋଟେ ସଂଘ ଅଛି ନାହିଁ ମ୍ୟାଡମ, ସେ ସଂଘର ମେନ୍ ମେନ୍ ଲୋକ ଡାକି ନେଇଥିଲେ ମାଲକାନଗିରି ଜିଲ୍ଲାରେ। ସେମିତି ତ ପୁରା ଆମର ମାଲକାନଗିରି ଜିଲ୍ଲା ପରିପୂର୍ଣ୍ଣ ହେଇଥିଲେ, ସମସ୍ତ 7 ବ୍ଲକରେ ଲୋକ ଜମିଥିଲେ। ମାଲକାନଗିରି ଜିଲ୍ଲାରେ ଆମର 7 ବ୍ଲକର ସମସ୍ତ ଆଦିବାସୀଙ୍କର ମେନ୍ ମେନ୍ ଲୋକ ଆଉ ଆମର ସମସ୍ତ ସ୍ୱଇଚ୍ଛାରେ ଯାଇକିନା ସେଇଠି ସଂଘର ସଂସ୍କୃତି, କଳା, ପରମ୍ପରା, ସମଗ୍ର ସମାଜର ସୁନ୍ଦର ମାଧ୍ୟମରେ ସମସ୍ତ ବିଷୟରେ କଥା ହେଇ ସୁନ୍ଦର ସହିତ ସଂଘଟାକୁ ଆମର ଆଦିବାସୀର ମହାନତାକୁ ଜ୍ଞାପନ କରିଥିଲେ ମ୍ୟାଡମ୍। ସମସ୍ତ ବଡ଼ ବଡ଼ ଆମର ମେନ୍ ମେନ୍ ଲୋକ ବଞ୍ଚିଥିବା ଯାଇ ଆମର ପିଢ଼ି ବା ପିଢ଼ି ତ ଚାଲିଛି। ଆମର ଆଗରୁ କରୁଥିଲେ ବାପା ବାପା ନାନା ମାନେ ଏମିତି ବିଶ୍ୱ ଆଦିବାସୀର ସଂଘରେ ଯାଇ ଯୋଗ ଦେଉଥିଲେ, ଏବେ ଆମେ ଦଉଛୁ, ତାପରେ ତଳ ପିଢ଼ି ଲୋକ ଦେବେ, ବଜାୟ ରଖିବା ପାଇଁ ତ ସେ ଚେଷ୍ଟା ଚାଲିଥିବ ମ୍ୟାଡମ୍। ଲୋକ ଦେଖିକିନା ଜାଣିପାରୁଛନ୍ତି ଆମର ଖୁସି କେତେ ଅଛୁ ଆମେ। ଆମେ ଆଦିବାସୀ ଯୋଉ ପ୍ରକାର ଲୋକ ସବୁ, ଲୋକକୁ କିଛି ଦରକାର ନାହିଁ, ଧନର ଶ୍ରଦ୍ଧା, ନିଜର ଘରେ ପ୍ରେମର ଶ୍ରଦ୍ଧା ସବୁଠାରେ କହିବି ନାହିଁ, ସେମିତି ଆମକୁ ମନ ସବୁକୁ ଶିଖିବା ପାଇଁ ଆମର ଆଦିବାସୀ ଲୋକଙ୍କର ଇଚ୍ଛା। ଆମର କାହାର ପ୍ରତି ଭେଦଭାବ ନାହିଁ, ସମସ୍ତଙ୍କ ସହିତ ଆମର ବିଶ୍ୱରେ ସମସ୍ତଙ୍କୁ ସେଇ ମାଧ୍ୟମଟା ସେଇଠି ଜଣେଇବା ପାଇଁ ଆମେ ସବୁ ଏକତ୍ରିତ ହଉଛୁ ମ୍ୟାଡମ୍।

ଆଦିବାସୀ ମାନେ ଡମ୍ବ ହଉ, କଟିଆ ରଣା ହଉ, କି କୁମ୍ଭାର ହଉ, ପର୍ଜା, ଗଦବା, କନ୍ଧ, ଯେତିକି ଅଛୁ ଆମର ଅନ୍ଡିଭାଇଡ୍ କୋରାପୁଟ ଡିଷ୍ଟ୍ରିକ୍ଟ, ସମସ୍ତେ ଆଦିବାସୀ, ସମସ୍ତେ ଆଦିବାସୀ, ସମସ୍ତଙ୍କର ମିଳିତରେ ଏଇ ବିଶ୍ୱ ଆଦିବାସୀ ସଂଘ ଯାଇକିନା ସବୁ ଅନ୍ଡିଭାଇଡ୍ କୋରାପୁଟ ଡିଷ୍ଟ୍ରିକ୍ଟ ହଉ କି ଅନ୍ୟ ଜାଗାରେ ଏହି ବିଶ୍ୱ ଆଦିବାସୀ ଦିବସଟା ପରମ୍ପରା ଚାଲିଛି ଅଗଷ୍ଟ 9 ତାରିଖ। ହେଲେ ଏଇ ସର୍ବପ୍ରଥମେ ଆଷାଢ ମାସ ବଲାନୀ ବଙ୍ଗଲାମୀ ଯାତ୍ରା ଗୋଟିଏ ହୁଏ, ବଙ୍ଗଲାମୀ ଯାତ୍ରା ପ୍ରଥମେ ଗାଁବାସୀ ମାନେ ରୋଗ ଶୋକ ଉଦ୍ଧାର ନିମନ୍ତେ, ବୋଲେ ଆମର ଦେଶିଆ ଭାଷାରେ ରୋଗ ରୁଗା ନ ହୁଏ ବୋଲିକିନା ସେଟାକୁ ବଙ୍ଗଲାମୀ ଯାତ୍ରା କହୁ ଆମେ। ଶ୍ରାବଣ ମାସ ଚାଲିଛି, ଆମର ଶ୍ରାବଣ ମାସରେ ବନ୍ଦାପଦ ମାସ ବୋଲି ଚିତା ଲାଗି ବେଡ଼ାର ଯୋଉ ଚିତା ଲାଗି ଯିବେ ନାଇଁ କି ମ୍ୟାଡମ ଧାନ ମାନଙ୍କୁ, ସେଟା ପାଇଁ ଆମେ ଅମାବାସ୍ୟାରେ କ୍ଷେତ୍ରରେ ଯାଇକରି ପୂଜା ବିଧି ତାକୁ କରିବୁ, ଯେମିତିକି ରୋଗ ନ ହୁଏ ବୋଲିକିନା ଏଇଟା ଗୋଟେ ଗୋଟେ ଆମର ପୂଜା ବିଧି। ଗୋଟିଏ କେନ୍ଦୁ ବାଡ଼ିରେ, କେନ୍ଦୁ ବାଡ଼ିରେ ବାଉଁଶ ତିଆରି କରିକିନା ହୋଇଥିବା ଛିଟିକି ଗୁଟିକି ତା ସହିତ ସତାବରି, ପେଓବାଡ଼ନି, ଡାଲ, ବନବାଲିଆ ପତ୍ର, ବନ ହଳଦୀ ପତ୍ର ଗୁନ୍ଥି ଚାଷ ମଝିରେ ଗାଡି କରି ଧୂପ ଦେଇକରି ପୂଜା କରିବୁ, ଆମର ଏମିତି ପରମ୍ପରା ଅଛି ମ୍ୟାଡମ। ତାପରେ ଭାଦ୍ରବ ମାସ, ଭାଦ୍ରବ ମାସରେ ଅସା ମାସରେ ଧାନକୁ ନୂଆ ଖାଇବା ପାଇଁ କ୍ଷେତ୍ରରେ ନୂଆ ଧାନ ସେ କେଣ୍ଡା ଆଣି ଘରେ ଦୁଆର ମୁହଁରେ ତାକୁ ବଢିଆ ସଜାଇ କରି ଝୁଲାଇ ଦେବୁ ମ୍ୟାଡମ, ଆମେ ତାକୁ ଝୁଲାଇ କରି ଭିତରେ ଘରରେ ଡୁମା ଘର ସେଟା ଆମର କହିବୁ ବୋଲବୁ, ଡୁମା ଘରେ ମିଶା ନେଇ ଝୁଲାଇବୁ ତାକୁ, ଯେଉଁଠାରେ ଆମର ଇଷ୍ଟ ଦେବୀ ପିତୃପୁତ୍ର ପୁରୁଷ ମାନେ ପୂଜା ପାଆନ୍ତି ମ୍ୟାଡମ। କାନ୍ଥରେ ଧାନ କେଣ୍ଡା ସଜାଇ କଳସ ରଖି ଦୀପ ଜଳେ ପଳ ପୁଷ୍ପ ପ୍ରଦାନ କରି ନବାଗ୍ନ ଭୋଗ କରିବୁ ମ୍ୟାଡମ।

ମ୍ୟାଡ଼ାମ ଏଟା ଆମର ଦେଶିଆର, ଏଟା ଆମର ଅରିଜିନାଲ ପୂଜା ପାଠ ମ୍ୟାଡ଼ାମ। ତାପରେ ଆସିନ ଯଥା ଦଶହରା ମାସରେ ନୂଆ କାକଡ଼ିକୁ ଖାଇବା ଉଦ୍ଦେଶ୍ୟରେ ତାକୁ ପିତୃ ପୁରୁଷକୁ ସନ୍ତୁଷ୍ଟ ନିମନ୍ତେ ଦଶହରା ମୁଣ୍ଡ ଧୁଆଣି ନାମରେ ନିଜେ ଘରେ ପୂଜା କରି ଗାଡି ଗୁଡା ଲଗେ ସେ କାକଡ଼ିକେ ପୂଜା କରି ଆମେ ପୂଜା କରିବୁ ମ୍ୟାଡ଼ାମ ଆମେ। ତାପରେ କାର୍ତ୍ତିକ ମାସ, କାର୍ତ୍ତିକ ଯଥା 42 ମାସରେ ସେଟା ଗ୍ରାମ ଦେବୀ ଠାକୁରାଣୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୁଣ୍ଡି ପୂଜା, ନଡ଼ିଆ କଦଳୀ ଫୁଲ ଫଲ ଧୂପ ଦେଇ ସମସ୍ତ କରିସ୍ଥିତି ହୁଣ୍ଡି ଘରେ ଶୀତଳାଇବୁ, ଶୀତଳାଇ କରି ପର୍ବ ବୋଲି କରି ଆମର ଏମିତି ଏମିତି କରିକିନା ଆମର ଦେଶିଆ ମନର ଗୋଟେ ଧରମ ଦିଆଲି ବୋଲବୁ ତାକୁ ମ୍ୟାଡମ, ଧରମ ଦିଆଲି ନାମରେ।

0: ଚଣ୍ଡୀ ପୂଜା, ନଡ଼ିଆ କଦଳୀ ଫୁଲ ଫଲବ ଧୂପ ଦେଇ ମସ୍ତ କରି ସେଠି ମୁଣ୍ଡେଇ କରି ସିତଲାଇବୁ, ସିତଲାଇ କରି ପରବ ବୋଲି କରି ଆମର ଏମତି ଏମତି କରିକିନା ଆମର ଦେଶିଆ ମନର ଗୋଟେ ଧରମ ଦିଆଲି ବୋଲବୁ ତାକୁ ମ୍ୟାଡମ, ଧରମ ଦିଆଲି ନାମରେ ଆମେ ତାକୁ ପର୍ବ କରିବୁ ବୋଲେ ପୂଜା ପାଠ ଆମର ଦେଶିଆ ମନଙ୍କର ଆଦିବାସୀ ମାନଙ୍କର ଏପରି ପୂଜା ପାଠ ଆଗରୁ ଆଗରୁ ଆଗରୁ ଯେତିକି ଆମର ପୂର୍ବ ପୁରୁଷ ବେଲ ନିହାତି ଚାଲି ଆଇଲା ଅଛେ ଘରି କରିବୁ। ତାପରେ ପୌଷ ମାସଟା ଲାଗଲା, ପୌଷ ମାସରେ ନୂଆ ଶିମ୍ବ ପାଳନ କରାଯାଏ, ଚାଉଳ ସହ ମୁଗ ବିରି ଶିମ୍ବ କୋଳ ଥମ୍ବ ଆଳୁ ମିଶାଇ ଖିଚିଡ଼ି ବନାଇବୁ ମ୍ୟାଡମ। ତାକେ ଆଗେ ଭାତ ଫାର ତିଆରି କରି ନିଜର ଗୋରୁ ଗାଈ ମନକେ ମ୍ୟାଡମ, ଆମର ଗୋରୁ ଗାଈ ଯୋଉ ଆମକେ ବହୁତ ଫଲ କଷି କରି ଚାଷ ଲଗାଇ ଜମି କରି ନ ଦେଇ ମ୍ୟାଡମ, ତାକୁ ଆମେ ସବୁ ମିଶାଇ କରି ଖିଚିଡ଼ି ପାରା ବନାଇବୁ। ତାକୁ ବନାଇ କରି ଟାକଲା ଲଗାଇ ପକାଇବୁ ଆରି ଆମର ଗୋରୁ ଗାଈ ସଙ୍ଗ ବସି କରି ଖାଇବୁ ମ୍ୟାଡମ। ଆମେ ସେଟାକେ ଆମର ବାବା ବାବା ନାନା ନାନା ତିତି ତିତି ଆମର ବଂଶଗତ କହିଲା କି ସେ ଗୋରୁ ଗାଈ ସଙ୍ଗ ବସି କରି ଖାଇଲେ ତମକେ ବେଶୀ ବପୁ ଆଇଛି ବୋଲି କରି। ଏଟା ଆମର ଦେଶିଆ ମାନଙ୍କର ପୂଜା ପର୍ବାଣି ଟାଇପ୍ ରଖାମ ଆମେ ପାଖନାକେ ମାନିଲେ ମାପୁରୁ ବୋଲି କରି ଏମିତି ଆମର ରଙ୍ଗ ବେରଙ୍ଗର ପୂଜା ପାଠ ଏମିତି ବାଉଁଶୁରୀ ଆହୁରି ଚମଡ଼ା ସାଇଡ୍ ଡ୍ରାମ ଲଗେ ସକାଳ ପୈତା ଆମର ପୂଜା ଚାଲ ରହିଛି ଆମର ପିଲା ମାଇଜି ଦାଙ୍ଗଡ଼ା ଦାଙ୍ଗଡ଼ି ସବୁ ମାପୁର ଘରେ ନାଟ କରିବା। ଏଇଟା ଗୋଟେ ଯେନ୍ ପର୍ବର ମିଶ ମାଘ ପର୍ବ କି ପୁଷ ପର୍ବ କି ମାର୍ଗଶୀର ପର୍ବ କି କାର୍ତ୍ତିକ ପୂର୍ଣ୍ଣିମା ପର୍ବ କି ଜନ୍ ପର୍ବ ଆମର 12 ମାସକେ 13 ପର୍ବ ଆହୁରି ନାଟ ଗୀତ ବୋଇଲେ ଏମିତି ଶିବରାତ ଗାଣ୍ଡେ ଆମର ଦେଶିଆ ନାଟ ବାନ୍ଧିଲୁନି ଆମେ ମନ ତ ଗୋଟେ ଗୋଟେ ସାନ ସାନ ନାଟ ଗୁରୁ ମନ ଶିବରାତ ଗାଣ୍ଡେ ହଉ ପୁଷ ପର୍ବ ଆମର ମାଘ ଯାତ୍ରା ହଉ ଦୀପାବଳି ଦିନେ ହଉ ଯେତିକି ପୂଜା ପାଠ ଲଗା ଆମର ଦେଶିଆ ନାଟ ମିଶା ବାନ୍ଧିଲୁନି ନେଇ କରି କରି ଜଙ୍ଗଲ ବୋଇଲେ ଆମର ପାହାଡ଼ ତ ଆମର ମା ଜଙ୍ଗଲ ତ ଆମର ବାବା ସେମାନେ ତ ଆମର ମା ବାବା ଆମର ମା ବାବା ତାଙ୍କ ଦେଖି ଦେଖି ତ ଲୋକମାନ ସବୁ ଏମିତି ବଡ ବଡ଼ିଲେ ଜଙ୍ଗଲ କାଟିଦେଲେ ନିଜେ ଟୋକରି କାଟିଲା ପାରା ମାପୁରୁ ଯଦି ଜଙ୍ଗଲ କାଟିଦେଲେ ନିଜେ କାଟିଲା ପାରା ଆମର ଦେଶିଆ ମନର ଜଙ୍ଗଲ ବୋଇଲେ ତାଙ୍କର ଠାନେ ଆମେ କେତେ ଜିନିଷ ପାଇଲୁନି ଡଙ୍ଗରେ ଗାଲ କର୍ଦି ଆଣିଲୁନି ଦିନକେ କର୍ଦି ଗୋଟାଏ କର୍ଦି ଆଣି ରାନ୍ଧି ଖାଇଲୁନି ଛତୁ ଆଣି ଖାଇଲୁନି ଡଙ୍ଗରଟା କାଇଟା ଆଣି ଖାଉନି ସେ ସରେଗା ଖାନ୍ଦା ଆଣିଲୁନି ମାଟି ଖାନ୍ଦା ଆଣିଲୁନି ଡଙ୍ଗରେ ଅନି ଅନେକ ଭିଟାମିନ ଯେଟା କି ଆମେ ବାହାରର ହାଟର କିଛି ସେ ଭିଟାମିନ ପାଇବୁ ନାହିଁ ଆମକୁ ପୁରା ଶୁଦ୍ଧ ଭିଟାମିନ ର ଖାଦ୍ୟ ମିଳୁଛି ଜଙ୍ଗଲରୁ ବୋଲେ ଟିକେ ମିଶା ସେଇଠି ଆହୁରି ନିଃସ୍ୱାର୍ଥପର ସହିତ କିଛି ଖତ ନାହିଁ ସାର ନାହିଁ ୟୁରିଆ ନାହିଁ ସେମିତି ଭିଟାମିନ ଖାଦ୍ୟ ଆଣିକି ନା ଆମେ ଆମର ଆଦିବାସୀ ଲୋକମାନେ ଖାଇକରି ବଞ୍ଚିଲୁନି ମ୍ୟାଡମ।
1: ଏବେ ପର୍ଯ୍ୟନ୍ତ ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ଭୂମିକା କଣ ରହିଥିଲା ସେ ସମ୍ପର୍କରେ ଜଣେ ଆଦିବାସୀ ଗବେଷକ ଗଣେଶ ବାବୁଙ୍କ ଠାରୁ ବହୁତ କଥା ଜାଣିପାରିଲେ।
2: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତାଙ୍କୁ ସାଧୁବାଦ ଜଣାଉଛୁ।
1: ସବୁବେଳେ ଆଦିବାସୀ ସଂସ୍କୃତିକୁ ଆପଣେଇବା, ସେମାନଙ୍କ କାର୍ଯ୍ୟଶୈଳୀକୁ ଭଲ ପାଇବା,
2: ସେମାନଙ୍କ ବାଦ୍ୟଯନ୍ତ୍ରକୁ ଜାଣିବା, ସେମାନଙ୍କର ଖାଦ୍ୟପେୟକୁ ସମ୍ମାନ ଦେବା ସହିତ ସେମାନଙ୍କର ପର୍ବପର୍ବାଣୀରେ ମଧ୍ୟ ନିଜକୁ ସାମିଲ କରିବା।

0: ଆଜିର ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
1: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।
0: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।

ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳିକ୍ରମରେ ଶୁଣୁଥିଲେ ମହ୍ଲାର କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ପ୍ରୀତି ପଣ୍ଡା। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ରଞ୍ଜନ କୁମାର ବେହେରାଙ୍କ ଅନ୍ୟ ଏକ ରଚନା। ସଙ୍ଗୀତରେ ସଜେଇଛନ୍ତି ବିଜୟ କୁମାର ସାମନ୍ତରାୟ।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱରଲହରୀକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ପାମେଲା ଜୈନ, ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତରେ ସଜେଇଛନ୍ତି ବୁଲୁ ପିଟଣା।

0: ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ଶିବଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତରେ ସଜେଇଛନ୍ତି ବୁଲୁ ପିଟାଣା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ପରବର୍ତ୍ତୀ ଶିଳ୍ପୀ ହେଲେ ଝୁମକି ରଥ। ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 9। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମ ଗୀତଟି ଖାସ୍ ଆପଣଙ୍କ

ନେଇଛୁ ଫିଜା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

କୁରୁକ୍ଷେତ୍ର ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଦେବ କୋହଲି। ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବାଜିଗର ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବିନୋଦ ରାଥୋଡ, ଗୀତ ରଚନା କରିଛନ୍ତି ରାନୀ ମଲ୍ଲିକ, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କୁମାର ସାନୁ। ଗୀତ ରଚନା କରିଛନ୍ତି ନବାବ ଆର୍ଜୁ, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ, କଥାଚିତ୍ର ଦିଲ୍ କା କ୍ୟା କସୁର।

ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 9:30। ଏବେ ଆସନ୍ତୁ ଶୁଣିବା ବନମଲ୍ଲିକା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ସ୍ମିତାରାଣୀ ଜେନା।

ଜୀବନ ଏକ ନଦୀ ପରି, କେବେ ଶାନ୍ତ କେବେ ଉଛୁଳା, କେବେ ହସର ଫୁଲ ଫୁଟେ କେବେ ଆଖିରେ ଲୁହ ଝରା। ସ୍ୱପ୍ନ ନେଇ ଚାଲେ ମଣିଷ, ପଥ ହୁଏ କେବେ କଣ୍ଟକିତ, ହାରିଗଲେ ଶେଷ ନୁହେଁ ଜୀବନ, ଚେଷ୍ଟା କଲେ ଭାଗ୍ୟ ହୁଏ ପରିବର୍ତ୍ତନ। ସମୟ କାହା ପାଇଁ ରହେ ନାହିଁ, ବଦଳେ ଦିନ ଓ ରାତି, ଅନ୍ଧାର ପରେ ସକାଳ ଆସେ, ଏହା ହିଁ ଜୀବନର ନୀତି। ଯେତିକି ମିଳେ ହସିନିଅ, ଯେତିକି ହରା ଶିଖିନିଅ, ଗତକାଲିକୁ ପଛରେ ଛାଡ଼ି ଆଜିକୁ ନିଜର କରିନିଅ। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ସ୍ମିତାରାଣୀ ଜେନା। ନମସ୍କାର।

ଶ୍ରୋତା ବନ୍ଧୁ, ମଞ୍ଚ ଆଲୋକରେ ଜୀବନ ଗଢ଼ନ୍ତି, ଶବ୍ଦରେ ଭରନ୍ତି ପ୍ରାଣ, ଅଭିନୟର ପଥ ଦେଖାଇ ଦିଅନ୍ତି ନୂଆ ଜ୍ଞାନ, ସଂଳାପ ଭିତରେ ଭାବ ଶିଖାନ୍ତି, ପରମ୍ପରାର ସେ ଦୀପ ଜଳାଇ ସଂସ୍କୃତି ରଖନ୍ତି ଜୀବନ୍ତ, ଶିଷ୍ୟ ମନରେ ସ୍ୱପ୍ନ ବୁଣି କରନ୍ତି ଭବିଷ୍ୟତ ଉଜ୍ଜଳ, ଶିଷ୍ୟମାନଙ୍କ ସଫଳତାରେ ହସନ୍ତି ନାଟଗୁରୁ ଆମର। ହଁ ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆମେ କଥା ହେବା ଜଣେ ନାଟଗୁରୁ ଚନ୍ଦ୍ରଶେଖର ମହାପାତ୍ରଙ୍କ ସହିତ, ଯିଏ ନିଜର କଳା ମାଧ୍ୟମରେ ଅନେକ ଲୋକଙ୍କୁ ନାଟ ଶିଖାଇବା ସହିତ ଅନେକ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଚାଲନ୍ତୁ ତାଙ୍କ ସହିତ କଥା ହେବା।

0: ସାର୍ ନମସ୍କାର।
1: ନମସ୍କାର ମ୍ୟାଡମ,
0: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି।
1: ଧନ୍ୟବାଦ। ମୋ ନାଁ ହଉଛି ଚନ୍ଦ୍ରଶେଖର ମହାପାତ୍ର, ମୋ ଘର ହଉଛି ବେଛିଙ୍ଗପୁର ନୂଆଗାଁ ବରିଗାଁ ପାଖରେ। ମୋ ପିତାଙ୍କ ନାମ ହଉଛି ତାରିଣୀ ଚନ୍ଦ୍ର ମହାପାତ୍ର। ମୁଁ ନାଟକ କରୁଥିଲି 2005 ମୁଁ ନାଟକ କରୁଥିଲି 85 ରୁ 2005 20 ବର୍ଷ ନାଟକ ଶିଖେଇଲି। ନାଟକଗୁରୁ ହିସାବରେ ମୋତେ ଲୋକ ପ୍ରାୟ ସମସ୍ତେ ଜାଣନ୍ତି। ଆଉ ବର୍ତ୍ତମାନ ମୁଁ ସରକାରୀ ଚାକିରି କରୁଛି ମ୍ୟାଡମ।
0: ଆପଣ ନାଟକ ଜଗତରେ କିପରି ପ୍ରବେଶ କଲେ, ମାନେ ନାଟକ ପ୍ରତି ଆପଣଙ୍କର ଆଗ୍ରହ କେବେ ଏବଂ କିପରି ସୃଷ୍ଟି ହେଲା?
1: ନାଟକ ମ୍ୟାଡମ, ମୋ ବାପା ବି ଜଣେ ନାଟକରୁ ଥିଲେ, ସିଏ ପ୍ରକୃତରେ ଗଞ୍ଜାମ ହଉଛି ଆମ ଘର।

0: 2 ବର୍ଷ ଥିଲା ଆମ କୋରାପୁଟ ଜିଲ୍ଲାକୁ ଆମେ ପଳେଇ ଆସିଥିଲୁ। ମୋ ବାପା ବି ସେଠି ନାଟ ଶିଖଉଥିଲେ, ଆଉ ୱାନ୍ ଆକ୍ଟ ପ୍ଲେ ଟାଇପ୍ର ହରିକଥା ମାଧ୍ୟମରେ ଲୋକଙ୍କୁ ପୁରାଣ ଶାସ୍ତ୍ର ସବୁ ବୁଝଉଥିଲେ। ତାଙ୍କୁ ଅନୁକରଣ କରି ମୁଁ ଏଇ ନାଟ ଭିତରେ ପଢୁ ମୁଁ ସେତେବେଳକୁ +2 ପଢୁଥିଲି ମ୍ୟାଡମ୍, ସେତେବେଳେ ମୁଁ ଷ୍ଟାର୍ଟ କରିଥିଲି 1985 ମସିହାରୁ।
1: ପ୍ରଥମ ନାଟକଟା କେଉଁଠି ଥିଲା?
0: ପ୍ରଥମ ନାଟକଟା ମୁଁ ଗାଁରେ ଆରମ୍ଭ କରିଥିଲି ମ୍ୟାଡମ୍, କାଳକେତୁ ବଧ ପୌରାଣିକ ନାଟ ନୂଆ ଗାଁରେ ଆରମ୍ଭ କରିଥିଲୁ।
1: ଯୋଉ ନାଟକ କରିଥିଲେ ତାର ଥିମ୍ କଣ ଥିଲା ଆଉ କେତେ ଜଣ ଆପଣଙ୍କ ଟିମ୍ରେ ଥିଲେ?
0: ଟିମ୍ ମ୍ୟାଡମ୍ ମିନିମମ 35ରୁ 40 ଗାଁର ଲୋକ ଥିଲେ, ଆଉ ସେଇଟା ହଉଛି ଗୋଟେ ପୌରାଣିକ ନାଟକ ଥିଲା, କାଳକେତୁ ବଧ ବା ଇନ୍ଦୁମତୀ ପରିଣୟ ପୁରାଣରୁ ସେଟା ମୁଁ ଶିଖେଇଥିଲି। ମୋର ଜଣେ ଭାଇ ଥିଲେ, ମୁଁ ଶିଖେଇ ଦୁଇଜଣ ଶିଖେଇଥିଲୁ ମ୍ୟାଡମ୍।
1: ଆଚ୍ଛା, ପ୍ରଥମ ନାଟକ ସେତେବେଳେ ମଧ୍ୟ ପୁରାଣ ପାଠ ପଢୁଥିଲେ?
0: ହଁ ମ୍ୟାଡମ୍, ଆମ ଘରେ ବହୁତ ବଡ ବଡ ପୁରାଣ ବାପା ସବୁ ପଢୁଥିଲେ, ସେତେବେଳକୁ ହରିକଥା କହୁଥିଲେ, ହରିକଥା 1 ଆକ୍ଟ ପ୍ଲେ ସେ କରୁଥିଲେ। ଘରେ ବି ପୁରାଣ ଶାସ୍ତ୍ର ସବୁ ଅଛି ଆମର, ସେଥିରୁ ପଢି ପଢିକି ଆଉ କୋରାପୁଟିଆ ନାଟକ ଦେଖି ଅପେରା ସବୁ ଆସୁଥିଲା କଟକର, ସେଗୁଡାକ ଦେଖି ସେଗୁଡାକରୁ କିଛି ଅନୁକରଣ କରିକି ଆମେ ନାଟ ଶିଖିବାଟା ମୁଁ ଷ୍ଟାର୍ଟ କଲି।

0: ଯେତେବେଳେ ଆପଣ ପ୍ରଥମେ ନାଟକ ମାନେ ମଞ୍ଚରେ ପରିବେଷଣ କରିଥିଲେ ସେତେବେଳେ ଆପଣଙ୍କର ନାଟକକୁ ସମସ୍ତେ କିଭଳି ଆକ୍ସେପ୍ଟ କରିଥିଲେ?
1: ହଁ ମ୍ୟାଡମ, ସେତେବେଳକୁ ପୁଷ୍ପନୀ ବୋଲି ଯୋଜନା କରାପୁର ଜିଲ୍ଲାରେ ପୌଷ ମାସରେ ଯୋଉ ପୁଷ୍ପନୀ ନାଟକ ଘର ଘର ବୁଲିକି ଯୋଉ ଧାନ ଚାଉଳ ମାଗୁଥିଲେ ମ୍ୟାଡମ ଆପଣ ଜାଣିଥିବେ, ବର୍ତ୍ତମାନ ସେଇଟା ଟିକେ ଲୋପ ହେଇଯାଇଛି। ସେତେବେଳେ ଆମେ ଛୋଟିଆ ନାଟକ ପାର୍ଟି ଗୋଟେ ଧରିକିନା ଗାଁ ଗାଁ ବୁଲିକିନା ସେ ନାଟକ ପରିବେଷଣ କରୁଥିଲୁ ଘର ଘର ବୁଲିକି ପୌଷ ମାସରେ ପୁଷ୍ପନୀ କହିବାର। ପୌଷ ପୂର୍ଣ୍ଣିମା ଲାଷ୍ଟ ହଉଥିଲା ଆଉ ସେଥିରୁ ଯାହା କିଛି ଟଙ୍କା ଧାନ ଚାଉଳ ମିଳୁଥିଲା ଆମେ ସେଟା ଭୋଜି ଭାତ କରି ଖାଉଥିଲୁ 10-15 ଜଣ ବୁଲିବାର ସବୁ। ସେଥିରୁ ମତେ ନାଟକ ଶିଖିବା ପାଇଁ ଆମ ଗାଁ ଲୋକ, ମୁଁ ସେତେବେଳେ ଭଲ ଗୀତ ଗାଉଥିଲି ତ ମତେ କହିଲେ ନାଇଁ ଗୁରୁ ନାଟକ ଗୋଟେ ଶିଖିବା, ଆମେ ମଞ୍ଚ ନାଟକ ଶିଖିବା କହିବାରୁ ମୁଁ ଲେଖାଲେଖି କଲି। ମତେ ଘରେ ସେତେବେଳକୁ ମନା କରୁଥିଲେ, ଆକ୍ଚୁଆଲି ପାଠ ପଢୁଛୁ ନାଟକ ଧନ୍ଦା ଭିତରେ କାହିଁକି ଯିବୁ ବୋଲିକିନା ମନା କରୁଥିଲେ। ହେଲେ ମୋର ଜଣେ ଭାଇ ଥିଲେ ସେତେବେଳକୁ ମୁଁ ଲେଖାଲେଖି ସବୁ କରିଲି, ସେ ଗାଇବ ବୋଲିକିନା ଗାଁରେ ଗୋଟେ ବୈଠକ ହେଲା। ସେଠି ଗାଁ ଲୋକ ମଧ୍ୟ ମନା କରୁଥିଲେ, ପାଠ ପଢୁଛୁ ତୋର ଫ୍ୟୁଚର ଅଛି ନାଟକରେ କଣ ମିଳିବ, କିନ୍ତୁ କଳାକୁ ବି ତ ଅଣଦେଖା କରିହେବନି ମ୍ୟାଡମ। ସେଥିପାଇଁ ଭାଇ ସହିତ ମିଶିକିନା ସେ ନାଟକଟା ମୁଁ ଗାଁରେ ହିଁ ପ୍ରଥମେ ଆରମ୍ଭ କରିଥିଲି।
0: ଯେତେବେଳେ ଆପଣ ନାଟକ ମାନେ ଆରମ୍ଭ କଲେ ସେତେବେଳେ ଯୋଉ 30-40 ଜଣ ଆପଣଙ୍କ ସହିତ ଆପଣଙ୍କର ଟିମ୍ ମେମ୍ବର୍ସ ଥିଲେ, ତ ସମସ୍ତେ ତ ପୌରାଣିକ ପାଠ ପଢିନଥିବେ, ସମସ୍ତେ ପୁରାଣ ବିଷୟରେ ବି ସମସ୍ତଙ୍କର ଅଭିଜ୍ଞତା ନଥିବ, ତାହେଲେ ସମସ୍ତଙ୍କୁ ନେଇ ମାନେ ଗାଁର ଗୋଟେ ଟିମ୍ ବନେଇ ସମସ୍ତଙ୍କୁ ନେଇ ଆପଣ ଯେତେବେଳେ ନାଟକ ଶିଖେଇଲେ କୋଉ ସବୁ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥିଲା ଆପଣଙ୍କୁ?
1: ପଲ୍ଲୀ ଗାଁରେ ସେତେବେଳେ କଣ ପାଠ ସାଠ ବି ପିଲାମାନେ ପଢି ନଥାଉଛନ୍ତି, ଲେଖାପଢା ବି ସେମାନଙ୍କର ନଥିଲା, ସେମାନଙ୍କୁ ଶିଖେଇବାର ତ ବହୁତ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଥିଲା। ଘୋଷା ବିଦ୍ୟା ଟାଇପ୍ର ସେମାନଙ୍କୁ ଅଭ୍ୟାସ କରାଇବାକୁ ପଡୁଥିଲା, ଗୋଟେ ସଂଳାପ କହିବା ପାଇଁ ତାଙ୍କୁ ବାରମ୍ବାର ରିପିଟ୍ କରି କହିବାକୁ ପଡୁଥିଲା। ସେମାନେ 6 ମାସ ରିହର୍ସାଲ୍ କଲା ପରେ ସେମାନେ ଶିଖିପାରୁଥିଲେ। ସେମାନଙ୍କୁ ଯେଉଁମାନେ କି ସ୍କୁଲ ବି ଯାଇନଥିଲେ ସେମିତି ପିଲାମାନଙ୍କୁ ମଧ୍ୟ ଆମେ ନାଟରେ ଶିକ୍ଷାଦାନ କରୁଥିଲୁ, ସେମାନଙ୍କୁ ପାଠ ପଢେଇଲା ଟାଇପ୍ର ଶିଖେଇଛୁ। ଯାହା ପାଖରେ କଳା ଅଛି ମ୍ୟାଡମ ସେ ନିଶ୍ଚିତ ଭାବରେ ସେ ଶିକ୍ଷା ଗ୍ରହଣ କରିପାରିବ।
0: ବହୁତ ସୁନ୍ଦର ସାର୍, ନାଟ୍ୟ ଜୀବନ ଯେତେବେଳେ ଆରମ୍ଭ କଲେ ତାହେଲେ ଆପଣ ପ୍ରେରଣା ବୋଲି କାହାକୁ ଭାବୁଥିଲେ?
1: ପ୍ରେରଣା ମୋର ପିତା, ମୋର ପ୍ରେରଣା। ତାଛଡା ସେତେବେଳକୁ ଆମର ଜଣେ ଫେମସ୍ ନାଟକ ଥିଲେ ନବରଙ୍ଗପୁର ଜିଲ୍ଲାର ଚୈତନ୍ୟ ବିଷୟ, ସେ ବର୍ତ୍ତମାନ ନାହାନ୍ତି, ତାଙ୍କୁ ମଧ୍ୟ ସେତେବେଳେ ସେ ବଡ଼ ନାଟକର ହିସାବରେ ଆଣିବାଡ଼ି କୋରାପୁଟ ଜିଲ୍ଲାରେ ବି ତାଙ୍କର ଭଲ ନାଁ ଥିଲା। ଆମେ ଛୋଟ ଛୋଟ ଥିଲୁ ସେତେବେଳକୁ ତାଙ୍କୁ ଦେଖିକି ବି ଆମେ କିଛି ଶିଖିଛୁ। କ'ଣ
0: ଆଚ୍ଛା, ନାଟକ କ୍ଷେତ୍ରରେ ଆପଣଙ୍କର ସବୁଠାରୁ ମାନେ ବଡ ସଫଳତା କ'ଣ ରହିଛି?
1: ସଫଳତା ସେମିତି କିଛି ନାହିଁ, କଳା ଯେହେତୁ

କଳା ଥିଲା ଲୋକ ଲୋଚନକୁ ଆସିବା ପାଇଁ ନାଁରେ ମୋ ନାଁରେ ଚନ୍ଦ୍ରଗୁରୁ କହିଲେ ସବୁ ପ୍ରାୟ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ସମସ୍ତେ ଜାଣୁଥିଲେ ସେତେବେଳକୁ। ମତେ ତ ବର୍ତ୍ତମାନ ସେ ଲାଇନରୁ ଛାଡ଼ି ପ୍ରାୟ 21 ବର୍ଷ ହେଇଗଲା, ତଥାପି ଆଜି ମଧ୍ୟ କୋଉ ଗଳିଗଞ୍ଜି ସାହିରେ ଗଲେ ଚନ୍ଦ୍ରଗୁରୁ କହିଲେ ସମସ୍ତେ ଜାଣିପାରୁଛନ୍ତି। ମତେ ଦେଖିଲେ ଜାଣିପାରିବେନି, କିନ୍ତୁ ନାଁଟା କହିଲେ ଜାଣିପାରୁଛନ୍ତି, ହଁ ଆମେ ଜାଣିଥିଲୁ କଥା କହୁଛନ୍ତି। ସେ ଯୋଉ ସୁନାମ, ସେ ଯୋଉ ସମ୍ମାନ ମିଳିଥିଲା, ସେଇଟା ହିଁ ଆମ ପାଇଁ ବହୁତ ବଡ କଥା ଥିଲା ମ୍ୟାଡମ।

0: ଆପଣ କେତେବେଳେ ସମୟ ଦେଉଥିଲେ, ମାନେ ସମୟ କେତେବେଳେ ବାହାର କରୁଥିଲେ ନାଟ ଶିଖିବା ପାଇଁ, ସମସ୍ତଙ୍କୁ କେତେବେଳେ ଡାକୁଥିଲେ, କେମିତି ସମୟ ଆପଣ ମ୍ୟାନେଜ କରୁଥିଲେ?
1: ଶିଖେଇବାଟା ମ୍ୟାଡମ୍ ସବୁବେଳେ ଆମେ ରାତିରେ ଖାଇକି 9ଟାରୁ ଘଣ୍ଟେ 2ଟା 3ଟା ଯାଏ ରାତିରେ ଆମେ ରିହର୍ସାଲ କରୁଥିଲୁ ମ୍ୟାଡମ୍। ଦିନବେଳେ ତ ସବୁ ଯିଏ ଯାହାର କାମରେ ଯାଉଥିଲେ, ରାତିରେ ହିଁ ଖାଇକିନା ସବୁ 9ଟା ପରେ ଆମେ ଆରମ୍ଭ କରୁଥିଲୁ। ଗାଁରେ ଗୋଟେ ଆଖଡ଼ା ଶାଳ ତିଆରି ହଉଥିଲା, ଆଉ ସେଠି ବସି ସମସ୍ତେ ନାଟ ଶିଖିବା ଶିଖଉଥିଲୁ ମ୍ୟାଡମ୍।
0: ବହୁତ ସୁନ୍ଦର। ଯେତେବେଳେ ମାନେ ନାଟକ ଗୋଟେ ପ୍ଲେ କରିବାକୁ ଯାଉଥିଲେ, ସେତେବେଳେ ଆପଣଙ୍କୁ ପାଉଣା ମିଳୁଥିଲା କିଛି?
1: ହଁ, ବହୁତ କମ ଥିଲା ସେତେବେଳେ। ଆମେ ପ୍ରଥମ ନାଟକ ତ ଗାଁରେ ଶିଖିଥିଲେ, ମୁଁ କିଛି ପାଉଣା ନେଇନଥିଲି ସେଠୁ।
0: ଆଚ୍ଛା, ପ୍ରଥମ ନାଟକରେ?
1: ହଁ, ପ୍ରଥମ ନିଜ ଗାଁରେ ଶିଖିଥିଲୁ, ତ ମୁଁ କିଛି ପାଉଣା ନେଇନି କି ଗାଁ ଲୋକ ବି କିଛି ଦେଇନାହାନ୍ତି ନିଜ ଗାଁ ସେଇଟା। ତାପରେ ଗାଁରେ ଯେତେବେଳେ ଆମର ନାଟକଟା ଭଲ ହେଲା, 6 ମାସ ଶିଖେଇବାକୁ ପଡିଲା ମ୍ୟାଡମ୍। 6 ମାସ ପରେ ଆମେ ଓପେନ୍ ଷ୍ଟେଜରେ ମାନେ ତାର ଶୁଭାରମ୍ଭ କଲୁ, ଗାଁରେ ନାଟକ ପରିବେଷଣ କରାଗଲା। ନାଟକ ଭଲ ହେଲା, ବୁଲିଲା ସେ ଚାରିଆଡେ, ତାର ପ୍ରଚାର ପ୍ରସାର ହେଲା। ସେଇ ନାଟକ ପ୍ରଚାର ପ୍ରସାର ହେବା ଫଳରେ ଲୋକ ପୁଣି ଅନ୍ୟ ଗାଁର ଲୋକମାନେ ଆସିକିରି ତାର ନେକ୍ସଟ ଇୟର ବର୍ଷ ଆମ ଗାଁରେ ନାଟକ ଶିଖେଇବା ପାଇଁ ଆସନ୍ତୁ ବୋଲିକି ଆମକୁ ଡାକିଥିଲେ। ସେଇଦିନଠୁ ପ୍ରାୟ ସବୁ ବର୍ଷ ବର୍ଷକୁ 2ଟା 3ଟା ନାଟକ ମୁଁ ଶିଖେଇବାକୁ ଲାଗିଲି।
0: ଆଚ୍ଛା, ଜଣେ ନାଟକରୁ ହେବା ପାଇଁ ନିଜେ ଗାଇବା କଣ ଜରୁରୀ?
1: ଆଉ ନିଜେ ଗାଇବାକୁ ବି ତ ପଡିବ ମ୍ୟାଡମ୍, ନହେଲେ କେମିତି ହେବ? କିଛି ଲୋକ ବି ଅଛନ୍ତି ଲେଖି ଦଉଛନ୍ତି ଲେଖା ତାଙ୍କର, ଆଉ ଗୀତ ଗାଆନ୍ତି। ମୁଁ କିନ୍ତୁ ନିଜେ ଲେଖେ, ନିଜେ ଡାଇରେକ୍ସନ ବି ଦଉଥିଲି ଆଉ ନିଜେ ଗାଉଥିଲି ମଧ୍ୟ।
0: ଆଜି ପର୍ଯ୍ୟନ୍ତ କେତୋଟି ମାନେ ନାଟକ ଆପଣ ଲେଖିଛନ୍ତି?
1: ମୋର ସବୁ 76-77 ପାଖାପାଖି 80ଟା ନାଟକ ମୁଁ ଶିଖେଇଛି ମ୍ୟାଡମ୍।
0: ତାହେଲେ ସେ ନାଟକ ଗୁଡାକର ନାଁ ଆପଣଙ୍କୁ ମନେ ଅଛି?
1: କିଛି ମନେ ଅଛି, କିଛି ମନେ ନାହିଁ। ପ୍ରଥମତଃ ଶିଖେଇଥିଲି କାଳକେତୁ ବଧ, ତାପରେ ଗୋତିଙ୍ଗ ବଧ ବୋଲି ଗୋଟେ ନାଟକ ଶିଖେଇଥିଲୁ, ହରିଆଣର ଏଇଟା। ଶଶିରେଖା ହରଣ ଶିଖେଇଛି, ଅଭିମନ୍ୟୁ ବଧ, ଘଟୋତ୍କଚ ପ୍ରତିଜ୍ଞା, ଚନ୍ଦ୍ରାବତୀ ହରଣ, ବୈଶାଳିଣୀ ସ୍ୱୟମ୍ବର, ପୁଣି କାଳ୍ପନିକ ନାଟକ ବି ଶିଖେଇଛି, ଭାଇ ଭଗାରୀ, ଝିଅ ମ ଯାଉଛି ଶାଶୁ ଘରକୁ, ପର କରିଦେଲା।

0: ପରଦେଶିଆ, ପରଦେଶୀ ଆଉ ଭୁଲି ଗଲ କି, ଏମିତି ବହୁତ ଗୁଡ଼ାଏ ନାଟକ ମୋର ମନେ ପ୍ରାୟ 20-21 ବର୍ଷ ହେଇଗଲା ମ୍ୟାଡମ।
1: ଆଚ୍ଛା, ଆପଣଙ୍କର ମାନେ ନିଜସ୍ୱ ସବୁଠାରୁ ମନ ପସନ୍ଦର ନାଟକଟା କୋଉଟା?
0: ଗାଁ ବହୁତ ଗୁଡ଼େ ଥିଲା ମ୍ୟାଡମ, ପ୍ରତି ବର୍ଷ ଗୋଟେ ଗୋଟେ ଥିଲା, କିନ୍ତୁ ବହୁତ ମନ ପସନ୍ଦ ମାନେ ମତେ ସୌରାଗୁଡ଼ା, ଜୟପୁର ନିକଟ ସୌରାଗୁଡ଼ା ଗୋଟେ ଗାଁ ଅଛି, ଆପଣ ଜାଣିଥିବେ, ଜୟପୁର ଲାଗି ସେଠି ଗୋଟେ ନାଟକ ଶିଖେଇଥିଲି, ସାମାଜିକ ନାଟକ ଗୋଟା, ପର କରିଦେଲା ପରଦେଶିଆ ବୋଲି ଗୋଟେ ନାଟକ ଶିଖେଇଥିଲି, ସେଟା ବହୁତ ନାଁ କରିଥିଲା ସେତେବେଳକୁ, ବହୁତ ସମ୍ମାନ ମିଳିଥିଲା ସେଇ ନାଟକରେ, ପିଲାମାନେ ମଧ୍ୟ ଭଲ କରୁଥିଲେ, ଟିକେ କ୍ୱାଲିଫାଏଡ୍ ପିଲା ଥିଲେ ତ ଭଲ କରୁଥିଲେ। ତା ଛଡ଼ା ପୌରାଣିକ ନାଟକରେ ସୁରସନ୍ଧି ହରଣ ବୋଲି ଗୋଟେ, ଲାଞ୍ଜିଆଗୁଡ଼ା ବୋଲି ଗୋଟେ ଗାଁଟା, ଆଦିବାସୀ ଗାଁ, ସେଇଟା ବି ବହୁତ ନାଁ କରିଥିଲା ମ୍ୟାଡମ।
1: ଆଚ୍ଛା, ମାନେ ଆପଣ ଗାଁ ଗାଁ ବୁଲି ନାଟକ ପରିବେଷଣ କରୁଥିଲେ?
0: ହଁ, ଗାଁରେ ମନେକର ନାଟକ ଶିଖେଇବାକୁ ଆମକୁ 5-6 ମାସ ଲାଗୁଥିଲା ମ୍ୟାଡମ। ତାପରେ ଏମିତି ଫେବୃଆରୀ ମାର୍ଚ୍ଚ ମାସରେ ସେଟାକୁ ଆମେ ମାନେ ବସନ୍ତ ପଞ୍ଚମୀ, ଯୋଉ ଶ୍ରୀ ପଞ୍ଚମୀ ହଉଛି,
1: ଆଜ୍ଞା,
0: ସେଇ ସମୟରେ ଆମେ ନାଟକକୁ ରିଲିଜ କରୁ। ତାପରେ ଯାତ୍ରା, କାହାର ବାହାଘର ଯାତ୍ରା, ପର୍ବପର୍ବାଣି ଏମିତି ହେଲେ ଗାଁ ଗାଁ ବୁଲିକି ରାତିରେ ନାଟକ ପରିବେଷଣ ହୁଏ।

0: ଜଣେ ଗୋଟେ ଭଲ ନିର୍ଦ୍ଦେଶକ ହେବା ପାଇଁ କୋଉ କୋଉ ଗୁଣ ସବୁ ରହିବା ଆବଶ୍ୟକ?
1: ଜଣେ ଶିକ୍ଷିତ ହେବା ଦରକାର, ପାଠଶାଳ ବି ଟିକେ ପଢିଥିବାର ଅଛି, ତାପରେ ଶିକ୍ଷାଦାନ କଲା ଭଳି ନିଜ ଭିତରେ ଟିକେ ସହନଶୀଳତା ଥିବାକୁ ପଡିବ, ଆଉ ସେ ପିଲାମାନଙ୍କ ପ୍ରତି ଆମେ ସମୟ ଦେଇ ପାରୁଥିବାର ଅଛି, କିଏ କୋଉ ପ୍ରକାର ଅଭିନୟ କରିପାରିବ ସେ ବିଷୟରେ ବି ଟିକେ ଧାରଣା ଆମକୁ ରହିବାକୁ ପଡିବ, ଆଉ କଣ କଲେ କୋଉ ବିଷୟରେ ଆମେ ନାଟକ ପରିବେଷଣ କଲେ ଲୋକଙ୍କୁ ପସନ୍ଦ ହବ ସେ ସବୁ ଜ୍ଞାନ ବି ରହିବାକୁ ପଡିବ ମ୍ୟାଡମ।
0: ତାହେଲେ ଗୋଟେ ନାଟକରେ ମାନେ ସଂଳାପ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ନା ଅଭିନୟ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ?
1: ନା, ଗୁରୁତ୍ୱପୂର୍ଣ୍ଣ ଦୁଇଟା ଯାକ ଗୁରୁତ୍ୱପୂର୍ଣ୍ଣ ଅଛି ମ୍ୟାଡମ। ଭଲ ସଂଳାପ ବି ଥିବାର ଅଛି, ଭଲ ଗୀତ ବି ଥିବାର ଅଛି, ଆଉ ଯିଏ ଅଭିନୟ କରୁଛି ତା କଳା ବି ସେ ବି ସେମିତି ଭଲ ପ୍ରଦର୍ଶନ କରିପାରିଲେ ଲୋକଙ୍କ ପାଖରେ ପ୍ରଶଂସନୀୟ ହୋଇପାରିବେ। ଆମେ ଭଲ ସଂଳାପ ଥିବ କିନ୍ତୁ ଅଭିନୟ କରିପାରୁନଥିବ ଠିକ ସେ, ତାହେଲେ ତ ସେଇଟା ବି ଲୋକଙ୍କର ପସନ୍ଦ ହେବ ନାହିଁ ନା।
0: ମଞ୍ଚ ଅଭିନୟ ଆଉ ଯୋଉ ଚଳଚ୍ଚିତ୍ର ଅଭିନୟ ରହିଛି, ତ ମଞ୍ଚ ଅଭିନୟ ଆଉ ଚଳଚ୍ଚିତ୍ର ଅଭିନୟ ମଧ୍ୟରେ ପାର୍ଥକ୍ୟଟି କଣ ରହିଛି?
1: ମଞ୍ଚ ଅଭିନୟ ଦେଖନ୍ତୁ ମ୍ୟାଡମ, ମଞ୍ଚ ଅଭିନୟରେ ଯାଇକି ଯାହା କଲ ଲୋକ ଡାଇରେକ୍ଟ ଦେଖିଲେ, ସେଟା ପ୍ରତ୍ୟକ୍ଷ ଦେଖିଲେ, ଆଉ କିଛି କରିପାରିବେନି, ମେକଅପ୍ କିଛି କରିପାରିବେ ନାହିଁ, କିନ୍ତୁ ସିନେମାରେ ଭୁଲ ହେଇଗଲେ ତାକୁ ରିଟେକ୍ କରିକି ସେମାନେ କରିପାରିବେ, କିନ୍ତୁ ଏଠି ଆଉ ରିଟେକ୍ ହେଇପାରିବ ନାହିଁ, ଯାହା ପରିବର୍ତ୍ତନ ହେଇଗଲା ହେଇଗଲା, ତାକୁ ଆଉ କାଟ ଛାଟ କରି ହବ ନାହିଁ। ସିନେମାରେ କଣ ମ୍ୟାଡମ, ସେଟା ସୁଟିଂ କରିବେ ଯେତେବେଳେ ଯାଏ ଠିକ ହେଇ ନାହିଁ, ତାଙ୍କେ ସେଟାକୁ ରିଟେକ୍ କରିକି ସୁଟିଂ କରିପାରିବେ, କିନ୍ତୁ ନାଟକରେ ଖୋଲା ମଞ୍ଚ ନାଟକରେ ମ୍ୟାଡମ ସେସବୁ ହେଇପାରିବ ନାହିଁ, ଯାହା କରିବ ଗୋଟେ ଥର କରିପାରିବ।
0: ଆଜିକାଲି ଯୁଗ ମଡର୍ନ ହେଲାଣି, ନୂଆ ନୂଆ ନାଟକ ସବୁ ଆସିଲେଣି, ନୂଆ ନୂଆ ଯୁବକ ମାନେ ଯୁବତୀ ମାନେ ନାଟକରେ ମିଶିଲେଣି, ତ ଏବେ ଯୋଉ ନାଟକ ପରିବେଷଣ ହଉଛି ସମାଜରେ, ଆଗରେ ଯୋଉ ପୌରାଣିକ ନାଟକ ଥିଲା ସେ ଭିତରେ ଆପଣ କଣ ଭାବୁଛନ୍ତି କି ଯେ ଆଜିର ନାଟକ ଗୁଡା ଆଗ ଭଳିଆ ନାଟକ ଭଳିଆ ବିଲକୁଲ ବି ନାହିଁ ବୋଲି?
1: ଆଗରେ କଣ ହଉଥିଲା କି ଆମର ପରମ୍ପରା ସଂସ୍କୃତି ପୌରାଣିକ ପୁରାଣ ଶାସ୍ତ୍ରକୁ ଦେଖିକି ନା ଆମେ ନାଟକ କରୁଥିଲୁ ସେତେବେଳକୁ, ଧୀରେ ଧୀରେ ଧୀରେ ତାହା ଟିକେ ମଡର୍ନ ହେଇ ହେଇ ଆସୁଛି, ଆଜି ତ ବହୁତ ମଡର୍ନ ହେଇଯାଇଛି ନାଟକ। ମୋ ଗାଁକୁ କେବେ ଯାତ୍ରା କରେ, ନାଟକ ଫାଟ ଆସେ, ମୁଁ ଟିକେ ଟିକେ ଦେଖେ ଅପେରା ମଡେଲ, ସେ କଟକ କଟକ ଯାଜପୁର ଟାଇପ୍ ଯେମିତି କରୁଛନ୍ତି ସେଇ ଟାଇପ୍ର ବି କରୁଛନ୍ତି, ଲୋକ ଡିମାଣ୍ଡ କରୁଛନ୍ତି ବୋଧେ ସେଥିପାଇଁ ପରିବର୍ତ୍ତନ କରୁଛନ୍ତି ଏମାନେ, କିନ୍ତୁ ମୋ ମତରେ ଯୋଉ ଆଗର ନାଟକ ଥିଲା ସେ ବହୁତ ଉଚ୍ଚକୋଟୀର ଥିଲା, ଲୋକଙ୍କ ଦାବି କିମ୍ବା ଡିମାଣ୍ଡ କିମ୍ବା ସ୍ୱାଦ ଅନୁସାରେ ଆଜି ପରିବର୍ତ୍ତନ ହୋଇଥାଇପାରେ, କିନ୍ତୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ବି ଠିକ ନୁହେଁ ବୋଲି ମୁଁ ଭାବୁଛି ମ୍ୟାଡମ।
0: ସମାଜର ପରିବର୍ତ୍ତନରେ ନାଟକ

0: ଭୂମିକାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ
1: ନିଶ୍ଚିତ
0: ଯାହା
1: ଭାବେ
0: ବି ମାନେ ଲୋକଙ୍କୁ ଦେଖେଇବା, ଯାହା ବି ପରିବେଷଣ କରିବା, ତାହା ହିଁ ଲୋକମାନେ ଶିଖିବେ। ତ
1: ହଁ
0: ଆଜିକାଲି ଯୁବପିଢ଼ି ମାନଙ୍କୁ ଆପଣ କଣ ନିର୍ଦ୍ଦେଶ ଦେବାକୁ ଚାହୁଁଛନ୍ତି?
1: ଆମେ ଆମ ନିଜ ପରମ୍ପରା ସଂସ୍କୃତିକୁ ବି ପୁରା ଛାଡ଼ିଦେଲେ ହବ ନାହିଁ ମ୍ୟାଡମ୍। ପୁରାଣ ସଂସ୍କୃତିକୁ ଧରିକି ବି କିଛି କାମ କରିବାକୁ ପଡିବ। ମଡର୍ଣ୍ଣ ଟାଇପକୁ ବେଶୀ ମଡର୍ଣ୍ଣକୁ ଆମେ ଆପଣେଇଲେ ବି ଆଗକୁ ଆମର ମାନେ ଭଲ ନୁହଁ ସେ କଥା, କିନ୍ତୁ ଆମେ ନିଜ ପୁରାଣକୁ ସଂସ୍କୃତିକୁ ଆମର ଯାହା ପରମ୍ପରା ଥିଲା ତାକୁ ବି ଆମେ ଅନୁକରଣ କରିବାକୁ ପଡିବ। ସିନେମାରେ ମଧ୍ୟ ଏବେ ଦେଖୁଥିବେ ରାମାୟଣ

0: କିମ୍ବା ସିନେମା ତ ଏତେ ଆଦୃତ ହେଇପାରୁନି ନା, ରାମାୟଣ ମହାଭାରତ ବି ଲୋକ ବହୁତ ପସନ୍ଦ କରୁଛନ୍ତି, ଏବେ ବି ପସନ୍ଦ କରୁଛନ୍ତି।
1: ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଆପଣ। ନିହାତି ଭାବରେ ଆମେ ବି ଜାଣିଛୁ ଯେ ଆଜି ମଧ୍ୟ ରାମାୟଣ ମହାଭାରତ ଯେତେବେଳେ ବି ଟିଭିରେ ଆସେ ଆମେ ସମସ୍ତେ ଘରେ ପରିବାର ସହିତ ବସିକି ଦେଖୁ, ସେମିତି ହିଁ ଦେଖୁ ଯେମିତିକି ଆମେ ଛୁଆବେଳେ ଦେଖୁଥିଲୁ। ତ ସେଇ ପୌରାଣିକ କଥା ଗୁଡାକ ଆଜିକାଲିକା ଯୁବପିଢି କୋଉଠି ହଜେଇ ଦେଇଛନ୍ତି, ତାହାକୁ ଆମେ ଆଗକୁ ଆଣିବା ନିହାତି ଆବଶ୍ୟକ।
0: ନିଶ୍ଚୟ ଜଣେ ଜଣେ ଗୁରୁ ଅନ୍ତତଃ କିଛି ନହେଲେ ଆମ ଏ ନାଟ ଗୁରୁମାନେ ଯୋଉ ଅଛନ୍ତି ନାଟ ଶିଖଉଛନ୍ତି, ଏବେ ମଧ୍ୟ ମଡର୍ଣ୍ଣରେ ଶିଖଉଛନ୍ତି, ଅନ୍ତତଃ ଗୋଟେ ଦିଟା ନାଟ ପୁରାଣର ଆମର ପରମ୍ପରା ହିସାବରେ ସଂସ୍କୃତିକୁ ବଞ୍ଚାଇବା ପାଇଁ ଶିଖେଇବା ଉଚିତ ବୋଲି ମୁଁ ଭାବୁଛି।

0: ବର୍ତ୍ତମାନ ଆପଣ କହିଲେ ଯେ ଆପଣ ଜଣେ ସରକାରୀ କର୍ମଚାରୀ,
1: ମ୍ୟାଡମ୍
0: ଆପଣ ଭାବୁଛନ୍ତି କି ଆପଣ ଯେତେବେଳେ ନାଟକ ସବୁ ଲେଖୁଥିଲେ ସେତେବେଳେ ଆପଣ ଗୋଟେ ସ୍ୱପ୍ନ ମନରେ ଥିବ ଯେ ନାଇଁ ମୁଁ ଗୋଟେ ବହୁତ ବଡ କବି ହେବି, ଲେଖକ ହେବି, କିମ୍ବା ସବୁ ଜିନିଷ କରିପାରିବି, ତ ଆପଣ ଏବେ ଭାବୁଛନ୍ତି କି ଆପଣଙ୍କର ସ୍ୱପ୍ନଟା କୋଉଠି ଗୋଟେ ରହିଯାଇଛି ବୋଲି?
1: ନିଶ୍ଚିତ ମ୍ୟାଡମ୍, ମୁଁ ବହୁତ ଚେଷ୍ଟା କରୁଥିଲି। ମୁଁ ଯେତିକି ତ ଲୋକ ମତେ ପସନ୍ଦ କଲେ କି ନ କଲେ, ମୁଁ ଟିକେ ଆହୁରି ଅଧିକା ଉପରକୁ ଯିବା ପାଇଁ ମୋର ସ୍ୱପ୍ନ ଥିଲା, କିନ୍ତୁ ଯେହେତୁ ମୁଁ ସରକାରୀ ଚାକିରି କଲା ପରେ ମୁଁ ଆଉ ସମୟ ଦେଇପାରିଲି ନାହିଁ। ମତେ କିଛି ଲୋକ ବି କହିଲେ ଚାକିରି ଛାଡିବାକୁ ପଡିବ, ନହେଲେ ଏଇ କଳାକୁ ଛାଡିବାକୁ ପଡିବ, ଦୁଇ ଦୁଇ ପଟେ ତ ହେଇପାରିବ ନାହିଁ କେବେ କହିବାରୁ ମୁଁ ବାଧ୍ୟ ହେଇକିନା ମୁଁ ତ ଚାକିରିକୁ ଆଉ ଛାଡି ପାରିନଥାନ୍ତି ନା, ସେଥିପାଇଁ ସେ ନାଟକ ଲାଇନଟା ମୁଁ ଛାଡି ଦେଇକିନା ଆଜି ମୁଁ ଚାକିରିରେ ଅଛି। ଆଉ ଯେତିକି ସେ ଲାଇଫଟା ଏବେ ମଧ୍ୟ ମୋର ମନେ ଅଛି, ସ୍ମୃତିକୁ ତ ଭୁଲି ହେବ ନାହିଁ। ଏବେ ମଧ୍ୟ ଲୋକ ପସନ୍ଦ କରୁଛନ୍ତି, ଯୋଉ ଗାଁରେ ମୁଁ ନାଟକ ଶିଖେଇଲି କି ନାଟକ ନେଇକି ଯାଉଥିଲି ସେଇ ଗାଁ ଲୋକମାନେ ଏବେ ବି ଗଲେ ମତେ ବହୁତ ସମ୍ମାନ ଦିଅନ୍ତି।
0: ସମୟଟା ଏବେ ବି ବାକି ଅଛି, ଆଉ ଯେତେବେଳେ ଆପଣ ରିଟାୟାରମେଣ୍ଟ ହେବେ ସେତେବେଳେ ପୁଣି
1: ମ୍ୟାଡମ୍
0: ଥରେ ନାଟକ ଷ୍ଟାର୍ଟ କରିବେ ବୋଲି ଭାବିଛନ୍ତି?
1: ମୋର ମନେ ତ ସେମିତି ଅଛି, ମୋର ତ ଗୀତ ଗାଇବା ପାଇଁ ମତେ ଟିକେ ମୋର ସ୍ୱାସ୍ଥ୍ୟ ପ୍ରୋବ୍ଲେମ ଅଛି, ଗାଇବାଟା ବୋଧେ ହୁଏ ବହୁତ ଦିନ ଟଚ୍ ଛାଡିଗଲା ମୋର, 20-21 ବର୍ଷ ହେଲା ଗାଉନି ଆଉ ଗୀତ। ଲେଖାଲେଖି କରିଦେବି, ମୋ ଶିଷ୍ୟ ମାନେ ବି ଏବେ ବି ଅଛନ୍ତି ମ୍ୟାଡମ୍, ବହୁତ 3-4ଟା ଶିଷ୍ୟ ଅଛନ୍ତି, ସେମାନେ ବି ନାଟକରୁ ଭଲ ଶିଖଉଛନ୍ତି। ଆଣ୍ଡିବାଡ଼ି କୋରାପୁଟ ଜିଲ୍ଲାରେ ସେମାନଙ୍କ ଏବେ ବି ନାଁ ଅଛି, ଭଲ ନାଁ ଅଛି ସେମାନଙ୍କର। ଦରକାର ପଡିଲେ ସେମାନେ କହୁଛନ୍ତି ବହି ଲେଖିଦିଅ ଗୁରୁ ବୋଲି କହୁଛନ୍ତି, କିନ୍ତୁ ମତେ ଯେହେତୁ ସମୟ ହଉନାହିଁ, ଟାଇମ ସମୟ ଦେଇପାରୁନି ମୁଁ, ସେଥିପାଇଁ ଲେଖାଲେଖି କରୁନି। ମୁଁ ଭାବୁଛି ରିଟାୟାର୍ଡ ହେଲା ପରେ ବହି ଖାଲି ଲେଖାଲେଖି କରିଦେବି, ଦେବି କେବେ କେବେ, କିନ୍ତୁ ଗାଇବାଟା ମତେ ଆଉ ମୋ ଦ୍ୱାରା ଆଉ ସମ୍ଭବ ହେଇପାରିବ ନାହିଁ ମ୍ୟାଡମ୍।
0: ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ। ସ୍ୱପ୍ନ କଣ ରହିଛି ମାନେ ଆଗାମୀ ଯୋଉ ଯୁବପିଢି ଆସୁଛନ୍ତି ସେମାନଙ୍କୁ ଆପଣ କଣ ପରାମର୍ଶ ଦେବେ?
1: ଆଗାମୀ ଯୁବପିଢିଙ୍କୁ ମୁଁ ଗୋଟେ ପରାମର୍ଶ ଦେବାକୁ ଚାହିଁବି, ଆମର ପୁରୁଣା କଳା ପରମ୍ପରାକୁ ବଜାୟ ରଖିବା, ଆମେ କାହାକୁ ଅନୁକରଣ କରି ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯୋଉ ପ୍ରକାର ନାଟକ ଗୀତ ଥିଲା ତାକୁ

0: ଆମେ ପୁଣି ଥରେ ଲୋକଙ୍କ ପାଖରେ ପହଞ୍ଚେଇବା, ସେମାନଙ୍କୁ ସେଇ କଳାକୁ କେମିତି ଲୋକ ଆଉ ଥରେ ଭଲ ପାଇବେ, ସେଥିପାଇଁ ଆମେ ଚେଷ୍ଟା କରିବାକୁ ଆଜିର ଯୁବ ସମାଜ ଆଉ ଆମର ଯୋଉ ନାଟକ ଗୁରୁ ମାନେ ଅଛନ୍ତି ସେମାନଙ୍କୁ ମୁଁ ଅନୁରୋଧ କରିବି।
1: ବହୁତ ବହୁତ ଧନ୍ୟବାଦ ସାର୍, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଥା ହେଇଥିବାରୁ। ନିହାତି ଭାବରେ ଆମର ଆକାଶବାଣୀର ଏହା ହିଁ ଶୁଭେଚ୍ଛା ରହିବ, ଆପଣ ଭଲରେ ଭଲରେ ରିଟାୟାରମେଣ୍ଟ କରନ୍ତୁ, ଭଲରେ ଭଲରେ ଚାକିରି ସରିଲା ପରେ ପୁଣି ଯୋଉ ସ୍ୱପ୍ନକୁ ଆପଣ 20 ବର୍ଷ ତଳେ ପଛରେ ଛାଡି ଦେଇଥିଲେ ତାକୁ ପୁଣି ଥରେ ଆଣନ୍ତୁ, ପୁଣି ଥରେ ଆପଣ ଲେଖାଲେଖି ଷ୍ଟାର୍ଟ କରନ୍ତୁ। କାହିଁକି ନା ଆମ ଜିଲ୍ଲାରେ ଆମ ଆଖପାଖ ଅଞ୍ଚଳରେ ପୁରୁଣା ନାଟଗୁରୁ ଯୋଉମାନେ ରହିଛନ୍ତି ସେମାନଙ୍କୁ ଆଜି ଆମେ ବହୁତ ଖୋଜୁଛୁ, ଯେମିତିକି ଆମର ପୁରୁଣା ପରମ୍ପରାକୁ ଆମେ ଫେରିବାକୁ ଚାହୁଁଛୁ। ତ ଆପଣଙ୍କୁ ନିହାତି ଭାବରେ ଆମର ରିକ୍ୱେଷ୍ଟ ରହିବ ଯେ ଆପଣ ପୁଣି ଆପଣଙ୍କ ପ୍ରଫେସନକୁ ଫେରନ୍ତୁ ବୋଲି। ବନମଲ୍ଲିକା କାର୍ଯ୍ୟକ୍ରମରେ କଥା ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
0: ଆପଣଙ୍କୁ ବହୁତ ଧନ୍ୟବାଦ ମ୍ୟାମ୍, ମତେ ଆପଣଙ୍କ ପ୍ରୋଗ୍ରାମକୁ ନିମନ୍ତ୍ରଣ ଦେଇଥିବାରୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି ମ୍ୟାଡମ୍।

ମଞ୍ଚ ତୁମର ମନ୍ଦିର, ଅଭିନୟ ତୁମ ପୂଜା, ଶିଷ୍ୟ ମନରେ କଳା ଭରି କର ଜୀବନକୁ ସୁନ୍ଦର ସଜା, ସଂଳାପରେ ଶିଖାଅ ଭାଷା, ଭାବରେ ଶିଖାଅ ଜୀବନ, ତୁମ ପାଖରୁ ଶିଷ୍ୟ ଶିଖି ପାଏ ନିଜର ପରିଚୟ ଧନ, ତୁମେ କଳାର ଅମୂଲ୍ୟ ଧନ, ତୁମ ପାଦପଦ୍ମେ ଶତ ପ୍ରଣାମ, ତୁମ ପାଇଁ ନାଟକ ଚିରନ୍ତନ। ଆଜି ଆପଣମାନେ ଶୁଣୁଥିଲେ ସୁନ୍ଦର ନାଟଗୁରୁ ଚନ୍ଦ୍ରଶେଖର ମହାପାତ୍ରଙ୍କୁ, ଯିଏ ନିଜର ନାଟକ ବଳରେ ଅନେକ ପିଲାଙ୍କର ଭବିଷ୍ୟତକୁ ଉଜ୍ଜଳ କରିଛନ୍ତି ଆଉ ନିଜର ପରମ୍ପରା ସଂସ୍କୃତିକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି। ତାହେଲେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି, ନିହାତି ଭାବରେ ଆପଣ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ମତାମତ ପଠାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568। ତାହେଲେ ବିଦାୟ ନେଉଛି ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରୁ, ଯାହାର ଉପସ୍ଥାପନାରେ ଥିଲି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ଏସ୍ଏସ୍ କର। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍ଚି। କଥାଚିତ୍ର କେଶରୀ।

ଗୁଣ୍ଡେ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସାହିଦ ମାଲିଆ। ଗୀତ ରଚନା କରିଛନ୍ତି ଇରଶାଦ କମିଲ। ସଙ୍ଗୀତରେ ସଜେଇଛନ୍ତି ସୋହେଲ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ ଏବଂ ମୋହିତ ଚୌହାନ। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତରେ ସଜେଇଛନ୍ତି ଏ ଆର୍ ରେହମାନ। କଥାଚିତ୍ର ଜବ୍ ତକ୍ ହେ ଜାନ୍।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:30। ଏବେ ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଅଭିନନ୍ଦନ ଓ ଭଲ ପାଇବା ସହ ଆଜିର ଆକାଶବାଣୀ ଲାଇଭ୍ ଗହଣରେ ଆପଣଙ୍କ ରେଡିଓ ସାଥୀ ସୁଜାତା ଦଳେଇ। ହଁ ଶ୍ରୋତାବନ୍ଧୁ, ବର୍ଷାର ଏହି ଭିଜାଭିଜା ପାଗରେ ପ୍ରଥମେ କଥା ଆପଣମାନଙ୍କଠାରୁ ଆରମ୍ଭ କରିବା। ପ୍ରଥମେ କହିଲେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ, ସୁସ୍ଥ ଥାଆନ୍ତୁ ଆଉ ନିଜ ମନକୁ ଟିକେ ଖୁସିରେ ରଖିଥାନ୍ତୁ। ଆଉ ବାହାରେ ଯଦି ବର୍ଷା ହେଉଛି ତେବେ ଆଜିର ଏହି ସମୟଟା ମନଛୁଆଁ ଲାଗିବ ନିଶ୍ଚୟ। ଆଉ ଯଦି ଆପଣ ବର୍ଷା ଦେଖୁଥାନ୍ତି ତେବେ ମୋ ସହିତ ଏ ବର୍ଷାକୁ ଟିକେ ଅନୁଭବ କରନ୍ତୁ। ଟିପ୍ ଟିପ୍ ଟିପ୍, ଏହି ବର୍ଷାର ଶବ୍ଦ ଭିତରେ କେତେ କ'ଣ ଲୁଚିଛି ନା? କାହାର ପିଲାଦିନର ସ୍ମୃତି, କାହାର ଗରମ ଚା'ର ସ୍ୱାଦ, କାହାର ମନରେ ପୁରୁଣା କଥା, ଆଉ କାହା ପାଇଁ ଏହି ବର୍ଷା ହେଉଛି ଆଶାର ଆରମ୍ଭ। ଚାଷୀ ପାଇଁ ବର୍ଷାମାନେ ଜମିରେ ନୂଆ ଆଶା, ପିଲାଙ୍କ ପାଇଁ ବର୍ଷାମାନେ ଖେଳିବାର ଆନନ୍ଦ, ଆଉ ଆମ ଭଳି ବଡ଼ମାନଙ୍କ ପାଇଁ ବର୍ଷା ବେଳେବେଳେ ମନକୁ ଟିକେ ଅଟକାଇ ଦିଏ। ଆମେ ଦୌଡ଼ୁଛୁ ଆମ ନିଜ କାମ ପାଇଁ, ଆମେ ଦୌଡ଼ୁଛୁ ସଫଳତା ପାଇଁ, ଆମେ ଦୌଡ଼ୁଛୁ ନିଜର ଭବିଷ୍ୟତ ପାଇଁ। କିନ୍ତୁ ବର୍ଷା ଆସି କହେ, ଟିକେ ରୁହ, ଟିକେ ନିଜ ପାଇଁ ବି ସମୟ ଦିଅ, ଟିକେ ନିଜ ମନର କଥା ମଧ୍ୟ ଶୁଣ। ଆଜି ଆସନ୍ତୁ ଏହି ବର୍ଷାକୁ କେବଳ ଋତୁ ଭାବରେ ନୁହେଁ, ଜୀବନର ଏକ ସୁନ୍ଦର ଶିକ୍ଷା ଭାବରେ ଦେଖିବା। ଆଗକୁ ତ କଥା ହେବା ଶ୍ରୋତାବନ୍ଧୁ, କିନ୍ତୁ ପ୍ରଥମେ ଶୁଣିବା ଏ ସୁନ୍ଦର ଗୀତଟି।

ବର୍ଷା, କେତେ ମିଠା ଏ ଦୁଇଟି ଅକ୍ଷର। ଆମେ କଥା ହେଉଥିଲେ ନା ମଣିଷର ଭାବନା ଓ ନିଷ୍ପତ୍ତି ଉପରେ। ବର୍ଷା ଆମକୁ ଗୋଟିଏ ସୁନ୍ଦର କଥା ଶିଖାଏ ଶ୍ରୋତାବନ୍ଧୁ, ପରିସ୍ଥିତି କେବେ ସବୁବେଳେ ଏକାଭଳି ରହେ ନାହିଁ। ପରିସ୍ଥିତି ଯେତେ କଠିନ ହେଉ, ମନର ଆଶାକୁ କେବେ ବି ଶୁଖିବାକୁ ଦେବା ନାହିଁ। ବର୍ଷାମାନେ କେବଳ ଭିଜିବାର ଋତୁ ନୁହେଁ ଶ୍ରୋତାବନ୍ଧୁ, ବର୍ଷାମାନେ ନିଜକୁ ଟିକେ ଅଧିକ ଯତ୍ନ ନେବାର ସମୟ ମଧ୍ୟ। ବର୍ଷା ଯେପରି ପୃଥିବୀକୁ ଶୀତଳ କରେ, ସେହିପରି ଆମ ମନକୁ ମଧ୍ୟ ଏକ ନୂଆ ଆଶା ଦିଏ। ବର୍ଷା ପ୍ରକୃତିକୁ ନୂଆ ଜୀବନ ଦିଏ, ଆଉ ଆମର ସଚେତନତା ଆମ ଜୀବନକୁ ସୁସ୍ଥ ରଖେ। ତେଣୁ ବର୍ଷାକୁ ଉପଭୋଗ କରନ୍ତୁ, ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତୁ, କିନ୍ତୁ ସାଙ୍ଗରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବାକୁ କେବେ ବି ଭୁଲନ୍ତୁ ନାହିଁ। ବର୍ଷା ଦିନରେ ପାଣିକୁ ଫୁଟେଇ ପିଇବା, ଖାଦ୍ୟକୁ ଢାଙ୍କି ରଖିବା, ତାଜା ଖାଦ୍ୟ ଖାଇବା, ହାତକୁ ନିୟମିତ ସଫା ରଖିବା, ଘର ଓ ଆଖପାଖ ପରିବେଶକୁ ସଫା ରଖିବା, ବାହାର ଖାଦ୍ୟଠାରୁ ଯେତେଦୂର ସମ୍ଭବ ଦୂରେଇ ରହିବା, ମଶା ବଢ଼ିବାକୁ ସୁଯୋଗ ନ ଦେବା, ଶୋଇବା ସମୟରେ ମଶାରୀ ବ୍ୟବହାର କରିବା, ଏ ଛୋଟ ଛୋଟ କଥାକୁ ଯଦି ଆମେ ଗୁରୁତ୍ୱ ଦେବା ନା ଶ୍ରୋତାବନ୍ଧୁ, ବର୍ଷାର ଆନନ୍ଦକୁ ନିରୋଗ ମନ ଓ ସୁସ୍ଥ ଶରୀର ସହ ଉପଭୋଗ କରିପାରିବା। କାରଣ ସୁନ୍ଦର ବର୍ଷାର ଆନନ୍ଦ ସେତେବେଳେ ହିଁ ପୂର୍ଣ୍ଣ ହୁଏ ଯେତେବେଳେ ଆମ ସ୍ୱାସ୍ଥ୍ୟ ଓ ସୁରକ୍ଷା ମଧ୍ୟ ଆମ ସାଥିରେ ଥାଏ।

ଶ୍ରୋତାବନ୍ଧୁ, ବର୍ଷାର ଏହି ସୁନ୍ଦର ପରିବେଶକୁ ଅନୁଭବ କରୁ କରୁ ଆସନ୍ତୁ ଏବେ ଟିକେ ପ୍ରକୃତିର କଥା ହେବା। ଯେଉଁ ପ୍ରକୃତି ଆମକୁ ବର୍ଷା ଦିଏ, ପବନ ଦିଏ, ଛାଇ ଦିଏ ଏବଂ ବଞ୍ଚିବା ପାଇଁ ଅମୂଲ୍ୟ ସମ୍ପଦ ଦିଏ। ବର୍ଷା ଆସିଲେ ପ୍ରକୃତିରାଣୀ ହସି ଉଠେ, ଆଉ ପ୍ରକୃତିର ଏହି ହସ ଚାଷୀର ମୁହଁରେ ଆଶାର ହସ ଆଣିଦିଏ। ଆମ ଥାଳିକୁ ଆସୁଥିବା ପ୍ରତ୍ୟେକ ଦାନା ପଛରେ ରହିଛି ଚାଷୀଙ୍କ ଅବଦାନ। ବର୍ଷା ହେଉଛି ପ୍ରକୃତିର ଏକ ସୁନ୍ଦର ସନ୍ଦେଶ। ବର୍ଷାର ପ୍ରତିଟି ବିନ୍ଦୁ ଆମକୁ ମନେ ପକାଇ ଦିଏ ଚାଷୀଙ୍କ ପରିଶ୍ରମକୁ। ତେଣୁ ଚାଷୀମାନଙ୍କୁ ସମ୍ମାନ କରିବା, ପ୍ରକୃତିକୁ ସୁରକ୍ଷା କରିବା। ଏବେ ଶୁଣିବା ଏକ ସୁନ୍ଦର ଗୀତ।

ଆଜି ଆମେ କଥା ହେଉଛେ ବର୍ଷା ବିଷୟରେ। ପ୍ରକୃତିର ପ୍ରତ୍ୟେକ ଋତୁର ନିଜର ଏକ ସୌନ୍ଦର୍ଯ୍ୟ ଥାଏ ଶ୍ରୋତାବନ୍ଧୁ। କେବଳ ତାକୁ ଅନୁଭବ କରିବା ପାଇଁ ଆମ ମନରେ ଟିକିଏ ସମୟ ଓ ସମ୍ବେଦନଶୀଳତା ଦରକାର। ବର୍ଷା ଦିନରେ ଆମେ ନିଜ ଘରର ନିରାପତ୍ତା ଛାତ ତଳେ ପଶି ବର୍ଷାକୁ ଉପଭୋଗ କରୁ, କିନ୍ତୁ ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ବର୍ଷା ଆନନ୍ଦ ନୁହେଁ, ଏକ କଠିନ ପରୀକ୍ଷାର ସମୟ। ତେଣୁ ଏହି ବର୍ଷା ଦିନରେ ଯଦି ଆମେ ଅସହାୟ ଲୋକଙ୍କୁ ଟିକିଏ ସାହାଯ୍ୟ କରିପାରିବା, ତାହା ହିଁ ମାନବିକତାର ସତ୍ୟ ପରିଚୟ ହେବ। ବର୍ଷାର ବିନ୍ଦୁ ସମସ୍ତଙ୍କ ଉପରେ ସମାନ ଭାବରେ ପଡ଼େ, ଆମର ମାନବିକତା ମଧ୍ୟ ସେହିଭଳି ସମସ୍ତଙ୍କ ପାଖରେ ପହଞ୍ଚୁ। ଏହା ହିଁ ହେଉ ଏହି ବର୍ଷା ଋତୁର ଛୋଟ ସଂକଳ୍ପଟିଏ। ଆଗକୁ ଏମିତି କଥା ଜାରି ରଖିବା ଶ୍ରୋତାବନ୍ଧୁ। ବର୍ତ୍ତମାନ ଶୁଣିବା ଏକ ସୁନ୍ଦର ଗୀତ।

0: ଶ୍ରୋତାବନ୍ଧୁ, ବର୍ତ୍ତମାନ ନେଇଯିବା କିଛି ବିଜ୍ଞାପନ ବିରତି।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ

0: ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ବିଜ୍ଞାପନ ବିରତି ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମକୁ। ଆମେ କଥା ହେଉଥିଲେ ଶ୍ରୋତାବନ୍ଧୁ ବର୍ଷା ବିଷୟରେ। ବର୍ଷା ଆଉ ମଣିଷର ସମ୍ପର୍କଟା ବହୁତ ପୁରୁଣା। ଏ ସମ୍ପର୍କ କେବଳ ଆକାଶରୁ ମାଟିଯାଏ ନୁହେଁ, ଏ ସମ୍ପର୍କ ମଣିଷର ମନରୁ ତାର ସ୍ମୃତି ଯାଏ। ବର୍ଷା ଆସିଲେ ପ୍ରକୃତି ନୂଆ ଜୀବନ ପାଇଥାଏ। ଶୁଖିଯାଇଥିବା ଗଛଲତା ସବୁଜ ହୋଇଉଠେ, ମାଟି ତୃପ୍ତ ହୁଏ ଏବଂ ଚାଷ ଜମିରେ ନୂଆ ଆଶାର ମଞ୍ଜି ଅଙ୍କୁରିତ ହୁଏ। କିନ୍ତୁ ଏହି ଅମୂଲ୍ୟ ବର୍ଷା ଜଳକୁ ଯଦି ଆମେ ସଞ୍ଚୟ ନ କରିବା, ତେବେ ଆଗାମୀ ଦିନରେ ଜଳ ସଙ୍କଟ ଆମ ପାଇଁ ବଡ଼ ଚିନ୍ତାର କାରଣ ହୋଇପାରେ। ତେଣୁ ଯେତେଦୂର ସମ୍ଭବ ବର୍ଷା ଜଳକୁ ସଞ୍ଚୟ କରିବା, ଅଧିକରୁ ଅଧିକ ଗଛ ଲଗାଇବା, ପ୍ଲାଷ୍ଟିକ୍ର ବ୍ୟବହାରକୁ କମାଇବା ଏବଂ ପ୍ରକୃତିକୁ ସବୁକାଳେ ସୁରକ୍ଷିତ କରିବା। ମନେ ରଖିବା, ପ୍ରକୃତି ଆମକୁ ଯେତେ ଦିଏ ତାହାର ଯତ୍ନ ନେବା ଆମର ସେତିକି କର୍ତ୍ତବ୍ୟ ମଧ୍ୟ। ଆଜି ଯଦି ଆମେ ପ୍ରକୃତିକୁ ସୁରକ୍ଷା କରିବା, ତେବେ ଆସନ୍ତା ପିଢ଼ି ମଧ୍ୟ ଏହି ସୁନ୍ଦର ବର୍ଷା, ସବୁଜ ପୃଥିବୀ ଓ ନିର୍ମଳ ପରିବେଶକୁ ଉପଭୋଗ କରିପାରିବେ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ। ଆମେ କଥା ହେଉଥିଲେ ବର୍ଷା ବିଷୟରେ। ବର୍ଷା ଯେମିତି ଧରଣୀକୁ ଜୀବନ ଦିଏ, ସେମିତି ଅତ୍ୟଧିକ ବର୍ଷା କେବେ କେବେ ନେଇ ଆସେ ବିପଦ ମଧ୍ୟ। ପ୍ରକୃତିର ଏହି ଦୁଇଟି ରୂପକୁ ବୁଝିବା ଆମ ପାଇଁ ନିହାତି ଜରୁରୀ। ଶ୍ରୋତାବନ୍ଧୁ, ସତର୍କତା ହିଁ ଆମକୁ ସୂଚନା ଦିଏ ବିପଦର, ସଚେତନତା ହିଁ ଦେଖାଏ ସୁରକ୍ଷିତ ଜୀବନର ପଥ। ବର୍ଷା ଆସିବ, ବର୍ଷା ଯିବ, କିନ୍ତୁ ଆମର ଟିକିଏ ସାବଧାନତା ଗୋଟିଏ ବଡ଼ ଦୁର୍ଘଟଣାକୁ ରୋକିପାରେ। ଶ୍ରୋତାବନ୍ଧୁ, ତେଣୁ ରାସ୍ତାରେ ଯିବା ସମୟରେ ଗତି କମ୍ ରଖିବା, ଆଗରେ ଥିବା ଯାନଠାରୁ ଯଥେଷ୍ଟ ଦୂରତା ରଖିବା, ବିଜୁଳି ଓ ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ଜଳାଶୟ ପାଖରେ ରହିବା ଜମାରୁ ଠିକ୍ ନୁହେଁ। ଘରେ ମଧ୍ୟ ଭିଜା ହାତରେ ତାରକୁ ଛୁଇଁବା ନାହିଁ। ମନେ ରଖିବା, ଦୁର୍ଘଟଣା ଘଟିଯିବା ପରେ ସତର୍କ ହେବାଠାରୁ ଦୁର୍ଘଟଣା ପୂର୍ବରୁ ସଚେତନ ହେବା ହିଁ ବୁଦ୍ଧିମାନର କାମ।

ଜୀବନର ଦୌଡ଼ରେ ଆମେ ଅନେକ କିଛି ପାଇବାକୁ ଚେଷ୍ଟା କରୁ, କିନ୍ତୁ ଅଜାଣତରେ ହରେଇଦେଉ ପରିବାର ସହ ବିତାଇବାକୁ ଥିବା ମୂଲ୍ୟବାନ ସମୟ। ବର୍ଷାଦିନମାନେ କେବଳ ଉପଭୋଗର ସମୟ ନୁହେଁ ଶ୍ରୋତାବନ୍ଧୁ, ଏହା ପରିବାରକୁ ଆହୁରି ନିକଟକୁ ଆଣିବାର ଏକ ସୁନ୍ଦର ଅବସର ମଧ୍ୟ। ଘରର ସମସ୍ତ ସଦସ୍ୟଙ୍କ ସହ ନିଜ ସ୍ମୃତି ବାଣ୍ଟିବା, ହସଖୁସିରେ ସମୟ କାଟିବା ଗୋଟିଏ ଅଲଗା ଆନନ୍ଦ ଥାଏ। ଏଥିରେ ଆଜିକା ସମୟରେ ଆମେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ, ତେଣୁ ବର୍ଷାର ଏହି ଶାନ୍ତ ପରିବେଶକୁ ସୁଯୋଗ କରି ମୋବାଇଲକୁ କିଛି ସମୟ ପାଇଁ ଦୂରରେ ରଖି ପରିବାର ସହ ମନ ଖୋଲା କଥା ହେବା, କାରଣ ସୁଖୀ ପରିବାର ପାଇଁ ବଡ଼ ବଡ଼ ଜିନିଷ ଦରକାର ନୁହେଁ ଶ୍ରୋତାବନ୍ଧୁ, ଦରକାର ଟିକିଏ ସମୟ, ଟିକିଏ ହସ ଏବଂ ପରସ୍ପର ପାଇଁ ଟିକିଏ ଯତ୍ନ। ପ୍ରକୃତିର ପ୍ରତ୍ୟେକ ଜୀବର ନିଜର ଏକ ଭୂମିକା ଅଛି। ବର୍ଷା ଯେ କେବଳ ମଣିଷ ପାଇଁ ନୁହେଁ, ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପ୍ରକୃତିର ଏକ ଅମୂଲ୍ୟ ଉପହାରଟିଏ। କିନ୍ତୁ ବେଳେବେଳେ ଅତ୍ୟଧିକ ବର୍ଷା ସମୟରେ ଅନେକ ପଶୁପକ୍ଷୀ ଆଶ୍ରୟ ଓ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ନ୍ତି। ଏହି ବର୍ଷା ଦିନରେ ଯଦି ଆମ ଘର ଆଖପାଖରେ ଥିବା ପକ୍ଷୀମାନଙ୍କ ପାଇଁ ଟିକିଏ ଦାନା ଓ ପାଣି ରଖିଦେବା, ରାସ୍ତାରେ ଥିବା ଅସହାୟ ପଶୁମାନଙ୍କୁ ନିରାପଦ ଆଶ୍ରୟ ମିଳିବାରେ ସାହାଯ୍ୟ କରିବା, ତେବେ ଏହା ଆମ ମାନବିକତାର ଏକ ସୁନ୍ଦର ପରିଚୟ ହେବ। ମନେ ରଖିବା, ଯେଉଁମାନେ ଆମ ଭାଷାରେ କହିପାରନ୍ତି ନାହିଁ ସେମାନଙ୍କ ନିରବ ଆବଶ୍ୟକତାକୁ ବୁଝିବା ହିଁ ଆମର ପ୍ରକୃତ ମାନବିକତା।

ଋତୁ ବଦଳିବା ପ୍ରକୃତିର ନିୟମ ଶ୍ରୋତା ବନ୍ଧୁ, ଆଉ ମଣିଷର ଜୀବନରେ ପରିବର୍ତ୍ତନ ଆସିବା ମଧ୍ୟ ସମୟର ନିୟମ। ନିୟମ ହିଁ ଜୀବନକୁ ସନ୍ତୁଳିତ ରଖେ। ସୂର୍ଯ୍ୟ ନିଜ ସମୟରେ ଉଦୟ ହୁଏ, ଚନ୍ଦ୍ର ନିଜ ସମୟରେ ଆକାଶକୁ ଆସେ, ଋତୁ ନିଜ ନିୟମରେ ବଦଳେ ଏବଂ ଦିନ ପରେ ରାତି ଆସେ। ପ୍ରକୃତି ଯଦି ନିଜ ନିୟମ ଭୁଲିଯାଏ ତେବେ ସୃଷ୍ଟିର ସନ୍ତୁଳନ ବିଗିଡ଼ିଯିବ ନିଶ୍ଚୟ। ଠିକ୍ ସେହିପରି ମଣିଷ ଜୀବନରେ ମଧ୍ୟ ନିୟମ ଓ ଶୃଙ୍ଖଳାର ଆବଶ୍ୟକତା ରହିଛି। ସମୟରେ ଉଠିବା, ବଡ଼ମାନଙ୍କୁ ସମ୍ମାନ କରିବା, ନିଜ ଦାୟିତ୍ୱକୁ ଠିକ୍ରେ କରିବା, ଅନ୍ୟମାନଙ୍କର ଅଧିକାରକୁ ସମ୍ମାନ ଦେବା, ଏହି ଛୋଟ ଛୋଟ ନିୟମ ହିଁ ଜୀବନକୁ ସୁନ୍ଦର କରେ ଶ୍ରୋତାବନ୍ଧୁ।

ପ୍ରକୃତିର ନିୟମ ବଦଳେ ନାହିଁ, ବଦଳେ କେବଳ ଋତୁ। ବର୍ଷା ଆସେ, ମାଟିକୁ ଭିଜାଏ, ଜୀବନକୁ ସତେଜ କରେ ଏବଂ ପୁଣି ଚାଲିଯାଏ। ତେଣୁ ପ୍ରକୃତିର ଏହି ନିୟମକୁ ହୃଦୟରେ ଧରି ଆମେ ମଧ୍ୟ ଆଗକୁ ବଢ଼ିବା ଶ୍ରୋତାବନ୍ଧୁ। ପରିବର୍ତ୍ତନକୁ ସ୍ୱୀକାର କରିବା, ପ୍ରକୃତିକୁ ସମ୍ମାନ କରିବା ଏବଂ ପୃଥିବୀକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା। ବର୍ଷା ଆସୁଥାଉ, ମାଟି ହସୁଥାଉ, ଆଉ ପ୍ରକୃତି ସବୁଜ ରହୁ, ଆଉ ଆମ ଜୀବନ ପ୍ରକୃତି ସହ ସନ୍ତୁଳିତ ହୋଇ ଚାଲିଥାଉ। ଏ ସୁନ୍ଦର କଥା ସହ ଶେଷ କରୁଛୁ ଆଜିର ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ। ତେବେ ଶେଷରେ ଶୁଣିବା ଆପଣଙ୍କ ପାଇଁ ଏକ ସୁନ୍ଦର ଗୀତ।

ଏତେବେଳ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ମନ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ସଞ୍ଜୀବ ଦର୍ଶନ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ହମ୍ ଆପକେ ଦିଲ୍ ମେ ରହତେ ହେଁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।

0: ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମେ ହୁନା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଜାଭେଦ ଅଖତରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଜାନ୍ ତେରେ ନାମ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସାଧନା ସରଗମ ଏବଂ ଉଦିତ ନାରାୟଣ। ଗୀତ ରଚନା ନବାବ ଆର୍ଯ୍ୟୁ, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ପୁଣିଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: ଜନା ଚାଷ ଟିକେ ଅଧିକ କେଁଜିନ କଥା ହେ।
1: ହଁ ଜନା ଚାଷ
0: ଆଚ୍ଛା
1: ଟିକେ
0: ମାର ନିଜ କଥା ଆନ ଜନା ଚାଷ ବିଷୟରେ ହେଲେ ଜନା ଉହାଲ ତାକି ମାର ତଲି ଏନି ଖାଲ ପଡ଼ାନେ ଜାଗା
1: ମାର ଟିକେ ଯେଟା ବି ତା କାରାତା ଡୁହାଲ
0: ହଁ
1: ପଡ଼ା ନେ ହେରୁ ମାନ ଲାଗୁଛି ହେରୁ ଟ୍ରାକ୍ଟର ମାନ ଲାଗୁ ଟ୍ରାକ୍ଟର ଲାଗୁଛି ନାଇଁ
0: ହଁ ତଲି ବେଲେ ବେଲେ କାରାତେ ମାର ଡୁହାଲ ପଡ଼ାନେ ଏନି କଥା
1: ହଁ
0: ହେ।
1: କାରାତେ ଅଳ୍ପ ଟିକେ ଡେଭଲା ହେଲେ ବି ଦିନ
0: ଟେପ୍ଲା ବିରଲି କାତୁ ସା ତାପରେ ପିୟୁ ଆନି ବେଲେ ଉହାଲ ପଡ଼ା ହେନେ ହେ ଜନାୟା କାରା କାରା ତ ଉହିତେ ତେ ନିହି ଆନୁ ନିକତା
1: ଲାଣ୍ଡି ଲେଖା ଖରା ତ ହୋଇଥିଲେ ଅଦିନୁ ବର୍ଷା
0: ହଁ
1: ହେତିଆନି
0: ଅଳ୍ପ କାରାତି ନାଇଁ ମାନେ ଅଡେ
1: ହଁ
0: ଏମ୍ବା ଉହି ନା ଟିମ ଏରା ନା ଅସୋ ସଡି ହିଁ ଯେରେ
1: ଏହି ନାତି ଟିକେ ଗୁରୁମୁର ଇଚ୍ଛା ଲେଖା ହେଇ ନମି ଆରି ଲୋକ ତ ଏଡ଼ା ପିଗାତା ରିପୋର୍ଟ ଲେଖା ଟିକେ ଗେପ ପିସି ପୁଟେ ଉହି ସାରି ଟିକେ ଜନା ଅଦିନୁ
0: କହକ ଟିକେ ଉହିତି ନେ ହେନ କଥା
1: ହଁ ନାହିଁ
0: ହେଲେ ମାର ଜନା ଉହିତି ଯେ ଚ ଏବେ ଆଡ କଥା ପଡ଼ା ନେ
1: କଥା ପଳା ଥିବା ନେ ଅସ ନେ ଅସ ହେଲେ ଟିକେ କାମା ଲୁଜା ପାଇଁ ଅସ ଜାଲ ସେ ରିଜା ତ କାଲି
0: ଗାସ ମାରା ଜି
1: ଘାସ ମାରା
0: ଏ ଗାସ ମାରା ବେନି ଦ୍ୱାରା ଚିମା ଭୂମି ଚିନା ସ ଏତ
1: ଘାସ ମାରା ବେ ସାରି ଭୂମି ଟିକେ ଷ୍ଟ୍ରଙ୍ଗ ହା ଦିନେ ଟିକେ ଅଜିଲେ ମା ଟିକେ କତନା ଜମି ଅଜିନେ
0: ଯେଟା ଆପି କଥା ଏହା କେତେ ହେ ନି କଥା ଆରେ ଜନ ଆଜ୍ଞା ମାର କଥା ହେଲ ତାକି ଏସବୁ ଚେକଲେ ପାଟା ଆତି ସାର କଥା ପଡ଼ା ନେ
1: ପୁଟେ ପଟା ସାର କଥି ଅଧିକ ସୁଟ ଜନା ଅଜିନେ ଇରେ ମାନା କି ଲମ୍ବା ଆତି ସାରି ଟିକେ କଥା ମାରା ହେଲା
0: ହେଲେ ରୁଣ୍ଡି ଦେବା କୁଥି ସାର ଆହା ଜି ନିକିରି ହିଁ କଥା ପଡ଼ା ନେ
1: ରହନ୍ତି ଆନି
0: ଆହାନେ
1: ଉଣା ଜାଣ୍ଡୁ ଆକୁ ଲଗା ହେନା କଥି ଅଧିକ ଏତେ ବେଲେ ପାଗ ଅଡି ଯାତି ଖରାପ ପାଗ ଅଛି ସେ ବର୍ଷା ଏତେ ବେଲେ ଥାନ୍ଦି ମାନେ
0: ଗାଡି ପିଇ ହାତିସ୍କେ କଥା ମିଳି ଏ କଥା ହେଲେ ଯେତେବେଳେ ଆହାନୁ ଆତି ସାରେ ଯୋଉ କଥା ହେଲେ ରାତି ସାରେ ଯୋଉ ଅସୋ ସଢି ହେଲ ପଡ଼ା ନେ
1: କଥା ହେଲେ ରାତି ସାରି ଅସ ଡାକିଣା ଯଦି ଆରି ଲଗୁଛି ଗୁରୁମୁର ଇତିନ୍ଦି କାନେ ଏରିଆ ଟିକେ ବିଶେଷ କରି ବିହାରନୁ ଜନା ଖରାପ ଆନୁ
0: ଓ ଗାଡି ଏରିଆ ହେଇଛି ସାର ଜନା ଖରାପ ଆନୁ
1: ହଁ
0: ଗୁରୁମୁରୁ ୟୁରିଆ ଠାଁ ଟିକେ ହେଲ୍ପ ପଡ଼ା ନେ ଅଡେ
1: ବିହାରନୁ ଗାଁ ନକେ ଥବାରା ହିଁ କଥା ଯା ଆକୁ ଆନୁ ଏରିଆ ହିସାବରେ
0: ହେଲେ ଏ ବି ଏଚର ମାସ ଟି ଆହିନୁ ଜନାୟା
1: ଏ ଲାଣ୍ଡି ଲେନ୍ ଯୋଉ ହିସାବରେ ଲାଣ୍ଡି ଆଷାଢ ବନ୍ଧୁକ ବାର ଦଶରା ଲେନ୍ସ ଦୁଇ ଲେନ୍ସ ଯୋଉ ଆନୁ
0: ପାଖାପାଖି ପାଞ୍ଚ ଲେନ୍ସ ଆହିନୁ ଆ ସାର ଭାଇ ହାତି ସାର ଏବେ ଆତି ଦିଖାଲ ପଡ଼ା ନେ ଦିଖା ତ ସାର ଏବେ ଆତି ମିସିନ ତ ମେଥି ସାର ହି ନେ କେଡ଼ ଥି ଯେ ରେ ବା
1: ବେଶୀ ଲେଖା ଆତି ସାର ଟିକେ ବାସ୍ତା ଥା ମେଥା ତ ଟେଙ୍ଗା ତଲେ ବେଚାଲା ନେ ଟିକେ ଗାଡି 10-12 କୁଇଣ୍ଟାଲ ସାର ତ ମିସିନ ତ ତାଙ୍କ ଖେଳା ନେ ଦେଗା କେ ତଲେ ମାନେ କି ଦେ ଦେ
0: ହେଲେ ଖାଲି ପଡ଼ା ନେ ତିହା ଏ
1: ହଁ
0: ହେଲେ ମାର ଜନାୟା ନିନୋ ଏଚେ ଏରିଆ ତ ହାଁ ଜି
1: ଏତେଗା ଏକର ଲେ ହାଁ
0: ଏକର ଏକର ତ ଏଚର ବସ୍ତା ଲାନୁ ଆନୁମାନିକ
1: ଏ ବର୍ଷ ତ ନଶ ଆହାଛୁ ରି ବାସ୍ତା ହନୁ କି ହଉ କି
0: ଯଦି ନେହି ଆହାଛି ସାର ଏଚେକ ବାସ୍ତା ଲାନ
1: ନେହି ଆହାଛି ର 10 କୁଇଣ୍ଟାଲ ହତୁ ଜନା ତ ଅତୁ ଘାସାଲେ ତ ପିଲକା ଡେକ ଡିଗା ହା ପଡା ତୁ ଡାକି ଅଧି ତୁ ଉଠି ଜନା ହଉ ଯା
0: ହେଲେ ଡାଣ୍ଡୁ ନିନୁ ଏଚର ବାସ୍ତା ଲକି ହାଁ ତୁ ଜନା ଆ
1: ଆତି ବର୍ଷ ତ କି କମ ହେ 12 ସାରି ବାସ୍ତା ଲା ହାଁ
0: ଦରା ଏନିକ ପାର୍ନା ଯେ ଚାଲା କାଲେ
1: ଆତି ବର୍ଷ ରେଟ ଅତାରି 22 ଟଙ୍କା ଲଗା ଏମ୍ବା 20 ଟଙ୍କା
0: ଏବା ତି ମାର ନିହିକ ବାଇକ ଖାଲଡ଼ ପଡ଼ା ନେକି
1: ନିହିକ ବାଇକ ତିନିଟା
0: ଏବା ତୋଲି ବାଇ ଦିଖାସ ବାଇ କି ନାଇ କି ଡାକିତେ ବାଇ ଆଡ଼ ଇନୁ ଜନା ଆ
1: ଡାକିତା ବାଇ ସାରି ମେ ଡାକିତେ ପଡ଼ଥି ତ ଗାଦି ଖାଓ ନା ବରେ ବାଇ କି ନାଇ ତିନି ଚାର ଦିନ ବାଇ ଖାସ ମିଲ ତ ମେ ଥିନି ଦିଖିଲେ ରାଇ ମାନା ଆନ କା ନୋର ପାଟି ନୁ ମିଲ ତ ମେ ଥିନି ସାରି ହିଲା
0: ହା ଅଛେ ଜନା ନିହିକ ବାଇ ନାଇ ମାନେ ନିହିକ ବାଇ ଆସରେ ମିଲ ତ ମେ ସାର ପଡା ହନୁ ନିକା ତା ନି
1: ପାଟି ନୁ ମାର୍କେଟ ତ ଦିକ ମଗା ବାଚି କି ଆ
0: ବାଚି କି ଆନ ରେ ଇ ଉନା ଦର ନୁ ଓଡେ
1: ଦର ଇ ଅଦା ତ ତା ଦେରି ବାଇ ଆ
0: ତା ବାଇ ଆ ତା ଚାଁ ଜେରି
1: ଇ ଗଦା ହା ନ ମାର୍କେଟ ତ ଇତ ନ ମି ରି ଟକା ତ ଉନା କି ମେ ଥା ନେ 15 ଟକା ମାଚି ର 13 ଟକା କି ଏନି ଟି ନେ ମ
0: ମଙ୍ଗ କୁଣ୍ଟାଲ ତକି 200 300 ଟକା ଲସ ଆ ନାଇ
1: ଆ ନାଇ ଆ ତି
0: ହା ହା ଓ ଜନା ଚାଷ କେତେ ଶିଖେ ମାଙ୍ଗ ଟିକେ ଲାଭ ମାନେ ନି କଥା ନି ହାଁ ପିଜି ପୁଆ ନି ଆଡ଼ାଏ ମାନେ ବାସ କାଣି ଖାମ୍ବି ସାର
1: ହାଁ ଯତ୍ନ ଗୁଣ ସବୁ
0: ଗୁଣ
1: ମାନେ କକାର ପଦାନ ଯେତିକି ସେବା କି ଥିଲେ ଲାଇ ମିଟର ଜନା ବାଇ ଖାଲି ସେବା କି ନାଇଁ ମାନେ ଡାକି ଗାଦିକି ସାର ଗଜା ଆନୁ ଗଜା ଆତି ସାର ତମର ମାର୍କେଟ ସାର ଗଜା ଆତା ଏମିତି ବାଛିକି ଆନି
0: ମାର ହେଲେ ଜନା ଉହି ସାର ଏନି କି କାରା ବେଲେ ତା ଡିକ ନାଇ ଏଲେ ସମୟ ଆଣିଲେ କି ମାର ଉହି ନାଇଁ ମାନେ
1: ବାନ୍ଧପାଣ ଲେସ୍କାଇନ ଉହିନ ଅଛି ଟିକେ ପିଉ ପି ସେବା ସାର ଜନା ଅଜା
0: ଯାଉ ମାନେ କଲର ହାତ ନୁ
1: ଲାଞ୍ଚ ଲେସ୍ ମାର ଉହିଥି ଗଦା ଆତି ଆନୁ ଜନା ଠିକ ଟାଇମ ତା
0: ଆନୁ ଆନୁ
1: ଆନୁ ଟିକେ ମାଗେ ଦେଖେ ଅଧିକା ଲାଭ
0: ହେଲେ ଜନା ତ ଏ ଲାଭ ତ
1: ଲାଭ
0: ଓଡ଼ିଆ କଥା ବ୍ୟସ୍ତାତି ଓଡ଼ିଆ ନିହି ଜିନିଷ ପୁଚମି ଇନାନ୍ତି ସବୁ ଲୋକ ମାମୁ।

0: ଖୁଞ୍ଜାଲି ଦରକାର ଏଣିକି ଚାଷ କି ନାଇଁ? ବହୁତ ବହୁତ ଧନ୍ୟବାଦ।
1: ଇ ଜନା ଚାଷ ଉପରେ ଇତାଇ ତାଣ୍ଡି ତ ବେଚାଇ ହିସ୍କେ ହତାତେ ପୁଚାଇ ଅଡ଼ ଏମ୍ବାଟ ଏ ନେ ଏ ମାର ର ରାହା ସାରଦା ତାକି ପାଚୁ ରଣ୍ଡାଣୀ ବେନ।
2: ଗଣ୍ଡା ତାକି ୟା କୈ ମଞ୍ଜେ ୟା।

0: ଇ ପାଚ ତବେ ଚେତାଇ ଭାଇ ନେଓର କଥା ହାଡ଼ କଥା ନ ପରିମଳ କଥା ତୁମାର ହାଡ଼ କଥା ନ ନାଟ ଭିତରେ ଏଣିକି ମାର ସଫା ସୁତୁରା ଇଟି ନାହିଁ ନାଇ ଭିତରେ ମାର ଏଣିକି ପରିମଳ ବ୍ୟବସ୍ଥା ମାର କି ନାହିଁ ନାଇ ଭିତରେ ଏଣିକି ପରିଷ୍କାର ଇଟିନାଦି ମାନେ ସ୍ୱଚ୍ଛତା ଏଣିକି ଇଟିନାଦି ମାନେ ଏ କଥା ତୁମାର ହାଡ଼ କଥା ନ ତ ତଲି ମନୁ ମାର ସିନିକି ନ ମା ମନତେ ତଲି ସେ ସଫା ସୁତୁରା ଇଟି ସାରେ ମା ଇଲୁସ୍କେ ସଫା ସୁତୁରା ଡୁଇନେ ଗୋଟେ ମା ପରିବେଶକେ ସଫା ସୁତୁରା ଆନେ ଉଣା ଲୋକଟେ ବୁଢ଼ା ବୁଢ଼ୀ ପାତେକା ମାର ନିଜେ ସଫା ସୁତୁରା ଡୋଇନାଦି ମାନେ ତାନି ପରେ ମା ହାମ୍ବର ଦୁଃଖିଆ ହେଲେ ସଫା ସୁତୁରା କିହାଁ ତୂର୍ଣ୍ଣ ଗୋଟେ କକାର ପଦାଣିସ୍ କହିଲା ହେଁ ମାର ସଫା ସୁତୁରା କିନ ଓଡ଼ର କାତା କାଜା କାତା ହାତେ ନାଇ ଭିତରେ ଯେଉଁ ମାଞ୍ଜା ଆନେ ପାଇକାନା ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ତରଫରୁ ଯେତିକି ବି ପାଇକାନା ଆହାନୁ କି ମାରସ୍କେ କିତା ଏବାତେ ମାର ବ୍ୟବହାର ଇନାଦି ମାନେ ପ୍ରାୟ ମାର ସେ ମେସିମ୍ ନାହିଁ ସେନିକି ନାହିଁ ହାରକା ଲୋକ ପାଇଖାନା ବ୍ୟବହାର ପୁଞ୍ଜା ହେଲା ଆଉ ତାମ୍ବ ଏନିକି ବାଣ୍ଡି ହା ନାହିଁ ଏନିକି ଏଉତି ୱାକ୍ ନାହିଁ ତାନି ପରିଚାଳନା ଏନିକି କି ନାହିଁ ଇ କଥା ହେଲେ ଲୋକ ପୁଞ୍ଜିଲେ ଆଡ଼ାଲା ତ ଗାଡ଼ି ଉଚ୍ଚାର ଆୟା ନର ତାମେ ପାଇଁ ଏନିକି ସଚେତନା କିନ ନାହିଁ ଭିତରେ ମାର ଏନିକି ବାର ଲୋକ କକାର ପଦା ହେଲା ହିଁ ଯଦି ମାର ସଫା ସୁତୁରା ହଡ଼ାଇନା ମା ପାଇଖାନା ଯଦି ବ୍ୟବହାର ନିହିକି କିନ ଅଛାରେ ମାଙ୍ଗେ କୌଣସି ଅସୁବିଧା ଆଇଏ ଇଦରଣ୍ଡି ନିହି କଥା
1: ନାସକାଣା ତ ସବୁ ସରକାର ହିହାନେ ପାଇକାନା ଏଦି ବା ମାର ବ୍ୟବହାର କରି ଚେଚ କି ପାଙ୍ଗା ତାମ୍ବା ଏହା ଚିସ୍କେ ହେଲା କକାର ପଦା ତେ ପାଙ୍ଗା ତିସ୍କେ ପାଣ୍ଡି ମୁଡ଼କା ହାଜି ଇମାନୁ ଉଣା ଲୋକତି କଥା କୁକି ସାର ଏ ତିସ୍କେ ମାର ଏନା କି ନାଇଁ ମାନେ ଏ ଦାରେ ଇରା ଉରି ମାଛ ସାରେ ଫ୍ରି ଖାସ୍ତି ନେହେ ତାପରେ ଏନା କି ନାଇଁ ମାନେ ଏ କକାର ପଦାଣି ନରବା ନରବି କି ହାସ୍କେ କକାର ପଦାଣିସ୍କେ କେସ୍କା କୁସ୍କି ନିହିକି ନରବି କି ନାଇଁ ମାନେ ସାବୁତଲ ନରବି କିନ ଆଷ୍ଟେ ମାର ନିଜେସ୍କେ ନର୍ନ ତାନ୍ ତଲେ ଆଜିକାଲି ତ ମାନେ କରାଣ ବାଡ଼ବା ହିନେ

0: କାରଣ ବା ତିସାର ବିହା ଯେ ଅଧିକା ଆନୁ ମାର ଯଦି ଦାରି ମାରି ସଫା ସୁତରା ଇଟା ଇଚି ସାରେ ଏମ୍ବା ବିହା କୁ ଗାସ ମାତି ନିରାନ୍ଦା ତାସ୍କେ ବିହା ଆସ୍କେ କୁଗେ ଆନୁ
1: ରାନ୍ଧା ଆତେ କି ଏଇ ଆତେ ଘନି ଜିନିଷ କି ତିନି କାଦି ଜିନିଷ ଇତରେ ବା ମୁଛି ଖାନା ମାର ଇଠି ନଦୀ ମାନେ
0: ସତ କଥା ଆଜ୍ଞା ଏଦା ଥା କି ମାର ଏଣିକି ନାଇ ତିନି କାଦି ନିହିକି ବାଜା ସମା ପିଡ଼ି ଖାସ ଇଟି ନ ହାଲେ ବାଜା ହାଲେ ଚି ଚିଞ୍ଚ କେ ନେହେ ଗୋଟେ ମାଙ୍ଗଜି କି ହେଲା ଡାବୁ କରଚସ୍ କେ ଆଉ ମେଡ଼ିକାଲ ତ ଓହାଲ ତାକୁ ଅସୁବିଧା ଏଦା ଥା କି ଡାବୁ ଡୁମାସ୍ କେ ଖର୍ଚୁ ଆନୁ ଏଦା ତାକୁ ମାର ଯେତକି ନିହି ଇଜ ପରିଷ୍କାର ରହିନ ଯେତକି ଜାଗ୍ରତ ଆନୁ ଏଚକ ମାଙ୍ଗ ଡାବୁ ଡୁମାସ୍ କେ ହେଲା ବଞ୍ଚାଇ ଆନୁ ନି କଥା
1: ଆଙ୍ଗାଡ଼ୁ ଲେତି ମା ପରିବେଶ ତି ମା ଇଲୁତି ନିହି ନିକି ଯଦି ଯତ୍ନ ବା ନଡ଼ଇନ ନିହି ଖାଦି ସଫା ସୁତରା ଖାଦିଥିନ ସ୍ୱଚ୍ଛ ଖାଦିଥିନ ଏଚି ସାରେ ମାଙ୍ଗ ରୋଗ ଦୁକାଶକେ ଉଣା ଆୟାନେ ଏ କଥା ମାର ହାଡ଼ା ହିଁ ଯାଏ ପୁନେଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରୀତି ନା
0: ମଙ୍ଗଳବାର ଓଡ଼େ ଶନିବାର ମାଦେନାପୁଟା 12:30 ତା ବେସ୍ପିଆ ହେଇନେ
1: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ତେ
0: ପୁନେଲେ ଯେଉଁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
1: ଜିଲ୍ଲା କୋରାପୁଟ ପିନ୍କୋଡ୍ ନମ୍ବର 7640005
0: 12:30 ଜହରା।

ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲିଞ୍ଜୁ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଚ୍ଚ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12:50 ଶୁଣନ୍ତୁ ହିନ୍ଦୀ ଭକ୍ତିଗୀତ। ପୁରାତନ ରଚନାରୁ ପ୍ରଥମେ ଶିଳ୍ପୀ ହେଲେ କବିତା କ୍ରିଷ୍ଣମୂର୍ତ୍ତି।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣମାନେ ଶୁଣିଛନ୍ତି ହିନ୍ଦୀ ଭକ୍ତିଗୀତ। ପୁରାତନ ରଚନାରୁ ଏଥର ଶିଳ୍ପୀ ହେଲେ ଏମ୍ଏସ୍ ଶୁଭଲକ୍ଷ୍ମୀ।

ଆପଣମାନେ ଶୁଣିଛନ୍ତି ହିନ୍ଦୀ ସୁଗମ ସଙ୍ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ଜୁବିନ୍ ନୋଟିଆଲ ଏବଂ ନେହା କକ୍କର।

0: ଏଥିପାଇଁ ପିଏମ୍ କିଷାନ ଡଟ୍ ଜିଓଭି ଡଟ୍ ଇନ୍ ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆମେ ଆଲୋଚନା କରିବା ଜୈବିକ ଉପାୟରେ ହଳଦୀ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗର ପରିଚାଳନା ସମ୍ପର୍କରେ। ହଳଦୀରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ କନ୍ଦାପଚା, ପତ୍ରଦାଗ ଏବଂ ପତ୍ର ପୋଡ଼ା ପ୍ରଧାନ ଅଟେ। କନ୍ଦା ସଢ଼ା ରୋଗ ବିଷୟରେ ପ୍ରଥମେ ଆସନ୍ତୁ ଜାଣି ରଖିବା। ଏହି ରୋଗର ଲକ୍ଷଣ ହେଉଛି ରୂପାନ୍ତରିତ କାଣ୍ଡରେ ପାଣିପଚା ଦାଗ ଦେଖାଯାଏ, ଆଉ ପରେ କନ୍ଦାକୁ ବ୍ୟାପିଥାଏ। କନ୍ଦା ପଚି କଳା ପଡ଼ିଯାଏ ଆଉ ଦୁର୍ଗନ୍ଧ ହୋଇଥାଏ। ଚେର ମଧ୍ୟ ପଚିଯାଏ। ପତ୍ରଗୁଡ଼ିକ ଗଛର ତଳ ଅଂଶରୁ ଉପର ଆଡ଼କୁ ହଳଦିଆ ପଡ଼ିଆସେ। ଏହି ରୋଗ ପିଥିୟମ୍ ଗ୍ରାମିନିକୋଲମ୍ ନାମକ ଫିମ୍ପି ଦ୍ୱାରା ହୋଇଥାଏ। ଏହି ରୋଗରେ ପ୍ରଥମେ ପତ୍ର ଧାରରୁ ଶୁଖିଯାଇ ପରେ ସମ୍ପୂର୍ଣ୍ଣ ପତ୍ର ପୋଡ଼ିଯାଏ। କାଣ୍ଡର ତଳ ଅଂଶରେ ପାଣିଚିଆ ଦାଗ ସୃଷ୍ଟି ହୁଏ, ଚେର ନଷ୍ଟ ହୁଏ ଆଉ କନ୍ଦା ଆକ୍ରମିତ ହୋଇ ସଢ଼ିଯାଏ। ବିଲରେ ହଳଦୀ ରୋଗାକ୍ରାନ୍ତ ହୋଇ ଚକଡ଼ା ଚକଡ଼ା ପରି ଦେଖାଯାଏ। ଏହି ରୋଗକୁ ଦମନ କରିବା ପାଇଁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ସୁସ୍ଥ କନ୍ଦାକୁ ବିଶୋଧନ କରି ଲଗାଇବା ଦରକାର। ରୋଗାକ୍ରାନ୍ତ ଗଛ ଆଉ କନ୍ଦାକୁ ନଷ୍ଟ କରିଦେବା ଉଚିତ। ଜମିକୁ ନିଗିଡ଼ା ରଖିବା ଉଚିତ ଆଉ ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବା ଦରକାର। ସେହିଭଳି ପତ୍ରଦାଗ ରୋଗ ବିଷୟରେ ଆସନ୍ତୁ ଜାଣିବା। ଏହି ରୋଗ ଆକ୍ରମଣରେ ପତ୍ରରେ ଅଣ୍ଡାକୃତି କିମ୍ବା ଟିକେ ଲମ୍ବାଳିଆ, ପାଉଁଶିଆ ବା ନାଲି ତମ୍ବାଳିଆ ଚିହ୍ନ, ଚାରିପଟେ ହଳଦିଆ ଦାଗ ସବୁ ଦେଖାଯାଏ। ଏହାଦ୍ୱାରା ଆଲୋକ ସଂଶ୍ଳେଷଣରେ ବାଧା ଘଟି ଅମଳ କମିଯାଏ। ଏହି ରୋଗ କଲେଟୋ ଟ୍ରାଇକମ୍ କ୍ୟାପ୍ସିସ୍ ନାମକ ଫିମ୍ପି ଦ୍ୱାରା ହୋଇଥାଏ। ପତ୍ର ହଠାତ୍ ହଳଦିଆ ପଡ଼ିଯାଏ। ଏହି ରୋଗ ଅଗଷ୍ଟ, ସେପ୍ଟେମ୍ବର ଆଉ ଅକ୍ଟୋବର ମାସରେ ଦେଖାଯାଏ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଲେ ଏହି ରୋଗ ଦେଖାଯାଇଥାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସୁସ୍ଥ କନ୍ଦାକୁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ବିଶୋଧନ କରି ଲଗାନ୍ତୁ। ରୋଗାକ୍ରାନ୍ତ ଗଛ ଆଉ କନ୍ଦାକୁ ନଷ୍ଟ କରିଦେବା ଦରକାର। ଜମିରୁ ଭଲଭାବରେ ଜଳ ନିଷ୍କାସନ କରିବା ଦରକାର ଆଉ ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବା ଉଚିତ। ସେହିଭଳି ହଳଦୀ ଫସଲରେ ପତ୍ର ପୋଡ଼ା ରୋଗ ଯଦି ହୁଏ ତାହେଲେ ଆପଣ କେମିତି ଜାଣିବେ, ତା'ର ଲକ୍ଷଣ କ'ଣ, ଆସନ୍ତୁ ଆଲୋଚନା କରିବା। ଏହି ରୋଗ ଆକ୍ରମଣରେ ତଳପତ୍ରମାନଙ୍କର ଉଭୟ ପାର୍ଶ୍ୱରେ ତେଲିଆ ଇସତ୍ ସ୍ୱଚ୍ଛ ଦାଗ ଦେଖାଯାଏ, ଯାହାକି ପରବର୍ତ୍ତୀ ଅବସ୍ଥାରେ ହଳଦିଆ ବର୍ଣ୍ଣ ଧାରଣ କରେ ଆଉ ପତ୍ର ପୋଡ଼ିଗଲା ଭଳି ଦେଖାଯାଏ। ପ୍ରାଥମିକ ଅବସ୍ଥାରେ ଏହି ରୋଗ ଗଛର ବୃଦ୍ଧି ହ୍ରାସ କରେ ଆଉ ପରବର୍ତ୍ତୀ କାଳରେ ଅମଳ କମିଯାଏ। ଏହା ଟାଫ୍ରିନା ମାକୁଲାନ୍ସ ନାମକ କବକ ବା ଫିମ୍ପି ଦ୍ୱାରା ହୋଇଥାଏ। ଏହି ରୋଗ ସାଧାରଣତଃ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଆଉ ନଭେମ୍ବର ମାସରେ ଦେଖାଯାଇଥାଏ। ବାୟୁମଣ୍ଡଳର ଆର୍ଦ୍ରତା ଶତକଡ଼ା 80% ଓ ତାପମାତ୍ରା 21-23 ଡିଗ୍ରୀ ସେଲସିୟସ୍ ଏହି ରୋଗ ସୃଷ୍ଟିର ମୁଖ୍ୟ କାରଣ ଅଟେ। ତେବେ ରୋଗକୁ ଦମନ କରିବା ପାଇଁ କନ୍ଦାକୁ ଟ୍ରାଇକୋଡର୍ମା ଆଉ ସ୍ପିଡୋମୋନାସ୍ ଦ୍ୱାରା ବିଶୋଧନ କରି ଲଗାଇବେ। ରୋଗ ସହଣୀ ଶକ୍ତି ଥିବା କିସମ ବ୍ୟବହାର କରିବେ। ରୋଗାକ୍ରାନ୍ତ ଗଛକୁ ନଷ୍ଟ କରିଦେବେ। ଏହାଛଡ଼ା 0.1% ବଡ଼ାକ୍ସ ଦ୍ରବଣ ବା ଟ୍ରାଇକୋଡର୍ମା ଗୋଟିଏ ଲିଟର ପାଣିରେ 4 ଗ୍ରାମ ହିସାବରେ ଆଉ ସ୍ପିଡୋମୋନାସ୍ ଲିଟରେ ପାଣିରେ 4 ଗ୍ରାମ ହିସାବରେ ପତ୍ରରେ ସିଞ୍ଚନ ବା ମୂଳକୁ ଭିଜେଇ ଦେଲେ ଏହି ରୋଗ ଦମନ ହୋଇଥାଏ। ଏହିଭଳି ଭାବରେ ଆମର ଚାଷୀ ଭାଇଭଉଣୀମାନେ ହଳଦୀ ଫସଲରେ ଦେଖାଯାଉଥିବା ବିଭିନ୍ନ ରୋଗକୁ ପରିଚାଳନା କରିପାରିବେ।
1: ଶୁଣିଲେ ଚାଷବାସ ସମ୍ପର୍କରେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ।

ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆମ ପ୍ରିୟ ଶ୍ରୋତାମାନଙ୍କୁ କହି ରଖୁଛୁ, ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କ୍ୟାରିୟର ଗାଇଡେନ୍ସ ସମ୍ପର୍କରେ, ପରେ ବିଜ୍ଞାନ ବିଚିତ୍ରରେ ରହିଛି ଆଇଜାକ୍ ନ୍ୟୁଟନ୍ଙ୍କ ଉଦ୍ଭାବନ, ଏବଂ ପରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30 ଶୁଣିବେ ହ୍ୟାଲୋ ଚୈତିଚାନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ରାତି 17:05 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ସଂସଦ ସମୀକ୍ଷା ଶୁଣିବେ ରାତି 8:00। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:15। ଏଥିରେ ଶୁଣିବେ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ କ'ଣ, ଏ ସମ୍ପର୍କରେ ଏକ ସାକ୍ଷାତକାର। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 1:20 ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ସୁନିତା ପାତ୍ର ଏବଂ ମୈତ୍ରୀ ପ୍ରହରାଜ।

0: ମଣିଷକୁ ସୁଧାରିବା ପାଇଁ ସମୟ ଥରେ ନୁହେଁ, ବାରମ୍ବାର ସୁଯୋଗ ଦେଇଥାଏ। କିନ୍ତୁ ଯେଉଁ ମଣିଷ ଏ ସମୟକୁ ହାତଛଡ଼ା କରିଦିଏ, ପରବର୍ତ୍ତୀ ସମୟରେ କେବଳ ସେ ଅନୁତାପ କରିବା ଛଡ଼ା ଆଉ କିଛି ନୁହେଁ। ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ ପ୍ରହରାଜ
1: ଆଉ ମୁଁ ସୁନିତା ପାତ୍ର। ନମସ୍କାର।

ଏ ସଂସାରରେ ସୃଷ୍ଟି ଏକ ଅନ୍ତହୀନ ରହସ୍ୟ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହା ପରମେଶ୍ୱରଙ୍କର ଏବଂ ପ୍ରକୃତିର ନିୟମ ଦ୍ୱାରା ପରିଚାଳିତ ହୋଇଥାଏ। ଧର୍ମ, କର୍ମ ଏବଂ ପ୍ରକୃତିର ମେଳରେ ଏହି ସୃଷ୍ଟି ଗଢ଼ି ଉଠିଛି।

0: ସମଗ୍ର ସୃଷ୍ଟି ସତ୍ୟ ଓ ନିୟମରେ ଚାଲେ। କର୍ମ ହିଁ ଏ ସଂସାରର ଆଧାର। ସମସ୍ତେ ନିଜର କର୍ମ କରିଚାଲନ୍ତି ଆଉ କର୍ମ ଦ୍ୱାରା ଫଳପ୍ରାପ୍ତ କରିଥାନ୍ତି।
1: ସୃଷ୍ଟିର ନିୟମ ଅନୁସାରେ ଆମର ଗୋଟିଏ ପରିବାର ଥାଏ। ପରିବାରରେ ଆମେ ସମସ୍ତେ ମିଳିମିଶି ରହିଥାଉ। ପରିବାରରେ ଦୁଃଖ ସୁଖ ଚାଲିଥାଏ। କଷ୍ଟ ଅସୁବିଧା ଝଡ଼ ଝଞ୍ଜାର ସାମ୍ନା ମଧ୍ୟ କରିଥାଉ। ବିଭିନ୍ନ ପ୍ରକାର ସମସ୍ୟା ଆସେ ଆଉ ତାର ସମାଧାନ ମଧ୍ୟ ହୋଇଯାଏ।

0: ପରିବାରରେ ଯେତେବେଳେ ଛୁଆଟିଏ ଜନ୍ମ ହୁଏ ନା, ସେତେବେଳେ ପରିବାର ଲୋକଙ୍କ ଖୁସି ଦ୍ୱିଗୁଣିତ ହୋଇଯାଏ। ସେତେବେଳେ ସେମାନେ ସବୁ ଦୁଃଖ ଭୁଲିଯାଇ ଛୁଆଟିକୁ କଳେଇ ନେଇଥାନ୍ତି, ସେ ପୁଅ ହେଉ ବା ଝିଅ।
1: ହଁ, କିଛି ପରିବାରରେ ଝିଅ ଜନ୍ମ ହେଲେ ମନ ଦୁଃଖ କରନ୍ତି, ଆଉ ପୁଅ ଜନ୍ମ ହେଲେ ମିଠା ବାଣ୍ଟିଥାନ୍ତି। କିନ୍ତୁ ଏଇଭଳି ଚିନ୍ତାଧାରା ମନରେ ରଖିବା ସମ୍ପୂର୍ଣ୍ଣ ଭୁଲ, କାରଣ ଆଜିର ସମାଜରେ ପୁଅ ଝିଅ ଉଭୟ ସମାନ, ଦୁହେଁ ହିଁ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲନ୍ତି।
0: ପୁଅ ଏବଂ ଝିଅ ଉଭୟ ସମାନ, ସମାଜରେ ଉଭୟଙ୍କର ସମାନ ଅଧିକାର, ମୂଲ୍ୟ ଏବଂ ସୁଯୋଗ ରହିବା ନିହାତି ଜରୁରୀ। କୌଣସି ଲିଙ୍ଗକୁ ଛୋଟ କିମ୍ବା ବଡ଼ ଭାବିବା ଉଚିତ ନୁହେଁ। ପୁଅ ଏବଂ ଝିଅ ଉଭୟଙ୍କୁ ସମାନ ଭାବେ ଭଲ ଶିକ୍ଷା ଦେବା ଦରକାର। କାମ ଏବଂ ଅଗ୍ରଗତି ପାଇଁ ଉଭୟଙ୍କୁ ସମାନ ସୁଯୋଗ ମିଳିବା ଉଚିତ।
1: ଆଜିର ଦୁନିଆରେ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଚାଲିଛନ୍ତି। ପୁଅ ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ଚିନ୍ତାଧାରାକୁ ଆହୁରି ଗଭୀର ଭାବେ ନିଜେ ବୁଝିବା ଆଉ ଅନ୍ୟମାନଙ୍କୁ ସଚେତନ କରିବା ନିହାତି ଜରୁରୀ।
0: ଝିଅମାନେ ତ ପୁଅଙ୍କ ଭଳି ପାଠ ପଢ଼ିଲେ, ଆଗକୁ ବଢ଼ିଲେ, ତ ଆମେ କାହିଁକି ସେମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା?
1: ପ୍ରତ୍ୟେକ କ୍ଷେତ୍ରରେ ଆମେ ଝିଅମାନଙ୍କୁ ଆଗଧାଡ଼ିରେ ଦେଖିପାରୁଛେ। ସେମାନେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖେଇ ପାରୁଛନ୍ତି। ରାଜନୈତିକ କ୍ଷେତ୍ରରେ ନେତା ବି ହେଉଛନ୍ତି, ବିଜନେସ୍ ମଧ୍ୟ କରୁଛନ୍ତି, SHG ବା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟ ବହୁ ପ୍ରକାର ସୁବିଧା ସୁଯୋଗ ପାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।
0: ତଥାପି ଆମ ମନରେ କୋଉଠି ନା କୋଉଠି ଟିକେ ଭୟ ରହିଯାଉଛି ଯେ ଝିଅମାନେ ବାହାରକୁ ଗୋଡ଼ କାଢ଼ିବା କେତେ ଦୂର ଠିକ୍। ସେମାନେ ପୁରୁଷମାନଙ୍କ ସହିତ ସହକର୍ମୀ ଭାବରେ କାମ କରିପାରୁଛନ୍ତି ତ? ଏ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ରହିଥାଏ। ଚାଲନ୍ତୁ ନା ଏ ସମ୍ପର୍କରେ ଶୁଣିବା ସାକ୍ଷାତକାର। ବିଷୟ ରହିଛି, ନାରୀମାନେ କାର୍ଯ୍ୟକ୍ଷେତ୍ରରେ ପୁରୁଷଙ୍କ ସହ ସମାନ କ୍ଷମତାଶାଳୀ କି? ଏ ସମ୍ପର୍କରେ ଆସନ୍ତୁ କଥା ହେବା ପ୍ରମୋଦ ସାହୁ ସାର୍ଙ୍କ ସହିତ। ସାର୍ ନମସ୍କାର।
2: ନମସ୍କାର।
0: ଆପଣଙ୍କୁ ଆମ ଘର ଭରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ପ୍ରମୋଦ କୁମାର ସାହୁ, ସଚିବ, ସାହାରା ପରିବାର ପରାମର୍ଶ କେନ୍ଦ୍ର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗୁଣୁପୁର।
0: ଆଜ୍ଞା, ଆଜି ଆମର ଆଲୋଚନାର ବିଷୟ ରହିଛି, ନାରୀମାନେ କାର୍ଯ୍ୟକ୍ଷେତ୍ରରେ ପୁରୁଷଙ୍କ ସମାନ କ୍ଷମତାଶାଳୀ କି? ଏଠି ଆମେ ଜାଣିବାକୁ ଚାହିଁବା, ଆଜିର ସମାଜରେ ମାନେ ପୁରୁଷଙ୍କ ସହିତ ସମାନ କ୍ଷମତାଶାଳୀ ଭାବେ ନାରୀ କାର୍ଯ୍ୟ କରିପାରୁଛି କି?
2: ଦେଖନ୍ତୁ, ଏଇଟା ଗୋଟେ ଭଲ ଟପିକଟି ହେଇଛି। ନାରୀ ଓ ପୁରୁଷ ମାନବ ସମାଜର ଦୁଇଟି ମୁଖ୍ୟ ଅଂଶ ଅଟନ୍ତି। ପ୍ରାଚୀନ କାଳରୁ ଯଦି ଆମେ ଦେଖିବା, ସମାଜର ଉନ୍ନତିରେ ଉଭୟଙ୍କର ଅବଦାନ ରହିଆସିଛି। ଏକ ସମୟରେ ନାରୀମାନଙ୍କୁ କେବଳ ଘର ଓ ପରିବାରର ଦାୟିତ୍ୱ ମଧ୍ୟରେ ସୀମିତ ରଖାଯାଇଥିଲା। ବର୍ତ୍ତମାନ ଶିକ୍ଷା, ଚାକିରି, ବ୍ୟବସାୟ, ରାଜନୀତି ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ ନାରୀଙ୍କ ଅଂଶ

0: ଆଚରଣକୁ ସେ ସମୟରେ ଗୁରୁତ୍ୱ ଦିଆଯାଉନଥିଲା, କିନ୍ତୁ ବର୍ତ୍ତମାନ ଯଦି ଦେଖିବା ଆଧୁନିକ ଯୁଗରେ ସେହି ଧାରଣାରେ ବହୁତ ପରିବର୍ତ୍ତନ ଆସିଛି। ନାରୀମାନେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିଛନ୍ତି। ଆଜି ସେମାନେ ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ପ୍ରଶାସକ, ସେନା ଅଧିକାରୀ, ପୋଲିସ, ଉଦ୍ୟୋଗୀ, କୃଷକ, କ୍ରୀଡ଼ାବିତ୍ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଛନ୍ତି। ତେଣୁ ଏଠି ଗୋଟେ ପ୍ରଶ୍ନ ଆମର ଉଠୁଛି, ନାରୀମାନେ କାର୍ଯ୍ୟକ୍ଷେତ୍ରରେ ପୁରୁଷଙ୍କ ସହ ସମାନ କ୍ଷମତାଶାଳୀ କି? ଏହାର ଉତ୍ତର ହେଉଛି ହଁ, ନାରୀ ଓ ପୁରୁଷ ଉଭୟ ନିଜର ଯୋଗ୍ୟତା, ଜ୍ଞାନ, ପରିଶ୍ରମ ଏବଂ ଦକ୍ଷତା ଓ ପ୍ରତିଭା ଆଧାରରେ କାର୍ଯ୍ୟକ୍ଷେତ୍ରରେ ସମାନ ଭାବରେ ସଫଳ ହୋଇପାରନ୍ତି। ବର୍ତ୍ତମାନ ଯଦି ଦେଖିବା ନାରୀ ସଶକ୍ତିକରଣ ଚାଲିଛି। ନାରୀ ସଶକ୍ତିକରଣର ଅର୍ଥ ହେଉଛି ନାରୀଙ୍କୁ ଜୀବନ ସମ୍ପର୍କରେ ନିଜେ ନିଷ୍ପତ୍ତି ନେବାର ଅଧିକାର, ଶିକ୍ଷାର ସୁଯୋଗ, ଆର୍ଥିକ ସ୍ୱାଧୀନତା, ସାମାଜିକ ସମ୍ମାନ ଏବଂ ସମାନ ଅଧିକାର ଦେବାର ମଧ୍ୟ ଭୂମିକା ରହିଛି। ଜଣେ ନାରୀ ଯେତେବେଳେ ନିଜ ପ୍ରତିଭାକୁ ବିକଶିତ କରି ସମାଜ ପାଇଁ କାମ କରେ ସେତେବେଳେ ତାକୁ ସଶକ୍ତ ନାରୀ ବୋଲି କୁହାଯାଏ। ସମାଜରେ ବର୍ତ୍ତମାନର ଅଧୁନା ଯୁଗରେ ନାରୀ ସଶକ୍ତିକରଣ ହେଉଛି ଏହାର ମୁଖ୍ୟ ଆୟୁଧ। ମୁଖ୍ୟ ଆଧାର ହେଉଛି ଶିକ୍ଷା, ଆର୍ଥିକ ସ୍ୱାଧୀନତା, ସମାନ ସୁଯୋଗ ଏବଂ ଅଧିକାର ସମ୍ପର୍କରେ ସଚେତନତା ଦେବା। ପୂର୍ବରୁ ଯେତେବେଳେ ଆମେ ନାରୀମାନଙ୍କ ଭୂମିକା ଉପରେ ଆଲୋଚନା କରୁଥିଲୁ, ନାରୀର ଭୂମିକାକୁ ମୁଖ୍ୟତଃ ଘରୋଇ କାର୍ଯ୍ୟରେ ସୀମିତ କରାଯାଉଥିଲା। ନାରୀମାନେ ଘରର ଦାୟିତ୍ୱ ସହିତ ବିଭିନ୍ନ ବୃତ୍ତିରେ ନିଜର ଦକ୍ଷତା ପ୍ରମାଣ କରୁଥିଲେ। ବର୍ତ୍ତମାନ ନାରୀମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷା ନେଉଛନ୍ତି, ଡାକ୍ତରୀ କ୍ଷେତ୍ରରେ ରୋଗୀଙ୍କୁ ସେବା କରୁଛନ୍ତି, ବୈଜ୍ଞାନିକ ଭାବରେ ନୂଆ ଗବେଷଣା କରୁଛନ୍ତି, ପ୍ରଶାସନିକ ସ୍ତରରେ ଦାୟିତ୍ୱ ନେଉଛନ୍ତି ଏବଂ ନିର୍ଭୁଲ ଭାବରେ ଦାୟିତ୍ୱ ମଧ୍ୟ ନିଭାଉଛନ୍ତି, ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି ଏବଂ ରାଜନୈତିକ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନଙ୍କ ପ୍ରଚଣ୍ଡ ଭୂମିକା ମଧ୍ୟ ରହୁଛି। ତେଣୁ ଆମେ ଯେତେବେଳେ କହିବା ନାରୀ ଏବଂ ପୁରୁଷ ବର୍ତ୍ତମାନ ଗୋଟିଏ କଏନ୍ର ଦୁଇ ପାର୍ଶ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ।
1: କାର୍ଯ୍ୟକ୍ଷେତ୍ରରେ ଯଦି ନାରୀ କିଛି ସମସ୍ୟାର ମାନେ ସମ୍ମୁଖୀନ ହେଲା ସେ କ୍ଷେତ୍ରରେ ସେ କଣ କରିପାରିବ?
0: ଦେଖନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଅଛି, ପୁରୁଷଙ୍କର କ୍ଷେତ୍ରରେ ହଉ ବା ସେ ନାରୀଙ୍କ କ୍ଷେତ୍ରରେ ହଉ। ଯଦି କ୍ଷେତ୍ର ଗୁଡିକର ସମସ୍ୟା ରହୁଛି, ସମସ୍ୟାର ସମାଧାନ କରିବା ପାଇଁ ଉଭୟ ପୁରୁଷ ଏବଂ ନାରୀ ସମ ପରିମାଣରେ ଦାୟୀ ଅଟନ୍ତି। ଏ ଯୋଉ ସମସ୍ୟା ରହୁଛି, ସମସ୍ୟାକୁ ସେମାନେ କେମିତି ପ୍ରତିହିତ କରିପାରିବେ? ପ୍ରଥମେ ଦେଖିବା ଆମେ ଯଦି ଶିକ୍ଷା କ୍ଷେତ୍ରରେ ନାରୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଅନେକ ନାରୀ ଶିକ୍ଷକ, ପ୍ରାଧ୍ୟାପକ, ଗବେଷକ ଓ ଶିକ୍ଷା ପ୍ରଶାସକ ଭାବରେ କାମ କରନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ଦେବା ସହିତ ସମାଜର ଭବିଷ୍ୟତ ଗଢିବାରେ ମଧ୍ୟ ସହଯୋଗ କରିଥାନ୍ତି। ଦ୍ୱିତୀୟତଃ ଦେଖିବା ଚିକିତ୍ସା କ୍ଷେତ୍ରରେ ଆଜିକା ଯୁଗରେ ବା ଅଧୁନା ଯୁଗରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଭାବରେ ନାରୀମାନଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ସେମାନେ ରୋଗୀଙ୍କ ଚିକିତ୍ସା ଏବଂ ସେବାରେ ଗୁରୁତ୍ୱପୂର୍ଣ୍ଣ କାମ କରନ୍ତି। ସେହିଭଳି ଦେଖିବା ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନାରୀମାନେ ନିଜର ପ୍ରତିଭା ଦେଖାଇଛନ୍ତି। ଗବେଷଣା, ଅନ୍ତରୀକ୍ଷ ବିଜ୍ଞାନ, ସୂଚନା ପ୍ରଯୁକ୍ତି ଏବଂ ଇଞ୍ଜିନିୟରିଂରେ ଅନେକ ନାରୀ ସଫଳ ମଧ୍ୟ ହୋଇଛନ୍ତି। ଏବଂ ତା ସହିତ ଦେଖିବା ଯଦି ଏବଂ ପ୍ରଶାସନ ବା ପ୍ରଶାସକ ଏବଂ ରାଜନୈତିକ କ୍ଷେତ୍ରରେ ନାରୀମାନେ ପ୍ରଶାସନିକ ସ୍ତରରେ ଏବଂ ରାଜନୈତିକ ନେତା ଭାବରେ ମଧ୍ୟ କାମ କରୁଛନ୍ତି। ସେମାନେ ନୀତି ନିର୍ମାଣ ଏବଂ ଲୋକସେବା ଏବଂ ସମାଜର ଉନ୍ନତିରେ ମଧ୍ୟ ଅବଦାନ ଅଟନ୍ତି। ଏବଂ କ୍ରୀଡ଼ା କ୍ଷେତ୍ରରେ ଯଦି ଆମେ ଦେଖିବା, ଭାରତୀୟ ନାରୀମାନେ କ୍ରୀଡ଼ା କ୍ଷେତ୍ରରେ ଦେଶର ନାମ ଉଜ୍ଜଳ କରିଛନ୍ତି। ବକ୍ସିଂ କୁହାଯାଉ, ବ୍ୟାଡମିଣ୍ଟନ, ଭାରୋତ୍ତୋଳନ, ଦୌଡ଼, କ୍ରିକେଟ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ନାରୀମାନଙ୍କର ଉଲ୍ଲେଖନୀୟ ସଫଳତା ମଧ୍ୟ ରହିଛି। ସେହିଭଳି ଯଦି ଦେଖିବା ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ସେମାନେ ବହୁ ବାଧାବିଘ୍ନକୁ ଅତିକ୍ରମ କରି ବର୍ତ୍ତମାନ ନାରୀମାନେ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଉଦ୍ୟୋଗପତି ମଧ୍ୟ ହେଉଛନ୍ତି। ସେମାନେ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ପନ୍ଥା ମଧ୍ୟ ସୃଷ୍ଟି କରିପାରୁଛନ୍ତି। ତେଣୁ ଏଠି ଉଭୟ ନାରୀ ଏବଂ ପୁରୁଷଙ୍କର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ କହିଲେ ଅଧିକ ନୁହେଁ। ପୁରୁଷଙ୍କ ଠାରୁ ବର୍ତ୍ତମାନ ଯଦି ଦେଖିବା ଆଧୁନିକ ଯୁଗରେ ନାରୀମାନଙ୍କର ବିଶେଷ ଭୂମିକା ମଧ୍ୟ ରହିଛି।
1: ସମାଜରେ ହଉ, କାର୍ଯ୍ୟକ୍ଷେତ୍ରରେ ହଉ, ନାରୀମାନେ ସୁରକ୍ଷିତ ରହିପାରୁଛନ୍ତି କି?
0: ଦେଖନ୍ତୁ, ନାରୀମାନେ ତ ବର୍ତ୍ତମାନ ଯେତିକି ସମାଜରେ ବା ଆଧୁନିକ ଯୁଗରେ ବା ଅଧୁନା ଯୁଗରେ ନାରୀମାନେ ଯେତେ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଲେ ମଧ୍ୟ ସେମାନେ ସମାଜରେ ସୁରକ୍ଷିତ ନୁହନ୍ତି, ଏହା ସମସ୍ତେ ଜାଣିଛନ୍ତି। ତେଣୁ ତାକୁ ପ୍ରତିହିତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ସମୟରେ ସେମାନଙ୍କ ବିଭିନ୍ନ ଆଇନ ମଧ୍ୟ ତିଆରି କରିଛି। ଆଇନ ଦ୍ୱାରା ମଧ୍ୟ ସେମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛି ଏବଂ ସଚେତିତ କରିବା ଦ୍ୱାରା ନାରୀମାନେ କିଛି ପରିମାଣରେ ସୁରକ୍ଷିତ ହେଉଛନ୍ତି। ଏବଂ ଅପରପକ୍ଷରେ ଦେଖିବା, ଯଦି ଜଣେ ଶିକ୍ଷିତ ମହିଳା ଗ୍ରାମାଞ୍ଚଳରେ ଯଦି ରୁହେ, ସେ କୌଣସି କାର୍ଯ୍ୟକ୍ଷେତ୍ରରେ କାମ କରେ, ସେ ମଧ୍ୟ ସେ ସୁରକ୍ଷିତ ମଣୁନାହାନ୍ତି। ତେଣୁ ବର୍ତ୍ତମାନ ସରକାରଙ୍କର ପ୍ରମୁଖ ଭୂମିକା ରହିଲା, ବା ନ୍ୟାୟମୂର୍ତ୍ତି ଯୋଉ ଆମର ଅଛନ୍ତି, ସୁପ୍ରିମକୋର୍ଟ କଥା କୁହାଯାଉ ବା ହାଇକୋର୍ଟ କଥା କୁହାଯାଉ, ବିଭିନ୍ନ ସ୍ତରରେ ଯୋଉ କୋର୍ଟ ଅଛି ବା ଆଇନ ଗୁଡିକ ଅଛି, ଆଇନ ଗୁଡିକ ଯଦି ନାରୀମାନଙ୍କ ପାଇଁ ଅଧିକ ବା ସୁରକ୍ଷା ଦେବା ପାଇଁ ଅଧିକ କଠୋର ହୋଇଥାନ୍ତା, ତାହେଲେ ନାରୀମାନେ ନିଶ୍ଚିତ ଭାବେ ସୁରକ୍ଷା ବା ସୁରକ୍ଷିତ ହୋଇ ରହିପାରିଥାନ୍ତେ।
1: ମାନେ ନାରୀ ସଶକ୍ତିକରଣ ହଉ କିମ୍ବା ନାରୀଙ୍କ ଅବଦାନ ହଉ, ଏ କ୍ଷେତ୍ରରେ ଆମେ ବୁଝିବା ଯେ ନାରୀମାନେ ପୁରୁଷଙ୍କ ସହ ସମାନ କ୍ଷମତାଶାଳୀ।
0: ଦେଖନ୍ତୁ, ବର୍ତ୍ତମାନ ନାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଆହୁରି ଅଧିକ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ସରକାର ନେଉଛନ୍ତି, ଯେମିତିକି ଝିଅମାନଙ୍କୁ ଉଚ୍ଚ ଶିକ୍ଷାର ସୁଯୋଗ ଦିଆଯାଉଛି,

0: ନାରୀ ଓ ପୁରୁଷମାନଙ୍କୁ ସମାନ ସୁଯୋଗ ଦେବାର ଆବଶ୍ୟକତା ରହିଛି। କାର୍ଯ୍ୟସ୍ଥଳରେ ନାରୀମାନଙ୍କୁ ନିରାପଦ ଏବଂ ସମ୍ମାନଜନକ ପରିବେଶ ରହିବା ଆବଶ୍ୟକ ରହୁଛି। ନାରୀମାନଙ୍କ ଦକ୍ଷତା ଏବଂ ପ୍ରତିଭାକୁ ଉତ୍ସାହିତ କରିବାର ଆବଶ୍ୟକତା ମଧ୍ୟ ରହିଛି। ଘରୋଇ କ୍ଷେତ୍ରରେ ନାରୀମାନଙ୍କର ଦାୟିତ୍ୱ ନ ଦେଖି ପରିବାରର ସଦସ୍ୟ ଭାବେ ସେମାନଙ୍କୁ ବାଣ୍ଟିବାର ଅଧିକାର ମଧ୍ୟ ପରିବାରରେ ଦେବା ଉଚିତ। କାର୍ଯ୍ୟକ୍ଷେତ୍ରରେ ଲିଙ୍ଗ ଆଧାର ଭେଦଭାବକୁ ଦୂର କରି ନାରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଦେବାର ଆବଶ୍ୟକତା ରହିଛି। ନାରୀମାନଙ୍କୁ କୌଶଳ, ତାଲିମ ଏବଂ ଆର୍ଥିକ ସୁଯୋଗ ମଧ୍ୟ ଦେବାର ଆବଶ୍ୟକତା ରହିଛି। ନାରୀଙ୍କ ଅଧିକାର ସମ୍ପର୍କରେ ସମାଜକୁ ସଚେତନତା କରିବାର ଆବଶ୍ୟକତା ମଧ୍ୟ ରହିଛି। ଯଦି ଏସବୁ ଜିନିଷ ପ୍ରତି ପ୍ରତ୍ୟେକ ପରିବାର କ୍ଷେତ୍ରରେ କୁହାଯାଉ, ସମାଜରେ ଯଦି ନାରୀମାନଙ୍କୁ ଗୁରୁତ୍ୱ ଦିଆଯାଏ, ତାହେଲେ ନାରୀମାନେ ନିଶ୍ଚିତ ଭାବେ ସୁରକ୍ଷିତ ହୋଇପାରିବେ ଏବଂ ନାରୀମାନେ ମଧ୍ୟ ଆଗକୁ ସମାଜରେ ମଧ୍ୟ ଯାଇପାରିବେ। ଆଉ ଗୋଟେ କଥା ମୁଁ ଏଠି କହିବାକୁ ଚାହୁଁଛି, ଆଜି ଯଦି ଆମେ ଦେଖିବା ଭାରତ ବର୍ଷରେ ଭାରତର ଯଶସ୍ୱୀ ରାଷ୍ଟ୍ରପତି ଯିଏ ଅଛନ୍ତି ଦ୍ରୌପଦୀ ମୁର୍ମୁ, ସେ ଗୋଟେ ନିପଟ ମଫସଲ ଗାଁରୁ ଯାଇଥିଲେ। ପ୍ରଥମେ ସେ ବିଧାୟକ ହୋଇଥିଲେ, ତାପରେ ବର୍ତ୍ତମାନ ସେ ଭାରତର ସର୍ବୋଚ୍ଚ ଆସନରେ ରହିଛନ୍ତି। ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବରେ ରହିଛନ୍ତି। ତେଣୁ ଯେତେବେଳେ ଜଣେ ନିପଟ ମଫସଲରୁ ଯାଇକି ଭାରତର ସମ୍ବିଧାନର ମୁଖ୍ୟ ଭୂମିକାରେ ରହିପାରୁଛନ୍ତି ବା ରାଷ୍ଟ୍ରପତି ଦାୟିତ୍ୱ ରହିପାରୁଛନ୍ତି, ସେ ଆମେ ଭାବିବା ଯେ ମହିଳାମାନଙ୍କୁ ନିଶ୍ଚିତ ଭାବେ ସୁଯୋଗ ଦିଆଯାଉଛି ଏବଂ ମହିଳାମାନେ ମଧ୍ୟ ନିଶ୍ଚିତ ଭାବେ ଆଗକୁ ଯିବାର ମଧ୍ୟ ସୁଯୋଗ ଅଛି।
1: ଶେଷରେ ଆପଣଙ୍କୁ ଶୁଣୁଥିବା ଶ୍ରୋତା ଭଉଣୀମାନଙ୍କୁ କିଛି ମତାମତ ଦିଅନ୍ତୁ ସାର୍।
0: ମୁଁ ଏଠି ଗୋଟେ ଜିନିଷ କହିବି, ଏକ ସୁସ୍ଥ ଏବଂ ଉନ୍ନତ ସମାଜ ପାଇଁ ନାରୀ ପୁରୁଷ ସମାନତା ଅତ୍ୟନ୍ତ ଆବଶ୍ୟକ। ସମାଜର ଅର୍ଦ୍ଧାଧିକ ଲୋକ ଯଦି ନିଜର କ୍ଷମତା ବ୍ୟବହାର କରିବାର ସୁଯୋଗ ନ ପାଆନ୍ତି, ତେବେ ଦେଶର ମାନବ ସମ୍ପୂର୍ଣ୍ଣ ସମ୍ପଦର ପୂର୍ଣ୍ଣ ବିକାଶ ହୋଇପାରିବ ନାହିଁ। ନାରୀମାନଙ୍କୁ ସମାନ ସୁଯୋଗ ଯଦି ଦିଆଯାଏ, ଦେଶର କାର୍ଯ୍ୟଶକ୍ତି ବଢ଼ିବା ସହିତ ପରିବାର ଆର୍ଥିକ ସ୍ଥିତି ମଧ୍ୟ ଉନ୍ନତି ହେବ, ଶିକ୍ଷାର ହାର ବଢ଼ିବ, ସମାଜରେ ନୂଆ ଚିନ୍ତାଧାରା ଆସିବ, ଏହା ଦେଶର ସାମଗ୍ରିକ ବିକାଶ ଏବଂ ଉନ୍ନତିରେ ସାହାଯ୍ୟ କରିପାରିବ ଏବଂ ଆମେ ଗୋଟିଏ ସୁସ୍ଥ ଭାରତ, ବିକଶିତ ଭାରତ, ସୁସ୍ଥ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ କରିବାରେ ମଧ୍ୟ ସହାୟକ ହୋଇପାରିବେ। ମୁଁ ଏଠି ବିଶେଷ ଭାବେ ମହିଳାମାନଙ୍କୁ ସଚେତନତାର ବାର୍ତ୍ତା ଦେବାକୁ ଚାହୁଁଛି। ପ୍ରତ୍ୟେକ ସ୍ତରରେ, ଗ୍ରାମାଞ୍ଚଳରୁ ହେଉ ବା ସହରାଞ୍ଚଳର ମହିଳାମାନେ ହୁଅନ୍ତୁ, ସେମାନେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ, ସେମାନଙ୍କୁ ଘରୋଇ କାମରେ ନିୟୋଜିତ ନକରି ଶିକ୍ଷା କ୍ଷେତ୍ରରେ ସାମିଲ କରନ୍ତୁ, ସେମାନେ ଉଚ୍ଚ ଶିକ୍ଷିତ ହୁଅନ୍ତୁ ଏବଂ ଦେଶର ଗଠନରେ ସହାୟିକା ହୁଅନ୍ତୁ।
1: ଆଜି ଆପଣ ଆମକୁ ବୁଝେଇ କହିଲେ ଯେ ସମାଜରେ ନାରୀର ଅବଦାନ କଣ ରହିଛି, ନାରୀ ପୁରୁଷଙ୍କ ସହ ସମାନ କ୍ଷମତାଶାଳୀ। ତ ଆଜି ଆପଣ ଆମକୁ ସମୟ ଦେଇ ଏତେ ସବୁ କିଛି ବୁଝାଇ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ।

ବର୍ତ୍ତମାନ ତ ଶୁଣିଲେ ସାକ୍ଷାତକାର, ସେ ଆମକୁ କଣ କହୁଛନ୍ତି ଶୁଣିଲେ ତ ଭଉଣୀ, ଆମେ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖିବା। ଯେତେବେଳେ ଦୃଷ୍ଟି କଥା ଆସୁଛି ତ ସେତେବେଳେ ଆମେ ଦେଖିବା ଆଖି, କାରଣ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଆଉ ଏକ ସୁନ୍ଦର ଅଙ୍ଗ ହେଉଛି ଆମ ଆଖି। ଆମେ ଯଦି ଆମ ଆଖିରେ ଭଲ ଦୃଷ୍ଟିରେ ଦେଖିବା

0: ତାହା ଭଲ ହିଁ ହେବ। ଆଉ ଯଦି ଆମେ ଖରାପ ନଜରରେ ଦେଖିବା ତାହା ନିଶ୍ଚୟ ଭାବରେ ଖରାପ ହିଁ ଲାଗିବ। କଥାରେ ଅଛି, ଆଖି ଥିଲେ ସବୁ ସୁନ୍ଦର। ଏହା ହେଉଛି ଏକ ସୁନ୍ଦର ଓଡ଼ିଆ ଭାବପୂର୍ଣ୍ଣ କଥା। ଏହାର ଅର୍ଥ ହେଲା ଯେ ପ୍ରକୃତି ଓ ଜୀବନର ପ୍ରକୃତ ରୂପ ଆଖି ଆଉ ମନ ଦ୍ୱାରା ଅନୁଭବ ହୋଇଥାଏ। ସବୁ ଜିନିଷର ଭଲ ଦିଗଟିକୁ ଆମେ ଦେଖିବା ଉଚିତ। ତାହେଲେ ଏହି ଆଖି ସମ୍ପର୍କରେ ଆସନ୍ତୁ ଶୁଣିବା ଗୋଟିଏ ସାକ୍ଷାତକାର।
1: ଭଉଣୀ ନମସ୍କାର।
2: ନମସ୍କାର।
1: ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଭଉଣୀ।
2: ଧନ୍ୟବାଦ।
1: ଆପଣଙ୍କର ପରିଚୟ ଦିଅନ୍ତୁ।
2: ମୁଁ ଶୁଭସ୍ମିତା ଗୌଡ଼, ଜୟପୁର ଫରେଷ୍ଟ ଡିପାର୍ଟମେଣ୍ଟରେ ମୁଁ ଫରେଷ୍ଟର ରୂପେ କାର୍ଯ୍ୟରତ ଅଛି।
1: ଯେହେତୁ ଏତେ ସୁନ୍ଦର ଗୋଟେ କାମ ନିଯୁକ୍ତ ହେଇକି ଅଛ, ତାହେଲେ ତୁମେ ଭଲ ଭାବରେ ଜାଣିପାରିବ ଯେ ଏ ସୁନ୍ଦର ପୃଥିବୀ କେତେ ଗଛ ଲତା ଫୁଲ ଫଳରେ ପରିପୂର୍ଣ୍ଣ ହେଇକି ଅଛି। ତ ଏତେ ସୁନ୍ଦର ଜିନିଷକୁ ଦେଖିବା ପାଇଁ ଆମକୁ ଭଗବାନ ଦୁଇଟି ଆଖି ଦେଇଛନ୍ତି। ତ ଏ ଯୋଉ ଗୋଟେ ଲୋକ କଥା ଅଛି ଯେ ଆଖି ଥିଲେ ସବୁ ସୁନ୍ଦର, ଏ ବିଷୟରେ ଆପଣଙ୍କର ମତ କଣ?
2: ମଣିଷର ସବୁ ଇନ୍ଦ୍ରିୟ ମଧ୍ୟରେ ଆଖି ହଉଛି ସବୁଠାରୁ ଶ୍ରେଷ୍ଠ। ସେଥିପାଇଁ ଆମେ ଆଖିକୁ ଭଗବାନଙ୍କର ଏକ ଅମୂଲ୍ୟ ଦାନ ବୋଲି ବି କହିପାରିବା। ଆଖି ଥିଲେ ସବୁ ସୁନ୍ଦର, ଏଇ ଉକ୍ତିଟି ସମ୍ପୂର୍ଣ୍ଣ ରୂପେ ସତ୍ୟ। କାହିଁକି ନା ଦୁନିଆଟା ବହୁତ ବଡ ଆଉ ସୁନ୍ଦର। ଏଠାରେ ଯାହା ସବୁଜ ବନାନୀ, ନୀଳ ଆକାଶ, ସୁନ୍ଦର ଝରଣା, ରଙ୍ଗ ବେରଙ୍ଗର ଫୁଲ, ପ୍ରକୃତିର ଯୋଉ ସୌନ୍ଦର୍ଯ୍ୟ, ଭଗବାନ ଯଦି ଆମକୁ ଆଖି ଦେଇନଥାନ୍ତେ ତାହେଲେ ଆମେ ସେ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିନଥାନ୍ତୁ। ଯେଉଁମାନଙ୍କର ଆଖି ନାହିଁ ସେ ମାନେ ରଙ୍ଗୀନ ଦୁନିଆକୁ ଦେଖିବାରୁ ବଞ୍ଚିତ ହେଉଛନ୍ତି। ଆଉ ଆଖି କେବଳ ଆମକୁ ପ୍ରକୃତିକୁ ଦେଖିବା ପାଇଁ ମିଳିନି, ବରଂ ଜ୍ଞାନ ପାଇବା ପାଇଁ ମଧ୍ୟ ଆଖି ଆମକୁ ବହୁତ ସାହାଯ୍ୟ କରୁଛି। ଯେମିତିକି ଆମେ ବହି ପଢିପାରୁଛୁ, ଦୁନିଆରୁ ନୂଆ ନୂଆ ଜିନିଷ ବିଷୟରେ ଜାଣିପାରୁଛୁ, ବିଜ୍ଞାନକୁ ଦେଖିପାରୁଛୁ, ବିଜ୍ଞାନ ଉପରେ ଆମେ ରିସର୍ଚ୍ଚ କରିପାରୁଛୁ। ଯଦି ଆଖି ନଥାନ୍ତା ଏସବୁ ଜିନିଷ ସମ୍ଭବ ହେଇପାରିନଥାନ୍ତା। ଆଖି ବିନା ସବୁ ଫିକା ହେଇଯାଇଥାନ୍ତା।
1: ଠିକ କଥା କହିଲ ଭଉଣୀ, ଯେହେତୁ ଆଖି ହେଉଛି ଏତେ ସୂକ୍ଷ୍ମ ଜିନିଷ ଯାହା ପାଇଁ ଆମେ ଏତେ ସୁନ୍ଦର ପୃଥିବୀକୁ ମାନେ ଦେଖିପାରୁଛେ, ଯୋଉ ଭଗବାନଙ୍କର ସୃଷ୍ଟିକୁ ଜାଣିବା ପାଇଁ ହେଲେ ଆମକୁ ଆଖି ହିଁ ପ୍ରଥମେ ସାହାଯ୍ୟ କରୁଛି।
2: ଆଖିକୁ ଆମର ମନର ଦର୍ପଣ ବୋଲି ବି କହିପାରିବା। ଆଖି ଦ୍ଵାରା ଯଦି ବି କେହି କଥା ନ କହିପାରୁଛନ୍ତି, ସେମାନେ ବି ନିଜ ଆଖିର ଭାବ ଦ୍ଵାରା ସେମାନେ ନିଜର ଖୁସି, ଦୁଃଖ, ପ୍ରେମ ସବୁ ଜିନିଷକୁ ଅନ୍ୟକୁ ପ୍ରତିଫଳିତ କରି ଦେଖେଇ ପାରୁଛନ୍ତି। ସେଥିପାଇଁ ଆଖି ବିନା କଥାରେ ବି ଆଖି ବହୁତ କିଛି ଭାଷା କହିପାରେ।
1: ଠିକ କହିଲେ ଭଉଣୀ, ଆଖି ହଉଛି ଆମର ମନର ଦର୍ପଣ। ତ ଯେଉଁଥିପାଇଁ କି ମନର ଭାବକୁ ପ୍ରକାଶ କରିବା ପାଇଁ ବେଳେ ବେଳେ ଆଖି ଆମର ବହୁତ ସାହାଯ୍ୟ କରିଥାଏ। ତାହେଲେ ଭଉଣୀ, ଏବେ ଆମେ ଜାଣିବା ଯେ ଏ ଆଖିର ଯତ୍ନ କେମିତି ନବା।
2: ବର୍ତ୍ତମାନ ଆଜିକାଲିର ଡିଜିଟାଲ ଦୁନିଆରେ ଆଖି ଉପରେ ବହୁତ ପ୍ରେସର ପଡୁଛି, କାହିଁକି ନା ସବୁ କାମ ଆମେ କମ୍ପ୍ୟୁଟର ମାଧ୍ୟମରେ କରୁଛେ, ଆଉ ଟିଭି ମୋବାଇଲ ଏସବୁ ଜିନିଷ ପାଇଁ ଆଖି ଉପରେ ବହୁତ ଖରାପ ପ୍ରଭାବ ପଡୁଛି। ସେଥିପାଇଁ ଆମକୁ ନିଜ ଆଖିର ଯତ୍ନ ନେବାକୁ ପଡିବ। ବାରମ୍ବାର ଦିନରେ ବହୁତ ଥର ଆଖିକୁ ସଫା ପାଣିରେ ଧୁଅନ୍ତୁ, ଆଉ ପୁଷ୍ଟିସାର ଯୁକ୍ତ ଖାଦ୍ୟ, ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯେମିତିକି ଗାଜର, ଶାଗ, ଚୁନା ମାଛ ଏସବୁ ଖାଇଲେ ଆଖିର ଦୃଷ୍ଟିଶକ୍ତି ଭଲ ରହିଥାଏ। ଆଉ ବାହାରକୁ ଯଦି କୌଣସି ପ୍ରଦୂଷିତ ଜାଗାକୁ ଯାଉଛନ୍ତି ତେବେ ଚଷମା ବ୍ୟବହାର କରିବାକୁ ପଡିବ।
1: ତ ଭଉଣୀ ଏତେ ସୁନ୍ଦର କଥାଟେ କହିଲେ। ତ ଯେହେତୁ ଆମେ ଗୋଟେ ସ୍ତ୍ରୀ, ଗୋଟେ ଗୃହିଣୀ, ତ ଗୋଟେ ମା ମଧ୍ୟ, ତାହେଲେ ଏବେ ଆମେ ଆଖିର ଯତ୍ନ ପାଇଁ ଆମ ଘରର ପରିବାର ସଦସ୍ୟମାନଙ୍କୁ ଆଉ ବିଶେଷ କରି ଛୋଟ ପିଲାମାନଙ୍କୁ କେମିତି ସଚେତନ କରାଇ, ଯେହେତୁ ଆପଣ କହିଲେ ଯେ ମୋବାଇଲ ଆଉ ଟିଭି ଆଜିକାଲି ପିଲାମାନେ ବହୁତ ଦେଖୁଛନ୍ତି, ତ ସେମାନଙ୍କୁ ଆମେ କେମିତି ସଚେତନ କରିବା?
2: ଛୋଟ ଛୁଆଙ୍କୁ ମା ବାପା ସମୟ ଦିଅନ୍ତୁ, ଯେତେ ସମ୍ଭବ ଆମେ ସେମାନଙ୍କୁ ମୋବାଇଲ ଆଉ ଟିଭି ଠୁ ଟିକେ ଦୂରେଇକି ରଖିବା ଦରକାର। ସେମାନଙ୍କୁ ଯଥା ସମ୍ଭବ ସମୟ ଦିଅନ୍ତୁ, ବାହାର ଖେଳକୁଦରେ ସେମାନଙ୍କୁ ନିୟୋଜିତ କରନ୍ତୁ, ଆଉ ଆମେ ଚାହିଁଲେ ସେମାନଙ୍କ ସ୍କ୍ରିନ୍ ଟାଇମକୁ ବି କମେଇ ଦେଇପାରିବା। ଆଉ ଯେତିକି ଦରକାର, ଆଜିକାଲି ତ ସ୍କୁଲରେ ପାଠ ପଢା ବି ସବୁ ଅନଲାଇନ୍ ହେଇଗଲାଣି, ଆମେ ପୁରା ମୋବାଇଲ ତ ବନ୍ଦ କରିପାରିବା ନାହିଁ, କିନ୍ତୁ ତାଙ୍କ ସ୍କ୍ରିନ୍ ଟାଇମକୁ କମେଇବା, ଟିଭିକୁ ଟିକେ ଦୂରରୁ ଦେଖିବା ପାଇଁ ପିଲାଙ୍କୁ ଆମେ ସଜେସନ୍ ଦେଇପାରିବା। ଆଉ ମୋବାଇଲ ଟିଭି ଦେଖିଲା ପରେ ସେମାନଙ୍କର ଆଖିକୁ ସଫା ପାଣିରେ ଧୋଇବା, ଏମିତି କିଛି ଛୋଟ ଛୋଟ ପଦକ୍ଷେପ ନେଇକି ଆମେ ପିଲାମାନଙ୍କ ଆଖିକୁ ଟିକେ ସୁରକ୍ଷିତ ରଖିପାରିବା, ଆଉ ଯଥା ସମ୍ଭବ ସେମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଦବା।
1: ଆମେ ତ ପିଲାମାନଙ୍କୁ ସଚେତନ ମଧ୍ୟ କରିପାରିବା। ଆପଣ କୁହନ୍ତୁ ଭଉଣୀ, ଯେ ଆମେ କଣ ମୋବାଇଲ ଆଉ ଟିଭିକୁ ମାନେ ଏଡେଇ ଦେଇପାରିବା ନାହିଁ?
2: ଯେହେତୁ ଆଜିକାଲିର ଡିଜିଟାଲ ଦୁନିଆରେ ଟିଭିକୁ ବହୁତ କମ୍ କରିପାରିବା, କିନ୍ତୁ ମୋବାଇଲଟା ଯେହେତୁ ଅନଲାଇନ୍ କ୍ଲାସେସ୍ ହଉଛି ଆଜିକାଲି ପିଲାଙ୍କର, ମୋବାଇଲରୁ ସେମାନେ ବହୁତ ଜିନିଷ ଶିଖୁଛନ୍ତି, ତ ମୁଁ କହିବି କି ଏଡେଇ ତ ଦେଇପାରିବାନି, କିନ୍ତୁ ସମୟଟା କମେଇ ଦେଲେ ହବ। ପିଲାଙ୍କୁ ଯାହା ଦରକାର ଆମ

0: ସାମ୍ନାରେ ସେମାନଙ୍କୁ ମୋବାଇଲ ଦେଖିବାକୁ ଦବା, ଆଉ ଅଳ୍ପ ସମୟ ସେମାନଙ୍କ ପାଠପଢା ବାଦରେ ସେମାନଙ୍କଠୁ ମୋବାଇଲଟା ଦୂରେଇକି ରଖିବା, ସେମାନଙ୍କୁ ଯଥା ସମ୍ଭବ ବାହାରେ ଆଉଟଡୋର ଗେମ୍ସରେ ସେମାନଙ୍କୁ ଖେଳିବା ପାଇଁ ସେମାନଙ୍କୁ ଆମେ ଉତ୍ସାହିତ କରିପାରିବା।
1: ସତ କଥା କହିଲେ ଭଉଣୀ, ଆମେ ତ ଯୋଉ ଜିନିଷକୁ ଆମେ ଏଡେଇ ଦେଇ ପାରିବାନି ତା ପ୍ରତିବଦଳରେ ଆମେ ତାର କେମିତି ସୁରକ୍ଷା କରିବା ସେ ବିଷୟରେ ଚିନ୍ତା କରିବା। ଯୋଉ କାର୍ଯ୍ୟାଳୟରେ ଆପଣମାନେ କାମ କରନ୍ତି ତ ଆଖି ଉପରେ ବେଶୀ ପ୍ରେସର ପଡେ, ତ ଏଇ ସମୟରେ ଆମେ କଣ କରିବା ଦରକାର?
0: କାମ କଲା ବେଳକୁ ଆଖି ଯେତେବେଳେ ବହୁତ ଥକି ଯାଏ, ଆମେ କିଛି ସମୟ ପାଇଁ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟରରେ ଯୋଉ କାମ କରୁ କିଛି କିଛି ସମୟ ପାଇଁ ଆମେ ଟିକେ ଗ୍ୟାପ୍ ଦଉ, ଆଖିକୁ ସଫା ପାଣିରେ ଧୋଉ, ଏମିତି ହାଫ୍ ଆନ୍ ଆୱାର କାମ ପରେ 5-10 ମିନିଟର ଗ୍ୟାପ୍ ଟିକେ ଦଉ, ତାଦ୍ୱାରା ଟିକେ ରିଲାକ୍ସ ଲାଗେ। ଆଉ ବାକି ସ୍କ୍ରିନ୍ ପାଇଁ ଚଷମା ବି ମିଳୁଛି, ସେଇ ଗ୍ଲାସେସ ବି ୟୁଜ୍ କରୁଛୁ।
1: ଏତିକି ଆଶୀର୍ବାଦ କରିଛନ୍ତି ଯେ ଭଗବାନ ଆମକୁ 2 ଆଖି ଦେଇଛନ୍ତି, ତ ଯୋଉମାନଙ୍କର ଆଖି ନାହିଁ ତ ସେମାନଙ୍କ ପାଇଁ ଆମେ କଣ କରିପାରିବା?
0: ଆଜିକାଲି ତ ବହୁତ ଜଣଙ୍କର ଆଖି ମାନେ ଚକ୍ଷୁ ନଥିବା ଯୋଗୁଁ ମଣିଷ ବହୁତ ଲୋକ ପୃଥିବୀର ସୌନ୍ଦର୍ଯ୍ୟକୁ ଦେଖିପାରୁନାହାନ୍ତି, ନିଜ କାମ ପାଇଁ ଅନ୍ୟ ଉପରେ ଡିପେଣ୍ଡେଣ୍ଟ ହେଉଛନ୍ତି, ଏସବୁ ସମସ୍ୟାର ସେମାନଙ୍କୁ ଆମେ ଚକ୍ଷୁ ଦାନ ଦ୍ୱାରା ସେମାନଙ୍କୁ ଆମେ ସାହାଯ୍ୟ କରିପାରିବା। ଆଇ ଟ୍ରାନ୍ସପ୍ଲାଣ୍ଟ ପାଇଁ ବି ଆମେ ଲୋକଙ୍କୁ ସଚେତନ କରିପାରିବା। ମରଣୋତ୍ତର ଯୋଉ ଚକ୍ଷୁ ଦାନ ରହୁଛି ତା ଦ୍ୱାରା 2 ଚକ୍ଷୁ ଦାନ କରିକି ଆମେ 2 ସଂସାର ଦେଖିବା ପାଇଁ ଆମେ ସହଯୋଗ କରିପାରିବା। ତେଣୁ ବଞ୍ଚିଥିବା ସମୟରେ ତ ଆମେ ଆଇ ଡୋନେଟ୍ କରିପାରିବାନି, କିନ୍ତୁ ମରଣୋତ୍ତର ଜଣେ ବ୍ୟକ୍ତିର ମୃତ୍ୟୁ ପରେ ସେମାନେ ଚକ୍ଷୁଦାନ କରିପାରିଲେ ଅନ୍ୟ 2 ଯୋଉମାନଙ୍କର ଆଖି ନାହିଁ ସେମାନେ ଆମର ସୁନ୍ଦର ଦୁନିଆଟିକୁ ଉପଭୋଗ କରିପାରିବେ।
1: ବହୁତ ବଢିଆ କଥା ଭଉଣୀ। ତ ଯେତେବେଳେ ଆମେ ଜାଣୁଛେ ଯେ ହଠାତ୍ ମରଣକୁ ତ କେହି ଜାଣିପାରନ୍ତିନି, କିନ୍ତୁ ତା ପୂର୍ବରୁ ଯଦି ଆମେ ମେଡିକାଲ ଯାଇକି ନିଜ ଆଖିକୁ ଡୋନେଟ୍ କରିପାରିବା ତାହେଲେ ଆମଠାରୁ ମାନେ ସୌଭାଗ୍ୟର କଥା ଆଉ କିଛି ହେଇପାରେନି, କାହିଁକି ନା ଆମେ ମରିବା ପରେ ମଧ୍ୟ ଆମର ଏଇ 2 ଅନ୍ୟର କାମରେ ଲାଗିପାରିବ। ବହୁତ ବହୁତ ଧନ୍ୟବାଦ ଭଉଣୀ, ଆପଣଙ୍କର ମୂଲ୍ୟବାନ ସମୟ ଆମ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଦେଇଛନ୍ତି, ଆଉ ଆମେ ବି ଆଶା କରିବୁ ଯେ ଆପଣଙ୍କର ଏଇ ମତ ସମସ୍ତଙ୍କ ପାଖରେ ପହଞ୍ଚୁ, ଆଉ ସମସ୍ତେ ଏଇ ସୁନ୍ଦର ଦୁନିଆକୁ ଦେଖିବା ପାଇଁ ଆଉ ଉପଭୋଗ କରିବା ପାଇଁ ଭଗବାନ ସେତିକି ସାମର୍ଥ୍ୟ ଦିଅନ୍ତୁ।

0: ସୋନାଲିଅପା, ସାକ୍ଷାତକାର ଆଉ ଗୀତ ଶୁଣୁ ଶୁଣୁ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମ ସାରିବାକୁ। ତାହେଲେ କଣ କହୁଛ, ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରିବା?
1: ହଁ ମୈତ୍ରୀ, କାର୍ଯ୍ୟକ୍ରମକୁ ତ ଏଇଠି ରଖିବା, କିନ୍ତୁ ଯିବା ପୂର୍ବରୁ ଆଗାମୀକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଆମ ଶ୍ରୋତା ଭଉଣୀଙ୍କୁ କହି ରଖିବା। ଆଗାମୀକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ସାହିତ୍ୟ ପତ୍ରିକା ଆଲେଖିକା।
0: କିନ୍ତୁ ଯିବା ପୂର୍ବରୁ ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବା, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ମତାମତ ନିଶ୍ଚୟ ଦେବେ। ଆମକୁ ମତାମତ ଦେବାର ଫୋନ୍ ନମ୍ବରଟି ହେଲା 9438268568।
1: ପୁଣି ଥରେ ନମ୍ବରଟି କହି ରଖୁଛୁ, 9438268568। ଏହି ନମ୍ବରରେ ଆପଣମାନେ ଆମକୁ ଭଏସ୍ ମେସେଜ କିମ୍ବା ଲିଖିତ ଆକାରରେ ଜଣାଇ ପାରିବେ।
0: ତାହେଲେ କାର୍ଯ୍ୟକ୍ରମରୁ ବିଦାୟ ନେବା। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ମୈତ୍ରୀ ପ୍ରହରାଜ
1: ଆଉ ମୁଁ ସୁନିତା ପାତ୍ର।
0: ନମସ୍କାର।

0: ଏତେବେଳ ଯାଏ ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୁନିତା ପାତ୍ର ଏବଂ ମୈତ୍ରୀ ପ୍ରହରାଜ। ଏଇଠି ଆପଣମାନଙ୍କୁ କହି ରଖୁଛୁ, ଆଜି ଅପରାହ୍ନ 5ଟାରେ ଶୁଣିବେ ଜୀବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କ୍ୟାରିୟର ଗାଇଡେନ୍ସ ସମ୍ପର୍କରେ ଏବଂ ବିଜ୍ଞାନ ବିଚିତ୍ରରେ ରହିଛି ଆଇଜାକ୍ ନ୍ୟୁଟନ୍ଙ୍କ ଉଦ୍ଭାବନ ଏବଂ ପରେ ଶୁଣିବେ ନିଯୁକ୍ତି ସୂଚନା। ହ୍ୟାଲୋ ଚୈତି ଜାନା କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ରାତି 7:05 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନମନୀୟତା, ନବସୃଜନ, ସହଯୋଗ ଓ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ପରିବେଶ ମନ୍ତ୍ରୀଙ୍କ ବୈଠକ, ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଧେୟକ ନେଇ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର କରୁଥିବା କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଓଡ଼ିଶା ସମେତ 6 ରାଜ୍ୟକୁ ଆଜି ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି, ଓଡ଼ିଶାରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଗାଜା ଅସ୍ତ୍ରବିରତି ଯୋଜନା ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଥିବା ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତଙ୍କ ସୂଚନା, ଏବଂ ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ରେ ମ୍ୟାମାର ପ୍ରତିପକ୍ଷଙ୍କୁ ପରାସ୍ତ କରି ଭାରତର ଉନ୍ନତି ହୁଡ୍ଡା ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଦ୍ୱାଦଶ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପରିବେଶ ମନ୍ତ୍ରୀମାନଙ୍କ ବୈଠକ ଜାରି ରହିଛି। ଏହି ବୈଠକରେ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ନୀତି ନିର୍ଦ୍ଧାରକ ଏବଂ ବିଭିନ୍ନ ସଦସ୍ୟ ଦେଶର ପ୍ରତିନିଧିମାନେ ଯୋଗଦେଇ ପରିବେଶ ସହଯୋଗ କ୍ଷେତ୍ରରେ ସମନ୍ୱୟ ଦୃଢ଼ କରିବା ବିଷୟରେ ଆଲୋଚନା କରୁଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତ ଅଧ୍ୟକ୍ଷତାରେ ହେଉଥିବା ବ୍ରିକ୍ସ ବୈଠକର ଶୀର୍ଷକ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ଏହି ମଞ୍ଚ ଜରିଆରେ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ଲାଗି ଅର୍ଥପୂର୍ଣ୍ଣ ଆଲୋଚନା ସହ ସକାରାତ୍ମକ ନିର୍ଯାସରେ ସଦସ୍ୟ ଦେଶମାନେ ପହଞ୍ଚପାରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଧେୟକକୁ ନେଇ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର କରୁଥିବା କହିଛନ୍ତି। ଏକ ଘରୋଇ ସମ୍ଭାଦ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ ଶ୍ରୀ ରିଜିଜୁ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି। ସେ କହିଛନ୍ତି, ଏହି ବିଧେୟକରେ ବିଦେଶୀ ଅନୁଦାନ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଅଣାଯାଇପାରିବ। ସେ କହିଛନ୍ତି, ସମ୍ପୃକ୍ତ ବିଧେୟକକୁ ସଂସଦୀୟ କମିଟିକୁ ପଠାଇବା ନିଷ୍ପତ୍ତି ଯଥାର୍ଥ। ସେ ଅଭିଯୋଗ କରିଛନ୍ତି, ବିରୋଧୀ ଦଳଗୁଡ଼ିକ ଏ ସମ୍ପର୍କରେ ମିଛ କହୁଛନ୍ତି।
2: ପୁରା ଝୁଟ ଫେଲା ଦେଶ ଭର ମେ କି ଏଫସିଆର ଯୋ ହେ କ୍ରିଶ୍ଚିଆନ ମିଶନରୀ କୋ ଟାର୍ଗେଟ କିଆ ଯା ରହା ହେ ଜବକି କ୍ରିଶ୍ଚିଆନ ମିଶନରୀ କା ଟୋଟାଲ ଇଣ୍ଡିଆ କା ଯୋ ଫରେନ କଣ୍ଟ୍ରିବ୍ୟୁସନ ଆତେ ହେ ଓ 16% ହେ ବାକି ତ ସବୁ ହିନ୍ଦୁ କା ହେ ତ ପ୍ରୋଟେଷ୍ଟ ଜ୍ୟାଦା କରନା ହେ ତ ହିନ୍ଦୁ ଲୋକ କରନା ଚାହିଏ କ୍ୟୁକି ସବସେ ଜ୍ୟାଦା ତ ହିନ୍ଦୁ କା ହେ ଦେଖିଏ ଇସ ତରହ କା ଝୁଟେ ବାତେ ଫେଲା କରକେ ରାଜନୀତି କରନା ବିଲକୁଲ ଠିକ ନହିଁ ହେ।
1: ଝାଡ଼ଖଣ୍ଡ ସରକାର 24 ଦିନ ଧରି ଛାତ୍ର ଆନ୍ଦୋଳନ ଚାଲିବା ପରେ ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷାକୁ ବାତିଲ କରିଛନ୍ତି। ଏଥିସହିତ ଘରୋଇ ସଂସ୍ଥା ଟିଡିପିଏଲ୍ ଦ୍ୱାରା କରାଯାଇଥିବା ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ବାତିଲ କରାଯାଇଛି। ଏହି ଘୋଷଣା ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନାନୁଯାୟୀ ଝାଡ଼ଖଣ୍ଡ ସରକାର 2014 ପରଠାରୁ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷାଗୁଡ଼ିକର ତଦନ୍ତ କରାଇବା ଲାଗି ମଧ୍ୟ ଘୋଷଣା କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଏହି ନିଷ୍ପଭିକୁ ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମ୍ରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। ପୂର୍ବ ପରୀକ୍ଷାଗୁଡ଼ିକର ତଦନ୍ତ ଲାଗି ଆଇଏଏସ୍ ଅଧିକାରୀ ଅମିତାଭ କୌଶଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସମ୍ପୃକ୍ତ କମିଟି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ରିପୋର୍ଟ ପ୍ରଦାନ କରିବ। ପରେ ମନ୍ତ୍ରୀ ଦୀପିକା ପାଣ୍ଡେ, ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ ଅନ୍ସାରୀ ଏବଂ ବିଧାୟକ ଜୟରାମ କୁମାର ସଦର ହସ୍କିଟାଲକୁ ଯାଇ ଆମରଣ ଅନଶନ କରୁଥିବା ଦେବେନ୍ଦ୍ରନାଥ ମାହାତୋ ଏବଂ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଫଳରସ ପିଆଇ ଅନଶନ ଭଙ୍ଗ କରାଇଥିଲେ। ଓଡ଼ିଶା ସମେତ 6 ରାଜ୍ୟକୁ ଆଜି ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ

ବିଭାଗ ସତର୍କତା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ଲଦାଖ, ତାମିଲନାଡୁ, ପୁଡୁଚେରୀ ଏବଂ ଅନ୍ୟାନ୍ୟ କେତେକ ସ୍ଥାନରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ସାତଟି ଜିଲ୍ଲା ପ୍ରଭାବିତ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରନ୍ଧା ଖାଦ୍ୟ ଓ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଛଅଟି ମୋବାଇଲ୍ ଚିକିତ୍ସା ୟୁନିଟ୍ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ସୂଚନା ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ପ୍ରଭାବିତ ଲୋକଙ୍କ ପାଖରେ ତ୍ୱରିତ

ରନ୍ଧା ଖାଦ୍ୟ ଓ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। 6 ମୋବାଇଲ୍ ଚିକିତ୍ସା ୟୁନିଟ୍ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ସୂଚନା ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ପ୍ରଭାବିତ ଲୋକଙ୍କ ପାଖରେ ତ୍ୱରିତ ସ୍ୱାସ୍ଥ୍ୟସେବା ସହ ଆବଶ୍ୟକ ଔଷଧ ଓ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କର ଗତକାଲି ନୂଆଦିଲ୍ଲୀ ଏମ୍ସରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏମ୍ସ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ ହୃଦ୍ରୋଗ ବିଭାଗରେ ଶ୍ରୀ ନଡ୍ଡାଙ୍କୁ ନିରୀକ୍ଷଣରେ ରଖାଯାଇଛି। ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଜେରେଡ୍ କ୍ରୋସ୍ନର କହିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁଙ୍କ ସହ ଗାଜା ଅସ୍ତ୍ରବିରତି ଯୋଜନା ସମ୍ପର୍କରେ ପ୍ରାୟ 4 ଧରି ହୋଇଥିବା ଆଲୋଚନା ସଫଳ ହୋଇଛି। ସେ କହିଛନ୍ତି ଆଲୋଚନା କାଳରେ ଗାଜାର ପୁନର୍ନିର୍ମାଣ, ସୈନ୍ୟ ଅପସାରଣ ଏବଂ ଇସ୍ରାଏଲ୍ର ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ତାଙ୍କ ପ୍ରତିନିଧି ଦଳ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ମଧ୍ୟ ଉତ୍ତର ରଖାଯାଇଥିଲା ବୋଲି ସେ କହିଛନ୍ତି। କିଭଳି ଭାବେ ଭୁଲ୍ ବୁଝାମଣା ଓ ମିଥ୍ୟା ସୂଚନା ଫଳରେ ଏଭଳି ଘଟଣା ଘଟିଛି ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଗାଜାର ପୁନଃନିର୍ମାଣ ପାଇଁ ଆମେରିକା ପ୍ରତିଶ୍ରତିବଦ୍ଧ, କିନ୍ତୁ ସେଠାରୁ ସୈନ୍ୟ ଅପସାରଣ ନ ହେବା ପର୍ଯ୍ୟନ୍ତ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ନାହିଁ ବୋଲି ସେ କହିଛନ୍ତି। ଆଲୋଚନା ପୂର୍ବରୁ ଶ୍ରୀ କ୍ରିଷ୍ଣର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଟ୍ରମ୍ପ ସମର୍ଥିତ ଗାଜା ଅସ୍ତ୍ରବିରତି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେବା ସହ ଏଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବା ଲାଗି ଅନୁରୋଧ କରିଥିଲେ। ପୂର୍ବରୁ ଶ୍ରୀ ନେତାନ୍ୟାହୁ ଟ୍ରମ୍ପ ପ୍ରଶାସନର 15 ଗାଜା ଅସ୍ତ୍ରବିରତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା ପରେ ଶ୍ରୀ କ୍ରିଷ୍ଣର ଆଜି ବୈଠକରେ ମିଳିତ ହୋଇଥିଲେ। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ପରିବେଶ ଲାଗି ରହିଥିବାବେଳେ ମିଳିତ କାଶ୍ମୀର ପିପୁଲ୍ସ ନ୍ୟାସନାଲ୍ ପାର୍ଟି ପାକିସ୍ତାନୀ ସୁରକ୍ଷା ବଳ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ନେଇ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଦୃଷ୍ଟି ଆକର୍ଷଣ କରିଛି। ସେହି ଅଞ୍ଚଳରେ ସାଧାରଣ ଲୋକଙ୍କ ମୃତ୍ୟୁ, ବେନିୟମ ଗିରଫଦାରୀ, ବଳପୂର୍ବକ ଅପହରଣ କରାଇବା ଭଳି ବିଷୟକୁ ନେଇ ଦଳ ଚିନ୍ତା ବ୍ୟକ୍ତ କରିଛି। ସେଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ବନ୍ଦ କରିବା ଲାଗି ପ୍ରତିବନ୍ଧକ ଜାରି କରାଯାଇଛି। ସଂଗଠନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ହେପାଜତରେ ଥିବାବେଳେ ହତ୍ୟା, ନିର୍ଯାତନା, ବେନିୟମ ଅଟକ ଏବଂ ଅତ୍ୟଧିକ ବଳପ୍ରୟୋଗ ଘଟଣାର ସଂଗଠନ ତଦନ୍ତ ଦାବି କରିଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ ନ କରିବା ଲାଗି ପାକିସ୍ତାନ ଉପରେ ଚାପ ପକାଇବାକୁ ସଂଗଠନ ଅନୁରୋଧ କରିଛି। ଜାମ୍ବିଆ ରାଷ୍ଟ୍ରପତି ହାକାଇନ୍ଦେ ହିଚିଲେମା ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆସନ୍ତା 5 ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ଜାମ୍ବିଆର ନିର୍ବାଚନ କମିଶନ ଏହି ବିଷୟ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ହିଚିଲେମା 51% ଅଧିକ ଭୋଟ୍ ପାଇଛନ୍ତି। ତାଙ୍କୁ 29,65,326 ଖଣ୍ଡ ଭୋଟ୍ ମିଳିଥିବାବେଳେ ବିପକ୍ଷ ପ୍ରାର୍ଥୀ ବ୍ରିଆନ୍ ମୁଣ୍ଡୁବିଲେଙ୍କୁ 18,56,217 ଖଣ୍ଡ ଭୋଟ୍ ମିଳିଛି। କର୍ଣ୍ଣାଟକ ଲୋକସେବା ଆୟୋଗ କେପିଏସ୍ସିରେ ହୋଇଥିବା ଅନିୟମିତତା ସହ ଜଡ଼ିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି 21 ସ୍ଥାନରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଜବତ କରିଛି। କେପିଏସ୍ସି କାର୍ଯ୍ୟାଳୟ, ନିଲମ୍ବିତ କେପିଏସ୍ସି ଅଧ୍ୟକ୍ଷ ଶିବଶଙ୍କରପ୍ପା ଏସ୍ ସାହୁକାରଙ୍କ ବାସଭବନ, ସଦସ୍ୟ ଶାନ୍ତା ହୋସ୍ମାନୀଙ୍କ ବାସଭବନ, ମଧ୍ୟସ୍ଥିକ କାର୍ଯ୍ୟାଳୟ, ଏଡୁଟେଷ୍ଟ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପ୍ରାଣୀଧନ ଅଧିକାରୀ ଭାବେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ବାସଗୃହ ଆଦିରେ ଇଡି ଚଢ଼ଉ ଜାରି ରଖିଛି। କର୍ଣ୍ଣାଟକ ଏବଂ ଅହମ୍ମଦାବାଦର ଏହି 21 ସ୍ଥାନରେ ଚଢ଼ଉ କରାଯାଉଛି। ଇଡି ସୂଚନା ଅନୁଯାୟୀ ପ୍ରାଣୀଧନ ଅଧିକାରୀ ଚୟନ ମାମଲାରେ ଅନିୟମିତତା ଏବଂ ଅର୍ଥ କାରବାର ହୋଇଥିବା ଅଭିଯୋଗରେ ଅନେକଗୁଡ଼ିଏ ଏତଲା ପଞ୍ଜିକୃତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ମୁତାବକ ପ୍ରଶ୍ନପତ୍ର ପ୍ରଘଟ, ଓଏମ୍ଆର୍ ଉତ୍ତରପତ୍ରରେ ଟ୍ୟାମ୍ପରିଂ ଏବଂ କେପିଏସ୍ସି କାର୍ଯ୍ୟରତ ଅଧିକାରୀଙ୍କ ସମ୍ପର୍କୀୟମାନଙ୍କୁ ସୁଯୋଗ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଗୁଜରାଟର ନୂଆ ରାଜ୍ୟ ଦଳୀୟ ମୁଖ୍ୟ ନିଯୁକ୍ତ କରିଛନ୍ତି। ବିନୋଦ ତାୱଡେଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଥିବାବେଳେ ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହକାରୀ ଭାବେ ନିଯୁକ୍ତି ମିଳିଛି। ସେହିପରି ଡକ୍ଟର ସତୀଶ ପୁନିଆଙ୍କୁ ପଞ୍ଜାବ ଏବଂ ତରୁଣ ଚୁଙ୍ଗ୍ଙ୍କୁ ଗୁଜରାଟର ଦାୟିତ୍ୱ ଦିଆଯାଇଛି। ଜାମ୍ମୁ କାଶ୍ମୀରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ଖବର ପାଇବା ପରେ ସୁରକ୍ଷା ବାହିନୀ ଆଜି ଉଦମପୁର, ରିଆସି ଏବଂ କଠୁଆ ଜିଲ୍ଲାର ଅନେକ ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ରିଆସିର ସାଦିନୀ ଜଙ୍ଗଲ ଏବଂ କଠୁଆର ହୀରାନଗର ସେକ୍ଟର ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ଅନେକ ଗ୍ରାମରେ ତଲାସୀ କରିଥିଲେ। ଇତିମଧ୍ୟରେ ଉତ୍ତର କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ଗତକାଲି ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖାରେ ଥିବା ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବୃଦ୍ଧି ପାଉଥିବା ସୁରକ୍ଷା ଆହ୍ୱାନର ପ୍ରଭାବଶାଳୀ ମୁକାବିଲା ପାଇଁ ନିରନ୍ତର ସତର୍କତା ଏବଂ ଅଭିନବ ଆଭିମୁଖ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଡବ୍ଲ୍ୟଏଫ୍ ବ୍ୟାଡମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ରେ ଭାରତର ଉନ୍ନତି ହୁଡ୍ଡା ମ୍ୟାମାରର
थुजारंको परास्त करी महिला एकक द्वितीय पर्याय

ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣିଲେ ରେଲକରୀ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିଲେ ମିଡ୍ ଡେ ନ୍ୟୁଜ୍ ରେଲକରୀ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, ବଡ଼େ ଦିଲ୍ୱାଲା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କିଶୋର କୁମାର ଏବଂ ସାଥୀମାନେ। ମଜରୁ ସୁଲତାନପୁରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାହୁଲ ଦେବ ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଫନା ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀ ହେଲେ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀ। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ, ସଙ୍ଗୀତ ପରିଚାଳନା ଯତୀନ ଲଲିତ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମାଦିନ 2:30 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରି ହଜାରେ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କହିଲେ ବନ୍ୟା ଯୋଗୁଁ 6 ଜିଲ୍ଲାର 74 ବ୍ଲକ ପ୍ରଭାବିତ। ଅବପାତର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଐତିହ୍ୟ ଗ୍ରାମ ରଘୁରାଜପୁରଠାରେ 23,82,00,000 ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି କରାଯାଉଛି ନିଶାମୁକ୍ତ ଶପଥ ଅଭିଯାନ। ଏବଂ ଭୁବନେଶ୍ୱରଠାରେ ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ହଜାରେ କୋଟି ଟଙ୍କାର 10 ସୂତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଶୂନ୍ୟ ମୃତାହତ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଭାବିତ ଜନସାଧାରଣଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରଭାବିତ ଅଞ୍ଚଳରୁ ଜନସାଧାରଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ସ୍ଥିତିର ନିରନ୍ତର ଅନୁଧ୍ୟାନ ସହ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗର ସମନ୍ୱୟରେ ତ୍ୱରିତ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: 6 ଜିଲ୍ଲାରେ ସମୁଦାୟ 550 ରିଲିଫ କ୍ୟାମ୍ପ ଜରିଆରେ ପ୍ରଭାବିତ ଲୋକଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ସହିତ ଆମର ଶୁଖିଲା ରେସନ ମଧ୍ୟ ଆମେ ସେମାନଙ୍କ ପାଖରେ ପହଞ୍ଚାଇବାରେ ମାନ କାମ କରୁଛନ୍ତି। ପ୍ରଥମେ ଆମେ 26 କୋଟି ଟଙ୍କା ଏବଂ ପରେ ଆଉ 110 କୋଟି, ଏହିଭଳି ଭାବରେ 2 ପର୍ଯ୍ୟାୟରେ ସମୁଦାୟ 136 କୋଟି ଟଙ୍କା ଆମର SRC ଜରିଆରେ ପଇସା ଲୋକଙ୍କ ପାଖରେ ପହଞ୍ଚାଯାଇଛି। ଏବଂ ବନ୍ୟା ଛାଡ଼ିବା ପରେ ଅଧିକାରୀମାନଙ୍କ ଦ୍ୱାରା ଯେଉଁ କ୍ଷୟକ୍ଷତି ଆକଳନ ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ଆସିଲା ପରେ ସମ୍ପୂର୍ଣ୍ଣ ସହାୟତାର ବ୍ୟବସ୍ଥା ମଧ୍ୟ କରାଯିବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟାରେ ରାଜ୍ୟର 6 ଜିଲ୍ଲାର 74 ବ୍ଲକ ପ୍ରଭାବିତ ହୋଇଛି। ଯାଜପୁର

ଜିଲ୍ଲାର 10 ବ୍ଲକର 270 ଗ୍ରାମର 2,80,000 ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର 4 ବ୍ଲକର 149 ଗ୍ରାମର 2,59,000 ଲୋକ ପ୍ରଭାବିତ ହୋଇଛନ୍ତି। 6 ଜିଲ୍ଲାରେ 45 ଓଡ୍ରାଫ୍ ଓ 8 ଏନ୍ଡିଆର୍ଏଫ୍ ଦଳକୁ ମୁତୟନ କରାଯାଇଛି। 33% କିମ୍ବା ତାଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା 8,500, ଜଳସେଚିତ ଜମି ପାଇଁ 17,000 ଓ 12 ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା 22,500 ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ବନ୍ୟା ପରବର୍ତ୍ତୀ ରୋଗପୋକ ଜନିତ କ୍ଷୟକ୍ଷତି ପାଇଁ 75% ରିହାତି ମିଳିବ। କ୍ଷତିଗ୍ରସ୍ତ ଉଠା ଜଳସେଚନର ମରାମତି କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବ। ହସ୍ତଶିଳ୍ପ କ୍ଷତି ପାଇଁ 5,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହେବା ପରେ ସହାୟତା ରାଶି ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। କାଣୀ ଓ ବୈତରଣୀ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଜିଲ୍ଲାର 2,84,578 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 95,457 ଜଣ ଜଳବନ୍ଦୀ ହୋଇ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ 203 ଆଶ୍ରୟସ୍ଥଳୀରେ 77,680 ଜଣଙ୍କୁ ରଖାଯାଇଛି। ବନ୍ୟା ଯୋଗୁଁ 18,642 ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ 98,554 ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ 3 ଓଡ୍ରାଫ୍, 2 ଏନ୍ଡିଆର୍ଏଫ୍ ଓ 12 ଅଗ୍ନିଶମ ବାହିନୀ ଓ 12 ପୁଲିସ୍ ଟିମ୍କୁ ମୁତୟନ କରାଯାଇଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ 12 ମେଡିକାଲ୍ ଟିମ୍ ଓ 12 ପ୍ରାଣୀ ଚିକିତ୍ସା ଟିମ୍ ନିୟୋଜିତ ଅଛନ୍ତି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ବୈତରଣୀ ନଦୀର ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ତଳମୁଣ୍ଡରେ ପାଣି କମିନଥିବା ବେଳେ ଲଘୁଚାପ ପାଇଁ ଉପରମୁଣ୍ଡରେ ବର୍ଷା ଜାରି ରହିଛି। ବିଭାଗ ପକ୍ଷରୁ ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ ରାଉତ କହିଛନ୍ତି। ବନ୍ୟାରେ ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି 7 ଜିଲ୍ଲା ପ୍ରଭାବିତ ହୋଇଥିବା ମହ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି। 36 ର୍ୟାପିଡ୍ ରେସ୍ପନ୍ସ ଟିମ୍, 50 ପ୍ରାଣୀ ଚିକିତ୍ସା କ୍ୟାମ୍ପ ଓ ପ୍ରାଣୀମାନଙ୍କର ଟିକାକରଣର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସମ୍ଭଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ସର୍ବାଧିକ 273 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ଦିନ 2 ସୁଦ୍ଧା ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ବିପଦ ସଂକେତ 18.3 ମିଟର ହୋଇଥିବା ବେଳେ ଏବେ ସେଠାରେ ଜଳସ୍ତର 18.95 ମିଟର ରହିଛି। ସେହିପରି ଜିଲ୍ଲାରେ ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ହୀରାକୁ ଜଳଭଣ୍ଡାର 10 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 619.97 ଘନଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 191,558 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 156,690 ଘନଫୁଟ ନିଷ୍କାସିତ ହେଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଜିଲ୍ଲା ରଘୁରାଜପୁର ଐତିହ୍ୟ ଗ୍ରାମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସମନ୍ୱିତ ପର୍ଯ୍ୟଟନର ବିକାଶ ନିମନ୍ତେ 23,82,00,000 ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି ଏହି ଅର୍ଥରାଶି ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରୋହାହନ ଦେବା ସହ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇ ଦେବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରଘୁରାଜପୁରକୁ ପରିଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଯାତାୟତ ସୁବିଧା ନେଇ ଗମନାଗମନ ପ୍ରକଳ୍ପକୁ ଯୋଜନାରେ ସାମିଲ କରାଯାଇଛି। କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ସମାଜ ଗଠନ ଓ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟବ୍ୟାପୀ ନିଶାମୁକ୍ତ ଶପଥ ଅଭିଯାନ ଆୟୋଜନ କରାଯାଉଛି। ଅଭିଯାନରେ ରାଜ୍ୟରେ ଅତି କମ୍ରେ 10% ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଓ ବିଭିନ୍ନ ସାମାଜିକ ସଂଗଠନର ସହଭାଗ

ଅଧ୍ୟକ୍ଷତାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ କରାଯାଉଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସାମୁହିକ ନିଶାମୁକ୍ତି ଶପଥ ପାଠ କରାଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପାଇଁ ଇ କେୱାଇସି କରିବାର ଶେଷ ତାରିଖ ଆସନ୍ତା ରବିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସମୟସୀମା ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ତୈଳ କମ୍ପାନୀଗୁଡ଼ିକରେ ବିଭିନ୍ନ ବୈଷୟିକ ତ୍ରୁଟି ଓ ଗ୍ୟାସ୍ ଏଜେନ୍ସିଗୁଡ଼ିକରେ ଗ୍ରାହକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଇ କେୱାଇସି ସମୟସୀମାକୁ ବୃଦ୍ଧି କରାଯାଇଛି। ଭଦ୍ରକ ଜିଲ୍ଲା କହରାପୋଖରୀସ୍ଥିତ କ୍ରାନ୍ତି ମଇଦାନ ଓ ଭଣ୍ଡାରୀପୋଖରୀ ଥାନା ପରିସରରେ 1942 ଭାରତ ଛାଡ଼ ଆନ୍ଦୋଳନର ସ୍କାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଓ ଜିଲ୍ଲା ପୁଲିସ୍ ପ୍ରଶାସନ ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍କୃତିଚାରଣ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ଏସ୍ସିସ୍ଥିତ କଲ୍ୟାଣ ମଣ୍ଡପଠାରେ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବ୍ରାଣ୍ଡ ପ୍ରତିଷ୍ଠା ଓ ବଜାର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲା ବାଇପାସ୍ସ୍ଥିତ ବଡ଼ ପଣ୍ଡୁସର ଏବଂ ଇଟାମାଟିଠାରେ ବସ୍ ଦୁର୍ଘଟଣାରେ 20ରୁ ଉର୍ଦ୍ଧ ଯାତ୍ରୀ ଆହତ ଓ 3 ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚ ତଦନ୍ତ ଜାରି ରଖିଛି। ବସ୍ଟି 30 ଫୁଟ ତଳକୁ ଖାଇ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱରଠାରେ ଆସନ୍ତା ମାସ 3-6 ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ପଞ୍ଜିକୃତ ଖେଳାଳିମାନେ ହାସଲ କରିଥିବା ର୍ୟାଙ୍କିଙ୍ଗ୍ ପଏଣ୍ଟ ଏବଂ ଗୋଟିଏ ଟ୍ରାଏଲ୍ସକୁ ନେଇ ଖେଳାଳିଙ୍କ ନାମ ଚୟନ କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ଖେଳାଳିମାନେ ଅଂଶଗ୍ରହଣ କରିବେ। ପୂର୍ବାଞ୍ଚଳ ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱରଠାରେ ଗତକାଲିଠାରୁ ଓଡ଼ିଶା ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିର 30 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦ ପୁଣିଥରେ। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରି 1000 କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କହିଲେ ବନ୍ୟା ଯୋଗୁଁ 6ଜିଲ୍ଲାର 74ବ୍ଲକ ପ୍ରଭାବିତ। ଅବପାତର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଐତିହ୍ୟ ଗ୍ରାମ ରଘୁରାଜପୁରଠାରେ 23,82,00,000 ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ରାଜ୍ୟରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଅନୁଷ୍ଠିତ ହେଉଛି ନିଶାମୁକ୍ତ ଶପଥ ଅଭିଯାନ ଏବଂ ଭୁବନେଶ୍ୱରଠାରେ ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ କ୍ୟାରିୟର ଗାଇଡେନ୍ସ ସମ୍ପର୍କରେ। ବିଜ୍ଞାନ ବିଚିତ୍ରରେ ରହିଛି ଆଇଜାକ୍ ନ୍ୟୁଟନ୍ଙ୍କ ଉଦ୍ଭାବନ ଏବଂ ପରେ ଶୁଣିବେ ନିଯୁକ୍ତି ସୂଚନା। ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30, ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ, ସନ୍ଧ୍ୟା 6:30 ଉଦୟ ଭାରତ, ରାତି 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ, ରାତି 7:25 ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:05 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିବେ ଆଜି ରାତି 8:00। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:15, ଏଥିରେ ଶୁଣିବେ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ କ'ଣ, ଏ ସମ୍ପର୍କରେ ଏକ ସାକ୍ଷାତକାର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଆଜି ରାତି 8:35, ଏଥିରେ ଖୟାଲ ପରିବେଷଣ କରିଛନ୍ତି ପ୍ରଭୁଦେବ ସର୍ଦ୍ଦାର, ଶିଳ୍ପୀ ପରିବେଷଣ କରିବେ ରାଗ ଛାୟା ନଟ। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ଆଜି ରାତି 9:30, ଏଥିରେ କବି ସବ୍ୟସାଚୀ ବିଷୟୀଙ୍କ ସହିତ ଆଳାପ ଏବଂ କବିତା ଆବୃତ୍ତି ଶୁଣିବେ। ତା ସହିତ ସ୍ଥାନ ପାଇଛି ରାଧାମୋହନ ପାଣିଗ୍ରାହୀଙ୍କର କ୍ଷୁଦ୍ର ଗଳ୍ପ ଅଦୃଷ୍ଟ ବନ୍ଧନ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ଆଜି ରାତି 10:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 10:30 ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5:00। ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆମର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ସଲିମ ଖାନ୍ ଏବଂ ପ୍ରିୟଙ୍କା ତ୍ରିପାଠୀ।

0: ମୁଁ ବଦଳି ନାହିଁ ଜମାରୁ, ଖାଲି ସମୟ ସହ କିଛି ବୁଝିଯାଇଛି ଓ କୁହା କଥାକୁ ମନ ଭିତରେ ସାଇତି ରଖିବା ଶିଖିଯାଇଛି।
1: ନା ମୁଁ ପଥର ହୋଇଛି, ନା ମୁଁ ନିଷ୍ଠୁର ହୋଇଛି, ଖାଲି ଅଯଥା କଳହରୁ ନିଜକୁ ଟିକେ ଦୂରେଇ ନେଇଛି।
0: ଅଭିଯୋଗର ସେ ପୁରୁଣା ଖାତା ଆଜି ମୁଁ ବନ୍ଦ କରିଦେଇଛି, କାହାକୁ ଦୋଷ ଦେବା ଅପେକ୍ଷା ନିଜ ସହ ବଞ୍ଚିବା ଶିଖିଯାଇଛି।
1: ଯେଉଁଠି ମୋ ଶବ୍ଦର ମୂଲ୍ୟ ନାହିଁ ସେଇଠି ନିରବତାକୁ ଆପଣାଇଛି। ସତରେ ମୁଁ ବଦଳି ନାହିଁ କିନ୍ତୁ ଦୁନିଆକୁ ଟିକେ ଚିହ୍ନି ଯାଇଛି।
0: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ସୁନେଲି ସନ୍ଧ୍ୟାର ସନ୍ଧ୍ୟା ଅଗଣାରେ ପୁଣି ଥରେ ଆସି ଯାଇଛୁ ଆମେ ଦୁହେଁ, ମୁଁ ସଲିମ ଖାନ
1: ଆଉ ମୁଁ ପ୍ରିୟଙ୍କା ତ୍ରିପାଠୀ।
0: ନମସ୍କାର।

0: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆରମ୍ଭ କରିବା ଆଜିର ଜୀବବାଣୀ କାର୍ଯ୍ୟକ୍ରମ। ଆଜିର ଦିନର ସମ୍ପାଦକୀୟରୁ ଆଜିର ସମ୍ପାଦକୀୟର ବିଷୟ ରହିଛି ଜୀବନରେ ଲକ୍ଷ୍ୟ ସ୍ଥିର କରିବା।
1: ଜୀବନରେ ସଫଳତା ପାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଅତ୍ୟନ୍ତ ଆବଶ୍ୟକ। ଲକ୍ଷ୍ୟ ନଥିଲେ ମଣିଷ ଦିଗହୀନ ଭାବରେ ଆଗକୁ ବଢ଼ିଥାଏ, ତେଣୁ ଛାତ୍ର ଜୀବନରୁ ହିଁ ନିଜ ଜୀବନରେ ଲକ୍ଷ୍ୟ ସ୍ଥିର କରିବା ଉଚିତ।
0: ଲକ୍ଷ୍ୟ ସ୍ଥିର କରିବା ପୂର୍ବରୁ ନିଜର ରୁଚି, ଦକ୍ଷତା ଓ ସାମର୍ଥ୍ୟକୁ ବୁଝିବା ଦରକାର। ଲକ୍ଷ୍ୟ ସ୍ଥିର ହେବା ପରେ ତାହା ପାଇଁ ନିୟମିତ ପରିଶ୍ରମ, ଧୈର୍ଯ୍ୟ ଓ ଶୃଙ୍ଖଳାର ସହିତ କାମ କରିବା ଆବଶ୍ୟକ। ଜୀବନରେ ବହୁତ ବାଧା ଆସିପାରେ, କିନ୍ତୁ ବିଫଳତାକୁ ଭୟ ନ କରି ପୁଣି ଚେଷ୍ଟା କରିବା ଉଚିତ। ଏକ ସ୍ପଷ୍ଟ ଲକ୍ଷ୍ୟ ଆମକୁ ସମୟର ସଠିକ୍ ବ୍ୟବହାର କରିବା, ଆତ୍ମବିଶ୍ୱାସ ବଢ଼ାଇବା ଓ ସଫଳତା ଆଡ଼କୁ ଆଗେଇବାରେ ସାହାଯ୍ୟ କରେ। ତେଣୁ ପ୍ରତ୍ୟେକ ମଣିଷ ନିଜ ଜୀବନର ଏକ ଉଚିତ ଲକ୍ଷ୍ୟ ସ୍ଥିର କରି ତାହା ପାଇଁ ସଚେତ ଭାବରେ ପରିଶ୍ରମ କରିବା ଉଚିତ। ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଏକ ସୁନ୍ଦର ବିଚାର।
1: ସମୟକୁ ସମ୍ମାନ କର, କାରଣ ହାତରୁ ଚାଲିଯାଇଥିବା ସମୟ କେବେ ଫେରି ଆସେ ନାହିଁ।
0: ହଁ ଶ୍ରୋତାବନ୍ଧୁ, ସମୟ ଆମ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଥରେ ସମୟ ଚାଲିଗଲେ ତାହାକୁ ଆଉ ଫେରାଇ ଆଣି ହୁଏ ନାହିଁ। ତେଣୁ ଆମେ ସମୟକୁ ଅପଚୟ ନ କରି ଭଲ କାମ, ପାଠପଢ଼ା ଓ ନିଜ ଲକ୍ଷ୍ୟ ପୂରଣରେ ବ୍ୟବହାର କରିବା ଉଚିତ। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା କ୍ୟାରିୟର ଗାଇଡେନ୍ସ ଉପରେ ଗୋଟିଏ ସୁନ୍ଦର ସାକ୍ଷାତକାର।
2: ନମସ୍କାର ସାର୍, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆକାଶବାଣୀ ଜୟପୁରକୁ। ସାର୍, ସାର୍ ପ୍ରଥମେ ନିଜର ପରିଚୟ ଦିଅନ୍ତୁ।
3: ଆପଣଙ୍କୁ ନମସ୍କାର, ଆପଣଙ୍କ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର। ମୋ ନାଁ ହେଉଛି ମିଖାଇଲ ତାକି, ମୁଁ ଜୟପୁରରେ ରହେ ଆଉ ମୁଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟରତ।
2: ଆଚ୍ଛା ସାର୍, ତାହେଲେ ସାର୍ ଆଜିର ଆମ ବିଷୟଟି ରହିଛି କ୍ୟାରିୟର ଗାଇଡେନ୍ସ ଉପରେ। ସାର୍, ସାର୍ ଦଶମ ଶ୍ରେଣୀ ପରେ ଜଣେ ଛାତ୍ର ବା ଛାତ୍ରୀ ଅନ୍ୟମାନଙ୍କର ଚାପରେ ନ ପଡି ନିଜ ପସନ୍ଦର ଷ୍ଟ୍ରିମ୍ ଆର୍ଟ, ସାଇନ୍ସ କିମ୍ବା କମର୍ସ କିପରି ବାଛି ପାରିବେ?
3: ଦେଖନ୍ତୁ, ସମ୍ପୂର୍ଣ୍ଣ ରୂପେ ଏହା ସେଇ ଛାତ୍ର କିମ୍ବା ଛାତ୍ରୀଙ୍କ ଉପରେ ନିର୍ଭର କରେ। କହିବାର ଉଦ୍ଦେଶ୍ୟ ହେଉଛି, ମୋ ମନରେ

0: ଆଜିର ସମାଜରେ ସମସ୍ୟା କଣ ହଉଛି, ପିଲା ପାଠ ପଢୁଛନ୍ତି ସତ କଥା, କିନ୍ତୁ ବହୁତ କମ ପିଲାଙ୍କର ମନରେ ଥାଏ କି ମୁଁ କଣ ମୋର ଭବିଷ୍ୟତରେ ମୁଁ କୋଉ କ୍ୟାରିୟରକୁ ବାଛିବି, ଯେହେତୁ ସେମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କର କ୍ୟାରିୟର ଚଏସ୍ କରିନଥାନ୍ତି, ସେଥିପାଇଁ ଅନେକ ସମୟରେ ସେମାନେ କନଫ୍ୟୁଜନରେ ପଡନ୍ତି, ସେମାନଙ୍କୁ ସମସ୍ୟା ହୁଏ। ଆଉ ସେ ସମୟରେ ଯେତେବେଳେ ଲୋକମାନେ ସେମାନଙ୍କୁ ଉପଦେଶ ଦିଅନ୍ତି, ଯୋଉମାନେ କି ଏତେ ସେଇ ଫିଲ୍ଡରେ ଏତେ ତାଙ୍କ ଜ୍ଞାନ ନଥାଏ, ତା ବାବଦରେ ବି ସେମାନେ କଣ କରନ୍ତି, ଅନେକ ପ୍ରକାର ଉପଦେଶ ଦେଇଦିଅନ୍ତି। ସେମାନେ ଦେଖନ୍ତି ନାଇଁ ଅମକ ଜିନିଷ ପଢିଦିଅ ଚାକିରି ମିଳିଯିବ, ଅମକ ଜିନିଷରେ କ୍ୟାରିୟର ମିଳିଯିବ। ତ ଏତେବେଳେ କଣ ହୁଏ, ଯୋଉ ପୁଅ ଝିଅ ସେ ପୂର୍ବରୁ ତାର ମନରେ ସ୍ଥିର ନ କରିଛି, ଯେ ପୁଅ ଝିଅ ପୂର୍ବରୁ ମନରେ ସ୍ଥିର କରିନଥିବ କି ମତେ କଣ କରିବାର ଅଛି, ମୋର ଶିକ୍ଷା ସାରିଲା ପରେ ମୋର ଏଜୁକେସନ ମୁଁ ସମାପ୍ତ କଲା ପରେ ମୁଁ କଣ କ୍ୟାରିୟରକୁ ବାଛିବି, ପ୍ରାୟତଃ ସେମାନେ ହିଁ କନଫ୍ୟୁଜନରେ ପଡନ୍ତି। ତ ଯଦି ସେମାନେ ଚାହୁଁଛନ୍ତି କି କଣ ଚାହୁଁଛନ୍ତି, ଯଦି କ୍ୟାରିୟର ଫାଇନାଲାଇଜ କରୁଛନ୍ତି, ସେମାନେ ଯଦି ଜାଣିଛନ୍ତି ମତେ କ୍ୟାରିୟରରେ ଏଇ ଜିନିଷ କରିବାର ଅଛି, ତାହେଲେ ତାଙ୍କୁ କନଫ୍ୟୁଜନ ହେବ ନାହିଁ କି ସେମାନେ କଣ ବାଛିବେ। ତ କେମିତି ବାଛିବେ, ପ୍ରଶ୍ନ କେମିତି ବାଛିବାର ଉତ୍ତର ହେବ, ସେ କଣ ହେବା ପାଇଁ, ମାନେ ନିଅନ୍ତୁ ଗୋଟେ ପୁଅ କିମ୍ବା ଝିଅ ମେଡିକାଲ ସେଟ୍ ଯିବା ପାଇଁ, ତାହେଲେ ନିଶ୍ଚିତ କଥା ପ୍ଲସ୍ ଟୁ ସାଇନ୍ସ ନେବାକୁ ପଡିବ, ଯେହେତୁ ସାଇନ୍ସ ନେଲେ ହିଁ ସେ ମେଡିକାଲ ସେଟ୍ ଯାଇଥିବ। କେବଳ ମେଡିକାଲ ଫିଲ୍ଡ ବୋଲି ନାହିଁ, ଅନେକ ଫିଲ୍ଡ ଅଛି ଯୋଉ ଫିଲ୍ଡରେ ସାଇନ୍ସରେ ବହୁତ ସ୍କୋପ ଅଛି, ସାଇମେଣ୍ଟେନିୟସ ବି। ଯଦି ଜଣେ ଲୋକ ମାନି ନିଅନ୍ତୁ ସେ ଟିଚିଂ ଲାଇନ୍ ଯିବା ପାଇଁ ଚାହୁଁଛି, ସାଇନ୍ସ ପଢିବେ ଟିଚର ହଉଛନ୍ତି ନୋ ଡାଉଟ, କିନ୍ତୁ ଅନ୍ୟ କ୍ଷେତ୍ରରେ ଅଛି ତାକୁ ଯଦି ଟିଚିଂ ଲାଇନ୍ ଯିବାର ଅଛି କି ଆଡମିନିଷ୍ଟ୍ରେଟିଭ ଲାଇନ୍ ଯିବାର ଅଛି, ଦେଖନ୍ତୁ ପ୍ଲସ୍ ଟୁ ସେ କଣ ପଢିବ ତାହା ଏତେ ହାର୍ଡ ଡିସାଇଡ୍ କରୁନାହିଁ। ଯେହେତୁ ବର୍ତ୍ତମାନ NEP 2020 ହିସାବରେ ଆପଣଙ୍କ ପାଇଁ ସରକାର ସ୍କୋପ ବହୁତ ଖୋଲି ଦେଇଛନ୍ତି କି ପିଲା ଇଣ୍ଟିଗ୍ରେଟେଡ ଷ୍ଟଡି ବି କରିପାରୁଛନ୍ତି, ଏହି ସୁବିଧା ବି ସରକାର ଦେଉଛନ୍ତି। ତ ସେ ଦୃଷ୍ଟିରୁ କଣ ହଉଛି କି ସର୍ବପ୍ରଥମେ ଛାତ୍ର କିମ୍ବା ଛାତ୍ରୀକୁ ନିଜେ ଦେଖିବାକୁ ପଡିବ କି ତାଙ୍କର ଟ୍ୟାଲେଣ୍ଟ କୋଉଠି ଅଛି, ତାଙ୍କର ସ୍କିଲ କୋଉଠି ଅଛି, ତାଙ୍କର ଇଣ୍ଟରେଷ୍ଟ କୋଉଠି ଅଛି, ସେଇ ବାବଦରେ ଯଦି ସେ କ୍ୟାରିୟର ବାଛୁଛନ୍ତି ତାପରେ ସେ ପ୍ଲସ୍ ଟେନ୍ଥ ପାଇଁ କଣ ସେମାନେ ଡିସାଇଡ୍ କରିପାରିବେ। ଏଠି ଆଉ ଗୋଟେ ବିଷୟ ମୁଁ ଇମ୍ପୋର୍ଟାଣ୍ଟ ବହୁତ ଗୁରୁତ୍ୱ ବିଷୟ କହିବା ପାଇଁ, ଆଜିକାଲି କଣ ହଉଛି ପୁଅ ଝିଅମାନେ ପ୍ରାୟତଃ ସେମାନେ କେତେଟା ମାନେ ଗ୍ଲାମରାଇଜ ଜିନିଷ ଯାକ ଦେଖି, ଗ୍ଲାମର ଦେଖି, କେତେ ଜାଗାରେ ଅର୍ଥ ଦେଖି ସେମାନେ କ୍ୟାରିୟର ଡିସାଇଡ୍ କରନ୍ତି, ଯଦିଓ ତାର ବ୍ୟାକଗ୍ରାଉଣ୍ଡ ରିସର୍ଚ୍ଚ ସେମାନେ କରନ୍ତିନି, ସେମାନେ ଜାଣନ୍ତି ନାହିଁ କି ସେଠି କୋଉ ପ୍ରକାର ଚ୍ୟାଲେଞ୍ଜେସ ଅଛି, କୋଉ ପ୍ରକାର ସମସ୍ୟା ଅଛି, ନିଜର ଫିଜିବିଲିଟି ଦେଖନ୍ତି ନାହିଁ କି ମୁଁ ସେଇ ଫିଲ୍ଡ ପାଇଁ ଫିଟ୍ ନା ନୁହଁ। ତ ସେମାନେ କଣ କରନ୍ତି, XYZ ଲୋକଙ୍କୁ ଦେଖିଲେ ସେମାନେ କହିଲେ କି ଯେହେତୁ ଏଇ ଫିଲ୍ଡ ରେ ବହୁତ ନେମ୍ ଆଣ୍ଡ ଫେମ୍ ମିଳୁଛି, ଟଙ୍କା ମିଳୁଛି, ତ ମୁଁ ଏଇ ଜିନିଷ ନେବି। ଯେତେବେଳେ କି ସେମାନେ ନିଜର ସ୍କିଲକୁ, ନିଜର ଟ୍ୟାଲେଣ୍ଟକୁ ସେମାନେ ଚିନ୍ତା ମାନେ ତାକୁ ଆଖି ଆଗରେ ରଖିକିନା ନିଜର କ୍ୟାରିୟର ବାଛିବା, ଯଦି ଆପଣ ସେମିତି ନିଜର କ୍ୟାରିୟର ବାଛିଛନ୍ତି ତାହେଲେ ଆପଣଙ୍କ ପାଇଁ ରାସ୍ତା ବହୁତ ସଫା, ବହୁତ ସିଧା। ଆପଣ ଜାଣିଛନ୍ତି ଆପଣଙ୍କ କ୍ୟାଲିବ୍ରିଟି କଣ, ଆପଣ ଜାଣିଛନ୍ତି ଆପଣଙ୍କର ଇଣ୍ଟରେଷ୍ଟ କୋଉ ଦିଗରେ ଅଛି। ତ ସେଇ ବାବଦରେ ଆପଣଙ୍କର ଦଶମ ଶ୍ରେଣୀ ପାସ୍ କଲା ପରେ ଆପଣ ଆର୍ଟ୍ସ ନେବେ କି କମର୍ସ ନେବେ କିମ୍ବା ସାଇନ୍ସ ନେବେ, ଆରାମସେ ଆପଣ ବାଛିପାରିବେ।
1: ଆଜ୍ଞା ସାର୍, ତାହେଲେ ସାର୍ ଏକ ପାରମ୍ପରିକ ଡିଗ୍ରୀ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ସ୍କିଲ ବେସ୍ଡ ଜିନିଷ ଅଧିକ ଗୁରୁତ୍ୱପୂର୍ଣ୍ଣ?
0: ଦେଖନ୍ତୁ ଆମେ 21st century ରହୁଛୁ, ଆଉ ବର୍ତ୍ତମାନ କୌଣସି ଏହାକୁ AI ର ଯୁଗ କୁହାଯାଉଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ପଡୁଛି। ତ ପୂର୍ବରୁ ମଧ୍ୟ ଯେତେବେଳେ ଆମେ ଯୋଉ କହୁଛୁ ପ୍ଲେନ୍ ଡିଗ୍ରୀ କରୁଛି କିମ୍ବା ସ୍ନାତକୋତ୍ତର ପଢୁଛନ୍ତି, ସେଥିରେ ବି କୁହାଯାଉଥିଲା କି ଆପଣ ସ୍କିଲ ଅର୍ଜନ କରନ୍ତି, କିନ୍ତୁ ଅର୍ଥ କେବଳ ଏଇଟା ନାହିଁ କି ଆପଣ ସ୍ପେସିଫିକ ସ୍କିଲ କରିପାରିବେ। ବର୍ତ୍ତମାନ ଏତେ ସୁବିଧା ସୁଯୋଗ ହେଇଗଲାଣି କି ଆପଣ ଗ୍ରାଜୁଏସନ କରିବା ସତ୍ତ୍ୱେ ବି ଅନେକ କିଛି ଶିଖିପାରିବେ, ଯେମିତି ଆପଣଙ୍କର କମ୍ପ୍ୟୁଟର ସ୍କିଲ ରହିଲା, AI ସ୍କିଲ ରହିଲା, ବହୁତ କିଛି ଜିନିଷ। ତାପରେ କଣ ହଉଛି, ଯେତେବେଳେ ଆମେ ସ୍କିଲ ଏଜୁକେସନ କଥା କହୁଛୁ, ମାନି ନିଅନ୍ତୁ ଆପଣଙ୍କୁ ଗ୍ରାଜୁଏସନ କରିବାର ନାହିଁ, ଆପଣଙ୍କୁ ସ୍ନାତକୋତ୍ତର କରିବାର ନାହିଁ, ତାହେଲେ ଆପଣ କଣ କରିପାରିବେ, ଆପଣଙ୍କର ହିସାବରେ ଆପଣ ସ୍କିଲ ଟ୍ରେଡ୍ ଖୋଜିପାରିବେ, ଯେମିତି ଅନେକ ଜିନିଷ ଅଛି, ଡିପ୍ଲୋମା ଅଛି, ITI ଅଛି କିମ୍ବା BEd ବି ଅଛି, ଏସବୁ ଜିନିଷ BEd ମାନେ ଆପଣଙ୍କୁ ଗ୍ରାଜୁଏସନ କରିବାକୁ ବାଧ୍ୟ। ପ୍ଲସ୍ ଟୁ ପରେ ଆପଣ ସିଟି ବି ଯାଇପାରିବେ, ସେତେବେଳେ ଆପଣ ଗୋଟେ ଶିକ୍ଷିତ ପ୍ରାଇମେରୀ କ୍ଷେତ୍ରରେ ଶିକ୍ଷିତ ହେବା ପାଇଁ ଆପଣ ମାନେ ଏଲିଜିବଲ ହେଇଯିବେ। ଆପଣ ଯଦି ଗ୍ରାଜୁଏସନ କରୁଛନ୍ତି, ଗ୍ରାଜୁଏସନ ପରେ ବି ନିଜର ସ୍କିଲକୁ ବଢେଇ ପାରିବେ। ତ ପୁନର୍ବାର ମୁଁ ସେଇ ବିଷୟଟା କହିବି କି ଆଜିର ଜମାନାରେ, ଆଜିର ପରିସ୍ଥିତିରେ, ଆଜିର ସମୟରେ ଆପଣ କେବଳ ସିମ୍ପଲି ଗୋଟେ ଡିଗ୍ରୀ ଧରିକିନା ବାହାରି ପଡ଼ିବେ ଆଗକୁ ବଢେଇବା ପାଇଁ, ତାହେଲେ ବହୁତ ମୁସ୍କିଲ ହେବ। କାରଣ ଦେଖନ୍ତୁ ଅନେକ ସରକାରୀ ଚାକିରି ମଧ୍ୟ ଆପଣଙ୍କର ପ୍ଲେନ୍ ଗ୍ରାଜୁଏସନ ସହିତ କମ୍ପ୍ୟୁଟର ସ୍କିଲର ସେମାନେ ଆବଶ୍ୟକତା ଅଛି ବୋଲି ଆପଣମାନଙ୍କର ବିଜ୍ଞାପନରେ ଲେଖାଯାଇଛି। କାରଣ କଣ, କାରଣ ପ୍ରତ୍ୟେକଟି କ୍ଷେତ୍ରରେ ଯେତେବେଳେ ଆପଣମାନେ କାର୍ଯ୍ୟ କରୁଛନ୍ତି ଆପଣଙ୍କୁ ସ୍କିଲର ଆବଶ୍ୟକତା ରହିଛି। ହୁଏତ ଆପଣ ଲିଟରେଟ୍ ପାଠ ପଢୁଛନ୍ତି କିମ୍ବା ପ୍ଲେନ୍ ଗ୍ରାଜୁଏସନ କରୁଛନ୍ତି, ଯାଏ ଆସେ ନାହିଁ, ଆପଣଙ୍କୁ କଣ କରିବାକୁ ପଡିବ, କେତେଟା ସ୍କିଲ ଆପଣଙ୍କୁ ମାନେ ନିଶ୍ଚିତ ରୂପେ କଣ କରିବାକୁ ପଡିବ, ଅର୍ନ କରିବାକୁ ପଡିବ। ଆଜି ଡେଟ୍ ସେଟା ମ୍ୟାଣ୍ଡେଟରୀ
1: ସାର୍। ଯେମିତି ଆପଣ ଏବେ କହିଲେ ଏଇଟା ହଉଛି ଏବେ AI ର ଜମାନା, ତ ଏ AI ର ଜମାନାରେ

0: ଆଧୁନିକ ପ୍ରଯୁକ୍ତି ବିଦ୍ୟା ଆମ ଚାକିରି ଉପରେ କି ପ୍ରଭାବ ପକାଇଛି ଏବଂ ଯୁବପିଢ଼ିକୁ କେଉଁ ନୂଆ ନୂଆ ସ୍କିଲ ଶିଖିବା ଉଚିତ?
1: ଦେଖନ୍ତୁ, ଏଆଇ ଜମାନା ମୁଁ ଯେମିତି କହୁଥିଲି ଆପଣଙ୍କୁ, ବର୍ତ୍ତମାନ ହେଉଛି ପ୍ରଯୁକ୍ତି ବିଦ୍ୟାର ଯୁଗ, ମାନେ ଏ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇର ସମୟ। ଆଉ ପ୍ରତ୍ୟେକ ଯେତେବେଳେ ଆମେ ମୁଁ ସରକାରୀ ଚାକିରି କଥା କହିବି କି ବେସରକାରୀ ଚାକିରି କଥା କହିବି, ପ୍ରାୟତଃ ବେସରକାରୀ ଚାକିରି କ୍ଷେତ୍ରରେ ଆପଣ ଯେତେବେଳେ ଯାଉଛନ୍ତି ତ ସେଇ ଜାଗାରେ ଆପଣ ଗୋଟିଏ ବିଷୟ ଦେଖୁଥିବେ, କଣ କି ଅନେକ ପ୍ରକାର ଏଆଇ ଆପଣଙ୍କୁ କଣ ସାହାଯ୍ୟ କରେ, ଏଆଇ ଆପଣଙ୍କୁ ସାହାଯ୍ୟ କରେ କି ଯୋଉ କାର୍ଯ୍ୟ କରିବା ପାଇଁ ବହୁତ ସମୟ ଲାଗୁଥିଲା ତାକୁ ସେ ଅଳ୍ପ ସମୟରେ କରିଦିଏ, ରାଇଟ୍। ତ ଆମେ ଦେଖୁଛୁ ବେସରକାରୀ ଜାଗା ମାନଙ୍କର କଣ କାମ ସେମାନଙ୍କୁ ବହୁତ ପରଫେକ୍ଟଲି ଦେଖୁଛି, ଯେକୌଣସି ଜାଗାରେ ସରକାରୀ ହଉ କିମ୍ବା ବେସରକାରୀ ହଉ କାମରେ ଆପଣଙ୍କୁ ପରଫେକ୍ଟ ହେବାର ଅଛି। ଆଉ ସେ ପରଫେକ୍ସନଟା ଏମିତିରେ ଆମକୁ ବହୁତ ବର୍ଷର ଅନୁଭୂତି ପରେ ଆସୁଥିଲା, ରାଇଟ୍, ସେଥିରେ ମଧ୍ୟ କୌଣସି ତ୍ରୁଟି ରହୁଥିଲା। କିନ୍ତୁ ଏଆଇ ଯେତେବେଳେ ଆସିଲା, ଏଆଇ ଗୋଟେ ଆମକୁ କଣ କହିଲା, ଗୋଟେ ହେଲ୍ପିଂ ହ୍ୟାଣ୍ଡ ଦେଲା, କଣ କି ଯୋଉ ଜିନିଷ ମତେ କରିବା ପାଇଁ ଅନେକ ୱେବସାଇଟ୍ ଖୋଜିବାକୁ ପଡୁଥିଲା, ଅନେକ ବହି ପଢିବାକୁ ପଡୁଥିଲା, ସେ ସବୁ ଆଭେଲେବଲ ଅଛି। ମୁଁ ଜଷ୍ଟ ଏଆଇ ରେ ଗୋଟେ କମାଣ୍ଡ ଦଉଛି, ଆଉ କମାଣ୍ଡ ଦେବା ସତ୍ତ୍ୱେ ଇମିଡିଏଟଲି ଅଳ୍ପ ସମୟ ମଧ୍ୟରେ ଏଆଇ କଣ କରୁଛି, ମୋର ଯାହା ଆବଶ୍ୟକ ତାକୁ ମୋ ହିସାବରେ, ମୋର ଆବଶ୍ୟକତା ହିସାବରେ ସୁନ୍ଦର ରୂପେ ସର୍ଟିଂ କରି ରଖିଦେଉଛି, ତାର ଫାଇଦା ମୁଁ ଉଠାଉଛି, ହେଲା। ଆଉ ଦେଖନ୍ତୁ, ଏଆଇ ବୋଲେ ଲୋକମାନେ ଜେନେରାଲି ଭାବୁଥିଲେ ଆପଣଙ୍କୁ ବହୁତ ବଡ଼ ଗୋଟେ ଟେକ୍ନୋଲୋଜି ହେବାକୁ ପଡିବ, ବହୁତ ପ୍ରୋଗ୍ରାମିଂ ଶିଖିବାକୁ ପଡିବ। ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ଛୋଟ ଏକ୍ସାମ୍ପଲ ଦେବାକୁ ଚାହୁଁଛି। ଆପଣ ଦେଖୁଥିଲେ କି ବର୍ତ୍ତମାନ ଯେକୌଣସି ଇଭେଣ୍ଟ ହଉ ନା କାହିଁକି ଲୋକମାନେ ବହୁତ ଚୁଟିରେ ଛୋଟ ଛୋଟ ପୋଷ୍ଟର ବନେଇ ଦେଉଛନ୍ତି, ଏଆଇ ଦ୍ୱାରା ହିଁ ହେଉଛି। ଯୋଉ ବ୍ୟକ୍ତିତ୍ୱ ମାନେ ସେ କରୁଛନ୍ତି ସେମାନେ ଯିବା ବି ଅଛନ୍ତି, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ବି ଅଛନ୍ତି। ମୁଁ ଛୋଟ ବିଷୟ ଆପଣଙ୍କୁ ଗୋଟେ ଛୋଟ ଆପ୍ଲିକେସନ ଲେଖିବାକୁ ପଡିବ, ସେଇଟା ବି ଯଦି ଆପଣ ଏଆଇ ରେ କହୁଛନ୍ତି, ଏଆଇ ତା ହିସାବରେ ବହୁତ ସୁନ୍ଦର ରୂପେ ଡ୍ରାଫ୍ଟ କରିକିନା ପଠେଇ ଦେଉଛି। ଯେତେବେଳେ ଗୋଟେ ସୁନ୍ଦର ଆପ୍ଲିକେସନ ଟେ ଲେଖିବା ପାଇଁ, ଗୋଟେ ଦରଖାସ୍ତ ଟେ ଲେଖିବା ପାଇଁ ଆମକୁ ସ୍କିଲ୍ସ ଦେବାକୁ ପଡୁଥିଲା, ଆମକୁ ଏକ୍ସପିରିଏନ୍ସ ଦରକାର ପଡୁଥିଲା, ନିର୍ଭୁଲ ଭାବେ କେମିତି ଲେଖିବେ। ଏଆଇ ର ଅର୍ଥ ଏରିଆ ନାହିଁ ଦାଟ ସେ ଆପଣଙ୍କୁ ରିପ୍ଲେସ କରିଦେବ, ନାହିଁ, ଏଆଇ କେବେ ବି ଗୋଟେ ହ୍ୟୁମାନ ରିପ୍ଲେସ କରିପାରିବ ନାହିଁ। କୋଉ ସେନ୍ସରେ ମୁଁ କହୁଛି କି ଡିସିଜନ ମେକିଂ ସେନ୍ସରେ, ଗୋଟେ ମ୍ୟାନେଜମେଣ୍ଟ ସେନ୍ସରେ, ଏସବୁ ଜିନିଷରେ କଣ ଏଆଇ କୁ ଆମେ ବ୍ୟବହାର କରିପାରିବୁ। ଯଦି ମୋ ପାଖରେ ଏଆଇ ର ସ୍କିଲ ଅଛି ତାହେଲେ ମୁଁ କଣ କରିବି, ମୋ କାମକୁ ଆହୁରି ଅଧିକ ଏଫିସିଏଣ୍ଟଲି କରିପାରିବି, ଆଉ ନିର୍ଭୁଲ ଭାବରେ, ସଠିକ ଭାବରେ, ଅଳ୍ପ ସମୟ ମଧ୍ୟରେ ମୁଁ କରିବି। ଆଗାମୀ ଦିନ ମାନଙ୍କରେ ଏଆଇ ର ଚାହିଦା ବଢିବ, ଏହାର ବ୍ୟବହାର ବଢିବ, ତ ଏଆଇ ର ଜ୍ଞାନ ଆହରଣ କରିବା କୌଣସି ମନ୍ଦ ବିଷୟ ନାହିଁ। ଆପଣ ୱେଲ୍ ଆଣ୍ଡ ଗୁଡ୍ କ୍ୱାଲିଫାଏଡ୍ ହେଇପାରିଥାନ୍ତି, କିନ୍ତୁ ନିଜର କାମକୁ ସୁରୁଖୁରୁ ଆଉ ଶୀଘ୍ର କରିବା ପାଇଁ ଏଆଇ ଆପଣଙ୍କ ପାଇଁ ଗୋଟେ ହେଲ୍ପିଂ ହ୍ୟାଣ୍ଡ ହେଇପାରିବ। ତ ଯେଉଁମାନେ ଭାବୁଥିବେ କି ନାହିଁ ନାହିଁ ଏଆଇ ଆସିଲା ଜବ୍ କିଲିଂ ହେଇଯିବ, ଅନ୍ଡାଉଟେଡ୍ଲି ଦେଖନ୍ତୁ ମାର୍କେଟ ବଦଳୁଛି, ରାଇଟ୍, କମ୍ପିଟିସନ ବଦଳୁଛି। ଯେଉଁମାନେ କମ୍ପିଟିସନ ହିସାବରେ ନିଜକୁ ପ୍ରସ୍ତୁତ କରୁଛନ୍ତି, ଯେଉଁମାନେ ମାର୍କେଟର ନିଡ୍ ହିସାବରେ ନିଜକୁ ସଜାଡ଼ିଛନ୍ତି, ନିଜକୁ ଇକ୍ୱିପ୍ କରିଛନ୍ତି, ସେମାନେ ଚାକିରି ପାଇବେ, ସେମାନେ ଏମ୍ପ୍ଲୟମେଣ୍ଟ ପାଇବେ। ଆଉ ଯେଉଁମାନେ ସେ ଟ୍ରାଡିସନାଲ ୱେରେ ରହିଗଲେ, ହେଲା, ସେମାନଙ୍କ ପାଇଁ ନିଶ୍ଚିତ ରୂପେ ସମସ୍ୟା ହେବ। ମୁଁ କହୁନି ସେମାନେ ଜବ୍ ପାଇପାରିବେ ନାହିଁ, କିନ୍ତୁ ସେମାନଙ୍କ ପାଇଁ ଟିକେ ସମସ୍ୟା ଅଛି। କାହିଁକି ସମସ୍ୟା ଅଛି, ସମୟ ସହିତ ଯିଏ ବଦଳେ ନାହିଁ ସବୁବେଳେ ପଛରେ ରହିଯାଏ।
0: ତାହେଲେ ସାର୍, ଆପଣ ଯେମିତି କହିଲେ କି ଆଜିକାଲିର ଯୁବପିଢ଼ି ଅର୍ଥ ପଛରେ ବହୁତ ଦୌଡୁଛନ୍ତି, ତାହେଲେ ସାର୍ ଗ୍ରାଜୁଏସନ ପରେ ତୁରନ୍ତ ଚାକିରି କରିବା ଭଲ ନା ଆଗକୁ ଅଧିକ ପାଠ ମାନେ ହାୟର ଷ୍ଟଡିଜ୍ କରିବା ଭଲ, ଏଇଟା ଗୋଟେ ଛାତ୍ର କେମିତି ସ୍ଥିର କରିପାରିବ?
1: ଦେଖନ୍ତୁ, ସମସ୍ତଙ୍କର ଜୀବନ ଭିନ୍ନ, ରାଇଟ୍, ସମସ୍ତଙ୍କର ପରିବାର ପରିସ୍ଥିତି ମଧ୍ୟ ଭିନ୍ନ। ମୁଁ ବି ଯେତେବେଳେ ପ୍ଲସ୍ ଟୁ ପଢୁଥିଲି ସେତେବେଳେ ବି ମୁଁ ପାର୍ଟ ଟାଇମ୍ ଜବ୍ କରୁଥିଲି, ଆଉ ଯେହେତୁ ମାନେ ଗୋଟେ ମଧ୍ୟମ ପରିବାର ମୁଁ ଆସୁଥିଲି, ତ ମୋ ପାଇଁ ବି ଷ୍ଟ୍ରଗଲ୍ ବହୁତ ଥିଲା। ତ ମୁଁ ମୋ ପାଠ ସହିତ ମୁଁ ଜବ୍ ବି କରୁଥିଲି, କିନ୍ତୁ ମୋର ଏଜୁକେସନକୁ ମୁଁ କେବେ ବି ବ୍ୟାକ୍ ସିଟ୍ କୁ ନେଇନି। ମୁଁ କେବେ ବି ମୋର ଶିକ୍ଷାଗତ ଯୋଗ୍ୟତାକୁ ବଢେଇବାରେ କୁଞ୍ଚାବଦ୍ଧ କରିବି। ମୁଁ ସବୁବେଳେ ଚେଷ୍ଟା କଲି କିଭଳି ମୁଁ ଭଲସେ ପାଠ ପଢିବି, ମୋର ମଧ୍ୟ ଯୋଗ୍ୟତା ଆଣିପାରିବି, ଯେମିତିକି ଆଗାମୀ ଦିନ ମାନଙ୍କରେ ସେ ଯୋଗ୍ୟତାକୁ ବ୍ୟବହାର କରିକିନା ମୁଁ କଣ କରିବି, ଆଉ ଅଧିକରୁ ଅଧିକ ଅର୍ଥ କମେଇ ପାରିବି। ଅନେକ ଯୁବ ଯୁବତୀ ମାନେ କଣ କରନ୍ତି, ଯେତେବେଳେ ପରିବାର ସମସ୍ୟା ଆସେ, ମୁଁ ବୁଝିପାରୁଛି ସମସ୍ୟା ଆସିବ ହିଁ ଆସିବ, ଅନେକ ଆର୍ଥିକ ସମସ୍ୟା ବି ସେମାନେ ଗତି କରିବେ। ମୁଁ ଦେଖେ ବହୁତ ପୁଅ ଝିଅମାନେ ଯେଉଁମାନେ ମୋ ପାଖକୁ ଆସନ୍ତି, ମୁଁ ଯେଉଁମାନଙ୍କୁ କାଉନ୍ସିଲିଂ କରେ, ମୁଁ ଯେଉଁମାନଙ୍କୁ କଥା ହୁଏ, ମୁଁ ଯେଉଁମାନଙ୍କୁ ପଢାଉଛି, ସେମାନେ କଣ କରନ୍ତି, ଇମିଡିଏଟଲି ସେମାନେ କଣ କରନ୍ତି, ପାଠକୁ ଛାଡି ଦିଅନ୍ତି। ପାଠ ଛାଡିଲା ପରେ ସେମାନେ କଣ କରନ୍ତି, ଅଳ୍ପ ସମୟ ପାଇଁ ଗୋଟେ ଛୋଟିଆ ଜବ୍ ଗୋଟେ ଖୋଜି ଦିଅନ୍ତି, ସେଇ ମୁହୂର୍ତ୍ତ ପାଇଁ ହୁଏ ତ ସେମାନଙ୍କର ଆବଶ୍ୟକତା ପୂର୍ଣ୍ଣ ହଉଛି, କିନ୍ତୁ ଯଦି ଆପଣ ଲଙ୍ଗ ଟର୍ମ ଦେଖିବେ ସେଟା ପୂର୍ଣ୍ଣ ହବ ନାହିଁ, ସେମାନେ ଅସୁବିଧାରେ ପଡିବେ। ତ କହିବାର ଉଦ୍ଦେଶ୍ୟ ଏଇଟା କଣ, ସମସ୍ୟା ଅଛି ତାକୁ ଟ୍ୟାକଲ କରନ୍ତୁ, କିନ୍ତୁ ପାଠକୁ ନିଜର କ୍ୱାଲିଫିକେସନକୁ ବଢେଇବାରେ କେବେ ବି ପଛ ଘୁଞ୍ଚା ଦିଅନ୍ତୁ ନାହିଁ। ଯଦି ଆପଣ ଗୋଟେ ବଡ ସୁନ୍ଦର କହାବତ ଅଛି, ରନ୍ ଆଫ୍ଟର ଏକ୍ସିଲେନ୍ସ, ଡୁ ନଟ୍ ରନ୍ ଆଫ୍ଟର ସକ୍ସେସ, ସକ୍ସେସ ୱିଲ୍ ଅଟୋମେଟିକଲି ରନ୍ ଆଫ୍ଟର ୟୁ ଇଫ୍ ୟୁ ଆର୍ ହାଭିଂ ଏକ୍ସିଲେନ୍ସ ଇନ୍ ଲାଇଫ୍, ରାଇଟ୍। ତ ଆପଣ ଯାହା ବି କରୁଛନ୍ତି ସେଥିରେ ଆପଣ ଯଦି ବେଷ୍ଟ ଅଛନ୍ତି, ତାହେଲେ ଏଇ ଅର୍ଥ, ନେମ୍, ଫେମ୍ ଅଟୋମେଟିକଲି ଆପଣଙ୍କ ପଛକୁ ଆସିବ, ଆପଣଙ୍କୁ ତାର ପଛକୁ ଯିବାକୁ ଆବଶ୍ୟକତା ନାହିଁ।
0: ତାହେଲେ ସାର୍, ଚାକିରି ଇଣ୍ଟରଭ୍ୟୁ ଏବଂ ରେଜ୍ୟୁମେ ତିଆରି କରିବା ସମୟରେ ଅଧିକାଂଶ

0: শ্রোতাবন্ধু চলন্তু বর্তমান শুনিবা বিজ্ঞান বিচিত্র যাহার প্রথম বিষয় রয়েছে আইজাক নিউটন আবিষ্কার।
1: ସାର୍ ଆଇଜାକ୍ ନ୍ୟୁଟନ୍ ଜଣେ ପ୍ରସିଦ୍ଧ ଇଂରାଜୀ ବୈଜ୍ଞାନିକ ଓ ଗଣିତଜ୍ଞ ଥିଲେ। ତାଙ୍କ ଜନ୍ମ 1643 ମସିହାରେ ଇଂଲଣ୍ଡରେ ହୋଇଥିଲା। ବିଜ୍ଞାନ ଜଗତରେ ତାଙ୍କର ଅବଦାନ ଅତ୍ୟନ୍ତ ମହାନ ରହିଛି।
0: ନ୍ୟୁଟନଙ୍କ ସବୁଠାରୁ ପ୍ରସିଦ୍ଧ ଅବଦାନ ହେଉଛି ମହାକର୍ଷଣ ନିୟମ। ତାଙ୍କ ଅନୁସନ୍ଧାନ ଦ୍ୱାରା ବୁଝାଗଲା ଯେ ପୃଥିବୀ ତାହାର ଆକର୍ଷଣ ଶକ୍ତି ଦ୍ୱାରା ବସ୍ତୁକୁ ନିଜ ଆଡ଼କୁ ଟାଣେ। ଏହି ଧାରଣା ଦ୍ୱାରା ପୃଥିବୀରେ ବସ୍ତୁ ତଳକୁ ପଡ଼ିବା ସହିତ ଗ୍ରହ ଓ ଉପଗ୍ରହମାନଙ୍କର ଗତିକୁ ବୁଝିବା ସମ୍ଭବ ହୋଇଥିଲା। ନ୍ୟୁଟନ୍ ଗତିର 3 ନିୟମ ମଧ୍ୟ ପ୍ରତିପାଦନ କରିଥିଲେ। ଏହି ନିୟମଗୁଡ଼ିକ ବସ୍ତୁ କିପରି ଗତି କରେ ଏବଂ ତାହା ଉପରେ ବଳ ପ୍ରୟୋଗ କଲେ କିପରି ପରିବର୍ତ୍ତନ ହୁଏ ତାହା ବୁଝାଇଥାଏ। ଆଜି ମଧ୍ୟ ପଦାର୍ଥ ବିଜ୍ଞାନରେ ଏହି ନିୟମଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି। ଆଲୋକ ଓ ରଙ୍ଗ ବିଷୟରେ ମଧ୍ୟ ନ୍ୟୁଟନ୍ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରିଥିଲେ। ପ୍ରିଜମ୍ର ସାହାଯ୍ୟରେ ସେ ଦେଖାଇଥିଲେ ଯେ ଧଳା ଆଲୋକ ବିଭିନ୍ନ ରଙ୍ଗର ଆଲୋକରେ ବିଭକ୍ତ ହୋଇପାରେ। ସେ ପ୍ରତିଫଳିତ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ନିର୍ମାଣ କରିଥିଲେ। ନ୍ୟୁଟନ୍ ଗଣିତ କ୍ଷେତ୍ରରେ ମଧ୍ୟ ବହୁତ ଅବଦାନ ରଖିଥିଲେ। କ୍ୟାଲକୁଲସ୍ର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାମ ଥିଲା। ତାଙ୍କର ଗବେଷଣା ବିଜ୍ଞାନ ଗଣିତକୁ ଏକ ନୂଆ ଦିଗ ଦେଇଥିଲା। ସାର୍ ଆଇଜାକ୍ ନ୍ୟୁଟନ୍ଙ୍କ ଆବିଷ୍କାର ଓ ସିଦ୍ଧାନ୍ତ ଆଧୁନିକ ବିଜ୍ଞାନର ଭିତ୍ତି ଗଢ଼ିବାରେ ବହୁତ ସାହାଯ୍ୟ କରିଛି। ତାଙ୍କର ଅସାଧାରଣ ପରିଶ୍ରମ, ଜିଜ୍ଞାସା ଓ ଗବେଷଣା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟେ। ତେଣୁ ନ୍ୟୁଟନ୍ଙ୍କୁ ବିଶ୍ୱ ଇତିହାସରେ ଜଣେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ସଦା ସ୍ମରଣ କରାଯାଏ। ଚାଲନ୍ତୁ ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଡିଜିଟାଲ ସୁରକ୍ଷା ସମ୍ପର୍କରେ।
1: ଡିଜିଟାଲ ସୁରକ୍ଷା ହେଉଛି ଇଣ୍ଟରନେଟ୍, ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ସମୟରେ ନିଜର ତଥ୍ୟ ଓ ଗୋପନୀୟତାକୁ ସୁରକ୍ଷିତ ରଖିବା। ଆମେ ସବୁବେଳେ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା ଉଚିତ। ନିଜର ଓଟିପି, ପାସୱାର୍ଡ ଓ ବ୍ୟାଙ୍କ ସୂଚନା କାହା ସହିତ ସେୟାର କରିବା ଉଚିତ ନୁହେଁ। ଅଜଣା ଲିଙ୍କରେ କ୍ଲିକ୍ କରିବା ଓ ଅଜଣା ଆପ୍ ଡାଉନଲୋଡ କରିବାରୁ ଦୂରେଇ ରହିବା ଉଚିତ। ସୋସିଆଲ ମିଡିଆରେ ବ୍ୟକ୍ତିଗତ ତଥ୍ୟ ସାବଧାନତାର ସହ ବ୍ୟବହାର କରିବା ଉଚିତ। ଏହିପରି ସଚେତନ ହେଲେ ଆମେ ସାଇବର ଠକେଇ ଓ ଅନ୍ୟ ଡିଜିଟାଲ ବିପଦରୁ ନିଜକୁ ସୁରକ୍ଷିତ ରଖିପାରିବା।

0: ଚାଲନ୍ତୁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ନିକୋଲ ଟେସ୍ଲାଙ୍କ ସମ୍ପର୍କରେ।
1: ନିକୋଲ ଟେସ୍ଲା ଜଣେ ପ୍ରସିଦ୍ଧ ବୈଜ୍ଞାନିକ, ଉଦ୍ଭାବକ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ସେ ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ। ସେ ଏସି ବା ଅଲ୍ଟରନେଟିଂ କରେଣ୍ଟ ବିଦ୍ୟୁତ୍ ପ୍ରଣାଳୀ, ଇଣ୍ଡକ୍ସନ ମୋଟର ଓ ଟେସ୍ଲା କଏଲ୍ର ବିକାଶରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କ ଗବେଷଣା ଯୋଗୁଁ ଦୂରଦୂରାନ୍ତକୁ ବିଦ୍ୟୁତ୍ ପରିବହନ କରିବା ସହଜ ହୋଇଥିଲା। ରେଡିଓ, ବେତାର ଯୋଗାଯୋଗ ଓ ଆଧୁନିକ ବିଦ୍ୟୁତ୍ ପ୍ରଯୁକ୍ତିର ବିକାଶରେ ମଧ୍ୟ ତାଙ୍କର ଅବଦାନ ରହିଛି। ନିକୋଲ ଟେସ୍ଲାଙ୍କ ଆବିଷ୍କାର ଆଜିର ବିଦ୍ୟୁତ୍ ଓ ପ୍ରଯୁକ୍ତି ଜଗତ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ତେବେ ଶ୍ରୋତାବନ୍ଧୁ, ସମୟ ତ ଆସି ଡାକରା ଦେଲାଣି ବିଦାୟ ନେବାକୁ, କିନ୍ତୁ ତା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ। ଶ୍ରୋତାବନ୍ଧୁ, ଆଗାମୀକାଲି ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ୱାର୍ଲଡ ଫଟୋଗ୍ରାଫିକ ଡେ ଏବଂ ୱାର୍ଲଡ ହ୍ୟୁମାନିଟାରିଆନ ଡେ ସମ୍ପର୍କରେ, ଏବଂ ଏହା ସହିତ ଶୁଣିବେ ଏକ ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି ଆମ ସମୟର ଯୁବବାଣୀ।
0: ଚାହୁଁ ଚାହୁଁ କିପରି ସମୟ ଗଡ଼ିଗଲା ଆମକୁ ଜଣା ପଡ଼ିଲା ନାହିଁ।
1: ତେବେ ଶ୍ରୋତାବନ୍ଧୁ, ପୁଣି ଥରେ ଆସିବୁ ଏକ ନୂଆ ଅଧ୍ୟାୟ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ଆଉ ନିଜର ମତାମତ ଆମକୁ ପଠାଇବା ଜମାରୁ ଭୁଲିବେନି। ଆମକୁ ଯୋଗାଯୋଗ କରିବା ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com। ତେବେ ଶ୍ରୋତାବନ୍ଧୁ, ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସଲିମ ଖାନ
0: ଆଉ ମୁଁ ପ୍ରିୟଙ୍କା ତ୍ରିପାଠୀ।
1: ନମସ୍କାର।

ଏଇଠି ଶେଷ ହେଲା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ସଲିମ ଖାନ ଏବଂ ପ୍ରିୟଙ୍କା ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ହାଲୁଅ ଚୈତି ଜହ୍ନ। ଉପସ୍ଥାପନା କରିଛନ୍ତି ସୁଧୀର କୁମାର ଦାସ ଏବଂ ସୁଜାତା ପଟ୍ଟନାୟକ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନେ ଏ ଅଞ୍ଚଳର ଆଚର ସେମାନଙ୍କ ଉପରେ ଗୋଟେ ନାଟକ କରି ମିଶା ଆମେ ଶୁଣାଇବୁ।
1: ଆପଣଙ୍କର ଯଦି ଅଭିଯୁକ୍ତ ପ୍ରାପ୍ତ ପ୍ରାଣବାଜି ପଲେ ଯାଇଛି ସେମାନେ ଆମ ଭାରତ ପାଇଁ ତ ଜୀବଦାନ ଦେଇଛନ୍, ବଳିଦାନ ଦେଇଛନ୍, ତାଙ୍କ ଉଦ୍ଦେଶ୍ୟ ଯଦି ନାଟକ ଆପଣ ନ କରିବେ ନ ଶୁଣିବା ତାହେଲେ କେମିତି ଗୋଟେ ଖୁସି ଲାଗିବ।
0: ଆମର ତ ମୁଖ୍ୟ ଆଚର ଲକ୍ଷଣ ନାହିଁ।
2: ଏମିତି ସେ ଆମକେ ଫୋନ କରତେ ରୁଆ ଜୁଆ ଜୁଆ।
0: ହ୍ୟାଲୋ ଚୈତି,
3: ହ୍ୟାଲୋ
0: ହ୍ୟାଲୋ, କିଏ ବାବୁ କହିଲାସିନି କୋନ୍ତିନି କହିଲାସ
3: ଦାସ ସାଇନ୍ ତନ କହିଲି ମାମା। ଜୁଆର
0: ଜୁଆର ବାବୁ ନା ଖଣ୍ଡେ କୁଆତା
3: ପ୍ରକାଶ ଦଳ।

0: ନଅଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ସଙ୍ଗୀତ ନାଟିକା ନୀଳାଦ୍ରି ବିହାରୀ, ରଚନା ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର। ଦିନ 12:30 ଶୁଣିବେ ସୌରାଭାସର କାର୍ଯ୍ୟକ୍ରମ ତାରଭା। ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20, ଯୁବବାଣୀ ଅପରାହ୍ନ 5:00। ଏଥିରେ ଆମ ସମୟର ଯୁବବାଣୀ କ୍ରମରେ ଉପସ୍ଥାପିକା ସ୍ମିତାରାଣୀ ଜେନାଙ୍କ ସହ ସାକ୍ଷାତକାର ଶୁଣିବେ। ଜଣା ଅଜଣାରେ ବିଜୟଲକ୍ଷ୍ମୀ ପଣ୍ଡିତ ଏବଂ ରାଜେନ୍ଦ୍ର ଲେହେରୀଙ୍କ ସମ୍ପର୍କରେ ଜାଣିବେ। ହ୍ୟାଲୋ ସର୍ଦ୍ଦା ଲାଗିବା ଗୀତ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ, 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ଶୁଣିବେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳା ଓ ଖେଳାଳି ଶୁଣିବେ ରାତି 9:30। ଏଥିରେ ଶୁଣିବେ ସାକ୍ଷାତକାର ଖେଳାଳି କବିତା ତାଡିଙ୍କ ସହ, ପରେ ଶୁଣିବେ ଆଲୋଚନା ଚେସ୍ ଖେଳର ଜନ୍ମ ସମ୍ପର୍କରେ। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଚାହତ ଚଳଚ୍ଚିତ୍ରରୁ। ନିଦା ଫାଜଲିଙ୍କ ରଚନାରେ କଣ୍ଠଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋଡ। ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 173ତମ ଭାଗ।

ଦେବଗଣ ମହାତ୍ମା ଦଧିଚିଙ୍କ ନିକଟକୁ ଯାଇ ତାଙ୍କର ଅସ୍ଥି ସମୂହ ଦାନ ପାଇଁ ପ୍ରାର୍ଥନା କରିବାରୁ ସେ ଭଗବାନଙ୍କଠାରେ ଆତ୍ମସମର୍ପଣ କରି ଶରୀର ପରିତ୍ୟାଗ କରିଛନ୍ତି। ଋଷି ପ୍ରଦତ୍ତ ଅସ୍ଥି ଦ୍ୱାରା ବଜ୍ର ନିର୍ମିତ ହୋଇଛି। ଇନ୍ଦ୍ର ସେହି ବଜ୍ର ଧରି ବୃତ୍ରାସୁରକୁ ଆକ୍ରମଣ କରିଛନ୍ତି। ପ୍ରବଳ ଯୁଦ୍ଧ ସଂଗଠିତ ହୋଇଛି। ଶେଷ ପର୍ଯ୍ୟନ୍ତ ଅସୁରଗଣ ହତାଶ ଏବଂ ଧୈର୍ଯ୍ୟହୀନ ହୋଇ ପଳାଇଛନ୍ତି। ବୃତ୍ରାସୁର ତାଙ୍କୁ ତିରସ୍କାର ସୂଚକ ଅଥଚ ଜ୍ଞାନଗର୍ଭ ବାକ୍ୟ ପ୍ରୟୋଗ କଲେ ମଧ୍ୟ ସେମାନେ ଶୁଣୁନାହାନ୍ତି।

ଅବସର ତୁ ମୋହର ସଂଗ୍ରାମେ ମିଳିଲୁ ଛାମୁର ମୋହର ଭ୍ରାତୃନାଶକାରୀ ଆଜ ନାସିବି ତୋର ଶିରି ମୋହର ଶୁଳେ ହୃଦ ତୋର ନିଶ୍ଚୟ କରିବି ବିଦାର ଯେଉଁ କାରଣେ ମୋ ଅଗ୍ରଜ ପାପୀ ଆତ୍ମଜ୍ଞାନୀ ଦ୍ୱିଜ ଖଡ଼ଗେ କରି ତାର ଶିର ଛେଦିଲୁ ତୁହି ଦୁରାଚାର ପଶୁର ପ୍ରାୟକ ମାଇଲୁ ସ୍ୱର୍ଗ ଭୋଗକୁ ବାଞ୍ଛା କଲୁ ଲଜ୍ଜା ସମ୍ପଦ ଦୟା କୀର୍ତ୍ତି ସବୁ ଛାଡ଼ିଲୁ ମୂଢ଼ମତୀ ମୋର ତ୍ରିଶୂଳେ ତୋ ଶରୀର ନାଶ ହୋଇବ ଦୁରାଚାର ଅଗ୍ନି ନ କରିବ ଦହନ ଖାଇବେ ବୃଦ୍ଧ କୃମି ଶ୍ୱାନ ଯେତେ ତୋ ସଙ୍ଗେ ଦୁଷ୍ଟ ଜନେ ଶସ୍ତ୍ର ଧରିଣ ଛନ୍ତି ରଣେ ଯେ ମୋତେ ପ୍ରହାରକୁ କଲେ ତାହାଙ୍କୁ ଛାଡ଼ିବି କି ଭଲେ

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 173ତମ ଭାଗ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 6:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଉଦୟ ଭାରତ, ପରେ ଆଞ୍ଚଳିକ ସମ୍ବାଦ, ଶେଷରେ ଆଜିର ପ୍ରସଙ୍ଗ ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: କନ୍ୟା ସନ୍ତାନ ଆମ ଘରର ଲକ୍ଷ୍ମୀ। ଏହି କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା, ସେଥିମଧ୍ୟରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ୟତମ। କନ୍ୟା ଭ୍ରୂଣ ହତ୍ୟାକୁ ପ୍ରତିହତ କରିବାରେ ଏହି ଯୋଜନା ବେଶ ସହାୟକ ହୋଇଛି। ଲୋକମାନେ ସଚେତନ ହେଲେଣି, କନ୍ୟା ସନ୍ତାନର ଗୁରୁତ୍ୱକୁ ବୁଝିଲେଣି। ସବୁଠୁ ବଡ଼ କଥା ହେଉଛି ଏବେ ଝିଅମାନେ ପ୍ରତିଟି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରୁଛନ୍ତି। ଜଳ ସ୍ଥଳ ଆକାଶ ମାର୍ଗରେ ନିଜର ଦକ୍ଷତା ଦେଖାଇ ଢେରେ ପ୍ରଶଂସା ସାଉଁଟୁଛନ୍ତି। କନ୍ୟା ସନ୍ତାନମାନଙ୍କର ଶିକ୍ଷା ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଆମ ସରକାର। କନ୍ୟା ସନ୍ତାନଙ୍କ ପ୍ରୋତ୍ସାହନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ବିଭିନ୍ନ ବେସରକାରୀ ସଂଗଠନ ମଧ୍ୟ ଲୋକମାନଙ୍କୁ ସଚେତନ କରୁଛନ୍ତି। କନ୍ୟା ସନ୍ତାନଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ଅଙ୍ଗନବାଡ଼ି ବାଲ ବାଟିକାଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତରରେ ଝିଅମାନଙ୍କୁ ସୁବିଧା ସୁଯୋଗ ଦେଉଛନ୍ତି। ଏହି ଅବସରରେ ଆଜି ରହିଛି ବିଷୟ ବେଟି ବଚାଓ ବେଟି ପଢ଼ାଓ ଯୋଜନା। ଏ ସମ୍ପର୍କରେ କହିଛନ୍ତି ବୀଣାପାଣି ଚୌଧୁରୀ।
1: ସମାଜ ପୁନର୍ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱକୁ ଉପଲବ୍ଧି କରି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି January 22, 2015 ବେଟି ବଚାଓ ବେଟି ପଢ଼ାଓ ଯୋଜନା କାର୍ଯ୍ୟକାରୀ କରିଥିଲେ। 2011 ଜନଗଣନା ଡାଟା ଅନୁସାରେ ଭାରତର ପ୍ରତି 1000

ଥିବାବେଳେ 918 ବାଳିକା ଥିଲେ। ବାଳିକାମାନଙ୍କ ଜନ୍ମହାର ହ୍ରାସ ପାଉଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ଉପଲବ୍ଧି କରି ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଥିଲେ। ବାଳିକାମାନଙ୍କର ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଦିଗରେ ତ୍ୱରାନ୍ୱିତ କରିଥିଲେ। କନ୍ୟା ଜନ୍ମହାର କମ୍ ଥିବା ଦେଶର 100 ଜିଲ୍ଲାରେ କାର୍ଯ୍ୟକାରୀ କରିଥିଲେ ଏହି ଅଭିନବ ପ୍ରୟାସ, ଯାହା ଦେଶ ପାଇଁ ବା ନାରୀ ଜାତି ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାର 100% ଆର୍ଥିକ ସହାୟତା ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ସାଫଲ୍ୟମଣ୍ଡିତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟ ରଖାଯାଇଥିଲା ବା କାର୍ଯ୍ୟକାରୀ କରାଯାଇଥିଲା। ମହିଳା ଶିଶୁ ସୁରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ମାନବ ସମ୍ବଳ ମନ୍ତ୍ରାଳୟ ମିଳିତ ଭାବରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଯେପରି ଅଧିକରୁ ଅଧିକ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିବ ତାହାର ପଦକ୍ଷେପ ନିଆଯାଇଥିଲା। କେବଳ ସହରରେ ନୁହେଁ, ଗ୍ରାମରେ, ସହରରେ, ଘରେ ଘରେ ଏହାର ପଦକ୍ଷେପକୁ ରୂପାୟନ କରାଯାଇଥିଲା। ଯେମିତିକି ଜିଲ୍ଲା ହଉ କି ବ୍ଲକ ସ୍ତରରେ ହଉ, ରାଜ୍ୟ ସ୍ତରରେ ବହୁତ କର୍ମ ନିଯୁକ୍ତି ବା କର୍ମ ନିର୍ବାହ କରୁଥିଲେ। ସେଥିପାଇଁ ସ୍ୱତନ୍ତ୍ର ଯୋଉ ବିଭାଗ ଖୋଲିଥିଲା ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ, ସେଥିରେ ସଚିବ ଥିଲେ, କିଛି ରାଜମନ୍ତ୍ରୀ ଥିଲେ ଏବଂ ତାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସ୍ତରରେ ଡିପିଓ, ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ ଅଫିସର, ବ୍ଲକ ସ୍ତରରେ ICDS ଅଫିସର, ଏମାନେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଏମାନେ ରିପୋର୍ଟ କରିଥାନ୍ତି। ଗ୍ରାମ ସ୍ତରରେ ଯେମିତି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି ଏବଂ ଆଶାକର୍ମୀ ମଧ୍ୟ କାର୍ଯ୍ୟକୁ ରୂପାୟନ କରିଛନ୍ତି, ଶିଶୁରୁ ବୃଦ୍ଧା ପର୍ଯ୍ୟନ୍ତ ମହିଳା କେମିତି ସୁରକ୍ଷିତ ରହିବ ଏବଂ ସଶକ୍ତିକରଣ ହେବ ତାହାର ଉନ୍ନତି ପାଇଁ ସରକାର ସବୁବେଳେ ପଦକ୍ଷେପ ନେଉଛନ୍ତି। ଯୋଉ ପ୍ରାଚୀନ ଯୁଗରେ ମଧ୍ୟ ମହିଳାମାନେ ଗୁରୁକୁଳ ଆଶ୍ରମରେ ଅଧ୍ୟୟନ କରି ଯଥା ଗାର୍ଗୀ, ମୈତ୍ରୀ, ଲୋପାମୁଦ୍ରା ଭଳି ବିଦୁଷୀ ମହିଳାମାନେ ବା ଶାସ୍ତ୍ରବିତ୍ ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଆସନ ଗ୍ରହଣ କରୁଥିଲେ, ଯାହାକି ଗାନ୍ଧୀ ନାରୀ ଶିକ୍ଷା ପ୍ରତି ଯୋଉ ପ୍ରୋତ୍ସାହନ ଦେଇଛନ୍ତି ବା ଯୋଉ ବାର୍ତ୍ତା ଦେଇଛନ୍ତି ଯେ ପରିବାରରେ ମହିଳା ଯେତେ ଶିକ୍ଷିତ ହେବ ତାର ଗାଁ ଓ ଦେଶ ସେତେ ବିକଶିତ ହେବ। ମହିଳା ଶିକ୍ଷିତ ହେଲେ ଦେଶ ବିକଶିତ ହେବ, ସଙ୍ଗେ ସଙ୍ଗେ ପରିବାର ଓ ସମାଜ ଶୃଙ୍ଖଳିତ ହୋଇପାରିବ। ସେଥିପାଇଁ ତ ଶାସ୍ତ୍ରରେ କୁହାଯାଇଥିଲା, ଯତ୍ର ନାର୍ଯ୍ୟସ୍ତୁ ପର୍ଯ୍ୟନ୍ତ ତତ୍ର ରମନ୍ତି ଦେବତା, ନାରୀମାନଙ୍କୁ ଯୋଉଠି ସମ୍ମାନ ଦିଆଯାଇଛି ସେଠି ଦେବତାମାନେ ମଧ୍ୟ ବିଚରଣ କରନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ନାରୀଙ୍କୁ ସମ୍ମାନ ଦେବା ଦରକାର, ଯାହାକି ଆମର ସମାଜ ଶୃଙ୍ଖଳିତ ହୋଇପାରିବ। ଖାଲି ଗାନ୍ଧୀ ତ କରିନଥିଲେ, ଗାନ୍ଧୀଙ୍କ ସହିତ ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର ଆଦି ନାରୀ ଶିକ୍ଷା ଓ ବିକାଶ ପାଇଁ ଯଥାର୍ଥ ପଦକ୍ଷେପ ନେଇଥିଲେ। ବହୁତ ନାରୀମାନଙ୍କ ପାଇଁ କେନ୍ଦ୍ର ଖୋଲାଯାଇଥିଲା, ଶିକ୍ଷା କେନ୍ଦ୍ର, ସାମାଜିକ କେନ୍ଦ୍ର, ସେଥିରେ ଆମର ଯୋଉ ବିଦେଶୀ ପ୍ରାଚୀନ କାଳରେ ଥିଲେ, ଆଧୁନିକ କାଳରେ ଅଛନ୍ତି ଏବଂ ମଧ୍ୟ ପ୍ରାଚୀନରେ ମଧ୍ୟ ଥିଲେ, ତାହା ବହୁତ ଜ୍ୱଳନ୍ତ ଉଦାହରଣ ଆମର ଇତିହାସରେ ଓ ସମାଜରେ ରହିଛି। ଓଡ଼ିଶା ସେଥିରୁ କୌଣସି ଗୁଣରେ କମ୍ ନାହିଁ। ଏପରି ଚେତନା ଲକ୍ଷ୍ମୀ ପୁରାଣରେ ମଧ୍ୟ ଏକ ଉଦାହରଣ ନିଆଯାଇପାରେ। 16 ଶତାବ୍ଦୀରେ ବଳରାମ ଦାସ ଯୋଉ ଲକ୍ଷ୍ମୀ ପୁରାଣ ଲେଖିଥିଲେ, ଏହା ନାରୀ ସଶକ୍ତିକରଣ, ନାରୀ ଜାଗରଣ ପାଇଁ ଏକ ବଳିଷ୍ଠ ଉଦାହରଣ। ଅନେକ ନାରୀ କବି ଆମ ଓଡ଼ିଶାରେ ଏବଂ ଭାରତ ବର୍ଷରେ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ତାଙ୍କ ଲେଖନୀ ମୁନରେ ଚଳଚଞ୍ଚଳ କରିଛନ୍ତି। ସମାଜସେବୀ ଦେଶ ସ୍ୱାଧୀନତାରେ ମଧ୍ୟ ନିଜର ଦକ୍ଷତାକୁ ପ୍ରତିପାଦନ କରିଛନ୍ତି, ନିଜ ଜୀବନକୁ ବାଜି ଲଗେଇ ଦେଇଛନ୍ତି। ଭାରତୀୟ ସଂସ୍କୃତି ପରମ୍ପରା ସମାଜର ଯୋଉ ମହାନତା ବିଶ୍ୱ ଦରବାରରେ ସଦା ସର୍ବଦା ବନ୍ଦିତ। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର ବହୁତ କିଛି ପଦକ୍ଷେପ ନେଇଛନ୍ତି, ମାନେ ନାରୀ ସଶକ୍ତ, ଯୌତୁକ ବିରୋଧୀ ନିୟମ, ଶିକ୍ଷିତ କରିବା, ପୁଷ୍ଟିକରଣ ଉନ୍ନତି କରିବା, ଏକ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇ ଦେବା, ବାଧ୍ୟତାମୂଳକ ବିବାହ ପଞ୍ଜୀକରଣ ମାଧ୍ୟମରେ ବାଲ୍ୟ ବିବାହ ଉଚ୍ଛେଦ କରିବା, ଶିଶୁ କନ୍ୟାର ଜନ୍ମଦିନ ଉତ୍ସବ ପାଳନ କରିବା, କନ୍ୟାକୁ ଶିକ୍ଷିତ କରିବାକୁ ପ୍ରାଧାନ୍ୟ ଦେବା ଏବଂ ଏସବୁ ସଦସ୍ୟମାନଙ୍କର ଯୋଉ ପ୍ରସ୍ତାବ କ୍ରମେ ଦରକାର ସ୍ଥଳେ ପ୍ରେରଣା ଅର୍ଥକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ସେ ପ୍ରୋତ୍ସାହନ ଦେଇଛନ୍ତି। ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା, ଗର୍ଭପାତ ସହ ଜଡିତ ଥିବା ଦୋଷୀକୁ କଠୋର ଦଣ୍ଡବିଧାନ ଏହି ଯୋଜନାର ଅନ୍ତର୍ଭୁକ୍ତ। ଶିଶୁ କନ୍ୟା ମାନଙ୍କ ପ୍ରତି ଓ ମହିଳାମାନଙ୍କ ମୁହଁରେ ଚେନ୍ନାଇ ହସ ଫୁଟାଇବା ପାଇଁ ସରକାର ଶିଶୁ କନ୍ୟାକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦେବା ପାଇଁ ବେଟି ବଚାଓ ବେଟି ପଢାଓ ଓ ଯୋଜନା କରିଥିଲେ। ସେତିକିରେ ତ ସୀମିତ ହୋଇ ରହିନାହିଁ, ବେଟିକୁ କିପରି ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ବହୁତ ଗୁଡିଏ ଆମେଣ୍ଡମେଣ୍ଟ ମଧ୍ୟ ପରିବର୍ତ୍ତନ କରାଯାଇଛି, ଯୋଉଟାକି ମହିଳାମାନଙ୍କୁ ବହୁତ କିଛି ତାର ଉଜ୍ଜଳ ଭବିଷ୍ୟତ କାର୍ଯ୍ୟରେ

ହେଇପାରିବ ତାକୁ ଦୃଷ୍ଟିରେ ରଖି ଏସବୁ ପଦକ୍ଷେପ ନିଆଯାଇଥିଲା। ବାଳିକା ଜନ୍ମକୁ ପ୍ରୋତ୍ସାହିତ କରାହେଇଥିଲା। ଲିଙ୍ଗଭେଦ ଭାବନାକୁ ଦୂରୀକରଣ କରିବା, ବାଳିକାମାନଙ୍କ ବଞ୍ଚିବାର ଦରକାର ଓ ସୁରକ୍ଷା ପ୍ରଦାନ ଦରକାର, ବାଳିକାମାନଙ୍କୁ ଶିକ୍ଷାର ସୁଯୋଗ ଦେବା, ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବା, ସାଇବର ଅପରାଧ ସେଲ୍, ତଥ୍ୟ ପ୍ରଦର୍ଶକ, ଅଭିଭାବକ ଅନ୍ୟମାନଙ୍କୁ ପୁରସ୍କାର ରାଶି ତାହା ମଧ୍ୟ ଘୋଷଣା କରିଛନ୍ତି। ବିଭିନ୍ନ ପ୍ରକାର ସେଲ୍ ଖୋଲିଛନ୍ତି, ବିଭାଗ ରଖିଛନ୍ତି, କେମିତି ନାରୀ ସୁରକ୍ଷିତ ହୋଇପାରିବ ଏବଂ ସମୂହ ସ୍ରୋତରେ ସାମିଲ ହୋଇପାରିବ। ନାରୀ ଆଜି ତା ନିଜ ଯୋଗ୍ୟତା ବଳରେ ନିଜକୁ ସ୍ୱାବଲମ୍ବୀ କରିପାରିଛି। ସେ ଉଡିବାରେ ହେଉ, ବୁଡିବାରେ ହେଉ, ବା ତଳ ବିଭାଗର ସୁରକ୍ଷା କର୍ମୀ ହେଉ, ସବୁଥିରେ ନିଜର ଦକ୍ଷତାକୁ ପ୍ରତିପାଦନ କରିପାରିଛି। ନିଜର ଶକ୍ତି, ନିଜର ଦକ୍ଷତା, ନିଜର ସାହସ ବଳରେ ସେ ପୁରୁଷ ସହିତ ସମକକ୍ଷ ହୋଇପାରିଛି। ଏପରିକି ପୁରୁଷକୁ ପଛରେ ପକାଇ ବହୁ ଉର୍ଦ୍ଧ୍ୱକୁ ସେ ଯାଇପାରିଛି। ଆମ ଭାରତ ବର୍ଷରେ ମହିଳା ପ୍ରଧାନମନ୍ତ୍ରୀ, ମହିଳା ରାଷ୍ଟ୍ରପତି, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ କୋଉଠି ନା କୋଉଠି ସୁଯୋଗ ଦିଆଯାଇଛି। ଝିଅମାନଙ୍କ ପ୍ରତି ଅବହେଳା ନ କରି ସେମାନଙ୍କୁ ଅଗ୍ରାଧିକାର ଦିଆଯାଇ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ, ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

ଶୁଣୁଥିଲେ ଆଲୋଚନା ବେଟି ବଚାଓ ବେଟି ପଢ଼ାଓ ଯୋଜନା। ଏ ସମ୍ପର୍କରେ କହିଥିଲେ ବୀଣାପାଣି ଚୌଧୁରୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱୟଂ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ହଜାରେ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ଥିତି ନ ସୁଧୁରିବା ଯାଏଁ ପ୍ରଭାବିତଙ୍କୁ ଦିଆଯିବ ରିଲିଫ। କଳା ପରମ୍ପରାରେ ସମୃଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବେ ସରକାର। 2025 ବର୍ଷ ପାଇଁ 17 ଜଣ କ୍ରୀଡ଼ାବିତ୍ଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର। ଏବଂ ଅବପାତର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବିପନ୍ନ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର 10-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ 33% ବା ତା'ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା, ଧାନ ଓ ଅଣଧାନ ବିହନ କ୍ରୟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ହସ୍ତାନ୍ତର ମାଧ୍ୟମରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ପନିପରିବା, ମିନି କିଟ୍ ଓ ବନ୍ୟା ପରବର୍ତ୍ତୀ ରୋଗପୋକ ପରିଚାଳନା ପାଇଁ 75% ସବ୍ସିଡି ଯୋଗାଇ ଦିଆଯିବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା, ଜାଲ ଓ ପୋଖରୀର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ସମସ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ ଚାଉଳ ବଣ୍ଟନ ଜାରି ରହିବ। ପ୍ରଭାବିତ ପରିବାରଗୁଡ଼ିକୁ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର ଓ ବାସନକୁସନ କ୍ରୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ହଜାରେ କୋଟି ଟଙ୍କାର 10-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ମୁଁ ଆଜି ଘୋଷଣା କରିବା ପାଇଁ ଯାଉଛି। ପ୍ରଥମ, ବନ୍ୟା ପ୍ରଭାବିତ ଚାଷୀମାନଙ୍କୁ କୃଷି ଇନ୍ପୁଟ୍ ସବ୍ସିଡି ବାବଦକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ। ଏଥିରେ 33% ଓ ତାଠାରୁ ଅଧିକ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ତାଙ୍କୁ ପ୍ରଥମରେ ଅଣ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା 8,500 ଟଙ୍କା

0: ପ୍ରଦାନ କରାଯିବ।
1: ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବ ସ୍ଥିତି ଫେରାଇ ଆଣିବା ଓ ନାଗରିକଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଚୂଡ଼ାନ୍ତ ଆକଳନ ପରେ ଆବଶ୍ୟକତା ଅନୁଯାୟୀ ଏହି ସହାୟତା ରାଶିକୁ ଆହୁରି ସମ୍ପ୍ରସାରିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର 6 ବ୍ଲକ ଏବଂ ଗୋଟିଏ ପୌରାଞ୍ଚଳର 1,96,000 ଉର୍ଦ୍ଧ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜିଲ୍ଲାରେ ବିଭିନ୍ନ ଆଶ୍ରୟ କେନ୍ଦ୍ରକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଳିସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ସମୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଉଥିବା ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ କହିଛନ୍ତି। ଭଦ୍ରକ ଜିଲ୍ଲାର 6 ବ୍ଲକ ଅଧୀନ 530 ଗ୍ରାମର 5,44,923 ଜଣ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରୁ 2,26,530 ଜଣ ଲୋକଙ୍କୁ ସୁରକ୍ଷିତ ଭାବେ 346 ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ନଳକୂପ ବିଶୋଧନ ଆଦି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଗତ ଅନୁପାଳନ ମଧ୍ୟରେ ସୀମିତ ନ ରହି କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସାମାଜିକ ଦାୟିତ୍ୱବୋଧତାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କର ସାଧାରଣ ଉଦ୍ୟୋଗ ବିଭାଗ ସହଯୋଗରେ ଆୟୋଜିତ ବ୍ରିଜ୍ ଭାରତ ସମ୍ମିଳନୀ 2026 ଓ କର୍ପୋରେଟ୍ ସାମାଜିକ ଦାୟିତ୍ୱ ସମ୍ପର୍କିତ ଜାତୀୟ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, କମ୍ପାନୀ ଆଇନ 2013 ଅଧୀନରେ ଭାରତର ସିଏସ୍ଆର୍ ଢାଞ୍ଚା କର୍ପୋରେଟ୍ମାନଙ୍କ ପାଇଁ ସାମାଜିକ ବିକାଶରେ ଅଂଶଗ୍ରହଣର ଏକ ସଞ୍ଚରିତ ସଂରଚିତ ବ୍ୟବସ୍ଥା ସୃଷ୍ଟି କରିଛି। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ, ପରିବେଶ ସ୍ଥିରତା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରକୁ ସମ୍ବଳ ଯୋଗାଇ ଦିଆଯାଉଛି। ଇସ୍କାତ, ବିଦ୍ୟୁତ୍, ଖଣି ଉତ୍ପାଦନ ଆଦି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ ସହ ପରିବେଶ ପ୍ରତି ଦାୟିତ୍ୱ, ଜଳବାୟୁ ସହନଶୀଳତା ଓ ଗୋଷ୍ଠୀ କଲ୍ୟାଣକୁ ଗୁରୁତ୍ୱ ଦେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ସିଏସ୍ଆର୍ ମାଧ୍ୟମରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟି, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, ଗ୍ରାମୀଣ ବିକାଶକୁ ପ୍ରାଥମିକତା ଦେବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହି ସମସ୍ତ ପଦକ୍ଷେପ 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତର ବୃହତ୍ତର ଜାତୀୟ ଲକ୍ଷ୍ୟରେ ଯୋଗଦାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ଭାବେ ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଐତିହ୍ୟ ଗ୍ରାମ ରଘୁରାଜପୁରକୁ ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଐତିହ୍ୟ ଓ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ରଘୁରାଜପୁରର ସମନ୍ୱିତ ପର୍ଯ୍ୟଟନ ବିକାଶ ପାଇଁ ଆଜି 23 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ଏହା ମାଧ୍ୟମରେ ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ ଓ ବିଭିନ୍ନ କଳା ପରମ୍ପରାରେ ସମୃଦ୍ଧ ରଘୁରାଜପୁରକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ। ଅପରାହ୍ନରେ ପୁରୀ ଜିଲ୍ଲା ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପରିଡ଼ା ବିଭିନ୍ନ ପର୍ଯ୍ୟଟନ ଏବଂ ଐତିହ୍ୟସ୍ଥଳୀର ବିକାଶ ପ୍ରକଳ୍ପର ପ୍ରଗତି ନେଇ ଆଲୋଚନା କରିଥିଲେ। ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ଏବଂ ସ୍ଥାନଗୁଡ଼ିକର ଐତିହ୍ୟକୁ ସୁରକ୍ଷିତ ରଖି ସର୍ବାଙ୍ଗୀନ ବିକାଶ ଉପରେ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଦିନିକିଆ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ତିଳେଇବଣି ବ୍ଲକର 36 ପ୍ରକଳ୍ପ ଏବଂ ରିଆମାଳ ବ୍ଲକ ପାଇଁ 33 ପ୍ରକଳ୍ପ ସାମିଲ ରହିଛି। ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ 2025 ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ମହିଳା ବ୍ୟାଡ୍ମିଣ୍ଟନ ଡବଲ୍ସରେ ତ୍ରିଶା ଜୋଲି ଓ ପୁଲେଲା ଗାୟତ୍ରୀ ଗୋପୀଚନ୍ଦଙ୍କ ସହିତ ବିଭିନ୍ନ ବିଭାଗର 17 ଜଣ ଖେଳାଳିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ବରିଷ୍ଠ ଭାରତୀୟ ଫୁଟବଲ ଖେଳାଳି ଆଇସାୟା ଅରୁମାଇନା ୟାଗମ୍ଙ୍କ ସହିତ ଅନ୍ୟ 4 ଜଣ କୋଚ୍ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାର ହୁମାସ୍ଥିତ ସରକାରୀ ଅନୁସୂଚିତ ଜାତି ଓ

0: ଜନଜାତି ଉନ୍ନୟନ ଉଚ୍ଚ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଅଭିଯାନ, ସାଇବର ସୁରକ୍ଷା ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର 150 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସମାଜ ଗଠନ ଓ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟବ୍ୟାପୀ ନିଶାମୁକ୍ତ ଶପଥ ଅଭିଯାନ ଆୟୋଜନ କରାଯାଉଛି। ଅଭିଯାନରେ ରାଜ୍ୟର ଅତି କମ୍ରେ 10% ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଓ ବିଭିନ୍ନ ସାମାଜିକ ସଂଗଠନର ସହଭାଗିତାରେ ଏହି ଶପଥପାଠ କାର୍ଯ୍ୟକ୍ରମ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ସମେତ ରାଜ୍ୟର 35 ପୁଲିସ୍ ଜିଲ୍ଲାର ସମସ୍ତ ଥାନା ଏବଂ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ସାମୁହିକ ନିଶାମୁକ୍ତି ଶପଥପାଠ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସାମୁହିକ ନିଶାମୁକ୍ତି ଶପଥପାଠ କରାଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ଭଲପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 7 ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। 19 ପାଇଁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ହେଭି ରେନ୍ଫଲ୍ କିମ୍ବା ପ୍ରବଳ ବର୍ଷାର ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।
0: ମୁଖ୍ୟ ସମ୍ବାଦ ପୁଣିଥରେ। ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ 1,000 କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ଥିତି ନ ସୁଧୁରିବା ଯାଏଁ ପ୍ରଭାବିତଙ୍କୁ ଦିଆଯିବ ରିଲିଫ୍। କଳା ପରମ୍ପରାରେ ସମୃଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବେ ସରକାର। 2025 ବର୍ଷ ପାଇଁ 17 କ୍ରୀଡ଼ାବିତ୍ଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର। ଏବଂ ଅବପାତର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ସହଯୋଗ ମାଧ୍ୟମରେ ସହରାଞ୍ଚଳ ଗତିଶୀଳତାକୁ ପରିବର୍ତ୍ତନ କରୁଛି ଭାରତ ଟ୍ୟାକ୍ସି ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଦେଶରେ ସହରାଞ୍ଚଳଗୁଡ଼ିକ ବିବିଧ ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରେ। ଏହା ଲୋକଙ୍କୁ କାର୍ଯ୍ୟସ୍ଥଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସେବା ସହିତ ସଂଯୋଗ ସ୍ଥାପନ କରିଥାଏ। ସାମ୍ପ୍ରତିକ ସମୟରେ ଆପ୍ ଆଧାରିତ ସଡ଼କ ଯୋଗାଯୋଗ ଇକୋସିଷ୍ଟମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଦେଶରେ ପ୍ରଥମ ଥର ପାଇଁ ସମବାୟ ଭିତ୍ତିକ ରାଇଡ୍ ହେଲିଂ ପ୍ଲାଟଫର୍ମ ଭାରତ ଟ୍ୟାକ୍ସି ସଫଳତାର ସହ କାର୍ଯ୍ୟ କରୁଛି। ଗତମାସ 25 ସୁଦ୍ଧା ଏହି ଯୋଜନା ଅଧୀନରେ ବିଭିନ୍ନ ସହରରେ ପଞ୍ଜିକୃତ ସାରଥୀଙ୍କ ସଂଖ୍ୟା 8 ପହଞ୍ଚିଛି। ପ୍ରାୟ 41 ପଞ୍ଜିକୃତ ଗ୍ରାହକ ଏହି ସେବାର ସୁବିଧା ପାଉଛନ୍ତି। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଓ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଛି। ଦେଶରେ ସମବାୟ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ମନ୍ତ୍ରଣାଳୟକୁ କାର୍ଯ୍ୟକ୍ଷମ କରାଯାଇଛି। ପ୍ରାୟ 8,42,000 ସମବାୟ ୟୁନିଟ୍ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରିତ ଏହି ପ୍ଲାଟଫର୍ମ ଭାରତ ଟ୍ୟାକ୍ସି ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରୁଛି। ନାଗରିକ କୈନ୍ଦ୍ରିକ ଯାତାୟତକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ନିରନ୍ତର ପ୍ରୟାସ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏହି ବ୍ୟବସ୍ଥା ବହୁ ରାଜ୍ୟ ସମବାୟ ସମିତି ଆଇନ 2002 ଅଧୀନରେ ପଞ୍ଜିକୃତ ହୋଇଛି। ଦେଶର ପ୍ରଥମ ସମବାୟ ନେତୃତ୍ୱାଧୀନ ଏହି ରାଇଡ୍ ହେଲିଂ ପ୍ଲାଟଫର୍ମ ଗତବର୍ଷ

ଜୁନ୍ ମାସରେ ପ୍ରତିଷ୍ଠା କରାଯାଇଥିଲା। ସାରଥି ହିଁ ମାଲିକ ନୀତି ଆଧାରରେ ଟ୍ୟାକ୍ସି ଚାଳକଙ୍କୁ ଏହି ପ୍ଲାଟଫର୍ମ ସିଧାସଳଖ ଲାଭ ପ୍ରଦାନ କରିବା ସହିତ ଶୂନ୍ୟ କମିଶନ ଏବଂ ବୃଦ୍ଧି ପାଉନଥିବା ଆଦର୍ଶ ମୂଲ୍ୟ ନିର୍ଦ୍ଧାରଣ କରିବାରେ ସହଯୋଗ ପ୍ରଦାନ କରୁଛି। ବିଦେଶୀ ନିବେଶ ଆଧାରିତ ଏହି ପ୍ଲାଟଫର୍ମକୁ ସ୍ୱଦେଶ ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଛି। ଚାଳକଙ୍କ ପାଇଁ ସ୍ୱାସ୍ଥ୍ୟବୀମା, ଦୁର୍ଘଟଣା ବୀମା, ଅବସରଜନିତ ସଞ୍ଚୟ ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା ରହିଛି। ଦିଲ୍ଲୀର 7 ପ୍ରମୁଖ ସ୍ଥାନରେ ଏହି ପ୍ଲାଟଫର୍ମର ଉପଯୋଗ ନେଇ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ଦ୍ରୁତ ଜରୁରୀକାଳୀନ ସହାୟତା, ଯାଞ୍ଚ କରାଯାଇଥିବା ଯାତ୍ରା ତଥ୍ୟ ଏବଂ ଚାଳକଙ୍କୁ ମଧ୍ୟ ଅନ୍ୟ ପ୍ଲାଟଫର୍ମ

0: ସୁରକ୍ଷା ବ୍ୟବସ୍ଥା ରହିଛି। ଦିଲ୍ଲୀର 7 ପ୍ରମୁଖ ସ୍ଥାନରେ ଏହି ପ୍ଲାଟଫର୍ମର ଉପଯୋଗ ନେଇ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ଦ୍ରୁତ ଜରୁରୀକାଳୀନ ସହାୟତା, ଯାଞ୍ଚ କରାଯାଇଥିବା ଯାତ୍ରା ତଥ୍ୟ ଏବଂ ଚାଳକଙ୍କୁ ମଧ୍ୟ ଅନ୍ୟ ପ୍ଲାଟଫର୍ମରେ କାମ କରିବାର ଏହା ସ୍ୱାଧୀନତା ପ୍ରଦାନ କରିଥାଏ। ମହିଳା ସଶକ୍ତିକରଣକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବାଇକ୍ ଦିଦି ପଦକ୍ଷେପ ଗ୍ରହଣ କରାଯାଇଛି। ଏପର୍ଯ୍ୟନ୍ତ ବହୁ ମହିଳା ଚାଳକ ଏହି ଯୋଜନା ଅଧୀନରେ ସାମିଲ ହୋଇଛନ୍ତି। ଭାରତ ଟ୍ୟାକ୍ସି ପ୍ଲାଟଫର୍ମ ହେଉଛି ବିଶ୍ୱର ସର୍ବବୃହତ ଚାଳକ ମାଲିକାନାଧୀନ ଯୋଗାଯୋଗ ପ୍ଲାଟଫର୍ମ। ଗତବର୍ଷ ଶେଷ ଭାଗରେ ଦିଲ୍ଲୀ ଏନ୍ସିଆର୍ ଏବଂ ଗୁଜରାଟରେ ଏହି ପ୍ଲାଟଫର୍ମର କାର୍ଯ୍ୟକାରିତା ନେଇ ପରୀକ୍ଷଣ ହୋଇଥିଲା। ଗତ ଜାନୁଆରୀ ମାସରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ପ୍ଲାଟଫର୍ମ ଅଧୀନରେ ପ୍ରିପେଡ୍ ଟ୍ୟାକ୍ସି ସେବା ଆରମ୍ଭ ହୋଇସାରିଛି। ଏପରିକି ଓଲା ଏବଂ ଉବେର୍ ଭଳି ଯୋଗାଯୋଗ ପ୍ଲାଟଫର୍ମ ସହିତ ଭାରତ ଟ୍ୟାକ୍ସି ସେବା ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ପ୍ରବେଶ କରିଛି। ଏହି ସେବାରେ ଅମୁଲ, ଇଫ୍କୋ ଏବଂ ନାବାର୍ଡ ଭଳି ପ୍ରମୁଖ ସରକାରୀ ସମର୍ଥିତ ସମବାୟ ସଂସ୍ଥା ସଂଶ୍ଲିଷ୍ଟ ହୋଇଛନ୍ତି। ଆର୍ ନାରାୟଣ ହାଲଦାରଙ୍କ ଦ୍ୱାରା ପ୍ରତିଷ୍ଠିତ ଟେକ୍ କମ୍ପାନୀ ଭାବରେ ଏହା ତାଲିକାଭୁକ୍ତ ହୋଇଛି। ଅନ୍ୟ ଘରୋଇ ସଂସ୍ଥାଗୁଡ଼ିକର ଚାଳକଙ୍କ ତୁଳନାରେ ଏହି ପ୍ଲାଟଫର୍ମରେ ସାମିଲ ହେଉଥିବା ଚାଳକ ଅଧିକ ସୁବିଧା ସୁଯୋଗ ଲାଭ ପାଆନ୍ତି। ପାରମ୍ପରିକ କମିଶନ ଆଧାରିତ ମଡେଲରୁ ଦୂରରେ ଥିବା ଏହି ପ୍ଲାଟଫର୍ମ ଚାଳକ କୈନ୍ଦ୍ରିକ ତଥା ମାଲିକାନା ସହିତ କାର୍ଯ୍ୟ କରୁଛି। ସରକାର ସମର୍ଥିତ ଏହି ସମବାୟ ରାଇଡ୍ ହେଲିଂ ପ୍ଲାଟଫର୍ମ ଚାଳକଙ୍କୁ ଉପଭୋକ୍ତାଙ୍କଠାରୁ 100% ଭଡ଼ା ରଖିବାକୁ ଅନୁମତି ପ୍ରଦାନ କରିଥାଏ। ଏବେ ଦେଶରେ ପ୍ରାୟ 100 ଅଧିକ ସହରରେ ଯାତ୍ରୀଙ୍କ ପାଇଁ ଏହା ଏକ ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଯୋଗାଯୋଗ ମାଧ୍ୟମ ପାଲଟିଛି। ଆସନ୍ତା 2 ବର୍ଷ ମଧ୍ୟରେ ଦେଶର ସମସ୍ତ ଅଞ୍ଚଳକୁ ଏହି ପ୍ଲାଟଫର୍ମରେ ସାମିଲ କରିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ରମାନ ସ୍ଥାପନ କରାଯିବ। ଏଭଳି ପଦକ୍ଷେପ ଏକ ନିରନ୍ତର, ସମାବେଶୀ ଏବଂ ସମବାୟ ଆଧାରିତ ଗତିଶୀଳତା ଇକୋସିଷ୍ଟମକୁ ବିକଶିତ କରିବାର ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ, ସହଯୋଗ ମାଧ୍ୟମରେ ସହରାଞ୍ଚଳ ଗତିଶୀଳତାକୁ ପରିବର୍ତ୍ତନ କରୁଛି ଭାରତ ଟ୍ୟାକ୍ସି ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
3: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
2: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
3: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
2: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ।

0: ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି
4: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଜବରଦସ୍ତ ପ୍ରେମିକା ଚଳଚ୍ଚିତ୍ରରୁ, ନିଜାମଙ୍କ ରଚନାରେ ଶିଳ୍ପୀ ହ୍ୟୁମନ ସାଗର, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।

ଏଥର ମାଟ୍ରିକ୍ ଫେଲ୍ ଚଳଚ୍ଚିତ୍ର ପାଇଁ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଏବଂ ଶେଷରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ସୂଚନା ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ। ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ 1,000 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷିତ। 15 ଜଣଙ୍କୁ ଅର୍ଜୁନ ଏବଂ 3 ଜଣ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର। ଏବଂ ଗାଲେ ଟେଷ୍ଟରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ 4 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 84 ରନ୍। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଏବଂ ପୁଲିସ୍ କର୍ମଚାରୀଙ୍କ ଉପରେ ପ୍ରତିବାଦକାରୀଙ୍କ ପକ୍ଷରୁ ହିଂସାତ୍ମକ ଆଚରଣର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ସେଥିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି, ହାଇକୋର୍ଟର ବିଚାରପତି, ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କୁ ସଦସ୍ୟ ଭାବେ ସାମିଲ କରାଯିବ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ନେଇ ବିଭିନ୍ନ ପକ୍ଷଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି। କମିଟି ଗଠନ ନେଇ ଆସନ୍ତାକାଲି ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ତଥ୍ୟ ଅନୁସନ୍ଧାନ ଦାୟିତ୍ୱ ଅର୍ପଣ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଗତମାସ 20 ତାରିଖରେ ଦିଲ୍ଲୀରେ ସଂସଦକୁ ପଦଯାତ୍ରା ସମୟରେ ହୋଇଥିବା ହିଂସାତ୍ମକ ଘଟଣାର ଭିଡ଼ିଓ ଫୁଟେଜ୍ ଏବଂ ସିସିଟିଭି ରେକର୍ଡିଂକୁ ଯାଞ୍ଚ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିକୁ ହସ୍ତାନ୍ତର କରିବାକୁ କୋର୍ଟ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେବେ। ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ୍ ଅତ୍ୟାଚାର ଏବଂ ପୁଲିସ୍ କର୍ମଚାରୀଙ୍କ ଉପରେ ହିଂସା ଅଭିଯୋଗ ଆଧାରିତ ପୃଥକ୍ ପୃଥକ୍ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇଥିଲେ। ନିରନ୍ତରତା, ନବସୃଜନ, ସହଯୋଗ ଓ ଭିଭିଭୂମି କ୍ଷେତ୍ର ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ଭାରତର ମୋଟ ଶକ୍ତି କ୍ଷମତାର 20%+ ସ୍ୱଚ୍ଛ ଉତ୍ସରୁ ଆସୁଛି। 2005-2022 ମଧ୍ୟରେ ପ୍ରଦୂଷଣ ନିର୍ଗମନ ତୀବ୍ରତା 37%+ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଅନୁକୂଳ ପରିବେଶକୁ ଦୃଷ୍ଟିରେ ରଖି

ନୀତି ନିର୍ଦ୍ଧାରଣ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣକୁ ସମନ୍ୱିତ କରିବା ଉପରେ ମନ୍ତ୍ରୀ ଶ୍ରୀ ଯାଦବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏ କ୍ଷେତ୍ରରେ ବିଭିନ୍ନ ସଦସ୍ୟ ଦେଶର ଦୃଷ୍ଟିକୋଣ ଏବଂ ଅବଦାନକୁ ଭାରତ ସମ୍ମାନ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ସୃଷ୍ଟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ ମାଝୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବିପନ୍ନ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ହଜାରେ କୋଟି ଟଙ୍କାର ଦଶସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ 33% ବା ତା'ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଧାନ ଓ ଅଣଧାନ ବିହନ କ୍ରୟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ହସ୍ତାନ୍ତର ମାଧ୍ୟମରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ପନିପରିବା ମିନିକିଟ୍ ଓ ବନ୍ୟା ପରବର୍ତ୍ତୀ ରୋଗପୋକ ପରିଚାଳନା ପାଇଁ 75% ସବ୍ସିଡି ଯୋଗାଇ ଦିଆଯିବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା ଜାଲ ଓ ପୋଖରୀର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ସମସ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ବଣ୍ଟନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶ୍ୱ ବଜାର ମାନଦଣ୍ଡ ପୂରଣ କରିପାରୁଥିବା ଉଚ୍ଚମାନର କୃଷି ଉତ୍ପାଦର ଆବଶ୍ୟକତା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ର 97ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧନ କରି ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ବିଭିନ୍ନ ଆଧୁନିକ ବୈଷୟିକ ଉପକରଣ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଭାରତୀୟ କୃଷି ଉତ୍ପାଦକୁ ବିଶ୍ୱ ବଜାର କ୍ଷେତ୍ରକୁ ସମ୍ପ୍ରସାରଣ କରିବା ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱ ଦେଇଛନ୍ତି। ଗହମ ଏବଂ ଚାଉଳର ବାର୍ଷିକ ଉତ୍ପାଦନ ଦ୍ୱିଗୁଣିତ ହୋଇଥିବାରୁ ଶ୍ରୀ ଚୌହାନ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ବିହନ ପ୍ରସ୍ତୁତି ଏବଂ ସାର ଉପଯୋଗ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ରାଜ୍ୟରୁ ଆସୁଥିବା ପରାମର୍ଶ ଆଧାରରେ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ଆଇସିଏଆର୍ର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକ ଅବସରରେ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ 4ଟି ସଂକଳନକୁ ଉନ୍ମୋଚନ କରାଯାଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉତ୍ତମ ଅଭ୍ୟାସ ଜ୍ଞାନ ଆଦାନ ପ୍ରଦାନ ପ୍ରଣାଳୀ ଏବଂ ନବସୃଜନକୁ ଆଧାର କରି ଏହି ସଂକଳନଗୁଡ଼ିକ ପ୍ରସ୍ତୁତ କରାଯାଇଛି। ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀରେ ହୋଇଥିବା ଗଠନମୂଳକ ତଥା ଅର୍ଥପୂର୍ଣ୍ଣ ଆଲୋଚନାର ନିର୍ଯାସ ଭାବେ ଏହି ସଂକଳନ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ସରକାର ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷଣା କରିଛନ୍ତି। ଭାରତର ପ୍ରମୁଖ ମହିଳା ବ୍ୟାଡ୍ମିଣ୍ଟନ ଯୋଡ଼ି ତ୍ରିଶା ଜଲି ଏବଂ ପୁଲେଲା ଗାୟତ୍ରୀ ଗୋପୀଚାନ୍ଦଙ୍କ ସମେତ ବିଭିନ୍ନ କ୍ରୀଡ଼ା ବିଭାଗର 15 ଜଣ କ୍ରୀଡ଼ାବିତ୍ଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଅଭିଜ୍ଞ ଭାରତୀୟ ଫୁଟବଲ ଖେଳାଳି ଇଶା ଆରୁମୁଗାଇ ନାୟକଗମ୍ଙ୍କୁ ଜୀବନବ୍ୟାପୀ ଉତ୍କର୍ଷ କ୍ରୀଡ଼ା ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ଆଥଲେଟିକ୍ସ କୋଚ୍ ପରବୀର ସିଂ, ବକ୍ସିଂ କୋଚ୍ ଛୋଟେଲାଲ ଯାଦବ ଏବଂ ବନ୍ଧୁକ ଚାଳନା କୋଚ୍ ନେହା ନନ୍ଦକୁମାର ଚୌହାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ। ଇତିମଧ୍ୟରେ ଭାରତୀୟ ସେନା ପାରା ଅଲମ୍ପିକ୍ ନୋଡ୍ ପୁନେକୁ ରାଷ୍ଟ୍ରୀୟ ଖେଳ ପ୍ରୋହାହନ ପୁରସ୍କାରରେ ସମ୍ମାନିତ କରାଯିବ। କ୍ରୀଡ଼ାର ପ୍ରୋହାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କର୍ପୋରେଟ୍ ସଂସ୍ଥା ବା ବେସରକାରୀ ସଂଗଠନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କ୍ରୀଡ଼ାରେ ଉତ୍କର୍ଷତା ଓ ସ୍ୱୀକୃତି ପ୍ରଦାନ ପାଇଁ କ୍ରୀଡ଼ାବିତ୍ମାନଙ୍କୁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଋଣ ଅଧିକ ବ୍ୟାପକ ହୋଇଛି। ଏ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ମଧ୍ୟରେ ମୋଟ ଋଣ ପରିମାଣ 10.3% ବୃଦ୍ଧି ପାଇଛି। ଗ୍ରାମୀଣ ଅର୍ଥନୈତିକ ବିକାଶ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଗ୍ରହଣ କରୁଥିବା ଦୃଢ଼ ପଦକ୍ଷେପକୁ ଏହା ପ୍ରତିପାଦନ କରୁଛି। ଗତ 2024-25 ଆର୍ଥିକ ବର୍ଷରେ ମୋଟ ଋଣ ପ୍ରଦାନ ପରିମାଣ 5,24,000 କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହା 5,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ପ୍ରତ୍ୟେକ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ପ୍ରାଥମିକତା ଋଣ ପ୍ରଦାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ହରମୁଜ ପ୍ରଣାଳୀ ବର୍ତ୍ତମାନ ପାଇଁ ବନ୍ଦ ରହିବା ନେଇ ଇରାନ ଘୋଷଣା କରିଛି। ଆମେରିକା ସହିତ ସ୍ୱାକ୍ଷରିତ 14 ସୂତ୍ରୀ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ସର୍ତ୍ତାବଳୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଇରାନ କହିଛି। ଏହି ଜଳପଥ ଉପରୁ ବିଦେଶୀ କଟକଣାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଏବଂ ସାମରିକ କାର୍ଯ୍ୟ ବନ୍ଦ କରିବା ପାଇଁ ଇରାନ ଦାବି କରିଛି। ଇରାନ ସଂସଦର ବାଚସ୍କତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉଚିତ। ବୁଝାମଣାପତ୍ର ଅନୁଯାୟୀ ଦିଆଯାଇଥିବା 60 ଦିନ

0: ସମୟସୀମା ସମାପ୍ତ ହେବା ପରିପ୍ରେକ୍ଷୀରେ ଇରାନ୍ ଏହି ମନ୍ତବ୍ୟ ଦେଇଛି। ଭାରତ ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଚତୁର୍ଥ ପର୍ଯ୍ୟାୟ ଗୋଲ୍ ଟେବୁଲ୍ ବୈଠକ ଆସନ୍ତା ଗୁରୁବାର ସିଙ୍ଗାପୁରଠାରେ ଅନୁଷ୍ଠିତ ହେବ। ଭାରତ ପକ୍ଷରୁ ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ, ଶିଳ୍ପ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ପ୍ରମୁଖ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଗସ୍ତ ଅବସରରେ ଏହି ପ୍ରତିନିଧି ମଣ୍ଡଳୀ ସେମାନଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା ଏବଂ ସିଙ୍ଗାପୁରର ଶୀର୍ଷ ନେତୃତ୍ୱଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ନୂତନ ତଥା ଉଦୀୟମାନ କ୍ଷେତ୍ରରେ ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। 2022 ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀଠାରେ ପ୍ରଥମ ଦ୍ୱିପାକ୍ଷିକ ଗୋଲ୍ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ଏବଂ 2025 ଅଗଷ୍ଟ ମାସରେ ନୂଆଦିଲ୍ଲୀଠାରେ ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକଗୁଡ଼ିକରେ ଉତ୍ପାଦନ ବୃଦ୍ଧି, ଯୋଗାଯୋଗ, ଡିଜିଟାଇଜେସନ୍, ସ୍ୱାସ୍ଥ୍ୟସେବା ଏବଂ ଔଷଧ, ଦକ୍ଷତା ବିକାଶ ଓ ନିରନ୍ତରତା ଉପରେ ବ୍ୟାପକ ସହଭାଗିତା ନେଇ ମତ ବିନିମୟ ହୋଇଛି। ଚତୁର୍ଥ ବୈଠକ ଅବସରରେ ଦୁଇ ଦେଶର ସହଯୋଗରେ ଚାଲିଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ନେଇ ସମୀକ୍ଷା କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଶ୍ରୀଲଙ୍କା ମଧ୍ୟରେ ଗାଲେଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ପୂର୍ବରୁ ଭାରତ 193 ରନ୍ରେ ତା'ର ଦ୍ୱିତୀୟ ଇନିଂସ ଶେଷ କରିଥିଲା। ଜିତିବା ପାଇଁ ଶ୍ରୀଲଙ୍କାକୁ 372 ରନ୍ର ଆବଶ୍ୟକତା ଅଛି। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ସୂଚନା ଦେଲେ ସୁପ୍ରିମ୍କୋର୍ଟ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ। ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ 1000 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ କ୍ରୀଡ଼ା ପୁରସ୍କାର 2025 ଘୋଷିତ। 15 ଜଣଙ୍କୁ ଅର୍ଜୁନ ଏବଂ 3 ଜଣ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ଅନୁଗୁଳରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ପୋଲିସ ଟ୍ରେନିଂ କଲେଜ ପଡ଼ିଆରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କର ତ୍ୟାଗକୁ ସ୍କରଣ କରି ଜିଲ୍ଲାର କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ଭିଭିଭୂମିର ସଫଳତା ଉପରେ ଆଲୋକପାତ କରିଥିଲେ। ପରେଡ୍ରେ 35ଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ଶ୍ରେଷ୍ଠ ସେବା ପ୍ରଦାନକାରୀ କର୍ମଚାରୀ ଓ ପରେଡ୍ ଦଳକୁ ପୁରସ୍କୃତ କରାଯାଇଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଇସିୟୁ, ମଡୁଲାର ଓଟି, ଏଣ୍ଡୋସ୍କୋପି ଓ ଜୀବନସାଥୀ ଅଟୋ ଆମ୍ବୁଲାନ୍ସ ଭଳି ସେବାର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ

0: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାଇ ଭାରତ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ ଆୟୋଜିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 10,000ରୁ ଅଧିକ ସ୍ଥାନରୁ ଯୋଡ଼ି ହୋଇଥିବା ପ୍ରାୟ 1 କୋଟିରୁ ଅଧିକ ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ। ନିଶାମୁକ୍ତ ଭାରତ ସହ ବିକଶିତ ଭାରତ 2047ର ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅଭିଯାନରେ 100 ସପ୍ତାହ ଯାଏ ପ୍ରତି ରବିବାର କ୍ରୀଡ଼ା, ଫିଟ୍ନେସ୍, ସାଂସ୍କୃତିକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଗୁଳ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ରେ 3-ଦିନିଆ ସିନିୟର ରାଜ୍ୟ ର୍ୟାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ଆସୋସିଏସନ୍, ଅନୁଗୁଳ ୟୁନାଇଟେଡ୍ ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଏହି ପ୍ରତିଯୋଗିତା ହୋଇଥିଲା। ପୁରୁଷ ଓ ମହିଳା ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସ ଡବଲ୍ସ ବର୍ଗରେ ଖେଳାଳିମାନେ ଭାଗ ନେଇଥିଲେ। ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ, ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଆଟମଲିକ୍ରେ ପ୍ରାୟ 5,57,00,000 ଟଙ୍କା ବ୍ୟୟରେ 2 ପକ୍କା ସଡ଼କ, 22,00,000 ଟଙ୍କାରେ ଦୁର୍ଗା ମନ୍ଦିର ପୁନରୁଦ୍ଧାର ଓ 1,62,00,000 ଟଙ୍କାର ଆଲୋକୀକରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ତାଳଚେରରେ ଡିଏମ୍ଏଫ୍ ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ 62 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ଅନୁଗୁଳ ପୌର ପରିଷଦରେ 9,71,00,000 ଟଙ୍କାର 4 ପ୍ରକଳ୍ପ ଓ 13 ନୂତନ ଯାନବାହନର ଉଦ୍ଘାଟନ ହୋଇଛି। ଅନୁଗୁଳରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ସମ୍ପର୍କରେ ସଚେତନତା ପାଇଁ ସୋଲାର ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ପ୍ରଚାର ଗାଡ଼ି ଜିଲ୍ଲାର ବିଭିନ୍ନ ମଡେଲ ସୋଲାର ଭିଲେଜ୍ ଓ ଗ୍ରାମ ପରିକ୍ରମା କରି ରୁଫ୍ଟପ୍ ସୋଲାର, ସରକାରୀ ସବ୍ସିଡି ଓ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଅନୁଗୁଳ ହୁଲୁରୁସିଂହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଛାତ୍ରଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଥିଲେ। 2-19 ବର୍ଷ ବୟସର ପିଲାଙ୍କୁ ଆଲବେଣ୍ଡାଜୋଲ 400 ମିଲିଗ୍ରାମର ଗୋଟିଏ ବଟିକା ଏବଂ 1-2 ବର୍ଷର ପିଲାଙ୍କୁ ଆଲବେଣ୍ଡାଜୋଲ ସିରପ୍ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ।

ଅନୁଗୁଳରେ ଭୋଟର ତାଲିକା ସଂଶୋଧନ ପରବର୍ତ୍ତୀ କାର୍ଯ୍ୟକଳାପର ସମୀକ୍ଷା କରାଯାଇଛି। ସର୍କିଟ୍ ହାଉସ୍ଠାରେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ବିଭାଗୀୟ କମିଶନର ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଦାବି ଓ ଆପତ୍ତିର ତ୍ୱରିତ ନିଷ୍ପଭି, ଦସ୍ତାବିଜ୍ ଯାଞ୍ଚ ଓ ଶୁଣାଣି ନିର୍ଦ୍ଧାରିତ ସମୟରେ ଶେଷ କରି ସଠିକ୍, ସ୍ୱଚ୍ଛ, ଅନ୍ତର୍ଭୁକ୍ତିମୂଳକ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ।

0: କଥା ସବୁ ଶୁଣି ମନ କରେ କେତେବେଳେ ଆସିବାକୁ ସମୟ ହୁଏ ନା, ତେଣୁ ଆଜି ଟିକେ ସମୟ ମିଳିଲା ଚାଲି ଆଇଲି ଆଉ।
1: ଆଉ ଯା ହଉ ଭଲ କରିଛ। ହେଲେ ସୁବାସ ଭାଇ, ଇଏ ଯୋଉ ବରଷା ହଉଛି ଏ ବିଲରେ ସବୁ ପାଣି ଠିଆ ହେଇଛି, ତାକୁ କଣ କଲି ତୁମ ଭାଇଙ୍କ ସାଙ୍ଗରେ ଯାଇକି କୋଦାଳ ଧରି ସେ ବିଲରେ ସବୁ ପାଣି କାଟିଦେଲି। ଯଦି ବିଲରୁ ପାଣି ନ କାଟିବି ବିଲରେ ପାଣି ଠିଆ ହେଇକି ଫସଲ ନଷ୍ଟ ହେଇଯିବନି କହିଲ?
0: ନିଶ୍ଚୟ ନିଶ୍ଚୟ, କାହିଁକିନା ଜଳ ଯଦି ନିଷ୍କାସନ ନ ହୁଏ ସେ ତ ଗଛକୁ ବିପରୀତ କାମ ଦେଖେଇବ ନା, ମରିଯିବ ଗଛ।
1: ପୋଇ ଗଛ ହେଲା କି ଆମର ଜହ୍ନି ଲଟା, କାକୁଡି ଲଟା, କଲରା ଲଟା, ଇଏ ସବୁ ପାଣିରେ ବୁଡିକି ଅଛି, ତାକୁ ଟିକେ ପାଣି କାଟି ଦେଇଛି, ସେ ବାହାରି ଯାଇଛି। ତା ସହିତ ଭାଇ ଗୋଟେ କଥା, ଆମେ ଯେତେବେଳେ ଚାଷୀ ବନ୍ଦୀ ଲୋକ ଆମେ ତ ଆଉ ଡରିକି ରହିଗଲେ ହବନି, ବର୍ଷା ଆସିବ, ବନ୍ୟା ଆସିବ, ପବନ ହବ, ଦୈବୀ ଦୁର୍ବିପାକ ଆମ ପିଛା ଛାଡୁନି, ଏମିତି ବର୍ଷକୁ ବର୍ଷ ଏମିତି ଆସୁଛି, ତଥାପି ଆମକୁ ଅଣ୍ଟା ସଳଖି ଠିଆ ହେଇ ଆଗକୁ ଯିବାକୁ ପଡିବ।
0: କାରଣ ଆମେ ଚାଷୀ ପୁଅ, ଘରେ ରହିଲେ ଆମର ପେଟ ପୁରିବନି, ତାରି ସାଙ୍ଗରେ ଆମର ଚାଷ ଅଛି, ଗୋରୁ ଗାଈ ଅଛନ୍ତି, ତାକୁ ସବୁ ନେଇକି ଆମକୁ ଚଳିବାକୁ ପଡିବ।
1: ଏ ଭାଇ, ଗୋରୁ ଗାଈ କଥାରୁ ମୋର ଗୋଟେ କଥା ମନେ ପଡିଲା। ଆମେ ତ ସବୁବେଳେ ସମସ୍ତଙ୍କୁ କହି ଆସୁଛୁ, ସମନ୍ୱିତ ଆମେ କୃଷି ଯଦି କରିଥିବା ଆମ ପାଖରେ ସବୁ ଚାଷ ମହଜୁଦ ହେଇକି ଥିବ, ଯେମିତି କୁକୁଡ଼ା ବତକ ପାଳନ, ଗୋପାଳନ, ଛେଳି ପାଳନ, ମହୁ ଚାଷ, ଛତୁ ଚାଷ, ତା ସହିତ ପନିପରିବା, ଧାନ, ବିରି, ମୁଗ।
0: ନିଶ୍ଚୟ ନିଶ୍ଚୟ, କାହିଁକି ନା ଆମର ଅଭାବ ରହିବନି,
1: କାହିଁକିନା ଆମେ ଯଦି ସବୁ ପ୍ରକାର ଚାଷକୁ କରୁଥିବା ଏଇ ଦୈବୀ ଦୁର୍ବିପାକରେ ଯଦି ଗୋଟିଏ ଫସଲ କିଛି ନଷ୍ଟ ହେଇଯାଉଛି ଅଲଗା ଦେହରୁ ଭରଣା ହେଇଯିବ।
0: କାହିଁକି ନା ଆମର ଯେତେ ପ୍ରକାର ଖର୍ଚ୍ଚ ବଢିଲାଣି ଗୋଟିଏ ଆୟକୁ ଅପେକ୍ଷା କରି ଚଳିପାରିବାନି।
1: କେମିତି ହବ ମୋ ଭାଇ, ରାତି ପାହିଲେ ଖର୍ଚ୍ଚ ହଉଛି ଏ ଘର ଠାରୁ ବାହାର ଯାଏ। ଏବେ ପରା ପାଠ ପଢୁଆ ପିଲା ସବୁ ଚାଷ କ୍ଷେତକୁ ଆସିଲେଣି, ଚାଷବାସ କରିଲେଣି, ତା ସହିତ ଭାଇ ଫସଲ ବୀମା ଯୋଜନା ଅଛି, ସେଥିରେ ଆମେ ମାନେ ସାମିଲ ହବା, ଆମର ସରକାର ଆମ ପାଇଁ କରିଛନ୍ତି।
0: ବହୁତ ବଢିଆ ଯୋଜନା, କାହିଁକି ନା ଆର ଲାଭ ଆମେ କେତେବେଳେ ପାଉଛେ, ଯେତେବେଳେ ଆମର ଅସୁବିଧା ହଉଛି।
1: କାହିଁକି ନା ଆମେ ଯଦି ଫସଲ ବୀମା ଯୋଜନା କରିଥିବା, ଯୋଉ ଫସଲଟି ଆମର ନଷ୍ଟ ହେଇଗଲା ତା ଦେହରୁ ଆମେ ଭରଣା ପାଇବା,
0: ସରକାର ସାହାଯ୍ୟ କରିବେ।
1: ହଁ, ସରକାରଙ୍କ ତରଫରୁ ଏ ଯୋଜନା ଯଦି ହେଇଛି ଆମେ ତା ଦେହରେ ସମସ୍ତେ ସାମିଲ ହବା ଦରକାର, ଆଉ ସେ ଯୋଜନା ବିଷୟରେ ବୁଝିକି ସେ ଯୋଜନା ଆପଣେଇ ଆମେ ତାର ଫାଇଦା ଉଠେଇବା ଦରକାର।
0: ନିଶ୍ଚୟ, କାହିଁକି ନା ଆଜି ଆମ ହାତ ପାହାନ୍ତାରେ ସବୁ କିଛି, କିଛି ଆମକୁ ଆଜିକାଲି ଅସୁବିଧାରେ ପଡିବାକୁ ପଡୁନି।
1: ସରକାର ଆମ ମାନଙ୍କ ପାଇଁ କେତେ ସୁବିଧା କଲେଣି, ସେ ସୁବିଧା କେମିତି ପାଇବା, ଫସଲ ବୀମା ଯୋଜନାକୁ ଆପଣେଇବା, ଚାଷବାସରୁ ଅଧିକ ଲାଭ ପାଇବା, ସମନ୍ୱିତ କୃଷି କରିବା, ତା ସହିତ ଆମେ କେମିତି ଭଲରେ ରହିବା। କଥାରେ ଅଛି ପରା, ଯଦି ହାତ ଅଳସେ ନିଶ ବଙ୍କା, ଆଉ ଯଦି ହାତକୁ ଅଳସ କରିକି ଘରେ ବସିବା ଆମେ ଖାଇବାକୁ ପାଇବା ଟି?
0: ନାଇଁ ନାଇଁ, ତା ସହିତ ଆମକୁ ସବୁବେଳେ ନୂଆ ନୂଆ କୃଷି ପ୍ରତି ଧ୍ୟାନ ଦେବାକୁ ପଡିବ।
1: ଭାଇ, ଏମିତି ତ କଥା ହଉଥିଲେ କଥା ସରିବନି, ସନ୍ଧ୍ୟାବେଳ ବସିକି ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହବା ଆଉ।
0: ହଁ ହଁ।

0: ଯେମିତି ଜଳ ନିଷ୍କାସନ ହେଇପାରୁଥିବ ଜମିରୁ ସେଇଭଳି ଟିକେ ନାଳ କରି ଆମେ ପାଣିଟାକୁ ନିଷ୍କାସନ କରିପାରୁଥିବ ଜମିରୁ ସେଇ ପ୍ରତି ଧ୍ୟାନ ଦେବେ, କିମ୍ବା ବର୍ଷା ଛାଡ଼ିଗଲା ପରେ ତାକୁ କେମିତି ଆମେ ସେଇ ଜମିରେ ଗଛକୁ ଆମେ ଫିମ୍ପିନାଶକ ଔଷଧ ବ୍ୟବହାର କରିକି ଗଛକୁ ସୁସ୍ଥ ସବଳ ରଖିପାରିବା।
1: ଆମ୍ବ ଗଛରେ କେଉଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କଲେ ଅଧିକ ଲାଭ ମିଳିବ?
0: ଫଳ ଭିତରେ ରାଜା କହିବାକୁ ଗଲେ ଆମ୍ବ। ଆମ୍ବ ଚାଷୀ ଭାଇମାନେ ଯେଉଁମାନେ ଆମ୍ବ ଗଛ ଲଗାଉଛନ୍ତି ସେମାନେ ଗୋଟେ ଦିଗ ପ୍ରତି ଧ୍ୟାନ ଦେବେ, ଯେଉଁମାନେ ପ୍ରଥମରୁ ନୂଆ କରି ଆରମ୍ଭ କରୁଛନ୍ତି, ନୂଆ ଅର୍ଚାର୍ଡ ଆରମ୍ଭ କରୁଛନ୍ତି, ଗଛଟିଏ ଲଗାଉଛନ୍ତି, ଯେତେବେଳେ ପ୍ରଥମେ ଗଛକୁ ଲଗାଯାଏ, ଯେତେବେଳେ ଆମେ ଟିକେ ଖତ ସାର ଦେଇକି ଲଗେଇବା, ଗଛ ବଢିଲା ବେଳକୁ ଆମେ ମାଟିରୁ 75 cm ରୁ 100 cm ଯାଙ୍କେ ଆମେ ସିଙ୍ଗିଲ ଗଛ ବଢିବାକୁ ଦବା। ତାପରେ 75 cm ପରେ ଆମେ ତାକୁ କାଟିଦବା, କାଟି ଦେଇକିରି ତାର ଡାଳ ଶାଖା ପ୍ରଶାଖା ତାକୁ 4 ଦିଗକୁ ଶାଖା ଛାଡ଼ିବାକୁ ଦବା। କିନ୍ତୁ 75 ରୁ 100 cm ମାନେ ମାଟି ଲେବୁଲରୁ ଉପର ଯାଙ୍କେ କୌଣସି ଶାଖା ବଢିବାକୁ ଦବା ନାହିଁ। ଏଇଭଳି ଭାବରେ କରିବା ଗଛ ହୃଷ୍ଟପୃଷ୍ଟ ହେଇକିରି ଭଲ ଶାଖା ଦେଇକି ଭଲ ଗଛ ହେବ। ଏବଂ ଆଉ ଗୋଟେ ଜିନିଷ, 8-10 ବର୍ଷ ପୁରୁଣା ଗଛ ଆମ୍ବ ବଗିଚା ଅଛି, ସେମାନେ ଗୋଟେ ଦିଗ ପ୍ରତି ଧ୍ୟାନ ଦେବେ। ଡିସେମ୍ବର ମାସରେ ବଉଳ ଆସେ ଏବଂ ଆମର ଗଛରୁ ପ୍ରାୟ ଫଳ ସରିଯିବ, ଜୁଲାଇ ମାସ ଶେଷ ଆଡକୁ ଆମର ଫଳ ସରିଯାଏ। ଜୁଲାଇ ଅଗଷ୍ଟ ଏଇ 2 ମାସ ଆମକୁ କହନ୍ତି ଯେ ଗଛର ରେଷ୍ଟ ପିରିୟଡ। ଏଇ ସମୟରେ ଆମର ସେ ଗଛକୁ କାଣ୍ଡ ଛାଣ୍ଡ କରାଯାଏ। କାଣ୍ଡ ଛାଣ୍ଡ କରାଯାଏ ମାନେ ଗଛରେ ଯେତେବେଳେ ଶୁଖିଲା ଡାଳ, କିମ୍ବା ଗଛ ଯେ ଅତ୍ୟଧିକ ଡାଳ ହେଇଯାଇଥିବ, ଶାଖା ପ୍ରଶାଖା ବେଶୀ ହେଇଯାଇଥିବ, କିମ୍ବା ଗଛ ଯେତି ବେଶୀ ଝଙ୍କାଳିଆ ହେଇଯାଇଥିବ, ଚାଷୀମାନେ ଆସିକି ଅଭିଯୋଗ କରନ୍ତି ଯେ ଆମ ଗଛ ବହୁତ ସାରା ବଢୁଛି କିନ୍ତୁ ସେତେ ଆଶାନୁରୂପେ ବଉଳ ଆସୁନି। ଯୋଉଠି କାଣ୍ଡ ଛାଣ୍ଡ କରିଦେଲେ ଆମକୁ ଯେତେ ସୂର୍ଯ୍ୟାଲୋକ ଭିତରକୁ ପଡ଼ିପାରୁଥିବ ସେଇ ଜାଗାରେ ଆମର ବଉଳ ଆସିପାରୁଥିବ। ତେଣୁ ସେଠି ଗୋଟେ କୁହାଯାଏ, ଗୋଟେ କାଣ୍ଡ ଛାଣ୍ଡ ଯୋଉ କରାଯାଏ ତାର ବିଭିନ୍ନ ପ୍ରକାର ମେଥଡ ଅଛି। ଆମ୍ବରେ ସାଧାରଣତଃ ଗୋଟେ ସେଣ୍ଟ୍ରାଲ ଓପନ ସିଷ୍ଟମ ମେଥଡ, ଗଛର ମଝି ଅଂଶର ଯୋଉ ଡାଳ ଗୁଡାକ କାଟିଦେଲେ ସୂର୍ଯ୍ୟାଲୋକ ଯଦି ଭିତରକୁ ବେଶୀ ପଡ଼ିପାରୁଥିବ ତାହେଲେ ଗଛରେ ବେଶୀ ମାନେ ଫଳ ଆସିପାରିବ। ସେଇଟାକୁ ଆମେ ଜୁଲାଇ ଅଗଷ୍ଟ ମାସରେ ସାଧାରଣତଃ ଏଇ କାଣ୍ଡ ଛାଣ୍ଡ କରାଯାଏ। ସେଇ ସମୟରେ କଲେ ଆମେ ମାନେ ଭଲ ଗଛକୁ ହୃଷ୍ଟପୃଷ୍ଟ ବଢ଼ିବାକୁ ଦେଇପାରିବା ଏବଂ ଭଲ ବି ଆମର ଫଳ ଆସିବ। ଆଉ ଗୋଟେ ହେଲା, ଗଛର ବୟସ ଅନୁସାରେ ସାର ଦିଆଯାଏ। ବର୍ଷକୁ 2 ଥର ସାର ଦିଆଯାଏ, ଗୋଟେ ହେଲା ବର୍ଷା ପୂର୍ବରୁ ଏବଂ ବର୍ଷା ଛାଡ଼ିଗଲା ପରେ। ଏପ୍ରିଲ ମେ ମାସ ସେହି ସମୟରେ ସାର ଦିଆଯାଏ ଏବଂ ବର୍ଷା ଛାଡ଼ିଗଲା ମାନେ ସେପ୍ଟେମ୍ବର ମାସ ପରେ ଥରେ ସାର ଦିଆଯାଏ। ବୟସ ଅନୁସାରେ ଯୋଉ ସାରର ପରିମାଣ ଅଛି, ଗଛର ଯଦି ବୟସ ପ୍ରଥମ ବର୍ଷ କେତେ ଦିଆଯିବ, ଦ୍ୱିତୀୟ ବର୍ଷ ଗଛ ହେଇଥିଲେ କେତେ ସାର ଦିଆହବ, ଏମିତି ସବୁ ପରିମାଣର ସାର ଅଛି। ସେଇ ମୁଦିତ ସାର ଯଦି ଆପଣ ଠିକରେ ଦେଇପାରିବେ ଗଛକୁ ଭଲ ହୃଷ୍ଟପୃଷ୍ଟ ବଢେଇ ପାରିବେ ଏବଂ ଅମଳ ଭଲ ପାଇପାରିବେ। ଯଦି ପ୍ରଥମ ବର୍ଷ ହେଇଛି ଗଛ, ସେଥିରେ 2 ଝୁଡ଼ି କମ୍ପୋଷ୍ଟ ଦବା ଏବଂ 176 ଗ୍ରାମ ୟୁରିଆ ଏବଂ 625 ଗ୍ରାମ ସୁପର ଫସ୍ଫେଟ୍ ଏବଂ 100 ଗ୍ରାମ ପଟାସ୍, ଏଇଟା ହେଉଛି ଗଛ ପ୍ରତି ଦବା। ଯଦି ଦ୍ୱିତୀୟ ବର୍ଷ ହେଇଥିବ ଗଛକୁ ତାହେଲେ 3 ଝୁଡ଼ି ଗୋବର ଖତ ଏବଂ 350 ଗ୍ରାମ ୟୁରିଆ, 1250 ଗ୍ରାମ ସିଙ୍ଗିଲ ସୁପର ଫସ୍ଫେଟ୍ ଏବଂ 200 ଗ୍ରାମ ପଟାସ ସାର ଦରକାର ପଡ଼ିଥାଏ। 4 ବର୍ଷ ଗଛ ହେଇଥିବ ତାହେଲେ 4 ଝୁଡ଼ି ଗୋବର ଖତ, 1100 ଗ୍ରାମ ୟୁରିଆ ଏବଂ 1560 ଗ୍ରାମ ସିଙ୍ଗିଲ ସୁପର ଫସ୍ଫେଟ୍ ଏବଂ 668 ଗ୍ରାମ ପଟାସ ସାର ଦରକାର ପଡ଼ିଥାଏ। ଏବଂ ଯଦି 7 ବର୍ଷରୁ ଉର୍ଦ୍ଧ ହେଇଥିବ ଗଛ ତାହେଲେ 4 ଝୁଡ଼ି ଗୋବର ଖତ, 2200 ଗ୍ରାମ ୟୁରିଆ, 3125 ଗ୍ରାମ ସିଙ୍ଗିଲ ସୁପର ଫସ୍ଫେଟ୍ ଏବଂ 1000 ଗ୍ରାମ ପଟାସ ସାର ଗଛ ପ୍ରତି ଦରକାର କରିଥାଏ। ଟୋଟାଲ ମାତ୍ରାଟାକୁ 2 ଭାଗରେ ଦିଆଯାଏ, ଗୋଟେ ବର୍ଷା ପୂର୍ବରୁ ଏବଂ ଆଉ ଗୋଟେ ବର୍ଷା ପରେ।
1: ସାର ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ଯୋଉ କଦଳୀ ଗଛର ପତ୍ର ବେଳେବେଳେ ଦେଖାଯାଏ ହଳଦିଆ ପଡ଼ିଯାଏ, ଏଇ ବର୍ଷା ଦିନେ ହଳଦିଆ ପଡ଼ିଯାଇଥିଲେ କଣ ପ୍ରତିକାର କରିବାକୁ ପଡିବ ଆମ ଚାଷୀ ଭାଇମାନଙ୍କୁ?
0: ସାଧାରଣତଃ ଦେଖାଯାଏ ଯୋଉଠି କଦଳୀ ଗଛ ଲଗେଇଥିବେ, ବର୍ତ୍ତମାନ ଲଗାତାର ବର୍ଷା ହଉଛି, ପାଣି ଜମି ରହୁଥିବ, ସେଇ ଜାଗାରେ ସାଧାରଣତଃ ଦେଖାଯାଏ ପତ୍ର ହଳଦିଆ ପଡ଼ିଯାଏ। ଆମେ ପ୍ରଥମେ ଦେଖିବା, ଯଦି ଯୋଉଠି ଗଛ ପତ୍ର ହଳଦିଆ ପଡ଼ିଯାଉଛି ସେଇ ଗଛର ପ୍ରଥମେ ଆଗ ଦେଖିବା ଯେ ଚେରକୁ ତାର ଯଦି ଟିକେ ମୂଳଟାକୁ ମାଟି କାଢିକି ଚେର ଆଗ ସଢିଛି କି ନାହିଁ। ଯଦି ଚେର ଠିକ ଅଛି, ପତ୍ର ହଳଦିଆ ପଡ଼ିଯାଉଛି, ତାହେଲେ ଶିଗାଟୋକା ବୋଲିକି ଗୋଟେ ତାର ରୋଗ କହିବାକୁ ଗଲେ ସେଇଟା ହୁଏ, ବହୁତ ଶୀଘ୍ର ବ୍ୟାପିଯାଏ। କାରଣ ଗଛୁ ଗଛ ଲାଗିଥିଲେ ସେ ତାର ସେ ପାଣିରେ ବି ମାଧ୍ୟମରେ ବି ଏ ରୋଗଟା ବ୍ୟାପିଯିବ। ପ୍ରଥମ କଥା ହେଲା ଯେ ଜଳ ନିଷ୍କାସନ କେମିତି, ସେ ଜମିରୁ ଜଳ ନିଷ୍କାସନ ହେଇପାରିବ ଧ୍ୟାନ ଦେବା ଦରକାର ଚାଷୀ ଭାଇମାନେ, ଏବଂ ମୂଳକୁ ମାଟି ଟିକେ ଭଲ ଭାବରେ ସେମାନେ କେମିତି ତାକୁ ଦେଇପାରିବେ ସେଇ ଦିଗ ପ୍ରତି ଧ୍ୟାନ ଦେବେ। ଏବଂ ଯୋଉ ଗଛରେ ଯଦି ସେ ପତ୍ର ହଳଦିଆ ପଡ଼ିଯାଉଛି ତାହେଲେ ସେଇଥିରେ ସେମାନେ ଗୋଟେ ବାବିଷ୍ଟିନ ବଜାରରେ ମିଳୁଛି କାର୍ବୋଡିଜିମ, ସେଥିରେ 2 ଗ୍ରାମ ଗୋଟେ ଲିଟର ପାଣିରେ, ଏବଂ ତା ସହିତ ପ୍ଲାଣ୍ଟୋମାଇସିନ 1 ଗ୍ରାମ ଗୋଟେ ଲିଟର ପାଣିରେ। କାରଣ କଦଳୀ ପତ୍ରରେ ସାଧାରଣତଃ ଔଷଧ ସ୍ପ୍ରେ କଲେ କୌଣସି କଦଳୀ ପତ୍ରରେ ରହିବନି, ସିଏ ସାଙ୍ଗେ ସାଙ୍ଗେ ବୋହିଯିବ। ତେଣୁ ତା ଦେହରେ ଷ୍ଟିକର ଗୋଟେ ଅଠାଳିଆ ଔଷଧ ବ୍ୟବହାର କରାଯାଏ, ଯୋଉଟାକି ସେ କଦଳୀ ପତ୍ରରେ ଟିକେ ଲାଖିକି ରହିବ। ଷ୍ଟିକର ବଜାରରେ ମିଳୁଛି, ସେ ଷ୍ଟିକରକୁ

0: ବ୍ୟବହାର କରିବା, ସେଇ ଷ୍ଟିକର 5 ml ଖଣ୍ଡେ ସେଥିରେ ପକେଇକିରି ଏଇ ସବୁ ଦ୍ରବଣକୁ ସ୍ପ୍ରେୟରରେ ମେସିନରେ ସ୍ପ୍ରେ କରିକିରି ତାକୁ ଯଦି କଦଳୀ ଗଛରେ ପକେଇବା ତାହେଲେ ଏଇ ଯୋଉ ସିଗାଟୋକା ଡିଜିଜ୍ ଯୋଉଟା ଆମର ସାଧାରଣତଃ ହୁଏ ସେଇଟାକୁ ଆମେ ରକ୍ଷା କରିପାରିବା। ଏବଂ ଯୋଉ ପତ୍ର ହଳଦିଆ ପଡ଼ିଯାଉଛି, ଟିକେ ପୋଡ଼ିଲା ଭଳିଆ ଦେଖାଯାଉଥିବ, ସେଇ ପତ୍ରଟାକୁ କାଟିକିରି ଆମେ ଦୂର ଜାଗାରେ ନେଇକିରି ତାକୁ ପୋଡ଼ିଦେବା, ସେଇ ଫିଲ୍ଡକୁ ପରିଷ୍କାର ରଖିବା, ତାହେଲେ ଏଇ ରୋଗ ଦାୟରୁ ରକ୍ଷା କରିପାରିବା।
1: ବର୍ଷା ଦିନେ ଅମୃତଭଣ୍ଡା ଗଛ ଦେଖାଯାଏ ହଳଦିଆ ପଡ଼ିଯାଏ, ତା ପତ୍ର ପ୍ରତିକାର କଣ କେମିତି କରିବା?
0: ଦେଖନ୍ତୁ, ବର୍ଷା ଦିନରେ ସେଇ ଯୋଉ ସମସ୍ୟା ରହୁଛି, ବେଶୀ ଦିନ ପାଣି ରହିଯାଉଛି, ଏଇଟା ପ୍ରାୟତଃ ଆମେ ପରିଲକ୍ଷିତ ହେଉଛି, ଗଛ ହଳଦିଆ ପଡ଼ିକି ଝାଉଁଳିଲା ଭଳିଆ ଦେଖାଯାଉଛି। ତେଣୁ ଚାଷୀ ଯୋଉଠି ଅମୃତଭଣ୍ଡା ଲଗେଇଛନ୍ତି ନୂଆକିରି, ସେମାନେ କେମିତି ଜଳ ନିଷ୍କାସନ କରିବେ ମୁଖ୍ୟତଃ ସେଇଟାକୁ ଆଗ ସେମାନେ ଧ୍ୟାନ ଦେବେ। ତାପରେ ଜଳ ନିଷ୍କାସନ କରିକି ମୂଳ ଭଲକି ମାଟି କେମିତି ଚଢ଼େଇବେ ସେଟା ଧ୍ୟାନ ଦେବେ। ବେଶୀ ଦିନ ଯଦି ପାଣି ଜମି ରହିଲା ତାହେଲେ ମୂଳକୁ ଟିକେ ମାଟି କାଢିକି ଦେଖିବେ, ଚେରଟା ଯଦି ସଢି ଯାଉଥିବ ତାହେଲେ ନିହାତି ତାହେଲେ ପାଣି ରହିକି ତାର ଚେରଟା ପଚି ଯାଉଛି, ମାନେ କିଛି ଫଙ୍ଗାଲ ଗ୍ରୋଥ ହେଉଛି। ସେଇ ଜାଗାରେ ଆମେ ପାଣିଟାକୁ ଆଗ ନିଷ୍କାସନ କରିବା, ମୂଳକୁ ମାଟି ଦେବା, କେମିତି ଅନ୍ୟ ଗଛକୁ ନ ବ୍ୟାପିବ ସେଇ ରୋଗ। ତେଣୁ ତାକୁ ଆମେ ସେଇ ଯୋଉ କାର୍ବିଡିଜିମ ମାର୍କେଟରେ ଯୋଉ ମିଳୁଛି ବାବିଷ୍ଟିନ, 2 ଗ୍ରାମ ଗୋଟେ ଲିଟର ପାଣିରେ ପ୍ଲସ ପ୍ଲାଣ୍ଟୋମାଇସିନ ମିଶେଇକିରି ସେ ଗଛକୁ ଭଲ ଭାବରେ ସ୍ପ୍ରେ କରିବା। ଜୀବାଣୁଟା ସେଇ ଚେରର ମାଟିରେ ହିଁ ଥାଏ, ସେ ମାଟିକି ଆମେ ଯଦି ତାକୁ ଭିଜେଇ ପାରିବା ତାହେଲେ ସେ ଜୀବାଣୁକୁ ନଷ୍ଟ ଯଦି କରିପାରିବା ତାହେଲେ ସେ ଯୋଉ ହଳଦିଆ ପଡ଼ିଯାଉଛି ଯୋଉଟା ଆମର କହୁଛେ ଝାଉଁଳ ରୋଗ ପାଖାପାଖି ଟିକେ ଦେଖାଯାଏ ସେଇଟାକୁ ଆମେ ତାକୁ ଦମନ କରିପାରିବା। ଏବଂ ଯଦି ପ୍ରଥମ ଅବସ୍ଥାରେ ତାକୁ ଦମନ କରିଦେବା ତାହେଲେ ଆଗକୁ ଆଉ ବେଶୀ ବ୍ୟାପିବନି ଏବଂ ତାକୁ ଆମେ ନିରାକରଣ କରିପାରିବା।
1: ଆଉ ଗୋଟେ କଥା, ଯୋଉ କଥା ଟିକେ ପୂର୍ବରୁ କଥା ହଉଥିଲେ କଦଳୀ ଗଛ, ଏଇ କଦଳୀ ପୁଆକୁ ଲଗାଇବା ସମୟରେ କିପରି ବିଶୋଧନ କରିବା ନିହାତି ଦରକାର?
0: କଦଳୀ ପୁଆକୁ ଯୋଉଠି ବି ଆପଣ ଆଣନ୍ତୁ, ଯଦି ପୁଆକୁ ଆପଣ ଲଗାଉଛନ୍ତି, ପୁଆକୁ ଲଗେଇବା ପୂର୍ବରୁ ଆପଣ ବିଶୋଧନ କରିକି ଲଗେଇବା ଉଚିତ। ଆଉ ଯଦି ଟିସୁ କଲଚର ଗଛ ଆଣିକି ଲଗାଉଛନ୍ତି, ଯୋଉ ଗଛକୁ ବିଶୋଧନ କରିବା ଦରକାର ନାହିଁ, ଅଲରେଡି ସେ ଗଛ ବିଶୋଧନ ହେଇକି ରହୁଛି। କିନ୍ତୁ ଯଦି ପୁଆ ଗଛ ଆଣିକି ଆମେ ଲଗାଉଛେ, ଚାରା ଆକାରରେ ଆଣୁଛେ, ତାକୁ ବିଶୋଧନ କରିକି ଲଗେଇବା ଉଚିତ। ଗୋଟେ ବାଲ୍ଟିରେ ଆମେ ଦ୍ରବଣ ପ୍ରସ୍ତୁତ କରିବା, ଗୋଟେ ଲିଟର ପାଣିରେ ଆମେ ବାବିଷ୍ଟିନ 2 ଗ୍ରାମ, ପ୍ଲାଣ୍ଟୋମାଇସିନ 1 ଗ୍ରାମ, ସେହି ଅନୁସାରେ କେତେ ପୁଆ କରିବା ସେହି ଅନୁସାରେ ସେତିକି ପରିମାଣର ପାଣି ଦେଇକିରି ଆମେ ଦ୍ରବଣ ପ୍ରସ୍ତୁତ କରିକି ସେହି ପୁଆ ଗୁଡ଼ିକ ବୁଡ଼େଇକି ରଖିବା। କମସେ କମ୍ ତା ମୂଳ ଗୁଡ଼ିକ 15-20 ମିନିଟ୍ ଖଣ୍ଡେ ବୁଡ଼େଇକି ରଖିଲା ପରେ, ତାପରେ ତାକୁ ଟିକେ ଛାଇ ଜାଗାରେ ରଖିବା, ସେଇଥିରୁ ଜଳ ନିଷ୍କାସନ ହେଇଗଲା ପରେ ତାପରେ ଆମେ ମୁଖ୍ୟ ଜମିରେ ଯୋଉ ଗାତ କରିଥିବା ତାକୁ ଯାଇକି ଯଦି ଲଗେଇବା ତାହେଲେ ଆମେ ମୂଳରେ ଯଦି କିଛି ଜୀବାଣୁ ଥିବ ସେ ନଷ୍ଟ ହେଇଯାଏ। ଏବଂ ଲଗେଇବା ସମୟରେ ଯୋଉ ଗାତ ଆମେ କରୁଛେ 1.5 ଫୁଟ୍ x 1.5 ଫୁଟ୍ର ଯୋଉ ଗାତ କରୁଛେ, ସେଇଥିରେ କିଛି ନିମ ପିଡ଼ିଆ କିମ୍ବା କରଜ ପିଡ଼ିଆ ତାକୁ କିଛି ଦେଇକିରି ଆପଣ ସେଥିରେ ଯଦି ଲଗେଇବେ ତାହେଲେ ଭଲ ଗଛ ହବ। ମାଟିରେ ଯୋଉ ପ୍ରକାର ଅନିଷ୍ଟକାରୀ ଜୀବାଣୁ ଥିବେ ସେମାନେ ସବୁ ନଷ୍ଟ ହେଇଯିବେ।
1: କଦଳୀ ଗଛରେ ଆମେ କେମିତି କଣ ସାର ପ୍ରୟୋଗ କରିବା ଓ ତାର ପରବର୍ତ୍ତୀ ଯତ୍ନ କେମିତି କଣ ନବା ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: କଦଳୀ ଗଛ ଲଗେଇବାଠୁ ନେଇକି ଅମଳ ପର୍ଯ୍ୟନ୍ତ ଆମକୁ ପ୍ରତି ମାସ ଅନ୍ତର କି 2 ମାସ ଅନ୍ତରରେ ଆମକୁ ସାର ଦେବାକୁ ପଡ଼ିଥାଏ, ଏବଂ ତାର ବୟସ ଅନୁସାରେ ଆମେ ଯୋଉ ସାର ପରିମାଣ ଅଛି ସେହି ଅନୁସାରେ ଆମକୁ ଯଦି ଠିକ୍ ସମୟରେ ସାର ପରିଚାଳନା କରିବା ତାହେଲେ ଆମେ ଆଶାନୁରୂପେ ଅମଳ ପାଇବାର ଆମେ ଗୋଟେ ଆଶା ରଖିବା। ସେମିତି ଲଗେଇବା ସମୟରେ ଆମେ ଖାଲି ନିମ ପିଡ଼ିଆ ହଉ କରଞ୍ଜ ପିଡ଼ିଆ ହେଇକି ଆମେ ଟିକେ ନାକୁ ଗାତ ପିଛା 250 ଗ୍ରାମ ଖଣ୍ଡେ ଦେବା, ଏବଂ ତା ସହିତ ଲଗେଇବା ସମୟରେ 250 ଗ୍ରାମ ଖଣ୍ଡେ ସିଙ୍ଗିଲ ସୁପର ଫସ୍ଫେଟ୍ ସାର ଖାଲି ଦେଇକି ଲଗେଇବା। ଲଗେଇବାର 2 ମାସ ପରେ ଗୋଟେ ଗଛ ପିଛା 150 ଗ୍ରାମ ଖଣ୍ଡେ ୟୁରିଆ ଏବଂ 250 ଗ୍ରାମ ପଟାସ ସାର ଖାଲି ଦେବା ଗୋଟେ ଗାତ ପିଛା ଏବଂ ଗଛ ପିଛା। ଲଗେଇବାର 4 ମାସ ପରେ 250 ଗ୍ରାମ ଖାଲି ୟୁରିଆ ସାର ଏବଂ 250 ଗ୍ରାମ ପଟାସ ସାର ଦେବାକୁ ପଡ଼ିଥାଏ। ଲଗେଇବାର 6 ମାସ ପରେ 250 ଗ୍ରାମ ୟୁରିଆ ସାର ଏବଂ 250 ଗ୍ରାମ ପଟାସ ସାର ଦରକାର ପଡ଼ିଥାଏ। ତାପରେ 7 ମାସ ପରେ ଆମର ଫଳ ଆସିଯାଇଥାଏ, ଆଉ ତାପରେ ଆମକୁ ସାର ପ୍ରୟୋଗ କରିବାକୁ ପଡ଼ିନଥାଏ। 7-8 ମାସ ଭିତରେ ପ୍ରାୟ ଖାନ୍ଦି ଆସିଯିବାର ସମ୍ଭାବନା ଥାଏ। ତାପରେ ଚାଷୀ ଭାଇମାନେ କଣ କରନ୍ତି, କଦଳୀ ଖାନ୍ଦି ଆସିଗଲା ପରେ ଗୋଟେ ଦେଖିବେ ତଳେ ଯୋଉ ଭଣ୍ଡାଟି ଆମର ଥାଏ ସେଇ ଭଣ୍ଡାଟିକୁ ଭାଙ୍ଗି ଦିଅନ୍ତି। କଦଳୀ ହୃଷ୍ଟପୃଷ୍ଟ ଆସିବା ପାଇଁ ତାର ବି ଗୋଟେ ଟେକ୍ନିକ୍ ଅଛି, ସେ ଯୋଉ ଭଣ୍ଡାଟା ଭାଙ୍ଗି ଦେଲା ପରେ ଆମେ 20 ସେଣ୍ଟିମିଟର ଖଣ୍ଡେ ରଖିଲା ପରେ ତାକୁ ଭାଙ୍ଗିଦେବା। ଭାଙ୍ଗି ଦେଇସାରିଲା ପରେ ସେଥିରେ କଞ୍ଚା ଗୋବର ଏବଂ ସେଥିରେ ଆମୋନିୟମ ସଲଫେଟ 15 ଗ୍ରାମ, ସଲଫେଟ୍ ଆଉ ପଟାସ 7.5 ଗ୍ରାମ, କଞ୍ଚା ଗୋବର 500 ଗ୍ରାମ ସେଥିରେ ମିଶେଇକିରି ସେ ଯୋଉ କଟା ଜାଗାରେ ପଲିଥିନ୍ରେ ବାନ୍ଧି ଦେଇକି ଦବା। ଫେଣାରେ ଯୋଉ କଦଳୀ ଗୁଡାକୁ ଖାଆନ୍ତି ଫିଙ୍ଗର, ସେ ଫିଙ୍ଗର ସାଇଜ ବଡ଼ ହବ, 30% ଅଧିକ ଅମଳ ଆମେ ପାଇପାରିବା।
1: ସାର ଆଉ ଗୋଟେ କଥା ଜାଣିବା ପାଇଁ ଯାଇ, ଏଇ ବର୍ଷା ଦିନେ ଅଧିକ ବିଜୁଳି କିପରି ହବ, ଅଧିକ ଅମଳ ଚାଷୀ ଭାଇମାନେ କେମିତି ପାଇବେ ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ଯୋଉମାନେ ବ୍ୟବସାୟିକ ଭିତରେ ପିଜୁଳି ଚାଷ କରୁଛନ୍ତି, ବର୍ତ୍ତମାନ ଆପଣଙ୍କର ମାର୍କେଟରେ ଗୋଟେ ବଡ ବଡ ପିଜୁଳି ସବୁ ବିକ୍ରି ହେଉଛି, ଗୋଟେ ଗୋଟେ ପିଜୁଳିର ଓଜନ ହେଉଛି 1 କିଲୋ ପାଖାପାଖି, ସେଟା ହଉଛି ବିହି ଗୋଟେ ଭେରାଇଟି ଯୋଉଟାକ ବ୍ୟବସାୟିକ ଭିତରେ କରୁଛନ୍ତି। ସେଟା ଦେଖିବେ ଛୋଟିଆ ଗଛରେ

0: ଅଧିକ ଫଳ ଆସୁଛି।
1: ସେଇଟା କଣ ସାର, କଲମୀ ଗଛ ନା ଏମିତି?
0: ସେଟା କଲମୀ ଗଛ, ବିହି ଗୋଟେ ଭେରାଇଟି, ସେଟାକୁ ଆମେ କରୁଛେ ସାଧାରଣତଃ ଲଗାଉଛେ। ତେଣୁ ଆଉ ଗୋଟେ ହେଲା ଆମେ ସାର ଠିକ ପରିଚାଳନା କରିବା, ପିଜୁଳି ଗଛକୁ ଭଲ ଭାବରେ କରିପାରିବା। ଏବେ ଆଉ ଗୋଟେ ଆମେ ଦେଖୁଛେ ବୈଜ୍ଞାନିକ ମାନେ ଗୋଟେ ନୂଆ ଟେକ୍ନିକ ବାହାର କରିଛନ୍ତି, ବେଣ୍ଡିଙ୍ଗ ଟେକ୍ନୋଲୋଜି। ପିଜୁଳି ଡାଳ ଗୁଡାକ ଜଷ୍ଟ କାଣି ଆଙ୍ଗୁଠି ମୋଟାର ବଢି ବଢି ଯାଉଥିବ, ଯୋଉଟାକ ଦାନ୍ତ କାଠି ଭଳିଆ ଆପଣ ଯୋଉଟାକ ବ୍ୟବହାର କରୁଛନ୍ତି ସେଇଭଳିଆ ଡାଳ ହେଇଥିବ, ଅଗରୁ ପତ୍ର ଗୁଡାକ ଦୁଇ ହାତ ଲମ୍ବାର ଛିଣ୍ଡେଇ ଦେଉଛନ୍ତି। ତାକୁ କଣ କରୁଛନ୍ତି ନା, ବଙ୍କା କରିକି ମୂଳ ଯାଙ୍କେ ତାକୁ ବଙ୍କା କରି ବାନ୍ଧି ଦେଉଛନ୍ତି। ସେଟା କରିଦେବା ଫଳରେ ବହୁତ ଗୁଡ଼ିଏ ଡାଳ ବାହାରୁଛି। ଯେତେ ଅଧିକ ଡାଳ ବାହାରୁଛି ସେତିକି ଆମର ଫୁଲକଷି ଅଧିକ ଆସୁଛି, ଏବଂ ଛୋଟିଆ ଗଛରେ ଅଧିକ ଫୁଲକଷି ଆସିକି ଆମର ଅଧିକ ଫଳ ଆସୁଛି।
1: କାଜୁ ବାଦାମ ଗଛରେ ଯତ୍ନ କିପରି ନେବେ ଚାଷୀ ଭାଇମାନେ?
0: ଏବେ କାଜୁ ବାଦାମ ବି ଆମର ପ୍ରାୟ ସବୁ ଚାଷୀ ଭାଇମାନେ କାଜୁ ବାଦାମ ଚାଷ କରୁଛନ୍ତି। ସରକାରଙ୍କ ତରଫରୁ କାଜୁ ବାଦାମ ଚାଷକୁ ବହୁତ ପ୍ରୋତ୍ସାହନ ଦିଆଯାଉଛି। ଅନୁର୍ବର ଜମି ଯୋଉଠି କିଛି ନ ହୁଏ ସେଠି କାଜୁ ବାଦାମକୁ ଲଗେଇଦେଲେ ବି ସେଠି ହୁଏ, କିନ୍ତୁ ଆମେ ପ୍ରାୟ ଦେଖୁଛୁ ଯେ ସେଥିରେ ତ ସାର ଖତ ସେମାନେ ପ୍ରାୟ ଦେଉନାହାନ୍ତି ଯୋଉ ଏରିଆରେ ଲଗେଇଛନ୍ତି। କିନ୍ତୁ ଟିକେ ଯଦି ବର୍ଷା ଦିନେ ସାର ଖତ ବର୍ଷା ଛାଡିଗଲା ପରେ ଟିକେ ସାର ଦେବେ ଏବଂ ତାକୁ ଟିକେ କାଣ୍ଡ ଛାଣ୍ଡ କରିବେ, ତାହେଲେ ସେଥିରୁ ସେମାନେ ଆଶାନୁରୂପେ ଭଲ ଅମଳ ପାଇବେ। ଏବଂ ଆମେ ଆଶା କରୁଛୁ ଯେ ତାଙ୍କୁ ଯଦି ଚାଷୀ ଭାଇମାନେ ସେଇ ଦିଗ ପ୍ରତି ଟିକେ ଧ୍ୟାନ ଦେବେ ତ ମୁଁ ଭାବୁଛି ନିଶ୍ଚୟ ସେମାନେ କାଜୁ ବାଦାମ ଚାଷରୁ ବି ଲାଭ ପାଇପାରିବେ।
1: ଡକ୍ଟର ମହାପାତ୍ର, ଆପଣ ଆସିଲେ ଆମ କାର୍ଯ୍ୟକ୍ରମକୁ ବର୍ଷା ଦିନିଆ ଫଳ ଚାଷ ବିଷୟଟିକୁ ଅତି ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର
1: ଭାଇ, ବର୍ଷା ଦିନିଆ ଫଳ ଚାଷ ବିଷୟଟି କେମିତି ଲାଗିଲା?
2: ଜେମାପା
1: ହଁ,
2: ଖୁବ ଭଲ ଲାଗିଲା।
1: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ। ଇଏ ଭାଇ, ଆଉ ଗୋଟେ କଥା।
2: କଣ?
1: ଅନୁଭୂତିର କଥା, ମୋ ଚାଷବାସର ଅନୁଭୂତି କଥା।
2: ତାହେଲେ ଅନୁଭୂତି ଟିକେ ଶୁଣିବା।
3: ମୋ ନାଁ ରାମଚନ୍ଦ୍ର ବେହେରା, ଘର ମୁଗୁପାଳ, ବ୍ଲକ ରସୁଲପୁର, ଜିଲ୍ଲା ଯାଜପୁର।
1: ଆପଣ ଚାଷବାସ କରୁଛନ୍ତି, କଣ କଣ ଚାଷ କରୁଛନ୍ତି, କେତେ ଜମିରେ ଚାଷ କରୁଛନ୍ତି, ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ।
3: ବେଶୀ ପନିପରିବା ଚାଷଟା ମୋର ହଉଛି ବେଶୀ ପ୍ରାଧାନ୍ୟ। ଧାନ ଚାଷ ହଉଛି, ବାଦାମ ବି କରା ହଉଛି, ମୁଁ 4 ଏକର ଚାଷ କରୁଛି ଆଜ୍ଞା। ମୁଁ ପନିପରିବାର ଭଲ ଭେରାଇଟି କରୁଛି। ଏବେ ମୋର ଜମିରେ କାକୁଡି ରହିଛି, ପୋଟଳ, ଭେଣ୍ଡି, ଜହ୍ନି, ଝୁଡ଼ଙ୍ଗ, କଲରା ଏବେ ସବୁ ବାହାରୁଛି। ଆଉ ମୋର ସ୍ପେଶାଲିଟି ଲାଗେ ବ୍ରୋକୋଲି, କୋବିଟା, ରେଡ୍ ବନ୍ଧା, ରେଡ୍ ଫୁଲ, ଏସବୁ ଭେରାଇଟିର ଚାଷ କରେ। ସୁଇଟ୍ କର୍ଣ୍ଣ ମଧ୍ୟ ବି କରେ। ଚାଷ କରିବାର ମନ କଲି କାହିଁକି, ମୁଁ ଏସବୁ ୟୁଟ୍ୟୁବ ମାଧ୍ୟମରେ ଦେଖିଲି ସବୁ। ଏଗୁଡା ସବୁ ଆମର କଣ କି, ବାହାରୁ ଏଇ ଜିନିଷ ଗୁଡା ଆସୁଛି, ଆମ ଏରିଆରେ ବହୁତ ରେଟ୍ରେ ବିକ୍ରି ହଉଛି। ଦେଖି ଆମେ ଚେଷ୍ଟା କରିବା, ଏଇ ମନୋବଳ ନେଇକି ମୁଁ ଆଗେ ଟ୍ରାଏଲ ବେସିସରେ କରିବା ପାଇଁ ମାନେ ଇଚ୍ଛା ପ୍ରକାଶ କଲି, କିନ୍ତୁ କରିକି ମୁଁ ଦେଖିଲି ଯେ ମୁଁ ସେଥିରେ ବହୁତ ସକ୍ସେସ ବି ହେଲି।
1: ଆଉ କଣ ଚାଷ କରୁଛନ୍ତି?
3: ଟିକାଟୋର, ସିମଲା, ଏବେ ବି ମୁଁ କାଙ୍କଡ଼ ପ୍ରସ୍ତୁତ କରୁଛି, ଏଇ ଚାରା ସବୁ ପ୍ରସ୍ତୁତ କରିକି ଲଗା ଆରମ୍ଭ ହେଇଛି।
1: ଆଉ ଭାଇ, ଏଇ ଯୋଉ ବର୍ଷା ହେଲା, ଆପଣଙ୍କର କିଛି ସେଥିରେ କ୍ଷତି ହେଇଛି କି?
3: ବର୍ଷା ହେଲେ ତ ନିଶ୍ଚିତ ଭାବରେ କ୍ଷତି ହବ, ଯଦିଓ ଏପଟେ ଆମର ନଈ ପାଣିର କିଛି ନାହିଁ, କିନ୍ତୁ ବର୍ଷା ପାଣିଟା ଆମକୁ କ୍ଷତି ବି କରୁଛି, କାରଣ ଗଛର ଫୁଲ କଷି ରଖୁନି, ଅମଳ ପରିମାଣ ବହୁତ କମିଯାଉଛି, କିଛି କିଛି ଜାଗାରେ ବି ଗଛ ନଷ୍ଟ ହେଇଯାଉଛି, ମରିଯାଉଛି, ଯୋଉ ଜହ୍ଲା ସଳା ଧରିକି। ଗୋଟେ ଚେଷ୍ଟା ଜାରି ରଖିଲେ ସବୁକିଛି ହବ। ଆଉ ଆମେ ତ ଯଦି ଭାବିବା ଏଇଟା ଲସ୍ ହେଲା ଆଉ କରିବାର ନାହିଁ, ଚାଷ କରୁଛନ୍ତି ମାନେ ଗୋଟାକରେ ହେଲାନି, ଆଉ ଗୋଟା ପାଇଁ ବିକଳ୍ପ କରିବା।
1: ଆଉ ଏଇ ଯୋଉ ବର୍ଷାର କ୍ଷୟକ୍ଷତି ହେଇଗଲା, ମନ ଟିକେ ଦୁଃଖ ହଉଥିବ, ତଥାପି ଆପଣ ଯୋଉ ଅଲଗା ଚାଷ କରିବେ, ଶୀତଦିନିଆ ଚାଷ, ସେଥିରେ ଭରଣା ହେଇଯିବ।
3: ଆଜ୍ଞା ଆଜ୍ଞା, ବହୁତ ମନ ଦୁଃଖ ହଉଛି, ତଥାପି ତା ଭିତରେ ସାହସ ବାନ୍ଧିକି ଚାଲିଛୁ ଆମେ ଯେହେତୁ ଯୋଉ ଚାଷୀ।
1: ବହୁତ ବହୁତ ଧନ୍ୟବାଦ ରାମଚନ୍ଦ୍ର ଭାଇ, ଆପଣଙ୍କୁ ରହୁଛୁ, ନମସ୍କାର।
3: ନମସ୍କାର।
2: ହଁ ଜେମାପା, କଣ କୁହ?
1: ଆଉ କଣ କହିବି, ବଜାରରେ କେତେ କଣ ଭାଉ ଅଛି, ଦର ଦାମ କଥା, ସେ କଥା ଟିକେ ଶୁଣିବାନି କି?
2: ହଁ ହଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, ଜହ୍ନି କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଏ ସୁବାସ ଭାଇ,
2: ହଁ,
1: ଏଇ ଯୋଉ ବର୍ଷା ପାଗ ଦେଖୁଛ, ପାଣିପାଗ କଥା ଅଛି, କେମିତି କଣ ପାଗ ଯୁଗ ରହିଛି, ବର୍ଷା କେମିତି?

0: କଣ ହଉଛି ଆଉ ସେ ବିଷୟରେ ଟିକେ ଶୁଣିବାନି? ପାଣିପାଗ କଥା ଟିକେ ଶୁଣିବା ନା? ଆଉ
1: ହଁ, ପାଣିପାଗ ବିଷୟରେ ଶୁଣିବା।
0: ଶ୍ରୋତା ବନ୍ଧୁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେଥିମଧ୍ୟରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାଇ ଆ ଶବ୍ଦ ହେଲା, ଏଥର ଉଠିବା?
1: ହଁ ଉଠିବା।

0: ଶୁଣିଲେ କାର୍ଯ୍ୟକ୍ରମ କିଷାନ ବାଣୀ। ଆପଣମାନେ କାର୍ଯ୍ୟକ୍ରମ
1: ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଓନ୍ଲି ପିଆର୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା। ଗୀତିକାର ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ଅଭିଜିତ ମଜୁମଦାର।

ଏଥର ମୋହିତ ଚକ୍ରବର୍ତ୍ତୀଙ୍କ ରଚନାରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଅୟର। ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ। ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

ସ୍ୱଚ୍ଛତା ଏକ ସୁସ୍ଥ ସୁନ୍ଦର ଓ ସମୃଦ୍ଧ ସମାଜର ମୂଳ ଆଧାର। ବ୍ୟକ୍ତିଗତ ସ୍ୱଚ୍ଛତା ସହିତ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱବୋଧ ଗଢ଼ି ଉଠିଲେ ଦେଶର ଓ ସମସ୍ତଙ୍କର ବିକାଶ ସମ୍ଭବ ହୋଇପାରିବ। ପରିବାର ହେଉଛି ଶିଶୁର ପ୍ରଥମ ବିଦ୍ୟାଳୟ, ଯେଉଁଠାରୁ ସ୍ୱଚ୍ଛତା, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱର ଶିକ୍ଷା ଆରମ୍ଭ ହୁଏ। ସେହିପରି ସମାଜର ପ୍ରତ୍ୟେକ ସଦସ୍ୟ ନିଜ ଘର, ଆଖପାଖ, ପରିବେଶ ଏବଂ ସାର୍ବଜନୀନ ସ୍ଥାନକୁ ସଫା ରଖିବାରେ ସଚେତନ ହେଲେ ରୋଗ ବ୍ୟାଧି କମିବା ସହିତ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିବ। ତେଣୁ ପରିବାର ଓ ସମାଜର

0: ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱଚ୍ଛତା ପ୍ରତି ଦାୟିତ୍ୱ ପାଳନ କରିବା ଏକ ନୈତିକ ଓ ସାମାଜିକ କର୍ତ୍ତବ୍ୟ। ତେବେ ଆଜି ଆସନ୍ତୁ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ କ'ଣ ଏ ସମ୍ପର୍କରେ ଜାଣିବା ଏବଂ ଆଲୋଚନା କରିବା ମଧୁଛନ୍ଦା ନାୟକଙ୍କ ସହିତ। ମ୍ୟାଡମ୍ ନମସ୍କାର।
1: ନମସ୍କାର।
0: ଆଜି ଆମେ ଜାଣିବା ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ ସମ୍ପର୍କରେ କ'ଣ କହିବେ ମ୍ୟାଡମ୍ ଏ ସମ୍ପର୍କରେ। ପ୍ରଥମେ ତ ଜାଣିବା ଯେ ପରିବାରର ସ୍ୱଚ୍ଛତା ପ୍ରତି ଦାୟିତ୍ୱ ଆମର କ'ଣ।
1: ପରିବାର ତ ସ୍ୱଚ୍ଛତା ନିହାତି ରହିବା ଦରକାର। ପରିବାରର ପ୍ରତ୍ୟେକ ସଦସ୍ୟ ଘର, ରୋଷେଇ ଘର, ଶୌଚାଳୟ ଓ ଘରର ଚାରିପାଖ ମଧ୍ୟ ସଫା ରଖିବା ଆମର ଦରକାର।
0: ତେବେ ସମାଜକୁ ସ୍ୱଚ୍ଛ ରଖିବାରେ ଆମର ଭୂମିକା କ'ଣ ବୋଲି ଭାବୁଛନ୍ତି?
1: ସମାଜକୁ ସ୍ୱଚ୍ଛ ରଖିବାର ଆମର ଭୂମିକା ମାନେ ଯେମିତିକି ଆମେ ରାସ୍ତାଘାଟରେ ଆମେ ଅଳିଆ ପକେଇବାନି, ଅଳିଆକୁ ଆମେ ଠିକ ମାନେ କ'ଣ ନିର୍ଦ୍ଦିଷ୍ଟ ସ୍ଥାନରେ ନେଇକି ପକେଇବା ଓ ଅନ୍ୟମାନଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରାଇବା, ସେଇଟା ହିଁ ଆମର ହେଉଛି ଯେ ଆମର ଦାୟିତ୍ୱ।
0: ପରିବାରକୁ ସ୍ୱଚ୍ଛତାର ଶିକ୍ଷା କାହିଁକି ଆରମ୍ଭରୁ ଦେବା ଉଚିତ ବୋଲି ଭାବୁଛନ୍ତି?
1: ଯେମିତିକି ପରିବାର ହେଉଛି ଶିଶୁର ପ୍ରଥମ ଶିକ୍ଷା ସ୍ଥାନ। ପରିବାରରୁ ସ୍ୱଚ୍ଛତାର ଅଭ୍ୟାସ ଗଢ଼ିଲେ ଶିଶୁ ଭବିଷ୍ୟତରେ ସମାଜକୁ ମଧ୍ୟ ସ୍ୱଚ୍ଛ ରଖିପାରିବ, ସେଇଥିପାଇଁ ପରିବାରରୁ ସ୍ୱଚ୍ଛତା ଶିକ୍ଷା ଆମର ଆରମ୍ଭ କରାଯାଏ।
0: ସମାଜରେ ଯେଉଁ ଅଳିଆ ଆବର୍ଜନା ଲୋକମାନେ ଆଖିରେ ପକେଇ ଦେଉଛନ୍ତି, ସେଟା ନ ପକେଇବା ଜରୁରୀ ବା କାହିଁକି ନ ପକେଇବା ଦରକାର ବୋଲି ଭାବୁଛନ୍ତି ଆପଣ?
1: ଏବେ ଆମର ଚାରିପାଖରେ ଯଦି ଆମେ ଅଳିଆ ଆବର୍ଜନା ଯଦି ପକେଇବା ତାହେଲେ ଆମର ସମାଜ ତ ନିହାତି ଭାବରେ ମାନେ ଚାରିପାଖ ସବୁ ଆବର୍ଜନା ପଡିକି ରହିଲେ ଅପରିଷ୍କାର ହେଲେ ଗନ୍ଧିଆ ହେବ, ଦୁର୍ଗନ୍ଧ ହେବ, ମଶା ମାଛି ମଧ୍ୟ ବହୁତ ପରିମାଣରେ ହେବେ, ଯୋଉଟା ଦ୍ୱାରା କି ଆମମାନଙ୍କୁ ବିଭିନ୍ନ ପ୍ରକାର ରୋଗ ହେବ। ହେଲେ ଯେମିତିକି ଏବେ ତ ଦେଖୁଛନ୍ତି ଯେମିତି ବର୍ଷା ହଉଛି ବି ଠିକ ଅଛି, ଯୋଉଟା ଦ୍ୱାରା କି ମଶା ମାଛି ଯଦି ପାଣି ଆମର ଯଦି ଜମିକି ଯଦି ରୁହେ ତାହେଲେ ସେଇଠି କ'ଣ ବହୁତ ପରିମାଣରେ ମଶା ମାଛି ହେଇକିରି ଆମକୁ ଡେଙ୍ଗୁ ହଉଛି, ମ୍ୟାଲେରିଆ ହଉଛି, ତା ପ୍ରତି ଆମକୁ ଦୃଷ୍ଟି ଦେବାର ଅଛି। ଆମ ଚାରିପାଖ ଯଦି ଆମେ ସ୍ୱଚ୍ଛ ରଖିବା ତାହେଲେ ମଶା ମାଛି ତ ହେଇପାରିବେନି ନା, ହେଲେ ସେଇଥିପାଇଁ ଆମ ସମାଜରେ ନିହାତି ଆବଶ୍ୟକ ହୋଇଥାଏ।
0: ତ ପରିବାର ଓ ସମାଜର ସ୍ୱଚ୍ଛତା ମଧ୍ୟରେ କି ସମ୍ପର୍କ ରହିଛି ବୋଲି ଭାବୁଛ?
1: ଯେମିତିକି ପରିବାର ସ୍ୱଚ୍ଛତା ହେଲେ ସମାଜ ମଧ୍ୟ ସ୍ୱଚ୍ଛ ହେଇପାରିବ। ଅନେକ ସ୍ୱଚ୍ଛ ପରିବାର ମିଶିଲେ ଏକ ସ୍ୱଚ୍ଛ ସମାଜ ହୋଇଥାଏ, ଏଇଟା ମନେ ରଖିକିରି ଆମେ ଆଗକୁ ଯିବା ଦରକାର।
0: ତ ସ୍ୱଚ୍ଛତା ପ୍ରତି ଶିଶୁମାନଙ୍କର ଦାୟିତ୍ୱ କ'ଣ ହେବା ଉଚିତ ବୋଲି ଭାବୁଛନ୍ତି?
1: ଶିଶୁମାନେ ନିଜ ଘର ଓ ପରିବେଶକୁ ସଫା ରଖିବେ, ଅଳିଆ ପକେଇବେନି ଏବଂ ସ୍ୱଚ୍ଛତାର ନିୟମ ଅନୁସରଣ କରିବା ଉଚିତ। କାହିଁକି ନା ଏବେ ଯଦି ଇଆଡ଼େ ସିଆଡ଼େ ଯଦି ଜିନିଷ ଯାକ ଯଦି ପକେଇଦେବେ ସେଇ ଜିନିଷକୁ ତ ଆମକୁ ଶିଶୁମାନଙ୍କୁ ଶିଖେଇବା ନିହାତି ଦରକାର। କାହିଁକି ନା ଆମେ ଯେଉଁ ଜିନିଷ ପିଲାମାନଙ୍କୁ ଆମେ କହିବା ସେମାନେ ସେ ଅନୁସାରେ ହିଁ କାମ କରିବେ। ଆମେ ଡଷ୍ଟବିନ୍ ରଖିବା, ଡଷ୍ଟବିନ୍ ରଖି ପିଲାମାନଙ୍କୁ ଆମେ କହିବା କି ନାଇଁ ନାଇଁ ଇଆଡ଼େ ସିଆଡ଼େ ଜିନିଷ ପକାଅ ନା, ନେଇକି ଡଷ୍ଟବିନ୍ରେ ନେଇକି ଜିନିଷ ପକାଅ, ଯୋଉଟାକି ଅଳିଆ ଆବର୍ଜନା। କାହିଁକି ନା ଅଳିଆ ଆବର୍ଜନା ହେଲା ମାନେ ମାଛି ମଶା ମାନେ ବହୁତ ପରିମାଣର ହୁଅନ୍ତି ନା, ସେଇଥିପାଇଁ ବୋଲି କ'ଣ କହିବା ଆମେ ପିଲାମାନଙ୍କୁ ଶିଖେଇବା ଦରକାର ଯେ ନେଇକି ଡଷ୍ଟବିନ୍ରେ ସବୁ ପ୍ରକାର ଅଳିଆ ଆବର୍ଜନା ଜିନିଷ ନେଇକିରି ଡଷ୍ଟବିନ୍ରେ ନେଇକିରି ପକେଇବା ପାଇଁ। କାହିଁକି ନା ନହେଲେ ଆମେ ଯଦି ସେମାନଙ୍କୁ ନ ଶିଖେଇବା ମାନେ ଏଇଠି ସେଇଠି ସବୁଆଡ଼େ ପକେଇବେ, ଯୋଉଟା ଦ୍ୱାରା କି ଆମର ଘର ମଧ୍ୟ ଆବର୍ଜନା ହେବା ସହିତ ମାନେ ଅପରିଷ୍କାର ବି ହବ।
0: ତ ସ୍ୱଚ୍ଛ ସମାଜ ଗଠନ ପାଇଁ ଆମେ କ'ଣ କରିପାରିବା?
1: ସ୍ୱଚ୍ଛ ସମାଜ ଗଠନ ପାଇଁ ଆମେ ଯେମିତିକି ଆମର ଅଳିଆ ମାନେ ଆମର ଅଳିଆ ଗାଡ଼ି ମାନେ ଆସିଥାଉଛନ୍ତି ନା ସବୁଦିନ ଏଇଠି ଆସିଥାଉଛନ୍ତି, ହେଲେ ଆମେ ଗୋଟେ ଜାଗାରେ ଆମେ ଡଷ୍ଟବିନ୍ରେ ନେଇକି ସବୁ ଜାଗା ଅଳିଆ ଆବର୍ଜନା ରଖିବା, ନେଇକି ସବୁଦିନେ ନେଇକିରି ସେଇ ସଫେଇ ଗାଡ଼ି ଯୋଉ ଆସୁଛି ସେଇଠି ନେଇକିରି ଆମେ ପକେଇବା, ତା ସହିତ ସ୍ୱଚ୍ଛତା ସଚେତନତା ଅଭିଯାନ ମଧ୍ୟ କରିବା, ବୃକ୍ଷରୋପଣ ଓ ଆବର୍ଜନାର ସଠିକ୍ ପରିଚାଳନା ମାଧ୍ୟମରେ ସ୍ୱଚ୍ଛ ସମାଜ ଗଠନ କରିପାରିବା, ସମସ୍ତେ ମିଶିକିରି ସଫେଇ କାର୍ଯ୍ୟରେ ଆଗେଇବା।
0: ତ ସ୍ୱଚ୍ଛତା ରକ୍ଷା କରିବା କେବଳ ସରକାରଙ୍କ ଦାୟିତ୍ୱ କି?
1: ନାଇଁ ନାଇଁ, କେବଳ ସରକାରଙ୍କର ତ ଦାୟିତ୍ୱ ନୁହଁ, ଆମର ବି ଦାୟିତ୍ୱ ରହିବା ନିହାତି ଦରକାର ଅଛି। ଆମେ ତ ସମସ୍ତେ ମିଶିକିରି ସ୍ୱଚ୍ଛତା ରକ୍ଷା କରିବା ସରକାରଙ୍କ ସହିତ ପ୍ରତ୍ୟେକ ନାଗରିକଙ୍କର ମଧ୍ୟ ଦାୟିତ୍ୱ ରହିଛି, ସମସ୍ତଙ୍କର ସହଯୋଗରେ ହିଁ ସ୍ୱଚ୍ଛ ସମାଜ ଗଠନ କରିପାରିବା।
0: ତ ଘରର ଆବର୍ଜନାକୁ କିପରି ପରିଚାଳନା କରିବା ଉଚିତ ବୋଲି ଆପଣ ନିଜେ କେମିତି କରନ୍ତି ଆଉ କିପରି କରିବା ଦରକାର ବୋଲି ଭାବନ୍ତି?
1: ଘରର ଆବର୍ଜନାକୁ ଯେମିତିକି ଆମେ ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା ଅଲଗା କରିକିରି ଅଲଗା ଅଲଗା ଡଷ୍ଟବିନ୍ରେ ରଖାଯିବ। ଯେମିତିକି ଶୁଖିଲା ଜିନିଷକୁ ଆମେ ଗୋଟେ ଅଲଗା ଜାଗାରେ ରଖିବା ଓ ଓଦା ଜିନିଷକୁ ଆମେ ଅଲଗା ଜାଗାରେ ରଖିବା। ଯେମିତିକି ଜରି ହଉ, ପ୍ଲାଷ୍ଟିକ ଜରି କି ଆମର ଯୋଉ ଶୁଖିଲା ଜିନିଷ ତାକୁ ଗୋଟେ ଅଲଗା ଜାଗାରେ ରଖିକିରି ଓଦା ଯେମିତିକି ପରିବା ଚୋପା ଠିକ୍ ଅଛି ପରିବା ଚୋପା ଯାକୁ ଅଲଗା ଜାଗାରେ ରଖିବା।

0: ଅଲଗା ଜାଗାରେ ରଖିକିରି ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ନେଇକିରି ପକେଇବା, ଯାହାଦ୍ୱାରା କି ଘରର ସଫା ତ ରହିବ, ତା ସହିତ ବାହାରେ ବି ସଫା ରହିବ।
1: ପରିବାରରେ ସ୍ୱଚ୍ଛତାର ଅଭ୍ୟାସ କେମିତି ଗଢିବା?
0: ପ୍ରତିଦିନ ଆମେ ଘର ସଫା କରିବା, ହାତ ଧୋଇବା, ସଫା ପୋଷାକ ପିନ୍ଧିବା ଓ ଆବର୍ଜନା ଠିକ୍ ସ୍ଥାନରେ ନେଇ ପକେଇବା ଭଳି ଅଭ୍ୟାସ କରିବା ଦ୍ୱାରା ସ୍ୱଚ୍ଛତାର ଅଭ୍ୟାସ ଗଢି ଉଠେ।
1: ତ ସମାଜରେ ସ୍ୱଚ୍ଛତାର ସଚେତନତା କିପରି ବଢାଯାଇପାରିବ?
0: ସମାଜରେ ସ୍ୱଚ୍ଛତା ଯେମିତିକି ଆମେ ସଭା କରିପାରିବା କି ରାଲି କରିପାରିବା କି ପୋଷ୍ଟର ସ୍ଲୋଗାନ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିପାରିବା।
1: ସ୍ୱଚ୍ଛତା ରକ୍ଷାରେ ମହିଳାମାନଙ୍କର ଭୂମିକା କ'ଣ?
0: ସ୍ୱଚ୍ଛତା ରକ୍ଷାରେ ତ ମହିଳାମାନଙ୍କର ହିଁ ବେଶୀ ମାନେ ଦାୟିତ୍ୱ ରହୁଛି, କାହିଁକି ନା ଦେଖନ୍ତୁ ପିଲାମାନେ ଆମ ଘରେ ପିଲାମାନେ ଅଛନ୍ତି, ଆମେ ସେମାନଙ୍କୁ ଯେମିତି ଠିକ ରାସ୍ତା ଦେଖେଇବା, ନାଇଁ ନାଇଁ ଇଆଡ଼େ ସିଆଡ଼େ ଜିନିଷ ପକାଅନି, ଗନ୍ଧିଆ ଜିନିଷ ନେଇକି ଡଷ୍ଟବିନ୍ରେ ପକାଅ, ସେଇ ଜିନିଷକୁ ନେଇକିରି ଆମେ ବାହାର ଜାଗାରେ ବି ଆମେ ପକା ନ ହୋଇକି ସଫେଇ ଯୋଉ ଗାଡ଼ି ଆସିବ ସେଇଠି ନେଇକିରି ଆମେ ପକେଇବୁ, ଯୋଉଟା ଦ୍ୱାରା କି ଆମର ସମାଜ ବି ଆମର ମାନେ ଆମ ଚାରିପାଖ ବି ଗନ୍ଧିଆ ହବ ନାହିଁ କି ଆବର୍ଜନା ହବ ନାହିଁ, ତା ସହିତ ଆମର ଚାରିପାଖ କେମିତି ସଫା ରହିବ, ଯେମିତିକି ଆମର ପାଣି ଫାଣି ଯେମିତି କୋଉଠି ଜମା ନ ରୁହେ, ଯେମିତି ମଶାମାଛି ବେଶୀ ନ ହୁଅନ୍ତି, କହୁଛନ୍ତି ଯେମିତି ଗନ୍ଧିଆ ଯେତେ ହବ ମଶାମାଛି ସେତେ ପରିମାଣରେ ହବ, ଯୋଉଦ୍ୱାରା କି ଘରେ କି ଆମର ରୋଗ ବି ହେଇଥାଉଛି, ମ୍ୟାଲେରିଆ ହେଇଥାଉଛି, ଡେଙ୍ଗୁ ହେଇଥାଉଛି, ଆଜିକାଲି ତ ଯୋଉଟା କି ମାନେ ବାହାରୁଛି, ସେଇଟା ଯଦି ଆମେ ନଜର ଦବା ତାହେଲେ ଆମେ ଏଇ ରୋଗରୁ ଆମେ ଦୂର କରିପାରିବା। ମହିଳାମାନେ ହେଉଛନ୍ତି ମୁଖ୍ୟ ଯୋଉମାନେ କି ଘରର ସଫେଇ କାମ କରିଥାନ୍ତି, ତେଣୁକରି ମହିଳାମାନଙ୍କର ଗୁରୁତ୍ୱ ବେଶୀ।
1: ତେବେ ମ୍ୟାଡମ୍, ସ୍ୱଚ୍ଛତା ଦ୍ୱାରା ସମାଜ କିପରି ଉପକୃତ ହୁଏ?
0: ସ୍ୱଚ୍ଛତା ଦ୍ୱାରା ପରିବେଶ ସୁନ୍ଦର ରହିଥାଏ, ଆଉ ତା ସହିତ ଆମର ପ୍ରଦୂଷଣ ଯୋଉ ହୋଇଥାଏ ସେଇଟା ବି କମିଥାଏ ଏବଂ ଲୋକମାନେ ସୁସ୍ଥ ଓ ନିରୋଗ ରହିପାରିଥାନ୍ତି।
1: ତ ସାର୍ବଜନୀନ ସ୍ଥାନରେ ଆମର ସ୍ୱଚ୍ଛତା ପ୍ରତି କଣ ଦାୟିତ୍ୱ ରହିବା ଦରକାର ବା କେମିତି ଆମେ ରଖିବା ଦରକାର ସ୍ୱଚ୍ଛତା?
0: ସାର୍ବଜନୀନ ସ୍ଥାନରେ ଅଳିଆ ନ ପକେଇବା, କାନ୍ଥରେ ଅପରିଷ୍କାର ନ କରିବା ଓ ସରକାରୀ ସମ୍ପତ୍ତିକୁ ସୁରକ୍ଷିତ ରଖିବା ହଉଛି ଆମର ଦାୟିତ୍ୱ।
1: ଆଉ ଗଛ ଲଗେଇବା ଗୋଟେ ସ୍ୱଚ୍ଛତାର ଗୋଟେ କାର୍ଯ୍ୟକ୍ରମ କହନ୍ତି, ଯେ ଗଛ ଲଗେଇବା ଦ୍ୱାରା ବହୁତ କିଛି ସାହାଯ୍ୟ ମିଳେ ବୋଲି କହନ୍ତି, ସ୍ୱଚ୍ଛତା ସହିତ ଗଛ ଲଗେଇବାର ସମ୍ପର୍କ କେମିତି ଜଡିତ ବୋଲି ଭାବୁଛି?
0: ସେଇଟା ତ ଆମର ବହୁତ ମାନେ କଣ କହିଲେ ସ୍ୱଚ୍ଛତାରେ ଆମର ଗଛର ଭୂମିକା ବହୁତ ରହିଛି, କାହିଁକି କହିଲେ ଯେମିତିକି ଗଛ ପରିବେଶକୁ ସବୁଜ ଓ ସୁନ୍ଦର କରିବା ସହିତ ବାୟୁକୁ ବି ଶୁଦ୍ଧ କରିଥାଏ, ତେଣୁ ବୃକ୍ଷରୋପଣ ସ୍ୱଚ୍ଛ ପରିବେଶ ପାଇଁ ନିହାତି ଭାବରେ ଆବଶ୍ୟକ ହୋଇଥାଏ।
1: ତେବେ ମ୍ୟାଡମ୍, ପରିବାରର ବୟସ୍କ ମାନେ ସ୍ୱଚ୍ଛତା ପାଇଁ କଣ କରିପାରିବେ?
0: ଯେମିତି ଆମର ବଡ଼ ମାନେ ଘରର ମୁରବୀ ମାନେ ବଡ଼ ଲୋକମାନେ ଯୋଉମାନେ ଥାଆନ୍ତି ସେମାନେ କଣ ଛୋଟମାନଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବୁଝେଇବା ସହିତ ନିଜେ ମଧ୍ୟ ସ୍ୱଚ୍ଛତାର ଆଦର୍ଶ ଦେଇପାରିବେ, ସେଇଥିପାଇଁ ବୟସ୍କ ମାନେ ତ ସେଇଟା କରିପାରିବେ।
1: ମ୍ୟାଡମ୍, ସ୍ୱଚ୍ଛତା ନ ରଖିଲେ କଣ ସବୁ ସମସ୍ୟା ହୋଇପାରେ?
0: ଆମେ ମାନେ ଯଦି ସ୍ୱଚ୍ଛତା ନ ରଖିବା ତାହେଲେ ଅପରିଷ୍କାର ପରିବେଶରୁ ଦୁର୍ଗନ୍ଧ ହବ, ପ୍ରଦୂଷଣ ଓ ବିଭିନ୍ନ ସଂକ୍ରମଣର ହେବାର ଆଶଙ୍କା ବଢିପାରେ।
1: ସ୍ୱଚ୍ଛ ପରିବାର ସ୍ୱଚ୍ଛ ସମାଜର ଅର୍ଥ କହିଲେ କଣ ବୁଝିବା?
0: ପ୍ରତ୍ୟେକ ପରିବାର ନିଜ ଘର ଓ ପରିବେଶ ସଫା ରଖିଲେ ସମଗ୍ର ସମାଜ ମଧ୍ୟ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ।
1: ମ୍ୟାଡମ୍, ସ୍ୱଚ୍ଛତା ପ୍ରତି ପରିବାରର ସମସ୍ତ ସଦସ୍ୟଙ୍କର ଭୂମିକା ରହିବା କଣ ଜରୁରୀ କି?
0: ନିହାତି ଭାବରେ ସ୍ୱଚ୍ଛତା ପ୍ରତି ଆମର ସମସ୍ତ ପରିବାରର ଭୂମିକା ନିହାତି ରହିବା ଦରକାର, କାହିଁକି କହିଲେ ପରିବାରର ସମସ୍ତ ସଦସ୍ୟ ଯଦି ମିଳିମିଶିକିରି ଘର ସଫା କରିବା, ଆବର୍ଜନାକୁ ଠିକ୍ ସ୍ଥାନରେ ପକେଇବା ଓ ସ୍ୱଚ୍ଛତାର ନିୟମ ଯଦି ମାନିକିରି ଚଳିବା ତାହେଲେ ଆମର ଘର ପରିବେଶ ସ୍ୱଚ୍ଛ ରହିପାରିବ।
1: ଘର ଚାରିପାଖ ସଫା ରଖିବା କାହିଁକି ଆବଶ୍ୟକ ବୋଲି ମନେ କରାଯାଏ?
0: ଘରର ଚାରିପାଖ ତ ନିହାତି ଭାବରେ ସଫା ରଖିବା ନିହାତି ଦରକାର, ଯଦି ଆମେ ଅଳିଆ ଯଦି ଆବର୍ଜନା ଯଦି ପକେଇବା, ଯଦି ଗନ୍ଧିଆ ଯଦି କରିବା ତାହେଲେ ସେଇଠୁ ଦୁର୍ଗନ୍ଧ ଆସିବ ଓ ମଶାମାଛି ମାନେ ବହୁତ ପରିମାଣରେ ହେବେ, ହେଲା କି? ଘରର ଚାରିପାଖ ସଫା ରହିଲେ ଅଳିଆ ଦୁର୍ଗନ୍ଧ ଓ ମଶାମାଛିର ମଧ୍ୟ ସମସ୍ୟା ରହିନଥାଏ, ଯାହାଦ୍ୱାରା କି ଆମର ପରିବେଶ ମଧ୍ୟ ସୁନ୍ଦର ରହିଥାଏ ନା, ଆଉ ତା ସହିତ ଆମେ ସୁସ୍ଥ ବି ରହିପାରିବା।
1: ଆମର ଯୋଉ ନାଳ ଅଛି ମ୍ୟାଡମ୍, ତାହା ସଫା ରଖିବାର ଦାୟିତ୍ୱ କାହାର?
0: ଆମର ଯୋଉ ନାଳ ଯୋଉ ଅଛି ନାଳ ସଫା ରଖିବାର ପ୍ରଶାସନର ସହିତ ସ୍ଥାନୀୟ ଲୋକଙ୍କର ମଧ୍ୟ ଦାୟିତ୍ୱ ରହିଛି, ନାଳରେ ଆବର୍ଜନା ନ ପକେଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ। ଯଦି ଯୋଉମାନେ ଯଦି ପକଉଥିବେ ତାହେଲେ ସେମାନଙ୍କୁ ଆମେ ମନା କରିବା ଯେ ନାଇଁ ନାଇଁ ପକାଅନି ବୋଲିକିରି, କାହିଁକି ନା ଯଦି ନାଳରେ ଯଦି ସବୁ ଜିନିଷ ଯାକ ଯଦି ଅଳିଆ ଆବର୍ଜନା ଯଦି ପକେଇବେ ତାହେଲେ ତ ଆମର ପରିବେଶ ତ ଦୂଷିତ ହବ ନା, ସେଇଥିପାଇଁ ବୋଲି ଆମେ ନିଜେ ବି ପକେଇବାନି, ତା ସହିତ ଆମର ଯୋଉମାନେ ପକଉଛନ୍ତି ସେମାନଙ୍କୁ ବି ଆମେ ମନା କରିବା।
1: ତ ଶୌଚାଳୟକୁ ସଫା ରଖିବା କାହିଁକି ଦରକାର?
0: ଦେଖନ୍ତୁ ଯଦି ଆମେ ଘର ତ ସଫା ରଖିବା ତାଠୁ ଆହୁରି ଅଧିକ ଆମେ ଶୌଚାଳୟ ମଧ୍ୟ ସଫା ରଖିବା ନିହାତି ଦରକାର, କାହିଁକି କହିଲେ ଯଦି ଶୌଚାଳୟ ଯଦି ସଫା ନ ରଖିବା ତାହେଲେ ଦୁର୍ଗନ୍ଧ ହବ, ଶୌଚାଳୟ ସଫା ରହିଲେ ଦୁର୍ଗନ୍ଧ

0: ଅପରିଷ୍କାରତା କମେ ଏବଂ ସ୍ୱଚ୍ଛ ପରିବେଶ ବଜାୟ ରହେ।
1: ପରିବାରରେ ପିଲାମାନଙ୍କୁ ସ୍ୱଚ୍ଛତା କିପରି ଶିଖେଇବା?
0: ପରିବାରରେ ପିଲାମାନଙ୍କୁ ଆମେ ନିଜେ ଯଦି ନିଜେ ଆଦର୍ଶ ହୋଇ ସଫା ରହିବାର ନିୟମ ବୁଝାଇ ଏବଂ ଦୈନନ୍ଦିନ କାର୍ଯ୍ୟରେ ସେମାନଙ୍କୁ ସାମିଲ କରି ସ୍ୱଚ୍ଛତା ଶିଖେଇ ପାରିବା।
1: ତ ମ୍ୟାଡ଼ାମ, ସମାଜରେ ସ୍ୱଚ୍ଛତା ପାଇଁ ସାମୂହିକ ଦାୟିତ୍ୱ କ'ଣ?
0: ସମାଜରେ ସ୍ୱଚ୍ଛତା ପାଇଁ ସମସ୍ତେ ଯଦି ଆମେ ମିଳିମିଶିକିରି ଯଦି ସଫା କାର୍ଯ୍ୟକ୍ରମ କରିବା, ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ନେଇକିରି ପକାଇବା, ଅନ୍ୟମାନଙ୍କୁ ସଚେତନ କରାଇବା ବା କହିବା, ସେଇଟା ହେଉଛି ଆମ ସାମୂହିକ ଦାୟିତ୍ୱ। ମାନେ ଆମେ ସମସ୍ତଙ୍କର ସେଇଟା ଦାୟିତ୍ୱ ନା, ଯାହା ହେଲେ ବି।
1: ତ ମ୍ୟାଡ଼ାମ, ସ୍ୱଚ୍ଛତା ରକ୍ଷା କରିବାରେ ଯୁବପିଢ଼ିଙ୍କର ଭୂମିକା କ'ଣ?
0: ସ୍ୱଚ୍ଛତା ରକ୍ଷାରେ ଯୁବପିଢ଼ି ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଇ ସଚେତନତା ସୃଷ୍ଟି କରି ଓ ନିଜ ଆଚରଣ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇପାରିବେ। ତା ସହିତ ଯୁବପିଢ଼ି ହେଉଛନ୍ତି ଆମର ଯେହେତୁ ଦେଶର ଭବିଷ୍ୟତ, ସେମାନେ ଯଦି ମାନେ ସ୍ୱଚ୍ଛତା ରକ୍ଷାରେ ଯଦି ସେମାନେ ଅଂଶଗ୍ରହଣ ଯଦି କରିବେ ତାହେଲେ ଆମ ଦେଶ ଆଗେଇ ଯିବ।
1: ତ ମ୍ୟାଡ଼ାମ, ସ୍ୱଚ୍ଛତା ରକ୍ଷା କରିବା ପାଇଁ ଆମେ କେଉଁ ସଂକଳ୍ପ ନେବା ଉଚିତ?
0: ଆମେ ଯଦି ଅଳିଆ ଏଣେତେଣେ ନ ପକେଇବା, ତା ସହିତ ଆମେ ନିଜ ଘର ଓ ପରିବେଶକୁ ମଧ୍ୟ ସଫା ରଖିବା, ଆମେ ଅନ୍ୟମାନଙ୍କୁ କହିବା ଯେ ପରିବେଶ କିପରି ଭାବରେ ସ୍ୱଚ୍ଛତା ରଖିବେ, ତାହେଲେ ଏଇସବୁ ଜିନିଷକୁ ଯଦି ଆମେ ସଂକଳ୍ପ ନେଇକି ଯଦି ଆମେ ମାନେ ସମସ୍ତେ ମିଳିମିଶିକି ଯଦି କରିବା ତାହେଲେ ଆମେ ସ୍ୱଚ୍ଛତା ରକ୍ଷା କରିପାରିବା।
1: ତ ମ୍ୟାଡ଼ାମ, ଶେଷରେ ଜାଣିବା ପାଇଁ ଚାହିଁବି ଯେ ଆପଣଙ୍କର ନିଜସ୍ୱ ମତାମତ ଆପଣ କ'ଣ ଦେବା ପାଇଁ ଚାହିଁବେ, ଯେ ପରିବାର ଓ ସମାଜରେ ସ୍ୱଚ୍ଛତା ପ୍ରତି ଆପଣଙ୍କର ନିଜସ୍ୱ ମତ କ'ଣ?
0: ମୋ ମତରେ ତ ସ୍ୱଚ୍ଛତା କେବଳ ସରକାରଙ୍କର ତ ଦାୟିତ୍ୱ ନୁହେଁ ନା, ଏ ଆମ ସମସ୍ତଙ୍କର ଦାୟିତ୍ୱ ସହିତ କର୍ତ୍ତବ୍ୟ ମଧ୍ୟ। ଆମେ ଯଦି ପ୍ରଥମେ ନିଜେ ଘର ଓ ପରିବେଶକୁ ସ୍ୱଚ୍ଛ ରଖିବାନି, ପରିବାରକୁ ସ୍ୱଚ୍ଛ ରଖିବାନି, ତେବେ ତାହାର ପ୍ରଭାବ ସମାଜ ଉପରେ ନିଶ୍ଚିତ ଭାବରେ ପଡ଼ିବ। ତେଣୁ ଆମେ ଯଦି ପ୍ରଥମେ ନିଜ ଘର ଓ ପରିବାରକୁ ସ୍ୱଚ୍ଛ ରଖିବା ତେବେ ତାହାର ପ୍ରଭାବ ସମାଜ ଉପରେ ପଡ଼ିବ। ତେଣୁ ପ୍ରତ୍ୟେକ ପରିବାର ସ୍ୱଚ୍ଛତାକୁ ନିଜର ଦୈନନ୍ଦିନ ଜୀବନ ଅଂଶ କରିବା ଉଚିତ। ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ଏକ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ସମାଜ ଗଠନ ହୋଇପାରିବ। ମୋ ମତରେ ତ ସ୍ୱଚ୍ଛତାକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଥମେ ଆମେ ନିଜେ ସଚେତନ ହେବା ଦରକାର। ରାସ୍ତାଘାଟ, ନାଳ ଓ ମାନେ ରାସ୍ତାଘାଟରେ ଯେଉଁ ଜିନିଷ ସ୍ଥାନରେ ଅଳିଆ ପକେଇବାନି, ଡଷ୍ଟବିନ୍ରେ ନେଇକି ସବୁ ଅଳିଆ ଆବର୍ଜନା ସବୁ ପକେଇବା, ତା ସହିତ ଓଦା ଓ ଶୁଖିଲାକୁ ଅଲଗା ଅଲଗା ରଖିକିରି ଅଳିଆ ଗାଡ଼ି ଆସିଲେ ସେଇଥିରେ ନେଇକିରି ପକେଇବା, ଘର ଓ ଚାରିପାଖ ସଫା ରଖିବା। ତା ସହିତ ଆମେ କ'ଣ କରିବା ନା, ଗଛ ଲଗେଇବା ତ ନିହାତି ଭାବରେ ଆବଶ୍ୟକ ଅଟେ। ସମାଜର ସମସ୍ତ ଲୋକ ଯଦି ଆମେ ମିଳିମିଶିକି ଯଦି ସଫା କାର୍ଯ୍ୟକ୍ରମ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପାଇଁ ସଚେତନ କରିବା ଦରକାର। ମୋ ସମାଜ ମୋ ଦାୟିତ୍ୱ ଭାବନା ରଖିଲେ ଆମ ସମାଜ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ହୋଇପାରିବ।
1: ଯାହା ହଉ ମ୍ୟାଡ଼ାମ, ଆଜି ଆପଣ ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଆମର ଦାୟିତ୍ୱ କ'ଣ, କେମିତି ରଖିବା, ଏସବୁ ସମ୍ପର୍କରେ ଆମେ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଆସି ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
1: ପରିବାର ଓ ସମାଜର ସ୍ୱଚ୍ଛତା ପ୍ରତି ଦାୟିତ୍ୱ କେବଳ ସରକାରଙ୍କର କାମ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର ସାମୂହିକ କର୍ତ୍ତବ୍ୟ। ଘରୁ ସ୍ୱଚ୍ଛତାର ଅଭ୍ୟାସ ଆରମ୍ଭ କରି ସମାଜରେ ତାହାର ପ୍ରସାର କଲେ ଏକ ସୁସ୍ଥ, ସୁନ୍ଦର ଓ ଆଦର୍ଶ ପରିବେଶ ସୃଷ୍ଟି ହୋଇପାରିବ। ସମସ୍ତଙ୍କ ସହଯୋଗ, ସଚେତନତା ଓ ଦାୟିତ୍ୱବୋଧ ଦ୍ୱାରା ସ୍ୱଚ୍ଛ ସମାଜ ଗଠନ ସମ୍ଭବ ହୋଇପାରେ। ତେଣୁ ଆସନ୍ତୁ ଆମେ ସମସ୍ତେ ସ୍ୱଚ୍ଛତାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରି ନିଜ ପରିବାର, ସମାଜ ଓ ଦେଶକୁ ସ୍ୱଚ୍ଛ, ସୁସ୍ଥ ରଖିବା ପାଇଁ ସଦା ପ୍ରୟାସ କରିବା ଏବଂ ନିଜେ ମଧ୍ୟ ଅନ୍ୟମାନଙ୍କୁ କହିବା ଏବଂ ସଚେତନ କରାଇବା।

ବର୍ଷା ଋତୁରେ ଘର ଚାରିପାଖ ସଫା ରଖିବା ଅତ୍ୟନ୍ତ ଜରୁରୀ। ବର୍ଷା ପାଣି ଜମି ରହିଲେ ମଶା, ମାଛି ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ିଥାନ୍ତି, ଯାହା ଡେଙ୍ଗୁ, ମ୍ୟାଲେରିଆ ଓ ଚିକନଗୁନିଆ ପରି ରୋଗର କାରଣ ହୋଇପାରେ। ସେଥିପାଇଁ ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ। ନାଳ ଓ ଡ୍ରେନ୍କୁ ନିୟମିତ ସଫା କରିବା, ଆବର୍ଜନାକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା, ଏପରି ସ୍ୱଚ୍ଛତା ଅଭ୍ୟାସ ଦ୍ୱାରା ଆମେ ନିଜ ପରିବାରକୁ ରୋଗମୁକ୍ତ ରଖିବା ସହ ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଗଢ଼ିପାରିବା। ତେବେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

ପ୍ରଚାର କଲୁ ସ୍ୱଚ୍ଛ ଆମ ଭାରତ। ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆସନ୍ତୁ ଶୁଣିବା ଖେୟାଲ। ଶିଳ୍ପୀ ପ୍ରଭୁଦେବ ସର୍ଦ୍ଦାର, ରାଗ ଛାୟାନାଟ।

0: Trade, Technology and Investment. The participants were Skand Ranjan Tayal, former ambassador, and Ashwini Srivastava, journalist. This program was produced and presented by the News Services Division of Akashwani. You can listen to it on our mobile app, News on AIR. This program is also available on our YouTube channel, News on AIR Official. You may share your feedback about this program through email at airnsdtalks@gmail.com or WhatsApp on 92890940.
1: Spotlight. ଏତେବେଳ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଉପସ୍ଥାପନା କରିଛନ୍ତି ଭାଗ୍ୟଲତା ପାଣିଗ୍ରାହୀ ପ୍ରଯୋଜନା ମନୋଜ କୁମାର ପୂଜାରୀ।

ଏପାଖେ ଫୁଟଇ ଫୁଲର କଳିକା, ସେ ପାଖରେ ପଲ୍ଲୀ ଗାଁ, କଅଁଳ ଘାସର ସବୁଜ ରଙ୍ଗରେ କି ସୁନ୍ଦର ଦିଶେ ଆହା। ଏଇ ତ କବିର ମନ, ସାହିତ୍ୟର ଗୋଟିଏ ଧାରା। ଏଇ ସାହିତ୍ୟର ଧାରାକୁ ଆଉ ଟିକେ ରସସିକ୍ତ କରିବା ପାଇଁ ମୁଁ ଭାଗ୍ୟଲତା ଚୟନର ଅଗଣାରେ ଆପଣମାନଙ୍କୁ ଢେର ସାରା ଶୁଭେଚ୍ଛା ଶୁଭକାମନା ସହିତ ଆରମ୍ଭ କରୁଛି ଆଜିର ସଂକଳନ। ଆଜି ଆପଣମାନେ ଏଥିରେ ଶୁଣିବେ ପ୍ରଥମେ ସମ୍ପାଦକୀୟ, ତାପରେ ଶୁଣିବେ ଯୁବକବି ସବ୍ୟସାଚୀ ବିଷୋଇଙ୍କ କେତୋଟି କବିତା ଏବଂ ଆଳାପ, ଶେଷରେ ଶୁଣିବେ ଗାଳ୍ପିକ ରାଧାମୋହନ ପାଣିଗ୍ରାହୀଙ୍କ କ୍ଷୁଦ୍ର ଗଳ୍ପ ଅଦୃଷ୍ଟ ବନ୍ଧନ। ତେବେ ଆସନ୍ତୁ ପ୍ରଥମେ ଶୁଣିବା ସମ୍ପାଦକୀୟ। ଭାରତୀୟ ସ୍ୱାଧୀନତା ସଂଗ୍ରାମ କେବଳ ରାଜନୈତିକ ଆନ୍ଦୋଳନ ନଥିଲା, ଏହା ଥିଲା ଜାତୀୟ ଚେତନାର ଏକ ବିଶାଳ ଜାଗରଣ। ଏହି ଜାଗରଣରେ ଓଡ଼ିଆ ସାହିତ୍ୟ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ଲୋକମନରେ ଦେଶପ୍ରେମ, ସ୍ୱାଭିମାନ ଓ ସ୍ୱାଧୀନତାର ଆକାଂକ୍ଷା ସୃଷ୍ଟି କରିଥିଲା। ଫକୀରମୋହନ ସେନାପତି, ରାଧାନାଥ ରାୟ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଓ କୁନ୍ତଳା କୁମାରୀ ସାବତଙ୍କ ରଚନାରେ ଦେଶ ଓ ମାତୃଭୂମି ପ୍ରତି ଗଭୀର ଅନୁରାଗ ପ୍ରକାଶ ପାଇଥିଲା। ବିଶେଷ କରି ଗୋପବନ୍ଧୁଙ୍କ କବିତା ଓ ଗଦ୍ୟ ଯୁବ ସମାଜକୁ ଦେଶ ସେବା ପାଇଁ ପ୍ରେରିତ କରିଥିଲା। ସାହିତ୍ୟିକମାନେ ଅନ୍ୟାୟ, ଶୋଷଣ ଓ ପରାଧୀନତା ବିରୁଦ୍ଧରେ ଜନମତ ଗଢ଼ିବା ସହ ଓଡ଼ିଆ ଜାତୀୟତା ବୋଧକୁ ମଧ୍ୟ ସୁଦୃଢ଼ କରିଥିଲେ। ସମ୍ବାଦପତ୍ର, ପତ୍ରିକା, କବିତା, ଗଳ୍ପ ଓ ନାଟକ ମାଧ୍ୟମରେ ସ୍ୱାଧୀନତାର ବାର୍ତ୍ତା ଗାଁ ଗାଁରେ ପହଞ୍ଚିଥିଲା। ତେଣୁ ଓଡ଼ିଆ ସାହିତ୍ୟ କେବଳ ସେ ସମୟର ଘଟଣାବଳୀର ସାକ୍ଷୀ ନୁହେଁ, ବରଂ ସ୍ୱାଧୀନତା ସଂଗ୍ରାମର ଏକ ସକ୍ରିୟ ପ୍ରେରଣାଶକ୍ତି ଥିଲା। ଆଜି ମଧ୍ୟ ଏହି ସାହିତ୍ୟ ଆମକୁ ଦେଶପ୍ରେମ, ତ୍ୟାଗ, ଏକତା, ସାମାଜିକ ଦାୟିତ୍ୱର ପଥ ଦେଖାଏ। ଏହି ଅଗଷ୍ଟ ଆସିଲେ କେମିତି କେଜାଣି ସାହିତ୍ୟ ମହମହ ବାସୁଥାଏ ସ୍ୱାଧୀନତାର ଚେତନାରେ। ସାହିତ୍ୟ ଯୁଗୋପଯୋଗୀ ହୋଇ ସମସ୍ତଙ୍କ ମନକୁ ଯେତିକି ମାତ୍ରାରେ ରସସିକ୍ତ କରେ ସେତିକି ପ୍ରେରଣା ଦେଇଥାଏ। ଜାତୀୟତା ବୋଧ ସାହିତ୍ୟର ଏକ ମୁଖ୍ୟ ଅଙ୍ଗ। ସାହିତ୍ୟ ସମାଜରୁ କଳଙ୍କ ଦୂର କରେ, ତେଣୁ ସାହିତ୍ୟକୁ ସମାଜର ଦର୍ପଣ କୁହାଯାଏ। ସାହିତ୍ୟ ମାଧ୍ୟମରେ ଆମେ ଦେଶ ବିଦେଶର କଥାକୁ ମଧ୍ୟ ଜାଣିପାରୁ, ଚିହ୍ନିପାରୁ, ଲୋକମାନଙ୍କର ଲୋକାଚାରକୁ ଧରି ଏବଂ ଲୋକମାନଙ୍କର ମନର କଥାକୁ। ସାହିତ୍ୟ ସବୁବେଳେ ସମାଜକୁ ପ୍ରେରଣା ଦେଇଥାଏ। ସାହିତ୍ୟ ଓ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାହିତ୍ୟ ଯେତେବେଳେ ଜୀବନକୁ ତର୍ଜମା କରେ, ସେତେବେଳେ ଜୀବନର ଯାବତୀୟ ଦିଗକୁ ସୂଚିତ କରେ, ଜୀବନ ଧାରଣ ପାଇଁ ପଥ ନିର୍ଦ୍ଦେଶ କରେ, ଅଶାନ୍ତ ଜୀବନ ପାଇଁ

0: ସାହିତ୍ୟ ଶାନ୍ତିପୂର୍ଣ୍ଣ ଜୀବନ ଗୀତିକା। ତେଣୁ ସାହିତ୍ୟ ଯଥାର୍ଥରେ ଶାନ୍ତି ମୈତ୍ରୀ ପ୍ରୀତି ପ୍ରତ୍ୟୟର ଜୀବନବେଦ। ସମାଜ ସଂସ୍କୃତିର ନିବିଡ଼ ରୂପାନ୍ତର ହେଉଛି ସାହିତ୍ୟ। ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ କବି ଓ ସାହିତ୍ୟିକମାନେ ଯେଉଁ ଜାତୀୟ ସଚେତନତା ସୃଷ୍ଟି କରିଗଲେ ତାହାର ପଟାନ୍ତର ନାହିଁ। କବିର କଲମ ସାହିତ୍ୟ ମାଧ୍ୟମରେ ଏତେ ଶାଣିତ ହୁଏ ଯେ ଖଣ୍ଡାଧାରଠାରୁ ମଧ୍ୟ ଅଧିକ ତୀବ୍ର। ଗଣଜୀବନକୁ ଯେତେ ମାତ୍ରାରେ ପ୍ରଭାବିତ କରିପାରେ ଅନ୍ୟ କୌଣସି ମାଧ୍ୟମ ସେତେ ପ୍ରଭାବଶାଳୀ ହୋଇପାରେ ନାହିଁ। ଧନୀ ନିର୍ଦ୍ଧନ ସ୍ପୃଶ୍ୟ ଅସ୍ପୃଶ୍ୟ ଭିତରେ ରହିଥିବା ସାମାଜିକ ବୈଷମ୍ୟକୁ ଦୂର କରିବାରେ ମାର୍ଗ ନିର୍ଦ୍ଦେଶ କରିପାରେ ସାହିତ୍ୟ କବି ପ୍ରାବନ୍ଧିକ ତଥା ଗାଳ୍ପିକଙ୍କ କଲମ ମୁନରେ। ସକଳ ହିତର ହେତୁ ହେଉଛି ସାହିତ୍ୟ। କବିର କଲମ ଯେବେ କଥା କୁହେ ସେତେବେଳେ ସମାଜ ବି ପରିମାର୍ଜିତ ହୁଏ। ତେବେ ଆସନ୍ତୁ ନା ଆମ ଚୟନର ଅଗଣାରେ ଥିବା ଯୁବକବିଙ୍କ ସହ କଥା ହେବା ଏବଂ ଶୁଣିବା ତାଙ୍କର କେତୋଟି କବିତା। ବହୁତ ବହୁତ ସ୍ୱାଗତ ଆକାଶବାଣୀ ଜୟପୁରର ଚୟନ କାର୍ଯ୍ୟକ୍ରମକୁ। କେବେ କେବେ ଭାବିଛନ୍ତି ଆପଣ ଯେ ବାହାରେ ବର୍ଷା ହେଉଥିବ ଆଉ ହାତରେ ଚା କପ୍ଟେ ଥିବ ଆଉ ଗୋଟେ ହାତରେ କଲମ ସଫେଦ କାଗଜଟେ ଆପଣଙ୍କ ସାମ୍ନାରେ। ହଁ, କବି ମଣିଷ ହୋଇତ ଏୟା। ତେବେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
1: ନମସ୍କାର, ଅନେକ ଅନେକ ଧନ୍ୟବାଦ। ମୁଁ ହେଉଛି ସବ୍ୟସାଚୀ ବିଷୋଇ, ମୁଁ ଆସିଛି କଣ୍ଟାମାଳ ନବରଙ୍ଗପୁରରୁ।
0: ଯେମିତି କବିତା ବନିତା ଲତା ନ ବର୍ତ୍ତନ୍ତି, ଏଇ ଭାବନାଟା ତ ଆମର କେଉଁ କାଳରୁ ବି ଆସିଛି। ଆଉ ଯଦି ଆମେ ପୁରାଣର କିଛି ପୃଷ୍ଠାକୁ ଓଲଟେଇବା ଆଉ କିଛି ପାଦ ପଛକୁ ଫେରିଯିବା, ତେବେ ଛନ୍ଦବୋଧ କବିତା ଥିଲା। କବିତା ହିଁ ତ ପ୍ରଥମେ ଯେମିତିକି ହୃଦୟତନ୍ତ୍ରୀକୁ ପୁରା ନିନାଦିତ କରି ବାହାରି ଆସେ। ସତେ ଯେମିତି ପ୍ରସବ ବେଦନା ସହିପାରେନି କବିଟେ, ସେ ବାହାର କରିଦିଏ କିଛି ଶବ୍ଦ ଆଉ ତା ସାମ୍ନାରେ ଥାଏ ଗୋଟେ କଳ୍ପନାରେ ତାର ପ୍ରେମିକା ହଉ କିମ୍ବା ପ୍ରେମିକ ହଉ। ଆପଣଙ୍କ ପାଖରେ ତ ଅନେକ ଶ୍ରୋତା ଭାଇ ଭଉଣୀମାନେ ଅଛନ୍ତି ଆପଣଙ୍କ କବିତାକୁ ଶୁଣିବା ପାଇଁ। ଆମର ଏଇ କୋରାପୁଟ ଜିଲ୍ଲା ତ ମାନେ ପଥରକୁ ଦେଖିଲେ ମଧ୍ୟ ଭଗବାନ, ପତ୍ରକୁ ଦେଖିଲେ ମଧ୍ୟ ଭଗବାନ, କେଉଁଠି କେମିତି ସିନ୍ଦୁର ଟିକାଟେ ଦେଖିଦେଲେ ଆପେ ଆପେ ମଥା ନଇ ପଡ଼େ, ଇଚ୍ଛା ହୁଏ ସେଠି ମନର କଥା ସବୁ କହିଦେବାକୁ। ତ ଶୁଣିବା ଆପଣଙ୍କର କବିତାଟି।
1: କବିତା ଦେଓଡୁମା। ମୋ ଗାଁ ଆଖପାଖର ଅନେକ ଗାଁ, ସବୁ ଗାଁରେ ଥିଲା ଗୋଟିଏ ଗୋଟିଏ ମାତା ଗୁଡ଼ି, ଯେଉଁଠି ସୁଖରେ ଦୁଃଖରେ ଭଲରେ ମନ୍ଦରେ ଅଳି କରାଯାଏ ଦେଓ ପାଖରେ। ପୂଜାରୀ ଜାନି ମାଝି ହିଁ ନୁହନ୍ତି, ସମସ୍ତେ ତା ସେବକ। ଗାଁ ଗାଁରେ ଦେଓଙ୍କ ସ୍ୱରୂପ ଭିନ୍ନ, ରୀତିନୀତିରେ ସାମାନ୍ୟ ତାରତମ୍ୟ, ନଚେତ ସବୁ ଏକ ଏକରେ ଅନେକ। କେଉଁଠି ଦେଖାଯାଏ ନାହିଁ ଜାତି ଗୋତ୍ର, ସବୁରି ହାତରୁ ଦେୟ ଗ୍ରହଣ କରନ୍ତି ପଣା ମୁଆ କୁକୁଡ଼ା ମେଣ୍ଢା ଚାଉଳ ଯାହାର ଯେମିତି ଶକ୍ତି। ଦେୟ ଚାହିଁ ନାହିଁ ବିରାଟ ସୁନ୍ଦର ଭବ୍ୟ ମନ୍ଦିରରେ ରହିବାକୁ, ଝୁମ୍ପୁଡ଼ି କୁଡ଼ିଆର ଗୁଡ଼ିରେ ସେ ଖୁସି। ତାକୁ ଲୋଡ଼ା ନାହିଁ ଆବାହନ ପାଇଁ ମନ୍ତ୍ର କିମ୍ବା ଯଜ୍ଞ ଧ୍ୱନି, ସେ ବୁଝେ ଦେଶିଆ ଆଦିବାସୀର ଭାଷା। ଉତୁରିଆ ସେ ଆକାଶରୁ କୁପ୍ଲିରୁ ଗଛରୁ ମହୁରୀର ପାରରେ, ସେ ଆସିବ ବୋଲି ଲୋଡ଼ା ନାହିଁ ଦିବ୍ୟ ସିଂହାସନ, ସେ ଆସେ ଝୁଲୁଥିବା ସୂତାର ହଜାରୀ ଫୁଲରେ ଆଞ୍ଜୁଳାଏ ଚାଉଳରେ। ଏବେ ଯୁଗ ବଦଳିଛି, ଆମେ ବଦଳିଛୁ, ଆମ ସହ ବଦଳେଇ ଦେଇଛୁ ଆମ ଦେଓଡୁମାମାନଙ୍କୁ। ମାତା ଥିଲେ ହେଲେ ଠାକୁରାଣୀ, ଠାକୁରାଣୀରୁ ଏବେ ବୁଢ଼ୀ ଠାକୁରାଣୀ, ଗୁଡ଼ି ସବୁ ଏବେ ମନ୍ଦିର ହେଲା, ତନ୍ତ୍ର ମନ୍ତ୍ର ଯନ୍ତ୍ର ଖଞ୍ଜା କରାହେଲା। ମନ୍ଦିର ପ୍ରତିଷ୍ଠା ପାଇଁ ବହିରାଗତ ଆସିଲେ, ସେ ଶ୍ରେଷ୍ଠ ଲାଗିଲେ, ଶିରା ପୂଜାରୀ ଜାନି ମାଝିମାନେ ଆମକୁ ହୀନ ଲାଗିଲେ। ରକ୍ତଭୋଗୀ ଦେଓମାନେ ଆମ ମୁତାବକ ଘୃଣା କଲେ ରକ୍ତକୁ, ଯାହାର ଗୁମୁଟ ନଥିଲା ତା ପାଇଁ ହେଲା ରକ୍ତମୁଦ, ଯେଉଁ ପଥର ଶିଳାର ଆକୃତି ନଥିଲା ତା ନାମରେ ଗଢ଼ା ହେଲା ଭଳିକି ଭଳି ମୂର୍ତ୍ତି। କେଉଁଠି ତ୍ରିଶୂଳ ଧାରିଣୀ ତ ଆଉ କେଉଁଠି ଲୋହ ଲୋହ ଜିଭାର ଉଗ୍ରଚଣ୍ଡୀ। ଦେଓମାନେ ଏବେ ଉପାସକର ନୁହେଁ, ସେମାନେ ବଜାର ଖୋଲିଥିବା ଧର୍ମର ଠିକାଦାରର, ସେମାନଙ୍କ ରୀତିନୀତି ପରମ୍ପରାର ଏବେ ହେଉଛି ବଜାରୀକରଣ। ଏବେ ନିଦରୁ ଉଠ, ଏବେ ନିଦରୁ ଉଠ, ନିଜକୁ ଚିହ୍ନ। ବିଳମ୍ବ ହେଲେ ଚିହ୍ନି ପାରିବନି ନିଜକୁ, ନିଜର ବୋଲି କହିବାକୁ ନଥିବେ ଦେଓ ଡୁମା।
0: ଆଉ ଦେବତାମାନଙ୍କୁ କେମିତି ଆପଣାପଣରେ କହିଦେବାର ଗୋଟିଏ ଭାବନା, କେବେଠାରୁ କବିତା ଲେଖା ଆରମ୍ଭ କଲେ?
1: ମୁଁ ଯେତେବେଳେ +2 ପଢୁଥିଲି ସେ ସମୟରେ କବିତା ଲେଖିବା ଆରମ୍ଭ କଲି। ଏବେ ଧୀରେ ଧୀରେ କବିତା ଲେଖିବା କମିଯାଇଛି ଏବଂ ପ୍ରବନ୍ଧ ଆଡ଼କୁ ଢଳେଇଛି, ଗବେଷଣା କାମ ସବୁ ଚାଲିଛି। ତଥାପି କବିତା ଏଭଳି ଏକ ଅନୁଭବ ଯାହା ବିନା ଜଣେ ଲେଖକ କେବେ ମଧ୍ୟ ରହିପାରିବନି। କବିତା ଗୋଟିଏ ଏଭଳି ଚମକ ଯାହାକୁ ଲେଖିଦେଲା ପରେ ଜଣେ କବି ତାର ସମସ୍ତ ଦୁଃଖକୁ ଭୁଲିଯାଏ ଏବଂ ସେ ଏକ ପୂର୍ଣ୍ଣତା ଆଡ଼କୁ ଗତି କରେ। କବିତା ମୋତେ ଲାଗେ ଯେ କାହାକୁ କ'ଣ ଦିଏ ଅବା ନ ଦିଏ ମୁଁ ଜାଣିନି, କିନ୍ତୁ କବିତା ମୋତେ ସମ୍ପୂର୍ଣ୍ଣ ଭାବରେ ଆତ୍ମକୁ ତୃପ୍ତ କରିଦିଏ।
0: କେଉଁଭଳି କବିତା ଲେଖିବାକୁ ଭଲ ଲାଗେ ଆପଣଙ୍କୁ?
1: ସମାଜର ବଞ୍ଚିତ ବର୍ଗର କଥାକୁ ଲେଖିବାକୁ ଭଲ ଲାଗେ। ଯେଉଁ ଅଞ୍ଚଳରୁ ମୁଁ ଆସିଛି ସେ ଅଞ୍ଚଳରେ ସେଇଭଳି ଜନମାନସର ସମାଗମ ହିଁ ରହିଛି, ଆଉ ଯେଉଁମାନଙ୍କ ଭିତରୁ ମୁଁ ଆସିଛି ମୁଁ ସେଇମାନଙ୍କର କବିତା ହିଁ ଲେଖୁଛି।
0: କବିତା ଲେଖିଲା ବେଳେ ଆପଣଙ୍କ ମନ ଭିତରେ କୋଉ, ମାନେ ଯେମିତି ସମୁଦ୍ରରେ ଜୁଆର ଉଠେ, କୋଉ ଭଳିଆ ଜୁଆର ଆପଣଙ୍କ ମନ ଭିତରକୁ ଆନ୍ଦୋଳିତ କରିଦେଉଥାଏ ଯୋଉଟାକି ମଥା ପିଟି ବାହାରକୁ ଯିବା ପାଇଁ ବୋଲିକି ଇଚ୍ଛା ହେଉଥାଏ?
1: କବିତା ଏଭଳି ଏକ ଉନ୍ମାଦ ସୃଷ୍ଟି କରେ ମନ ଭିତରେ। ଯଦି ଗୋଟେ ଭାବନା ଆମ ମନ ଭିତରକୁ ଆସୁଛି, କିଛି ଶବ୍ଦ ଆମ ଭିତରକୁ ଆସୁଛି, କିଛି ବ୍ୟାକୁଳତା ଆମ ଭିତରେ ଭରି ରହିଛି, ତାକୁ ନ ଲେଖିବା ପର୍ଯ୍ୟନ୍ତ କେବେ ବି ମଣିଷକୁ ଶାନ୍ତି ଲାଗେ ନାହିଁ। କେଉଁଠି ଆମେ ଏକାଗ୍ରଚିତରେ ବସିପାରିବୁନି, କେଉଁଠି ଗଲେ ଶାନ୍ତିରେ ରହିପାରିବୁନି। ଯେତେବେଳେ ସେଇ କିଛି ଶବ୍ଦକୁ, ସେଇ ଭାବନାକୁ ଆମେ ଲେଖିଦେଉ ଶବ୍ଦ ମାଧ୍ୟମରେ, ତ ସେତେବେଳେ ପୁରା ଶାନ୍ତ ଲାଗିଯାଏ। ହୁଏତ ଗୋଟେ ଯୁଦ୍ଧକୁ ମୁଁ ବିଜୟ କରିଦେଇଛି, ଗୋଟେ ସାମ୍ରାଜ୍ୟକୁ ମୁଁ ଜିତି ଯାଇଛି ଭଳି ମୋତେ ଲାଗେ।
0: ବହୁତ ବଢିଆ ଭାବନାଟେ ଆପଣ କହିଲେ ସତରେ। ଏଇ ତ କବି ମନର ଗୋଟେ ଭାବନା, ଆଉ ଯେତେବେଳେ ତାର ମାନସ ସନ୍ତାନଟି ତା ହାତ ମୁଠାରେ ଆଉ ତା ସଫେଦ କାଗଜରେ ଥାଏ ସେତେବେଳେ ତ କି ଆନନ୍ଦ ଲାଗେ। +2 ଆପଣ କହିଲେ ଯେ କବିତା ଲେଖା ଆରମ୍ଭ କଲେ, ତ ତା ପୂର୍ବରୁ ଆପଣଙ୍କ ମନ ଭିତରକୁ କେବେ ବି ଆସିନି ଯେ କବିତା ଲେଖିବାର ଭାବଟେ?
1: ନିଶ୍ଚିନ୍ତ ଆସିଛି, କିନ୍ତୁ ମୁଁ ଏଭଳି ଏକ ଗାଁରୁ ଆସିଛି, ଏଭଳି ଏକ ଅଞ୍ଚଳରୁ ଆସିଛି ଯେଉଁଠି ସାହିତ୍ୟର ସ ଅକ୍ଷର ମଧ୍ୟ ଆମେ ଜାଣିନଥିଲୁ। ଆମ ପଢ଼ା ବହିରେ ଯେଉଁ ସାହିତ୍ୟ ବହିଟା ରହୁଥିଲା ଆମେ ତାକୁ ହିଁ ସାହିତ୍ୟ ବୋଲି ମାନି ନେଉଥିଲୁ। ନିଜେ କିଛି ଲେଖିପାରିବା ବା ଆମେ ଯାହା ଲେଖିବୁ ତାହା ପ୍ରକାଶିତ ହୋଇପାରିବ ସେଇ ଚିନ୍ତାଧାରା ନଥିଲା। କଲେଜ କି ଆସିଲୁ ସେତେବେଳେ ଡକ୍ଟର ବାସନ୍ତୀ ମହାନ୍ତି, ମୋର ସାହିତ୍ୟ ଅଧ୍ୟାପିକା, ସେ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକା ପ୍ରାବନ୍ଧିକା, ସେ ମୋତେ ବହୁତ ଶିଖେଇଛନ୍ତି ଲେଖାଲେଖି କରିବାରେ ସେ ପ୍ରାରମ୍ଭିକ ସମୟରେ। ମୁଁ ତାଙ୍କୁ ଧନ୍ୟବାଦ ଦଉଛି, କୃତଜ୍ଞତା ଜ୍ଞାପନ କରୁଛି।
0: ଆଜିକାଲି ଆଉ ପିଲାମାନେ କଣ ସାହିତ୍ୟ ବହି କଣ ସେମାନେ ଜାଣନ୍ତି କି? ଯାହା ହାତରେ ଦେଖ ସତେ ଯେମିତି ହୋଲ ୱାର୍ଲଡ ଇନ୍ ମାଇ ହ୍ୟାଣ୍ଡ, ମାନେ ମୋବାଇଲଟେ ଧରିଦେଲେ ମୋର ସାରା ପୃଥିବୀ ମୋ ହାତରେ, ଏଇ କଥା ଭାବୁଛନ୍ତି। ଏଇଭଳି ମନୋଭାବ ରଖିଥିବା ଯୁବପିଢ଼ିଙ୍କୁ ଆପଣ କଣ କହିବେ?
1: ସମୟ ସହିତ ମଣିଷ ପରିବର୍ତ୍ତନ ହୁଏ। ଏବେ ଯେଉଁ ପିଢ଼ି ଆମ ଆଖି ସାମ୍ନାରେ ଅଛନ୍ତି ଆମେ ମଧ୍ୟ ସେମାନଙ୍କ ଭିତରେ ସାମିଲ ହେଇଛୁ। ସାହିତ୍ୟର ଯେଉଁ ପଠନୀୟତା, ସାହିତ୍ୟକୁ ପଢ଼ିବାର ଯେଉଁ ଆଗ୍ରହ, ସେମାନଙ୍କ ଭିତରେ ଆମକୁ ହିଁ ଅଙ୍କୁରିତ କରିବାକୁ ପଡିବ।
0: ଲେଖି ହବ ଶବ୍ଦକୁ ଶବ୍ଦ ଯୋଡି ଦେଇ କବିତାଟେ ତ ଲେଖି ହବ, ଯିଏ ନାହିଁ ସେ ତ ଲେଖିପାରିବ, କିନ୍ତୁ କବିତାର ଯୋଉ ରସ ଅଛି, ଯେମିତି ନବରସ ମଧ୍ୟରୁ ରସଟେ କବିତାର ଅଛି, ସେଇ ରସକୁ ଯିଏ ଆସ୍ୱାଦନା କଲା ସିଏ ହିଁ ତ କବିତାର ସଠିକ ମର୍ଯ୍ୟାଦାଟା ଜାଣିପାରିବ।
1: ଏଇଠି ଆପଣଙ୍କୁ ଟିକେ ଗୋଟେ କଥା କହିବି, ଆମେ ଜୀବିତ ଏବଂ ନିର୍ଜୀବ ପ୍ରାଣୀ ଦେଖୁଛୁ ବା ନିର୍ଜୀବ ବସ୍ତୁ ଦେଖୁଛୁ, କବିତା ଏଭଳି ଏକ ବସ୍ତୁ ଯାହାର ଜୀବନ ଅଛି। କବିତା ଭିତରେ ଜୀବନ ଥାଏ, ସେ ତାର ଶବ୍ଦ ବଳରେ, ତାର ଭାବ ବଳରେ ପାଗଳକୁ ବି ଠିକ କରିଦେଇପାରେ ଏବଂ ଠିକ ମଣିଷକୁ ବି ପାଗଳ କରିଦେଇପାରେ।
0: ତ କବିତାରେ ନିହାତି ଭାବରେ ଜୀବନ ଅଛି। ପରବର୍ତ୍ତୀ କବିତା ଶୁଣିବା।
1: 3 ଜଣ ଜାନି ପିଲା। ପ୍ରଥମ ଜାନି ପିଲା, କେତେ ଦିନୁ ଖାଲି କରିଛି ତା ପିଦର ଘର, ଯେଉଁଠି ଦେଓଙ୍କ ନାମରେ ପୁଡ଼କା ପାଟର କଡ୍ରିଟେ ଥିଲା, ତାକୁ ଫିଙ୍ଗି ଦେଇଛି ଅଳିଆ ଗଦାରେ। ତା ପିଦର ଘର ଏବେ ସଜା ହୋଇଛି ଭଳିକି ଭଳି ଫଟୋ, ରାମ କୃଷ୍ଣ ହନୁମାନ ବିଷ୍ଣୁ ଦୁର୍ଗା ଶିବ ଗଣେଶ ଭଳି ଅନେକ। ତା ଘରେ ସମ

0: ବୁଧବାର ଗୁରୁବାର ଶନିବାର ଏବେ ଆମିଷ ମନା ସବୁଦିନ ପୂଜା ହୁଏ ଭଗବାନଙ୍କୁ ଗୁହାରି କରେ ଧନ ସମ୍ପତ୍ତି ପାଇବା ପାଇଁ ଯାଚନା କରେ ଭକ୍ତ ପିଲାଟେ ବୋଲି ଶୁଣ୍ଢି ସାହିରୁ ଗୌଡ଼ସାହି ସବୁ ତାକୁ ଆଦର କରନ୍ତି ଦ୍ୱିତୀୟ ଜାନି ପିଲା କେତେ ମାସ ହେଲା ଚର୍ଚ୍ଚ ଯାଉଛି ରବିବାର ଦିନ ସମୂହ ପ୍ରାର୍ଥନା କରୁଛି ଯେଉଁମାନେ ଯୀଶୁଙ୍କୁ ମାନୁନାହାନ୍ତି ସେମାନଙ୍କୁ ସୈତାନ ବୋଲି କହୁଛି ସେ ତା ସାଙ୍ଗସାଥିମାନଙ୍କୁ ଯୀଶୁ ପରିତ୍ରାଣ କରିବେ ବୋଲି ଲୋଭ ଦେଖାଉଛି ସେ ଆଉ ଚାନ୍ଦା ଦେଉନାହିଁ ଗାଁର ସାରିବଢ଼ିରେ ତାର ପିଦର ଘର ବୋଲି ଆଉ କିଛି ନାହିଁ ଧରୁନାହିଁ ଲାଠି ପାଲ୍କି ବିଭିନ୍ନ ଯାତ୍ରା ସମୟରେ ତୃତୀୟ ଜାଣିପିଲା କିଛି ଜାଣିନାହିଁ ନିହାତି ମୂର୍ଖଟା ସେ ମାନୁଛି ତା ଦାଦି ବୁଢ଼ା ଛାଡ଼ିଯାଇଥିବା ଦେଓଡୁମାଙ୍କୁ ତା ପିଦର ଘରେ ଏବେ ବି ସାଇତି ରଖିଛି ଟାଙ୍ଗିଆ କଡ୍ରୀ ପାଲ୍କି ଆଉ କଣ୍ଟା ଶିକୁଳି ଜାନିଯାତ୍ରା ହେଲେ ସେ ପୋଢ଼ବଳି ଦିଏ ଦେବତାଙ୍କୁ କୁକୁଡ଼ା ଛେଳି ଅଣ୍ଡା ପଣା ଦେଇ ଶାନ୍ତି କରେ ଦେବତାଙ୍କୁ କିଛି ମାଗେ ନାହିଁ ଖାଲି ରୋଗ ବୈରାଗ୍ୟ ଠିକ୍ କରିଦେବ ବୋଲି ବିଶ୍ୱାସ ରଖେ ସେ ପାପକୁ ଡରେ ନାହିଁ ପୁଣ୍ୟ ପାଇବାର ଆଶା ରଖେ ନାହିଁ ସେ ସ୍ୱର୍ଗ ନର୍କ ଅଛି ବୋଲି ବି ଜାଣିନାହିଁ ନିହାତି ମୂର୍ଖଟା ଧର୍ମ ବୋଲି କିଛି ଜାଣିନାହିଁ ପ୍ରଥମ ଓ ଦ୍ୱିତୀୟ ଜାନି ପିଲାଙ୍କୁ ସଭିଏ ମାନନ୍ତି ଧାର୍ମିକ ବୋଲି କିନ୍ତୁ ତୃତୀୟ ଜାନି ପିଲା ଆଜି ବି ଅନ୍ଧବିଶ୍ୱାସୀ ଅନ୍ଧବିଶ୍ୱାସୀ
1: ଇଏ ହେଉଛି ତ ଜାନି ପିଲାର ଗୋଟେ ଲକ୍ଷଣ ତ ଶେଷ କବିତା ଆପଣଙ୍କର ଶୁଣିବା
0: କବିତାର ଶୀର୍ଷକ ପାହାଡ଼ ଜଙ୍ଗଲ ଓ ସ୍ୱପ୍ନ ଦିନେ ନିଶାଘର ରାତିରେ ବର୍ଷା କମିଯିବ ଚାରିଆଡ଼େ ଅନ୍ଧାରର ରାଜୁତିରେ ନିଶବ୍ଧତାର କୁଆଁରୀମାନେ ଉଠୁଥିବେ ମାତିଯାଇ ସବୁତକ ଡର ଭୟକୁ ମୁଣାରେ ପୂରେଇ ତୁମକୁ କବାଟ ଖୋଲିବାକୁ ହେବ ତୁମେ କାଟିଥିବା ଜଙ୍ଗଲ ପାହାଡ଼ ସବୁ ରଦନ କରୁଥିବେ ନିନ୍ଦୁଥିବେ ସେମାନେ ତୁମକୁ ତୁମେ କିନ୍ତୁ ଠିଆ ହୋଇ ଶୁଣୁଥିବ ମତେ ନୁହେଁ ଆଉ କାହାକୁ କହୁଛି ଠାଣିରେ ପାହାଡ଼ମାନେ ଲଦି ହେଉଥିବେ ପିଠିରେ ମୁଣ୍ଡରେ ଗଛମାନେ ଝୁଲୁଥିବେ ହାତରେ ଗୋଡ଼ରେ ତୁମେ ଅସହାୟ ହୋଇ ସବୁ ଦେଖୁଥିବ ସବୁ ସହୁଥିବ ଗଣୁଥିବ ପାପ କରିଥିବା ତୁମ ଦିନମାନଙ୍କୁ ଆମେ ଯେଉଁ ପାହାଡ଼କୁ ପୂଜା କରୁଥିଲୁ ଦେବତାଙ୍କୁ ଦେଖୁଥିଲୁ ତା ଦେହରେ ଯେଉଁ ଜଙ୍ଗଲକୁ ଦେଉଳ ଭାବୁଥିଲୁ ଧର୍ମ ବିଶ୍ୱାସରେ ଯେଉଁଠି ଥିଲା ଗୋଟେ ସୁନ୍ଦର ପୃଥିବୀ କୁହ ତାକୁ କିଆଁ ବିକିଦେଲ ବହୁରାଷ୍ଟ୍ରୀୟ କମ୍ପାନୀ ହାତରେ ତୁମେ କି ଗଢ଼ିଥିଲ ପାହାଡ଼ମାନଙ୍କୁ କିମ୍ବା ଫିଙ୍ଗିଥିଲ ଚାରା ଅବା ତୁମ ନାମେ ଥିଲା ଖାତା ଖତିଆନ ତେବେ କେଉଁ ଅଧିକାରରେ ଲୁଟିନେଲ ଅମୃତର ଝର ଏମିତି କେତେ କେତେ ପ୍ରଶ୍ନ ବାଣେ ଭେଦୁଥିବ ତୁମ ଛାତି ନା ନା କରୁ କରୁ ପାଇଯିବ ରାତି ଇତସ୍ତତ ହୋଇ ଉଠିବ ବିଞ୍ଛଣାରେ ତୁମେ ପୂର୍ବବତ୍ ପୁଣି ଫେରିବ ସ୍ୱପ୍ନରୁ ବାସ୍ତବ ଜଗତେ ତୁମେ ପୁଣି କାଟିବ ପାହାଡ଼ ଜଙ୍ଗଲ ପାପ ସବୁ ପୁଣ୍ୟ ପରି ଲାଗୁଥିବ ନିଶ୍ଚିତ ତୁମକୁ ପୁଣି ସ୍ୱପ୍ନ ପୁଣି ରାତି ପୁଣି ପାହାଡ଼ ଜଙ୍ଗଲ କଟା ଦିନେ ସରିଯାଇଥିବ ତୁମ ସ୍ୱପ୍ନ ଆଉ ଆମ ପାହାଡ଼ ଜଙ୍ଗଲ ବି
1: ତ ବହୁତ ବହୁତ ବହୁତ ଧନ୍ୟବାଦ ଆପଣ ଆମ ଆକାଶବାଣୀ ଜୟପୁରର ଚୟନର ଅଗଣାକୁ ଆସିଲେ ଆପଣଙ୍କର ଏତେ ସୁନ୍ଦର ମନଲୋଭା କବିତା ସବୁ ଶୁଣେଇଲେ ତେଣୁ ଆକାଶବାଣୀ ଜୟପୁର ତରଫରୁ ଆଉ ଆମ ଶ୍ରୋତା ଭାଇ ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
0: ମୋତେ ଶୁଣିଲେ ତେଣୁ କୃତଜ୍ଞତା ସମସ୍ତଙ୍କୁ
2: କହି ଜାଣିଲେ କଥା ସୁନ୍ଦର ବାନ୍ଧି ଜାଣିଲେ ମଥା ସୁନ୍ଦର ମଣିଷ ସର୍ବଦା ନିଜର ଅନୁଭୂତିକୁ ଅନ୍ୟକୁ ବାଣ୍ଟେ ଏହି ଅନୁଭୂତିକୁ ବିତରଣ କରିବା ପାଇଁ ସେ ଲୋଡ଼ିଥାଏ ଭାଷା କେଉଁ ଦେଶରେ କିଏ କହି ଜାଣିଲା କିଏ କାହାକୁ ପ୍ରଥମେ ସୁନ୍ଦର କଥାଟିଏ କହି ମନ କିଣିଥିଲା ତାର ହିସାବ କିଏ ବା ରଖିଛି ଏକଥା କୁହାଯାଇପାରେ ଯେ ସେହି ମନମତାଣିଆ କଥା ହିଁ ପରବର୍ତ୍ତୀ ସମୟରେ ଗଳ୍ପ ହୋଇ ପାଠକର ମନକୁ ବାନ୍ଧି ରଖିପାରିଲା ଗଳ୍ପରେ ଯେଉଁ ଶବ୍ଦ ଏବଂ ଚରିତ୍ରର ମିଳନ ଥାଏ ତାହା ହିଁ ତ ଅଦୃଷ୍ଟ ବନ୍ଧନ ବୋଲି ଆମେ କହିପାରିବା ଗୋଟିଏ ଛୋଟ ଘଟଣାକୁ ନେଇ ରୂପ ଦେଇ ଗାଳ୍ପିକ ଅନନ୍ତ ଜୀବନର ସ୍ୱାଦ ଚଖାଇଥାଏ ଶବ୍ଦଗୁଡ଼ିକ ଗଳ୍ପରେ ଏମିତି ସଂଯୋଗ ହୋଇଥାଏ ଯେ ପାଠକଙ୍କୁ ଆନ୍ଦୋଳିତ କରୁଥାଏ ଯେତେବେଳେ ପାଠକ ସେହି ଗଳ୍ପଟିକୁ ପଢ଼ୁଥାଏ ସେତେବେଳେ ଗଳ୍ପରେ ଥିବା ଶବ୍ଦର କୁହେଳିକା ମଧ୍ୟକୁ ଯାଉଥାଏ

0: ଏବଂ ଦରାଣ୍ଡୁ ଥାଏ ଆଗକୁ କ'ଣ ଅଛି। ଯଦି ଆମେ କ୍ଷୁଦ୍ର ଗଳ୍ପ କଥା କହିବା, ତେବେ ଏହା ଶବ୍ଦ ବିନ୍ୟାସର ଏକ ଚାରୁଚିତ୍ରଶାଳା, ଯେଉଁଠିକି କମ୍ ଶବ୍ଦ ବିନ୍ୟାସରେ ଅଧିକ ଭାବ ସଞ୍ଚାର କରାଯାଇପାରେ। ଭାଷାର ଲାଳିତ୍ୟ, ଭାବର ଉଷ୍ମତା ଓ ସୃଷ୍ଟି ନୌପୁଣ୍ୟର ମଧୁର ସମନ୍ୱୟ ହେଉଛି କ୍ଷୁଦ୍ର ଗଳ୍ପର ପ୍ରାଣ। ତେବେ ଏହି ପ୍ରାଣସ୍ପନ୍ଦନକୁ ଅନୁଭବିବା ପାଇଁ ତ ଆଜି ଚୟନର ଶେଷ ପାଖୁଡ଼ାରେ ଗାଳ୍ପିକ ରାଧାମୋହନ ପାଣିଗ୍ରାହୀଙ୍କ ଗଳ୍ପରେ ଆମେ ଶୁଣିବା ଅଦୃଷ୍ଟ ବନ୍ଧନ।
1: ବେଳେବେଳେ ଜୀବନ ଏମିତି ଏକ ମୋଡ଼ରେ ଆଣି ଛିଡ଼ା କରାଏ, ଯେଉଁଠି ମଣିଷର ଆଖିର ଲୁହ ମଧ୍ୟ ଶବ୍ଦ ହରାଇଦିଏ। ହସୁଥିବା ଘର ହଠାତ୍ ଶ୍ମଶାନ ପରି ନିରବିଯାଏ, ଏବଂ ଭାଙ୍ଗି ଯାଇଥିବା ହୃଦୟ ଭିତରେ ମଧ୍ୟ ନିୟତି କେବେ କେବେ ଏମିତି କିଛି ଚମତ୍କାର କରେ, ଯାହାକୁ ଦେଖିଲେ ଲାଗେ ନା ଭଲ ପାଇବା କେବେ ମରେନି। କଲ୍ୟାଣୀ ଦେବୀ ସହରର ପ୍ରତ୍ୟେକ ଅସହାୟ ଲୋକଙ୍କ ପାଇଁ ଏକ ପରିଚିତ ନାମ। ନାମ ଯେମିତି ଅବିକଳ ସେମିତି ତାଙ୍କ କର୍ମ। ନିରନ୍ତର ସମସ୍ତଙ୍କ ଜୀବନରେ କଲ୍ୟାଣର ଆଲୋକ ଜଳାଇ ଚଳନ୍ତି। ପ୍ରତ୍ୟେକ କାର୍ଯ୍ୟରେ ମାନବତାର ଗଭୀର ଛାପ, ଯାହା ତାଙ୍କ ନାମର ସାର୍ଥକତାକୁ ସ୍ପଷ୍ଟ ଭାବରେ ପ୍ରତିପାଦନ କରେ। ସମାଜସେବାରେ ତାଙ୍କ ଅବଦାନ ତାଙ୍କୁ କେବଳ ଜଣେ ବ୍ୟକ୍ତି ଭାବରେ ନୁହେଁ, ବରଂ ଏକ ପ୍ରତିଷ୍ଠିତ ଓ ସମ୍ମାନିତ ସମାଜସେବୀ ଭାବରେ ସହରରେ ପରିଚିତ କରିଛି। ଅନେକ ଅନାଥ ଶିଶୁଙ୍କ ପଢ଼ା ଖର୍ଚ୍ଚ, ବୃଦ୍ଧମାନଙ୍କ ଔଷଧ, ଗରିବ ଝିଅମାନଙ୍କ ବିବାହ, ଅସହାୟ ରୋଗୀଙ୍କ ସେବା ଆଦି କେତେ ଯେ ଲୋକଙ୍କ ଜୀବନରେ ସେ ଆଲୋକ ଜଳାଇଛନ୍ତି, ତାର ହିସାବ କାହାରି ପାଖରେ ନାହିଁ। ସେ କିନ୍ତୁ ସବୁଠୁ ଅଧିକ ନିକଟତର ଥିଲେ ସହରର ଶେଷ ପ୍ରାନ୍ତରେ ଥିବା ଏକ ଅନାଥ ଆଶ୍ରମ, ଯାହାର ନାମ ସେବାନିକେତନ। ସେହି ଆଶ୍ରମର ପ୍ରତିଷ୍ଠାତା ଥିଲେ ଶିବପ୍ରସାଦ ବାବୁ, ପ୍ରାୟ 64 ବର୍ଷର ଜଣେ ଶାନ୍ତ ସରଳ ମଣିଷ। ଧଳା କେଶ, ଆଖିରେ ମୋଟା ଚଷମା, କଥାବାର୍ତ୍ତାରେ ଅସୀମ ମମତା, ନିଜର ବୋଲି କେହି ନାହାନ୍ତି। ସ୍ତ୍ରୀ ଓ ଝିଅକୁ 20 ବର୍ଷ ପୂର୍ବରୁ ଏକ ଦୁର୍ଘଟଣାରେ ହରାଇବା ପରେ ସେ ନିଜ ଜୀବନକୁ ଅନାଥ ପିଲାମାନଙ୍କ ପାଇଁ ଉତ୍ସର୍ଗ କରିଦେଇଛନ୍ତି। ସେ ସର୍ବଦା କହୁଥାନ୍ତି, ଯେଉଁ ପିଲାମାନଙ୍କର କେହି ନାହିଁ ସେମାନଙ୍କ ପାଇଁ ମୁଁ ଅଛି, ବାପା, ମା, ଭାଇ, ଭଉଣୀ ହୋଇ। କଲ୍ୟାଣୀ ଦେବୀ ପ୍ରାୟ ସେଠାକୁ ଯାଉଥିଲେ, ପିଲାମାନଙ୍କ ସହ ଖେଳୁଥିଲେ, ନିଜ ହାତରେ ସେ ଆଣିଥିବା ଖାଦ୍ୟ ଖୁଆଉଥିଲେ, ପର୍ବପର୍ବାଣୀରେ ନୂଆ ଡ୍ରେସ୍ ଦେଉଥିଲେ, କେବେ କେବେ ନିଜ ପୁଅ ଆୟୁଷକୁ ମଧ୍ୟ ନେଇଯାଉଥିଲେ ତାଙ୍କ ସହ। ଆୟୁଷ ଛୋଟ ପିଲାମାନଙ୍କ ସହ ମିଶି ବେଶ୍ ଆନନ୍ଦିତ ହେଉଥିଲା। ଦିନେ ଶିବପ୍ରସାଦ ବାବୁ ହସି ହସି କହିଥିଲେ, ମା, ତୁମେ ବିଶାଳ ହୃଦୟର ଅଧିକାରିଣୀ, ଏମିତି ତୁମ ନିକଟରେ ଅସହାୟଙ୍କ ସେବା ନିମନ୍ତେ ଶକ୍ତି ଓ ଉତ୍ସାହ ବୃଦ୍ଧି ହେଉଥାଉ, ଭଗବାନ ସଦାସର୍ବଦା ତୁମକୁ ଖୁସିରେ ରଖିଥାନ୍ତୁ। କିନ୍ତୁ କିଏ ଜାଣିଥିଲା, ଏହାର କିଛିଦିନ ପରେ ହିଁ ସେହି କଥାର ଠିକ୍ ବିପରୀତ ଘଟଣା ଘଟି ଦିନେ ଏହା ଭୟଙ୍କର ସତ୍ୟରେ ରୂପାନ୍ତରିତ ହୋଇଯିବ। ଗୋଟିଏ ବର୍ଷା ଭିଜା ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି କଲ୍ୟାଣୀ ଦେବୀଙ୍କ ସବୁକିଛି ଉଜାଡ଼ିଦେବ। ସ୍ୱାମୀ ଅରୁଣଙ୍କ ନିଷ୍ପ୍ରାଣ ଦେହକୁ ଆଲିଙ୍ଗନ କରି ସେ ଯେମିତି କାନ୍ଦୁଥିଲେ, ସେ କାନ୍ଦଣୀ ଯେ ବି ଦେଖିଛି ସେ ବତୁରି ଯାଇଛି ଲୁହରେ। ଉପସ୍ଥିତ ଲୋକ ସାନ୍ତ୍ୱନା ଦେଉଥିଲେ, ଯାହା ଈଶ୍ୱରଙ୍କ ଇଚ୍ଛା। ଅଥଚ ସେହି କଥା ଶୁଣି କଲ୍ୟାଣୀ ଦେବୀଙ୍କ ହୃଦୟ ଭିତରେ ଅଜଣା ଏକ ଅଗ୍ନି ପ୍ରଜ୍ୱଳିତ ହୋଇ ଉଠୁଥିଲା। ଯେଉଁ ଈଶ୍ୱରଙ୍କୁ ସେ ସର୍ବଦା ମାନନ୍ତି, ହସୁଥିବା ଘରକୁ ମୁହୂର୍ତ୍ତକ ମଧ୍ୟରେ ଯଦି ସେ ଶ୍ମଶାନରେ ପରିଣତ କରିଦିଅନ୍ତି, ତେବେ ସେଠାରେ ତାଙ୍କ ପ୍ରତି ଶ୍ରଦ୍ଧା କେମିତି ଅବା ରହିବ। ସ୍ୱାମୀ ଅରୁଣଙ୍କ ମୃତ୍ୟୁ ପରେ ସେ ଭିତରୁ ପୂରା ଭାଙ୍ଗି ପଡ଼ିଥିଲେ, ତଥାପି ତାଙ୍କ ପାଖରେ ଥିଲା ତାଙ୍କ 5 ବର୍ଷର ପୁଅର ଛୋଟିଆ ହାତ। 5 ବର୍ଷର ପୁଅ ଆୟୁଷ ହିଁ ତାଙ୍କ ଜୀବନର ଶେଷ ଆଲୋକ ଥିଲା। ମା, ତୁମେ କାନ୍ଦନି, ମୁଁ ତୁମ ପାଖରେ ସବୁବେଳେ ରହିବି, ସେହି କୋମଳ କଥାଗୁଡ଼ିକ ହିଁ ତାଙ୍କ ଜୀବନର ଶେଷ ଆଶ୍ରୟ ହୋଇ ସେହି ସମୟରୁ ବଞ୍ଚାଇ ରଖିଥିଲା। ନିଜ ପୁଅକୁ ଛାତିରେ ଜଡ଼ି ଧରି କେବେ କେବେ ମନେ କରୁଥିଲେ, ଯଦି ପୁଅଟି ନଥାନ୍ତା ତେବେ ବହୁଦିନ ଆଗରୁ ସେ ବି ହୁଏତ ମରିସାରନ୍ତେଣି। କିନ୍ତୁ ନିୟତି ଏଯାଏଁ ଶାନ୍ତ ହୋଇନଥିଲା ତାଙ୍କ ଉଦ୍ଦେଶ୍ୟରେ। ସେଦିନ ସକାଳଟା ଅନ୍ୟ ଦିନ ପରି ସାଧାରଣ ଥିଲା। ଆୟୁଷ ସ୍କୁଲ ଯିବା ପୂର୍ବରୁ ଦୌଡ଼ି ଆସି ମା'କୁ କହିଲା, ମା, ସନ୍ଧ୍ୟାରେ ଆସିଲେ ମୋ ପାଇଁ କ୍ଷୀରି କରିଦେବୁ ତ? କଲ୍ୟାଣୀ ଦେବୀ ହସି ହସି ତାର କପାଳରେ ଚୁମ୍ବନ ଆଙ୍କି ଦେଇ ସମ୍ମତି ଦେଇଥିଲେ। ସେ ଜାଣିନଥିଲେ ଏହା ହିଁ ତାଙ୍କ ଶେଷ ହସ ଓ ତାଙ୍କ ପୁଅ ସହ ଶେଷ କଥା। ମଧ୍ୟାହ୍ନ ପରେ ହଠାତ୍ ଫୋନ୍ ଆସିଲା, ମ୍ୟାଡ଼ାମ, ଆପଣଙ୍କ ପୁଅର ଆକ୍ସିଡେଣ୍ଟ ହୋଇଛି। ସେ ମୁହୂର୍ତ୍ତରେ ସବୁକିଛି ଯେପରି ଥମିଯାଇ ତାଙ୍କ ପାଦ ତଳୁ ମାଟି ଖସିଗଲା। ହସ୍ପିଟାଲର ଆଇସିୟୁ ବାହାରେ ଦଣ୍ଡାୟମାନ ହୋଇ ସେ କମ୍ପି ଉଠିଲେ। ଡାକ୍ତରମାନେ ଚେଷ୍ଟା କରୁଥିଲେ, କିନ୍ତୁ ଆୟୁଷର ଅବସ୍ଥା ଧୀରେ ଧୀରେ ଗୁରୁତର ହେଉଥିଲା।

0: ମୁଣ୍ଡରେ ପଟି, ଶରୀର ସାରା ରକ୍ତର ଚିହ୍ନ। ଠିକ୍ ସେହି ସମୟରେ ସେହି ହସ୍ପିଟାଲରେ ଅନ୍ୟ ଏକ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲା ଆଉ ଏକ ଛୋଟ ପିଲାଟିଏ। ପିଲାଟିକୁ କିଛି ମାସ ପୂର୍ବରୁ ଶିବପ୍ରସାଦ ବାବୁ ରାସ୍ତା କଡ଼ରୁ ଉଦ୍ଧାର କରି ଆଣିଥିଲେ। ବର୍ଷାରାତିର ଖୋଲା ଆକାଶ ତଳେ ଆବର୍ଜନା କୁଣ୍ଡ ନିକଟରେ ଖାଦ୍ୟ ଖାଇବା ସମୟରେ ମିଳିଥିଲା ସେ। ନା ନାମ, ନା ପରିଚୟ, ନା କେହି ନିଜର ଲୋକ। ଶିବପ୍ରସାଦ ବାବୁ ତାର ନାମ ରଖିଥିଲେ ଆକାଶ। କିନ୍ତୁ କିଛିଦିନ ପରେ ହଠାତ୍ ସେ ଭୟଙ୍କର ହୃଦୟ ଯନ୍ତ୍ରଣା ଅନୁଭବ କଲା। ପରୀକ୍ଷା ପରେ ଡାକ୍ତର କହିଥିଲେ ତାର ହୃଦୟ ଭୟଙ୍କର ଭାବେ ନଷ୍ଟ ହୋଇଆସୁଛି, ତୁରନ୍ତ ହୃଦୟ ପ୍ରତିରୋପଣ ନହେଲେ ପିଲାଟିକୁ ବଞ୍ଚାଇବା କଷ୍ଟକର। ସେ କଥା ଶୁଣି ଶିବପ୍ରସାଦ ବାବୁ ଭାଙ୍ଗି ପଡ଼ିଥିଲେ। ସେ ଡାକ୍ତରଙ୍କ ହାତ ଧରି କହିଥିଲେ, ଡାକ୍ତର ବାବୁ, ଯେପରି ହେଉ ମୋ ପିଲାଟିକୁ ବଞ୍ଚାନ୍ତୁ, ତାର ତ ଏଇ ଦୁନିଆରେ ମୋ ଛଡ଼ା ଆଉ କେହି ନାହିଁ। ଡାକ୍ତର କହିଲେ, ଯଦି କେହି ଅଙ୍ଗଦାତା ମିଳିଯାଏ ତେବେ ସେ ବଞ୍ଚିଯିବ, ନଚେତ୍ ସବୁ ସେ ଉପର ବାଲାଙ୍କ ହାତରେ। ଶିବପ୍ରସାଦ ବାବୁ ସମସ୍ତ ପ୍ରକାର ଔପଚାରିକତା ଆରମ୍ଭ କରିଦେଇଥିଲେ। ରାତାରାତି ଏମିତି ଅନେକ ଦିନ ହସ୍ପିଟାଲର କରିଡରରେ ବସି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ହେ ଭଗବାନ, ଏଥର ଆଉ ଏକ ପିଲାକୁ ମୋ ଆଖି ଆଗରେ ନେଇଯିବେନି। ଏବଂ ଠିକ୍ ସେହି ସମୟରେ ଭାଗ୍ୟର ଅଦ୍ଭୁତ ଖେଳ ଆରମ୍ଭ ହେଲା। ଡାକ୍ତର ଆସି କଲ୍ୟାଣ ଦେବୀଙ୍କୁ କହିଲେ, ଅନେକ ଚେଷ୍ଟା ପରେ ବି ଆୟୁଷର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ, ତା ଜୀବନ ପ୍ରାୟ ଶେଷ ହୋଇଆସୁଛି। ମ୍ୟାଡ଼ାମ, ଆପଣଙ୍କ ପୁଅକୁ ଆମେ ବୋଧହୁଏ ଫେରାଇ ପାରିବୁନି, ଅଥଚ ପୁଅର ହୃଦୟ ଆଉ ଏକ ଶିଶୁକୁ ନୂଆ ଜୀବନ ଦେଇପାରିବ। ଏସବୁ ଶୁଣିବା କ୍ଷଣି କଲ୍ୟାଣୀ ଦେବୀଙ୍କ ମନେ ହେଲା ଯେମିତି କେହି ତାଙ୍କ ଛାତି ଭିତରେ ବାରମ୍ବାର ଛୁରୀରେ ଆଘାତ କରିଚାଲିଛି। ଏକ ମା ପାଇଁ ଏହାଠାରୁ ବଡ଼ ପରୀକ୍ଷା ହେବା କ'ଣ ଥାଇପାରେ? ସେ ମୁହୂର୍ତ୍ତରେ ଜଣେ ମାଆର ଛାତି ଭାଙ୍ଗି ଯାଉଥିଲା, ଆଉ ଅନ୍ୟପଟେ ଜଣେ ଅନାଥ ପିଲାର ଜୀବନ ପାଇଁ ଆଶାର ଆଲୋକ ଜଳୁଥିଲା। ଥରଥର ହାତରେ ନିଜ ସନ୍ତାନର ହୃଦୟକୁ ଅନ୍ୟ ଶରୀରକୁ ଦେବାର ସମ୍ମତି ଦେଇ ନିଜ ପୁଅର କପାଳରେ ଚୁମ୍ବନ ଦେଇ କହିଲେ, ମୋ ପୁଅ, ଯଦି ମୋ ପାଖରେ ରହିପାରିବନି ତେବେ ଅନ୍ୟ କାହାରି ଛାତିରେ ଧକ୍ ଧକ୍ ହୋଇ ବଞ୍ଚି ରହୁ। ସମୟ ଗଡ଼ିଗଲା, କିନ୍ତୁ କଲ୍ୟାଣୀ ଦେବୀଙ୍କ ଘର କାନ୍ଥରେ ଆଜି ବି ଆୟୁଷର ହସ ଝଟକୁଥିଲା। ତାର ପୋଷାକ, ଖେଳନାଗୁଡ଼ିକ ଯେପରି ଆଜି ମଧ୍ୟ ତାକୁ ଖୋଜୁଥିଲା। ରାତିରେ ସେ ଅନେକବାର ଆୟୁଷର ଛୋଟ ପୋଷାକ ସବୁ ଛାତିରେ ଜାବୁଡ଼ି ଧରି କାନ୍ଦୁଥିଲେ। ଦିନେ ସନ୍ଧ୍ୟାବେଳେ ଘର ଦୁଆରରେ କେହି ଟକ୍ ଟକ୍ କଲା। ଦୁଆର ଖୋଲି ସେ ଦେଖିଲେ ସାମ୍ନାରେ ଶିବପ୍ରସାଦ ବାବୁ ଦଣ୍ଡାୟମାନ। ତାଙ୍କ ଆଖିରେ ଭିଜା ଭିଜା ଲୁହ, ସାଙ୍ଗରେ ଥିଲା ଏକ ଛୋଟ ପିଲା। ପିଲାଟି ଶାନ୍ତ ନିରବ ଚିତ୍ତରେ କେବଳ କଲ୍ୟାଣୀ ଦେବୀଙ୍କୁ ଦେଖୁଥିଲା, ତା ଦୁଇଟି ଆଖିରେ ଭୟ ଓ ଶୂନ୍ୟତାର ମିଶ୍ରଣ। ଶିବପ୍ରସାଦ ବାବୁ କମ୍ପୁଥିବା କଣ୍ଠରେ କହିଲେ, ମା, ଆପଣ ମୋତେ ଚିହ୍ନି ପାରୁଛନ୍ତି ତ? ମୁଁ ସେବାନିକେତନର ଶିବପ୍ରସାଦ। କଲ୍ୟାଣୀ ଦେବୀ ଚୁପ୍ ଥିଲେ। ସେ ପୁଣି କହିଲେ, ଏହି ପିଲାଟି କିଛି ମାସ ପୂର୍ବରୁ ରାସ୍ତା କଡ଼ରୁ ମିଳିଥିଲା, ତାର କେହି ନଥିଲେ, ହଠାତ୍ ହାର୍ଟ ନଷ୍ଟ ହୋଇଗଲା, ଡାକ୍ତର କହିଲେ ପ୍ରତିରୋପଣ ନହେଲେ ସେ ବଞ୍ଚିବନି। ମୁଁ ଭଗବାନଙ୍କୁ ରାତିଦିନ ପ୍ରାର୍ଥନା କରୁଥିଲି, କିଏ ଯେମିତି ତା ପାଇଁ ଅଙ୍ଗଦାନ କରନ୍ତୁ, ଏତକ କହି ସେ କାନ୍ଦି ପକାଇଲେ। ସଂଯୋଗ କୁହନ୍ତୁ କି ବିଧିର ବିଧାନ, ଈଶ୍ୱରଙ୍କ ଅଦ୍ଭୁତ ଆଶୀର୍ବାଦ ଫଳରେ ଆଜି ସେ ଆପଣଙ୍କ ପୁଅର ହୃଦୟ ନେଇ ଆପଣଙ୍କ ସାମ୍ନାରେ ଦଣ୍ଡାୟମାନ। ସେ କଥା ଶୁଣିବା ମାତ୍ରେ କଲ୍ୟାଣୀ ଦେବୀଙ୍କ ଶରୀର ଥରି ଉଠିଲା। ତାଙ୍କ ଆଖି ଅଟକିଗଲା ସେହି ଛୋଟ ପିଲାର ଛାତିରେ। ସେ ଧୀରେ ଧୀରେ ତା ପାଖକୁ ଗଲେ, କମ୍ପୁଥିବା ହାତରେ ତାକୁ ନିଜ କୋଳକୁ ଟାଣି ନେଇ ନିଜ କାନଟା ତା ଛାତିରେ ରଖିଦେଲେ। ସେହି ହାର୍ଟ ବିଟ୍, ସେହି ଶବ୍ଦ ଶୁଣିବା ମାତ୍ରେ ସେ ଅଧୈର୍ଯ୍ୟରେ ଭାଙ୍ଗି ପଡ଼ି କାନ୍ଦି ଉଠିଲେ। ଆୟୁଷ, ମୋ ଧନ, ତୁ ମୋତେ ଛାଡ଼ି ଯାଇନୁ, ତୁ ଏଠି ଅଛୁ। ସେହି ମୁହୂର୍ତ୍ତରେ ସେଠାରେ ଥିବା ପ୍ରତ୍ୟେକଙ୍କ ଆଖି ଭିଜି ଯାଉଥିଲା। ସେଦିନ ସମସ୍ତେ ଦେଖିଥିଲେ ମୃତ୍ୟୁ ଶରୀରକୁ ନେଇପାରେ, କିନ୍ତୁ ପ୍ରକୃତ ଭଲ ପାଇବାକୁ କେବେ ବି ମାରିପାରେନି। କିଛି ଭଲ ପାଇବା ହୃଦୟ ଭିତରେ ଏମିତି ଧକ୍ ଧକ୍ ହୋଇ ବଞ୍ଚି ରହେ, କାଳ ବିଳମ୍ବ ନ କରି ସେହି ରାତିରେ ହିଁ ସେ ନିଷ୍ପତ୍ତି ନେଲେ, ଏହି ପିଲାଟି ଆଉ ଅନାଥ ହୋଇ ରହିବନି। ସେ ପିଲାଟି ସାମ୍ନାରେ ବସି ନରମ କଣ୍ଠରେ ପଚାରିଲେ, ବାବୁ, ମୋ ସହ ଘରକୁ ଯିବୁ? ପିଲାଟି କିଛି କହିଲାନି, କେବଳ ଧୀରେ ଆସି ତାଙ୍କ ଆଙ୍ଗୁଠିକୁ ଧରିନେଲେ। ସେ ଶିବପ୍ରସାଦ ବାବୁଙ୍କ ସହ କଥା ହୋଇ ସମସ୍ତ ପ୍ରକ୍ରିୟା ସାରି ସେବାନିକେତନରୁ ତାଙ୍କ ନିଜ ଘରକୁ ନେଇ ଆସିଲେ। ନିଜ ପୁଅ ପରି ସ୍ନେହ ଆଦର ଦେଲେ। ପ୍ରତି ରାତି ତାକୁ ଛାତିରେ ଜଡ଼ି ଧରି ତା ହାର୍ଟ ବିଟ୍ ଶୁଣୁଥିଲେ। ପ୍ରତିଥର ତାଙ୍କ ଆଖିରୁ ଝରୁଥିଲା ଅଜଣା ଅମାନିଆ ଲୁହ, ଅଥଚ ସେ ଲୁହରେ ଦୁଃଖ ନଥିଲା, ଥିଲା ନିଜ ପୁଅକୁ ପୁନର୍ବାର ଫେରିପାଇବାର ଅଫୁରନ୍ତ ଆନନ୍ଦ। ଆକାଶରୁ ପୁଣି ଥରେ ସେ ଚିରଦିନ ପାଇଁ ହୋଇଗଲା ଆୟୁଷ।
1: ଏଇ ବନ୍ଧନ ବି ଏମିତିକା ବନ୍ଧନ ଯେ ଯାହାର ଶେଷ ନାହିଁ, ପୁଣି ଆରମ୍ଭିବାକୁ

ହେଲେ ସବୁ ତ ସମୟର ଖେଳ। ସମୟର ମାପକାଠିରେ ଆମେ ସମସ୍ତେ ମାପି ହୋଇଯାଇଥାଉ। ତେବେ ଆଜି ତ ସମୟ ହୋଇଗଲାଣି। କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଥିଲି ଭାଗ୍ୟଲତା ପାଣିଗ୍ରାହୀ। ନମସ୍କାର।

କାର୍ଯ୍ୟକ୍ରମ ଚୟନ ଉପସ୍ଥାପନାରେ ଥିଲେ ଭାଗ୍ୟଲତା ପାଣିଗ୍ରାହୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10ଟା। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ସିଆର୍ ବ୍ୟାସ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମାଲବ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଥିଲେ ପଣ୍ଡିତ ସିଆର୍ ବ୍ୟାସ। ରାଗ

ମା ଲଭ ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଦିଲ୍ କା କ୍ୟା କସୁର ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ହେଲେ କୁମାର ସାନୁ। ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରାଜ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦିମ ଶ୍ରବଣ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ହାଁ ମୈନେ ଭି ପ୍ୟାର କିୟା ଏ ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ସାରିକା କପୁର। ଗୀତିକାର ସମୀର। ସଙ୍ଗୀତ ପରିଚାଳନା ନାଦିମ ଶ୍ରାବଣ।

ଏଥର ଚଳଚ୍ଚିତ୍ର ସଂଘର୍ଷ। ସମୀରଙ୍କ ଅନ୍ୟ ଏକ ରଚନାରେ କଣ୍ଠଶିଳ୍ପୀ ହେଲେ ସନୁ ନିଗମ ଏବଂ ଶ୍ରଦ୍ଧା ପଣ୍ଡିତ। ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଳିତ।

ଏଥର ଶିଳ୍ପୀ ହେଲେ ସନୁ ନିଗମ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ଚଳଚ୍ଚିତ୍ର ଚୋରି ଚୋରି ଚୁପକେ ଚୁପକେ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଏବଂ ପରେ

ନୁହେଁ ସକାଳ 6:05। ସକାଳ 7:10 ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ବିବିଧା ସକାଳ 7:25। ଏଥିରେ ଶୁଣିବେ ଇ ଦ୍ରୁତ ପ୍ରଜନକ ପରୀକ୍ଷଣ ରିଆକ୍ଟର ପରମାଣୁ ଉର୍ଜା ବିଭାଗରେ ବୈଜ୍ଞାନିକ ଅଧିକାରୀ ଭାବରେ କାର୍ଯ୍ୟରତ ସ୍ଥିତ ପ୍ରଜ୍ଞ ପଟ୍ଟନାୟକଙ୍କ ସହ ସାକ୍ଷାତକାର। ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ସଙ୍ଗୀତ ନାଟିକା ନୀଳାଦ୍ରି ବିହାରୀ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ରଚନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ପ୍ରଦୀପ ପାତ୍ର। ଦିନ 12:30 ଶୁଣିବେ ସୌରାଭାସର କାର୍ଯ୍ୟକ୍ରମ ତାର୍ଭା। ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଆଲେଖିକାରେ ସ୍ଥାନ ପାଇଛି ଭାରତୀ ଦେବୀଙ୍କ କବିତା ଜୀବାତ୍ମା, ଡକ୍ଟର ସୁମିତା ବେହେରାଙ୍କ ଗଳ୍ପ ମା ତୁ ମିଛ କହିଲୁ ଏବଂ ଗାଳ୍ପିକା କବୟିତ୍ରୀ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସହ ଆଳାପ। ଯୁବବାଣୀ ଅପରାହ୍ନ 5:00। ରାତି 7:05 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15। ଶିଳ୍ପୀ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା, ରଚନା ସୌରାଂଶୁ ପଟ୍ଟନାୟକ, ସ୍ୱର ସଂଯୋଜନା ଧୀରେନ୍ ମୋହନ ପଟ୍ଟନାୟକ। ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଶୁଣିବେ ରାତି 9:30। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12:40। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53।